ଆକାଶବାଣୀ ଜୟପୁର, ଆଜି ସୋମବାର 1948 ଶତାବ୍ଦ, ଶ୍ରାବଣ 28 ଦିନ, 2026 ମସିହା ଅଗଷ୍ଟ ମାସର 10 ତାରିଖ। ଆପଣମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁ ଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 min 6 sec। ମାଙ୍ଗଳିକ

ଆଖିରେ ସାରା ବ୍ରହ୍ମାଣ୍ଡ, ଜଟାରେ ବହୁଛି ଗଙ୍ଗା, ହାତରେ ତ୍ରିଶୂଳ, ବେକରେ ନାଗ, ଦୁଃଖ ସବୁ ହରଣ କରିବେ ସେ ହର ହର ମହାଦେବ। ଏଥର ଶିଳ୍ପୀ ସାଧନା ଦାସ, ଗୀତ ରଚନା ବାବାଜୀ ଚରଣ ଜେନା।

ଜ୍ଞାନରେ ଶିବ, ଧ୍ୟାନରେ ଶିବ, ଜନ୍ମରେ ଶିବ, ମରଣରେ ବି ଶିବ। ପାପ ପୁଣ୍ୟ ସତ୍ୟ ଧର୍ମ ଆକାଶ ପୃଥିବୀ ପାତାଳ ସର୍ବତ୍ର କେବଳ ଗୋଟିଏ ନାମ। ସେଇଥିପାଇଁ ତ ଏହି ସଂସାର କୁହେ ହର ହର ମହାଦେବ। ଏଥର ବୈଷ୍ଣବ ପାଣିଙ୍କ ରଚନାରେ ଶିଳ୍ପୀ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଜଗନ୍ନାଥ ପାଣିଗ୍ରାହୀ, ସାଧନା ଦାସ, ଗଗନ ବିହାରୀ ସ୍ୱାଇଁ ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ଜେନା, ପ୍ରଫୁଲ୍ଲ କୁମାର ଜେନା, ବୈଷ୍ଣବ ପାଣି ଏବଂ ପୁରାତନ ରଚନାରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 104ତମ ଭାଗ।
1: एपिसोड 104 104।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 104ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ଅଶୋକ ମିଶ୍ର।
1: ଅନେକ ଲୋକ ଏ ସଂସାରରେ ଅଛନ୍ତି ଯେଉଁମାନେ କି ବନ୍ଧୁତା ବହୁତ ଭଲ।

0: ବଣ୍ଟନ୍ତି। ଏଭଳି ବନ୍ଧୁତା କାହା ସାଥିରେ ସେମାନେ କରନ୍ତି ଯେ ତାଙ୍କ ୟାଙ୍କ ମଝିରେ ଆଉ ପାଣି ବି ଗଳିବା ସମ୍ଭବ ହୁଏନି। ଦିହେଁ ଦିହିଙ୍କର ପାଇଁ ପ୍ରାଣ ମଧ୍ୟ ଦେଇପାରନ୍ତି। ଯେକୌଣସି ଖରାପ ପରିସ୍ଥିତିରେ ଉଭୟ ଉଭୟଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ଦେଖିଥିବେ, ଯାହା ସାଥିରେ କେହି ଶତ୍ରୁତା କରେ ସେ ଆଉ ଶତ୍ରୁର ମୁହଁ ବି କେବେ ଚାହିଁବାକୁ ଭଲ ପାଏ ନା, ଏବଂ ପ୍ରତ୍ୟେକ ସମୟରେ ଶତ୍ରୁର କ୍ଷତି କରିବାକୁ ହିଁ ଅପେକ୍ଷା କରିଥାଏ। ସେ ଯଦି ଗାତରେ ପଡ଼ିଛି, ତେବେ ସେହି ମୌକାରେ ତା ମୁଣ୍ଡ ଉପରେ ପଥର କଚାଡ଼ି ଦିଏ। ଶତ୍ରୁର ଯେତେ ଯେତେ ଅଧିକ କ୍ଷତି ହୁଏ, ସାଧାରଣ ଭାବରେ ମଣିଷ ସେଥିରେ ଅଧିକ ଅଧିକ ଖୁସି ହୁଏ। ଅନେକ ସମୟରେ ଶତ୍ରୁ ବୋଲି ଭାବୁଥିବା ଲୋକଟିକୁ ଲୋକେ ହତ୍ୟା ମଧ୍ୟ କରନ୍ତି। ଏସବୁ ସଂସାର ଅତି ସାଧାରଣ କଥା। କେତେବେଳେ ଭାଇ ଭାଇର ଶତ୍ରୁ ହୁଏ, ତ ଆଉ କେତେବେଳେ ବାପ ସାଜି ପୁଅର ଶତ୍ରୁ, କେବେ ସ୍ୱାମୀ ସ୍ତ୍ରୀ ଭାଇ ଭଉଣୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୁଏ। ଆଉ ଶତ୍ରୁତା ଯଦି କାହା ସାଥିରେ ହେଲା, ତେବେ ସାଧାରଣ ଭାବରେ ଲୋକେ ଶତ୍ରୁର ସର୍ବନାଶ ହିଁ କାମନା କରନ୍ତି। ଦେଖିଥିବେ, କଳି ଝଗଡ଼ା ସମୟରେ ଦୁଇ ପକ୍ଷ ଥାନ୍ତି ଏବଂ ଉଭୟ ପକ୍ଷ ପରସ୍ପରକୁ ସମ୍ପା କଟା କରୁଥାନ୍ତି। ଏପଟ ଲୋକେ ଯଦି କହିଲେ ତୋ ପୁଅ ମରୁ, ସେପଟ ଲୋକେ କହନ୍ତି ତୋ ଘଇତା ମରୁ, ତୋ ଘର ପୋଡ଼ୁ, ଇତ୍ୟାଦି ଇତ୍ୟାଦି। ଏସବୁ ନୀତି ଘଟେ, ବିଭିନ୍ନ ସ୍ଥାନରେ ଘଟେ। ଏଇ କିଛିଦିନ ତଳେ ଦୁଇ ବନ୍ଧୁଙ୍କ ମଧ୍ୟରେ କୌଣସି ଗୋଟିଏ କଥାକୁ ନେଇ ଶତ୍ରୁତା ସୃଷ୍ଟି ହେଲା। ପରସ୍ପର ପରସ୍ପରର ଅମଙ୍ଗଳ ଚିନ୍ତା କରିବାକୁ ଲାଗିଲେ। କିଛିଦିନ ପରେ ଗୋଟିଏ ଘଟଣା ଘଟିଲା। ଦୁଇ ବନ୍ଧୁଙ୍କ ଭିତରୁ ଜଣେ ହଠାତ୍ ଦିନେ ମୋଟରସାଇକେଲ ଚଲେଇ ଯାଉଥିଲେ ଏବଂ ପଡ଼ିଗଲେ। ସେ ମୁଣ୍ଡ ଫାଟିଗଲା, ରକ୍ତ ବୋହିଲା, ନିରୋଳା ଜାଗା, ଆଖରେ ପାଖରେ କେହି ନାହିଁ। ଠିକ୍ ସେହି ସମୟରେ ଆର ବନ୍ଧୁ ସେହି ବାଟ ଦେଇ ଗଲେ, ଚିହ୍ନିଲେ ନିଜର ଶତ୍ରୁ ସାଜିଥିବା ବନ୍ଧୁଙ୍କୁ। କେଉଁ ଅବସ୍ଥାରେ ସେ ଥିଲେ ସେହି କଥା ବି ସେ ଦେଖିଲେ, ହୃଦୟଙ୍ଗମ କଲେ ତାଙ୍କର ପରିସ୍ଥିତି। ଦୁର୍ଘଟଣାଗ୍ରସ୍ତ ବନ୍ଧୁ ପାଣି ପାଣି ଚିତ୍କାର କରୁଥାନ୍ତି ଆକୁଳ କଣ୍ଠରେ। ଇଏ ଶୁଣିଲେ ସେହି ଆକୁଳ କଣ୍ଠର ଚିତ୍କାର, ତଥାପି ଅଟକି ଗଲେ ନାହିଁ। ପରୋକ୍ଷ ଭାବେ ସେ ଯଦି ଚାହିଁଥାନ୍ତେ ଆଉ କାହା ଦ୍ୱାରା ତାଙ୍କ ଘରକୁ ଖବର ପଠାଇ ଦେଇପାରିଥାନ୍ତେ, କିନ୍ତୁ ସେପରି କଲେ ନାହିଁ। ବରଂ ମନେ ମନେ ଚିନ୍ତା କଲେ, ଏଇଠି ପଡ଼ି ମରୁ, ଯିଏ ମୋ ସାଥିରେ ଶତ୍ରୁତା କରେ ତାର ଏମିତି ଅବସ୍ଥା ହୁଏ ବୋଲି ମନରେ ଭାବି ଅତି ଗର୍ବରେ ନିଶ ମୁଡ଼ି ସେ ଜାଗାରୁ ପଳାଇଲେ। ତାପରେ ଯାହା ହେଲା ସେ କଥା ଏଠି ପ୍ରାସଙ୍ଗିକ ନୁହେଁ। କଥାଟା ହେଲା, ସାହାଯ୍ୟକାରୀକୁ ସମସ୍ତେ ପ୍ରାୟତଃ ସାହାଯ୍ୟ କରନ୍ତି, ଏବଂ ମୁଁ ଅତି ଭଲ ଲୋକ ବୋଲି ନିଜ ମନରେ ନିଜକୁ ନିଜେ ଟେକାଟେକି କରି ଖଟୁଳିରେ ବସେଇ ପୂଜା କରନ୍ତି। କିନ୍ତୁ ସେଥିରେ କୌଣସି ଗୌରବ ନାହିଁ ବନ୍ଧୁ। ଆପଣ ମନେ ମନେ ମୋତେ ଗାଳି ଦେଉଥିବେ, ଭାବୁଥିବେ ଦେଖ କି ବାଜେ ଲୋକଟା, ଯିଏ ବନ୍ଧୁ ଯିଏ ସାହାଯ୍ୟ କରେ ମୋତେ, ମୁଁ ତାକୁ ସାହାଯ୍ୟ ନ କରି କ'ଣ ଠେଙ୍ଗାରେ ପିଟିବି। ଭାବୁଛନ୍ତି ନା ଏ କଥା? ଆପଣଙ୍କର ଭାବନା ଠିକ୍ ବି ଭୁଲ ବି। ଯିଏ ସାହାଯ୍ୟ କରେ ତାକୁ ଆପଣ ସାହାଯ୍ୟ କରିବେ, ତାର ମଙ୍ଗଳ କାମନା କରିବେ, ଏସବୁ କରାଯିବା କଥା। କିନ୍ତୁ ଯିଏ ନିଜର ଅମଙ୍ଗଳ ଚିନ୍ତା କରୁଥାଏ, ନିଜର କ୍ଷତି କରୁଥାଏ, ଯଦି କେହି ସେଭଳି ଲୋକର ଉପକାର କରିପାରିଲା, ତେବେ ସେ ହିଁ ମହତ ଲୋକ। ସିଏ ମୁନି ଋଷି ପରି ସମସ୍ତଙ୍କ ଦ୍ୱାରା ପୂଜିତ ହୁଏ। କିନ୍ତୁ ସାଧାରଣ ଭାବରେ ଏଭଳି କିଏ କରେ କି ନିଜର ଯିଏ ଅପକାର କରୁଥାଏ ତାର ଉପକାର କରିବା କ'ଣ ସମ୍ଭବ? ଚାହିଁଲେ କରାଯାଇପାରିବ। ଯାହାକୁ ଶତ୍ରୁ ବୋଲି ଆପଣ ଭାବୁଛନ୍ତି, ଥରେ ତାର ଉପକାର କରିବାର ଚେଷ୍ଟା କରନ୍ତୁ। ଦେଖିବେ ଅନେକ ମୁଣ୍ଡ ଆପଣଙ୍କ ସାମ୍ନାରେ ନଇଁଯିବ, ଏବଂ ଦିନେ ଯିଏ ଆପଣଙ୍କର ଅପକାର କରୁଛି ସେ ବି ଆପଣଙ୍କ ଚରଣ ତଳେ ମୁଣ୍ଡ ନଇଁବ। ବ୍ୟାପାରଟା ଅତି କଷ୍ଟକର, ହେଲେ କିନ୍ତୁ ଅସମ୍ଭବ ନୁହେଁ। ତେବେ ସେଭଳି ଚେଷ୍ଟା ଆରମ୍ଭ କଲେ କେମିତି ହୁଅନ୍ତା? ଶତ୍ରୁତା ବୋଲି ଆଉ କିଛି ସଂସାରରେ ରହନ୍ତା ନାହିଁ। କେହି କାହାର ଅପକାର କରନ୍ତେ ନାହିଁ, କ୍ଷତି କରନ୍ତେ ନାହିଁ, ସଂସାରଟା ଶାନ୍ତ ହୋଇଯାଆନ୍ତା, ଉତ୍ତେଜନା ପ୍ରଶମିତ ହୁଅନ୍ତା। ନା ନାହିଁ, ଭୁଲ ଯଦି କିଛି କହିଛି ତେବେ ଦୟାକରି ଉଦାର ଚିତ୍ତରେ ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା, ଉପସ୍ଥାପନା କଲେ ଅଶୋକ ମିଶ୍ର, ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଆମେ ଆଲୋଚନା କରିବା ଜୈବିକ ଉପାୟରେ ହଳଦୀ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗର ପରିଚାଳନା ସମ୍ପର୍କରେ। ହଳଦୀରେ ଦେଖାଯାଉଥିବା ରୋଗମାନଙ୍କ ମଧ୍ୟରେ କନ୍ଦାପଚା, ପତ୍ର ଦାଗ ଏବଂ ପତ୍ର ପୋଡ଼ା

0: ପ୍ରଧାନ ଅଟେ। କନ୍ଦା ସଢ଼ା ରୋଗ ବିଷୟରେ ପ୍ରଥମେ ଆସନ୍ତୁ ଜାଣି ରଖିବା। ଏହି ରୋଗର ଲକ୍ଷଣ ହେଉଛି ରୂପାନ୍ତରିତ କାଣ୍ଡରେ ପାଣିପଚା ଦାଗ ଦେଖାଯାଏ, ଆଉ ପରେ କନ୍ଦାକୁ ବ୍ୟାପିଥାଏ। କନ୍ଦା ପଚି କଳା ପଡ଼ିଯାଏ ଆଉ ଦୁର୍ଗନ୍ଧ ହୋଇଥାଏ। ଚେର ମଧ୍ୟ ପଚିଯାଏ। ପତ୍ରଗୁଡ଼ିକ ଗଛର ତଳ ଅଂଶରୁ ଉପର ଆଡ଼କୁ ହଳଦିଆ ପଡ଼ିଆସେ। ଏହି ରୋଗ ପିଥିୟମ୍ ଗ୍ରାମିନିକୋଲମ୍ ନାମକ ଫିମ୍ପି ଦ୍ୱାରା ହୋଇଥାଏ। ଏହି ରୋଗରେ ପ୍ରଥମେ ପତ୍ର ଧାରରୁ ଶୁଖିଯାଇ ପରେ ସମ୍ପୂର୍ଣ୍ଣ ପତ୍ର ପୋଡ଼ିଯାଏ। କାଣ୍ଡର ତଳ ଅଂଶରେ ପାଣିଚିଆ ଦାଗ ସୃଷ୍ଟି ହୁଏ, ଚେର ନଷ୍ଟ ହୁଏ ଆଉ କନ୍ଦା ଆକ୍ରମିତ ହୋଇ ସଢ଼ିଯାଏ। ବିଲରେ ହଳଦୀ ରୋଗାକ୍ରାନ୍ତ ହୋଇ ଚକଡ଼ା ଚକଡ଼ା ପରି ଦେଖାଯାଏ। ଏହି ରୋଗକୁ ଦମନ କରିବା ପାଇଁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ସୁସ୍ଥ କନ୍ଦାକୁ ବିଶୋଧନ କରି ଲଗାଇବା ଦରକାର। ରୋଗାକ୍ରାନ୍ତ ଗଛ ଆଉ କନ୍ଦାକୁ ନଷ୍ଟ କରିଦେବା ଉଚିତ। ଜମିକୁ ନିଗିଡ଼ା ରଖିବା ଉଚିତ ଆଉ ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବା ଦରକାର। ସେହିଭଳି ପତ୍ରଦାଗ ରୋଗ ବିଷୟରେ ଆସନ୍ତୁ ଜାଣିବା। ଏହି ରୋଗ ଆକ୍ରମଣରେ ପତ୍ରରେ ଅଣ୍ଡାକୃତି କିମ୍ବା ଟିକେ ଲମ୍ବାଳିଆ, ପାଉଁଶିଆ ବା ନାଲି ତମ୍ବାଳିଆ ଚିହ୍ନ, ଚାରିପଟେ ହଳଦିଆ ଦାଗ ସବୁ ଦେଖାଯାଏ। ଏହାଦ୍ୱାରା ଆଲୋକ ସଂଶ୍ଳେଷଣରେ ବାଧା ଘଟି ଅମଳ କମିଯାଏ। ଏହି ରୋଗ କଲେଟୋ ଟ୍ରାଇକମ୍ କ୍ୟାପ୍ସିସ୍ ନାମକ ଫିମ୍ପି ଦ୍ୱାରା ହୋଇଥାଏ। ପତ୍ର ହଠାତ୍ ହଳଦିଆ ପଡ଼ିଯାଏ। ଏହି ରୋଗ ଅଗଷ୍ଟ, ସେପ୍ଟେମ୍ବର ଆଉ ଅକ୍ଟୋବର ମାସରେ ଦେଖାଯାଏ। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଲେ ଏହି ରୋଗ ଦେଖାଯାଇଥାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସୁସ୍ଥ କନ୍ଦାକୁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ବିଶୋଧନ କରି ଲଗାନ୍ତୁ। ରୋଗାକ୍ରାନ୍ତ ଗଛ ଆଉ କନ୍ଦାକୁ ନଷ୍ଟ କରିଦେବା ଦରକାର। ଜମିରୁ ଭଲ ଭାବରେ ଜଳ ନିଷ୍କାସନ କରିବା ଦରକାର ଆଉ ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବା ଉଚିତ। ସେହିଭଳି ହଳଦୀ ଫସଲରେ ପତ୍ରପୋଡ଼ା ରୋଗ ଯଦି ହୁଏ ତାହେଲେ ଆପଣ କେମିତି ଜାଣିବେ, ତା'ର ଲକ୍ଷଣ କ'ଣ, ଆସନ୍ତୁ ଆଲୋଚନା କରିବା। ଏହି ରୋଗ ଆକ୍ରମଣରେ ତଳପତ୍ରମାନଙ୍କର ଉଭୟ ପାର୍ଶ୍ୱରେ ତେଲିଆ ଇସତ୍ ସ୍ୱଚ୍ଛ ଦାଗ ଦେଖାଯାଏ, ଯାହାକି ପରବର୍ତ୍ତୀ ଅବସ୍ଥାରେ ହଳଦିଆ ବର୍ଣ୍ଣ ଧାରଣ କରେ ଆଉ ପତ୍ର ପୋଡ଼ିଗଲା ଭଳି ଦେଖାଯାଏ। ପ୍ରାଥମିକ ଅବସ୍ଥାରେ ଏହି ରୋଗ ଗଛର ବୃଦ୍ଧି ହ୍ରାସ କରେ ଆଉ ପରବର୍ତ୍ତୀ କାଳରେ ଅମଳ କମିଯାଏ। ଏହା ଟାଫ୍ରିନା ମାକୁଲାନ୍ସ ନାମକ କବକ ବା ପିମ୍ପି ଦ୍ୱାରା ହୋଇଥାଏ। ଏହି ରୋଗ ସାଧାରଣତଃ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଆଉ ନଭେମ୍ବର ମାସରେ ଦେଖାଯାଇଥାଏ। ବାୟୁମଣ୍ଡଳର ଆର୍ଦ୍ରତା ଶତକଡ଼ା 80% ଓ ତାପମାତ୍ରା 21-23 ଡିଗ୍ରୀ ସେଲସିୟସ୍ ଏହି ରୋଗ ସୃଷ୍ଟିର ମୁଖ୍ୟ କାରଣ ଅଟେ। ତେବେ ରୋଗକୁ ଦମନ କରିବା ପାଇଁ କନ୍ଦାକୁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ବିଶୋଧନ କରି ଲଗାଇବେ। ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବେ। ରୋଗାକ୍ରାନ୍ତ ଗଛକୁ ନଷ୍ଟ କରିଦେବେ। ଏହାଛଡ଼ା 0.1% ବଡ଼ାକ୍ସ ଦ୍ରବଣ ବା ଟ୍ରାଇକୋଡର୍ମା 1 ଲିଟର ପାଣିରେ 4 ଗ୍ରାମ ହିସାବରେ ଆଉ ସ୍ପିଡୋମୋନାସ୍ ଲିଟରେ ପାଣିରେ 4 ଗ୍ରାମ ହିସାବରେ ପତ୍ରରେ ସିଞ୍ଚନ ବା ମୂଳକୁ ଭିଜେଇଦେଲେ ଏହି ରୋଗ ଦମନ ହୋଇଥାଏ। ଏହିଭଳି ଭାବରେ ଆମର ଚାଷୀ ଭାଇଭଉଣୀମାନେ ହଳଦୀ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗକୁ ପରିଚାଳନା କରିପାରିବେ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଘୁମୁରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ରାନୁ ରନ୍ଧାରୀ ଏବଂ ସାଥୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ବାଳନ୍ତ ସମୟେ ଶ୍ରୀରାମ ଲୋକଣ ଯେ ଶ୍ରୀରାମ ଲୋକଣ ଭୁର ସଫା କଳେ ଆଣିଲେ ବାଳନ୍ତ ସମୟେ ଶ୍ରୀରାମ ଲୋକଣ ହେ ଶ୍ରୀରାମ ଲୋକଣ ଗୁରୁ ସେବା କଲେ ନିତେ ବାଳନ୍ତ ସମୟେ ଶ୍ରୀରାମ ଲୋକଣ ହେ ଶ୍ରୀରାମ ଲୋକଣ।

0: ରାନୁ ରନ୍ଧାରୀ ଏବଂ ସାଥୀଙ୍କ ପରିବେଷିତ ଘୁମୁରା ସମ୍ପ୍ରଦାୟର ଗୀତ ଶୁଣିଲେ ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। अथ वार्ताः। प्रधानमन्त्री नरेन्द्र मोदी ह्यः नवदिल्ल्यां स्वनिवासे 20-26 इत्यस्य राष्ट्रमण्डल क्रीडायाः पदक विजेतृभिः सह मेलनं कृतवान्। संवादसमये पदक विजेतारः प्रधानमन्त्रिणा सह क्रीडायाः

କେତୋଟି ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45 ଶିଳ୍ପୀ କରୁଣାକର, ଶୈଳଭାମା ଏବଂ ଶ୍ରୀଚରଣ। ସକାଳ 9:00 ଗୀତିଧାରାରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15। ପୂର୍ବାହ୍ନ 10:30 ପ୍ରଚାର କରିବୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ରହିଛି ଆକାଶବାଣୀ ଲାଇଭ୍ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଦିନ 1:05 ରହିଛି ବାଦ୍ୟଯନ୍ତ୍ରର କାର୍ଯ୍ୟକ୍ରମ ନିର୍ଝରିଣୀ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ନାରୀ। ଅନନ୍ୟାରେ ଶୁଣିବେ ନୃତ୍ୟଶିଳ୍ପୀ ସୁସ୍ମିତା ରଥଙ୍କ ସହ ସାକ୍ଷାତକାର। ପରେ ଶୁଣିବେ ବର୍ଷା ଦିନେ ନଖ ଓ କେଶର ଯତ୍ନ ସମ୍ପର୍କରେ। ଅପରାହ୍ନ 5:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପାଦକୀୟରେ ଶୁଣିବେ ଓଡ଼ିଆ ଠିକ୍ ପଢ଼ିବା, ଲେଖିବା ଓ କହିବା। ଗପସପରେ ଶୁଣିବେ ଯୁବ କବୟିତ୍ରୀ ମିଲି ବେହେରାଙ୍କ ସହ ସାକ୍ଷାତକାର। ଜାଣିବା କଥାରେ ରହିଛି ବିଭୂତି ପଟ୍ଟନାୟକ ଓ ମନୋରମା ଦେବୀଙ୍କ ସମ୍ପର୍କରେ। ଚୈତିଜନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ସମ୍ପର୍କରେ। ଭେଟଘାଟରେ ମାସ୍ ତାସ୍ କାଜେ ଜାଣା ଆରି କେବେ ମିଲ୍ସି ଏ ସମ୍ପର୍କରେ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଦିନେ ଗାଗଡ଼ର ଯତନ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ସଂସଦ ସମୀକ୍ଷା ପ୍ରଚାର କରିବୁ ରାତି 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପଲ୍ଲୀ ଗୀତ ରାତି 8:15 ଶିଳ୍ପୀ ଗଗନ ବିହାରୀ ସ୍ୱାଇଁ, ସୁଖଦେବ ସ୍ୱାଇଁ ଏବଂ ଇନ୍ଦ୍ରାଣୀ ମିଶ୍ର। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମାଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 9ଟି ବିଭାଗରେ ନବନିଯୁକ୍ତ 1326 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ ଏହି ନିଯୁକ୍ତି ମେଳାର ଆୟୋଜନ କରାଯିବ। ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ନେଇ ଭାଗଚାଷୀ ପଞ୍ଜିକରଣ ନୀତିକୁ ଅଧିକ ସରଳ କରାଯାଉଛି ବୋଲି ଖାଦ୍ୟ

0: ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରଚଳନ ପାଇଁ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ଜମି ମାଲିକ ଉପସ୍ଥିତ ନ ରହି ମଧ୍ୟ ଆପ୍ ମାଧ୍ୟମରେ ସମ୍ମତି ପ୍ରକାଶ ଫର୍ମ ପୂରଣ କରିପାରିବେ।
1: ନିଜର ଭାଗ ଚାଷ ଜମିକୁ ଭାଗ ଚାଷକୁ ଦେବେ ଜାଗାର ସେଟା ଦେଇଛନ୍ତି ବୋଲି ଗୋଟେ ପ୍ରମାଣ ଦରକାର। ତ ସେମାନେ ଯଦି ଆୟୋଜନ ଆସିକିରି କହିବେ ଯେ ନାହିଁ ମୁଁ ଦେଇଛି ତାଙ୍କୁ ଚାଷ କରିବା ପାଇଁ କରିବ ନାହିଁ, ତେଣୁ ସେ ଗୋଟେ ଆପ୍ ଯଦି ଆମେ ମଧ୍ୟ

0: ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଜନଶୁଣାଣି ସମ୍ପର୍କରେ ଗଣମାଧ୍ୟମ ଦ୍ୱାରା ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ କହିଛି। ନୟାଗଡ଼ ଜିଲ୍ଲା ରଣପୁରଠାରେ ହର୍ ଘର୍ ତିରଙ୍ଗା ଅଭିଯାନ ଅନ୍ତର୍ଗତ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଡକ୍ଟର ସମ୍ବିତ ପାତ୍ର ଏବଂ ବିଧାନସଭା ବାଚସ୍କତି ସୁରମା ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ରଣପୁର ନୂଆ ବସ୍ଷ୍ଟାଣ୍ଡ ଛକରୁ ବାହାରି ଶହୀଦ ରଘୁ ଦିବାକର ମଣ୍ଡପଠାରେ ପହଞ୍ଚଥିଲା। ଶୋଭାଯାତ୍ରାରେ 120 ମିଟର ଲମ୍ବର ଏକ ବିଶାଳ ଜାତୀୟ ପତାକା ପ୍ରଦର୍ଶିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ନମ୍ବାହାଣ୍ଡି ସିନ୍ଧିଗୁଡ଼ା ପଞ୍ଚାୟତର ରଙ୍ଗମାଟିଗୁଡ଼ା ଗାଁକୁ ବିଧାୟକ ଗୌରୀଶଙ୍କର ମାଝୀ ଗସ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ନେଇ ଶ୍ରୀ ମାଝୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟାର ଗତକାଲି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି। ଶିକ୍ଷା କ୍ୟାରିୟର ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଚାଷୀଙ୍କୁ ନିର୍ଦ୍ଧାରିତ ଏବଂ ଉଚିତ ମୂଲ୍ୟରେ ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ସାର ବିକ୍ରୟରେ ସ୍ୱଚ୍ଛତା ଏବଂ ନିୟମିତତା ବଜାୟ ରଖିବା ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ମୂଲ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ସାର କିଣିବା ସମୟରେ ଦର ଯାଞ୍ଚ କରିବା ସହ ରସିଦ ସଂଗ୍ରହ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଅନିୟମିତତା କ୍ଷେତ୍ରରେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି। ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କର ସମେତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ, କଟକର ବାବା ଧବଳେଶ୍ୱର, ପୁରୀ ଲୋକନାଥ ଏବଂ ବାଲେଶ୍ୱରର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ବୋଲବମ୍ ଭକ୍ତଙ୍କର ଜଳାଭିଷେକ ଜାରି ରହିଛି। ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। 2013 ଅଗଷ୍ଟ 10 ତାରିଖରେ ପ୍ରଥମେ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ଜାତୀୟ କୃମିନାଶକ ଦିବସ ଅବସରରେ ଆଜି 1ରୁ 19 ବର୍ଷ ବୟସର ଶିଶୁ ଏବଂ କିଶୋରମାନଙ୍କୁ ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟରେ କୃମିନାଶକ ଔଷଧ ପ୍ରଦାନ କରାଯିବ। ଆସନ୍ତା 17 ତାରିଖରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ହାଇସ୍କୁଲ ପଡ଼ିଆଠାରେ ଗତକାଲି ବିଶ୍ୱ ଜନଜାତି ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ଜନଜାତି ସମ୍ପ୍ରଦାୟ ପାରମ୍ପରିକ ବେଶ ପରିଧାନ ସହ ପାରମ୍ପରିକ ଅସ୍ତ୍ରଶସ୍ତ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଉତ୍ତର ଓଡ଼ିଶା ସଂଲଗ୍ନ ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଣ୍ଠୁଗଣ୍ଠି ବାତ ଜନିତ ହୃଦରୋଗ, ଆଲୋଚନା କରିଛନ୍ତି ଡାକ୍ତର ବିଶ୍ୱରଞ୍ଜନ ମିଶ୍ର।
2: ଶିଶୁ, କିଶୋର ଓ ଯୁବାବସ୍ଥାରେ ଗଣ୍ଠିବାତ ଜନିତ ହୃଦରୋଗ ବହୁଳ ଭାବେ ଦେଖାଯାଇଥାଏ। ଗଳାରେ ଗ୍ରୁପ୍ ଏ ବିଟା ହିମୋଲିଟିକସ୍ ଷ୍ଟ୍ରେପ୍ଟୋକୋକସ୍ ନାମକ ଏକ ଜୀବାଣୁ ସଂକ୍ରମଣ ଏହାର କାରଣ। ଦାରିଦ୍ର୍ୟ, ଅପରିଷ୍କାର ପରିବେଶ, କମ୍ ଜାଗାରେ ଅଧିକ ଲୋକ ରହିବା, ଚିକିତ୍ସାର ଅଭାବ ଦ୍ୱାରା ଏପରି ରୋଗର ପ୍ରସାର ହୋଇଥାଏ। ଶୈଶବାବସ୍ଥାରେ ଆରମ୍ଭ ହୋଇ ଏହା ଅନେକାଂଶରେ ଯୁବାବସ୍ଥାରେ ଜଣାପଡ଼ିଥାଏ। ଏହାଦ୍ୱାରା ଶରୀରର କାର୍ଯ୍ୟଦକ୍ଷତା କମିବା ସହ ଜୀବନହାନିର ମଧ୍ୟ ଆଶଙ୍କା ଥାଏ। ଯୁବାବସ୍ଥାରେ ଏପରି ରୋଗ ଏକ ସ୍ଥାୟୀ ସମସ୍ୟା ହୋଇଥିବାରୁ ଏହା ପରିବାର ଓ ସମାଜ ପାଇଁ ଏକ ବଡ଼ ଆର୍ଥିକ ବୋଝ। ଅନେକ ମହିଳାମାନଙ୍କ ମଧ୍ୟରେ ଏହା ଗର୍ଭାବସ୍ଥାରେ ପ୍ରଥମେ ଦେଖାଦେଇଥାଏ। ଭାରତ ଭଳି ଦେଶରେ ପ୍ରସବ ସମୟରେ ମାତୃମୃତ୍ୟୁର ଏହା ଏକ ମୁଖ୍ୟ କାରଣ। ଗଳାରେ ଜୀବାଣୁ ସଂକ୍ରମଣ ପରେ ଏହାର ପ୍ରଭାବରେ ହୃତ୍ପିଣ୍ଡ, ବିଭିନ୍ନ ଗଣ୍ଠି, ମସ୍ତିଷ୍କ, ଚର୍ମ ଇତ୍ୟାଦି ଶରୀରର ଅନ୍ୟାନ୍ୟ ଅଂଶରେ ଥିବା ତନ୍ତୁମାନ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ। 5 ବର୍ଷରୁ 15 ବର୍ଷର ଶିଶୁମାନଙ୍କରେ ଏହି ଗଳା ସଂକ୍ରମଣର ପରବର୍ତ୍ତୀ ରୋଗ ପ୍ରାୟତଃ ଦେଖାଯାଇଥାଏ। ଜ୍ୱର ଓ ଗଣ୍ଠି ଦରଜ ଏହି ରୋଗର ମୁଖ୍ୟ ଲକ୍ଷଣ। ଆଣ୍ଠୁ, ଗୋଇଠି, କହୁଣୀ ଇତ୍ୟାଦି ବଡ଼ ଗଣ୍ଠିମାନଙ୍କରେ ଯନ୍ତ୍ରଣା ସାଙ୍ଗକୁ ସମୟ ସମୟରେ ଗଣ୍ଠି ନାଲି ପଡ଼ି ଫୁଲିଯାଏ। ଏହା ଗୋଟିଏ ଗଣ୍ଠିରୁ ଆଉ ଗୋଟିଏ ଗଣ୍ଠିକୁ ବ୍ୟାପିଥାଏ। ଏହି ସମୟରେ ଏହାକୁ ଗଣ୍ଠିବାତ ଜ୍ୱର ବା ରିମାଟିକ୍ ଫିଭର କୁହାଯାଏ। ଏହି ଜ୍ୱର ସମୟରେ ହୃତ୍ପିଣ୍ଡର ବାମ ପାର୍ଶ୍ୱରେ କପାଟିକା

0: ମାଇଟ୍ରାଲ୍ ଭଲ୍ଭ ଓ ଏଓଟିକ୍ ଭଲ୍ଭ ପ୍ରଭାବିତ ହୋଇ ରୋଗଗ୍ରସ୍ତ ହୋଇଥାଏ। ଏହାଦ୍ୱାରା ଛାତିରେ ଯନ୍ତ୍ରଣା ସାଙ୍ଗକୁ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହୋଇଥାଏ। ରୋଗର ଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା ଦ୍ୱାରା ଏହି ରୋଗ ନିରୂପଣ କରାଯାଏ। ଏଏସ୍ଓ ଟାଇଟର ନାମକ ଏକ ରକ୍ତ ପରୀକ୍ଷାରୁ ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁ ସଂକ୍ରମଣର ପ୍ରମାଣ ମିଳେ। 2-3 ମାସ ମଧ୍ୟରେ ଏହି ଗଣ୍ଠିବାତ ଜ୍ୱରରୁ ଉପଶମ ମିଳିଥାଏ। ଏହାଦ୍ୱାରା ଗଣ୍ଠି ଓ ଅନ୍ୟାନ୍ୟ ତନ୍ତୁରେ କୌଣସି ସ୍ଥାୟୀ ପ୍ରଭାବ ରହେ ନାହିଁ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ହୃତ୍ପିଣ୍ଡର କପାଟିକା ବା ଭାଲ୍ଭମାନଙ୍କୁ ସ୍ଥାୟୀ ଭାବେ ବିକୃତ କରିଦିଏ। ଏହାକୁ ରିମାଟିକ୍ ହାର୍ଟ ଡିଜିଜ୍ ବା ଗଣ୍ଠିବାତ ଜନିତ ହୃଦ୍ରୋଗ କୁହାଯାଏ। ବୟସ ବଢ଼ିବା ସାଙ୍ଗକୁ ପ୍ରଭାବିତ ଭଲ୍ଭଗୁଡ଼ିକ କ୍ରମଶଃ ଅଧିକରୁ ଅଧିକ ଅକାମୀ ହୋଇପଡ଼େ। ଔଷଧ ଚିକିତ୍ସା, ବେଲୁନ୍ ଚିକିତ୍ସା ବା କୃତ୍ରିମ କପାଟିକା ରୋପଣ ଦ୍ୱାରା ଏହାର ଚିକିତ୍ସା କରାଯାଇଥାଏ। ଗର୍ଭାବସ୍ଥାରେ ଏହି ରୋଗ ଜଣାପଡ଼ିଲେ ବେଲୁନ୍ ଚିକିତ୍ସା ଦ୍ୱାରା ପ୍ରସବଜନିତ ବିପଦକୁ ଦୂରାଯାଇପାରେ। ପ୍ରତିଷେଧକ ହିଁ ଏହି ରୋଗରୁ ମୁକ୍ତି ପାଇଁ ମୁଖ୍ୟ ଓ ଏକମାତ୍ର ଉପାୟ। ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁଜନିତ ଗଳା ସଂକ୍ରମଣ ଚିହ୍ନିବା ଓ ଉପଯୁକ୍ତ ଚିକିତ୍ସା କରିବା ଦ୍ୱାରା ଗଣ୍ଠି ଜ୍ୱର ବା ରିମାଟିକ୍ ଫିଭରକୁ ପ୍ରତିହତ କରାଯାଇପାରିବ। 5-15 ବର୍ଷ ମଧ୍ୟରେ ସମସ୍ତ ପିଲାମାନଙ୍କର ପ୍ରତ୍ୟେକ ଗଳା ସଂକ୍ରମଣ ସମୟରେ ଥ୍ରୋଟ୍ ସ୍ୱାବ୍ କଲଚର ନାମକ ଏକ ପରୀକ୍ଷା କରି ଷ୍ଟ୍ରେପ୍ଟୋକୋକସ୍ ଜନିତ ସଂକ୍ରମଣକୁ ଚିହ୍ନଟ କରିବା ଉଚିତ। ପେନିସିଲିନ୍ ପରି ଆଣ୍ଟିବାୟୋଟିକ୍ ଏହି ଜୀବାଣୁ ବିରୁଦ୍ଧରେ ସବୁଠାରୁ ଉପଯୋଗୀ ଚିକିତ୍ସା। ଥରେ ଯେଉଁମାନେ ଗଣ୍ଠି ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କଠାରେ ଦ୍ୱିତୀୟ ଗଳା ସଂକ୍ରମଣ ହେଲେ ହୃତ୍ପିଣ୍ଡ କପାଟିକାର କ୍ଷତି ବହୁଗୁଣରେ ବଢ଼ିଯାଏ। ତେଣୁ ପରବର୍ତ୍ତୀ ଗଳା ସଂକ୍ରମଣ ପ୍ରତିହତ କରାଯାଇପାରିଲେ ଏହାର କ୍ଷତିକୁ ସୀମିତ କରାଯାଇପାରିବ। ଏହି ଉଦ୍ଦେଶ୍ୟରେ ଦୀର୍ଘଦିନ ଧରି କାମ କରୁଥିବା ପେନିସିଲିନ୍, ଯାହା ବଜାରରେ ପେନିଡିଓର ଓ ଅନ୍ୟାନ୍ୟ ନାମରେ ମିଳେ, ତାହା ପ୍ରତି 21 ଦିନରେ ଥରେ ଦିଆଯାଏ। ଅନେକ କ୍ଷେତ୍ରରେ ଯେଉଁମାନେ ପେନିସିଲିନ୍ ସହିପାରନ୍ତି ନାହିଁ ସେମାନଙ୍କୁ ଅନ୍ୟ ଆଣ୍ଟିବାୟୋଟିକ୍ ବଟିକା ପ୍ରତ୍ୟେକ ଦିନ ବ୍ୟବହାର କରିବାକୁ ପଡ଼ିଥାଏ। ଯେଉଁମାନେ ଗଣ୍ଠିବାତ ଜନିତ ହୃଦ୍ରୋଗରେ ପୀଡ଼ିତ ସେମାନେ ନିୟମିତ ପ୍ରତ୍ୟକ୍ଷ ଡାକ୍ତରୀ ପରାମର୍ଶରେ ଚିକିତ୍ସା ହେବା ଉଚିତ। ଆର୍ଥିକ ପ୍ରଗତି, ପାରିବେଶିକ ପରିଚ୍ଛନ୍ନତା ଦ୍ୱାରା ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଜନିତ ଗଳା ସଂକ୍ରମଣ କମିବା ଓ ଏହାର ଚିକିତ୍ସାର ବହୁଳ ପ୍ରସାର ଘଟିଲେ ଏହି ରୋଗର ପ୍ରାଦୁର୍ଭାବ କ୍ରମଶଃ କମିଯିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଣ୍ଠୁଗଣ୍ଠି ବାତ ଜନିତ ହୃଦ୍ରୋଗ, ଆଲୋଚନା କରିଥିଲେ ଡକ୍ଟର ବିଶ୍ୱରଞ୍ଜନ ମିଶ୍ର। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଅତିକ୍ରମ କଲା 300 ଗିଗାୱାଟ୍। ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଲୋକସେବା ଆୟୋଗର 3 ଜଣ ସଦସ୍ୟଙ୍କ ଇସ୍ତଫା। ହିନ୍ ମହାସାଗର ମଧ୍ୟ ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ପାଇଁ ରୁଷର ପ୍ରସ୍ତାବ। ଏବଂ କୋଚିରେ ଆଜିଠାରୁ ଭାରତ ଓ ଆମେରିକା ନୌସେନା ପକ୍ଷରୁ ମିଳିତ ଅଭ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କ ଅନୁଭବ ସମ୍ପର୍କରେ କହିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୟ ହାସଲ କରିଥିବା ସମସ୍ତ ଖେଳାଳି ଦେଶର ସମ୍ମାନ ବୃଦ୍ଧି କରିଛନ୍ତି ଓ ସେମାନଙ୍କ ସଫଳତା ଯୁବପିଢ଼ିକୁ ପ୍ରେରଣା ଯୋଗାଇଛି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ଯେଉଁମାନେ ଖେଳିବେ ସେମାନେ ଆଗକୁ ବଢ଼ିବେ।
3: ଯୋ ଖେଳେଗା ଓ ଖେଳେଗା ଅଲୱେଜ ଚିୟର ଫର ଭାରତ। ଭାରତ ମାତା କି ଭାରତ ମାତା କି ଭାରତ ମାତା କି।
2: ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଗଡ଼ସେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଜୁଲାଇ 23-2 ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 39 ପଦକ ସହ ଚତୁର୍ଥ ସ୍ଥାନ ହାସଲ କରିଛି। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ 300 ଗିଗାୱାଟ୍ ଅତିକ୍ରମ କରିଛି। ଗତମାସ 31 ହାସଲ ହୋଇଥିବା ଏହି ଐତିହାସିକ ସଫଳତା 2030 ସୁଦ୍ଧା ନିର୍ଦ୍ଧାରିତ 500 ଗିଗାୱାଟ୍ କ୍ଷମତା ଲକ୍ଷ୍ୟର 60% ଅଧିକ। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ କ୍ଷମତା

ବିଦ୍ୟୁତ୍ ଉତ୍ପାଦନ କ୍ଷମତାର 54% ଅଧିକ ହୋଇଛି। ଏହି ସଫଳତା ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦୃଢ଼ ସହଯୋଗ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି ମନ୍ତ୍ରଣାଳୟ କହିଛି। ଦେଶରେ ସୌରଶକ୍ତି କ୍ଷମତା ଏବେ ପ୍ରାୟ 165 GW ରହିଛି। 2014 ସୌରଶକ୍ତି ମାତ୍ର 2.8 GW ଥିବାବେଳେ 2025-26 ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତା 55.29 GW ବୃଦ୍ଧି ପାଇଛି। ଏଥିରେ 44.6 GW ସୌରଶକ୍ତି ଏବଂ 6 GW ପବନ ଶକ୍ତି ରହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ନବୀକରଣୀୟ ଶକ୍ତି ଉତ୍ପାଦନ 2014-15 191 ବିଲିୟନ୍ ୟୁନିଟ୍ ଥିବାବେଳେ 2025-26 ସୁଦ୍ଧା ଏହା 477 ବିଲିୟନ୍ ୟୁନିଟ୍ ଅତିକ୍ରମ କରିଛି। ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଗତକାଲି ସେଠାକାର ଲୋକସେବା ଆୟୋଗର 3 ଜଣ କାର୍ଯ୍ୟକାରୀ ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଆୟୋଗର ସଦସ୍ୟ ଅଜିତ ଭଟ୍ଟାଚାର୍ଯ୍ୟ, ଜମିଲ ଅହମ୍ମଦ ଏବଂ ଅନିମା ହାଁସଦା ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସମ୍ମତି ପରେ ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡରେ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେଠାକାର ପୁଲିସ୍ ବିଧାନସଭା ପରିସର ଏବଂ ତା'ର ଆଖପାଖ ଅଞ୍ଚଳରେ ନିଷେଧାଜ୍ଞା ଲାଗୁ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। 2 ସପ୍ତାହରୁ ଅଧିକ ସମୟ ଧରି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଆଜି ବିଧାନସଭା ମାର୍ଚ୍ଚ କରିବା ଲାଗି ଘୋଷଣା କରିଥିବାବେଳେ ଝାଡ଼ଖଣ୍ଡ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଝାଡ଼ଖଣ୍ଡ ପୁଲିସ୍ ମହାନିର୍ଦ୍ଦେଶକ ମନୋଜ କୌଶିକ ବିକ୍ଷୋଭରତ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଲାଗି ଆହ୍ୱାନ ଦେଇଛନ୍ତି। ବିଧାନସଭା ଭବନର 750 ମିଟର ପରିସୀମା ମଧ୍ୟରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ନିଷେଧାଜ୍ଞା ଲାଗୁ କରାଯାଇଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ସେମାନଙ୍କ ଦାବି ସମ୍ପର୍କରେ ମିଥ୍ୟା ଦୋଷାରୋପ କରୁଥିବା କହିଛନ୍ତି। ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଟିମ୍ ବିକ୍ଷୋଭକାରୀଙ୍କ 98% ଦାବିକୁ ଗ୍ରହଣ କରାଯାଇଥିବା ନେଇ କହିବାର କିଛି ଘଣ୍ଟା ପରେ ଏହି ଅଭିଯୋଗ ହୋଇଛି। ବିକ୍ଷୋଭକାରୀମାନେ କହିଛନ୍ତି ସରକାର ଅନିୟମିତତା ହୋଇଥିବା 13ଟି ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ କେବଳ 3ଟିକୁ ରଦ୍ଦ କରିବା ଲାଗି ସହମତି ପ୍ରକାଶ କରିଛନ୍ତି। ରାଞ୍ଚିଠାରେ ଏକ ସମ୍ଭାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ରାଜନୈତିକ ଦଳ ଏବଂ ଜନସାଧାରଣଙ୍କୁ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିବା ଲାଗି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କଥିତ ଅନିୟମିତତା ନେଇ ସରକାରଙ୍କ ଦ୍ୱାରା କରାଯାଉଥିବା ସିଆଇଡି ତଦନ୍ତ ଏଭଳି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସାମୁଦ୍ରିକ ମାର୍ଗ ଉପରେ ନିର୍ଭରଶୀଳତା ହ୍ରାସ କରିବା ଲାଗି ରୁଷ ପକ୍ଷରୁ ହିନ୍ ମହାସାଗର ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ନିମନ୍ତେ ପ୍ରସ୍ତାବ ଦେଇଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ୍ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଏବଂ ବୋସ୍ଫୋରସ୍ ଜଳମାର୍ଗ ଦେଇ ବିବାଦ ଲାଗି ରହିଥିବାରୁ ଏହି ଉପାୟ ଆପଣାଇବା ଲାଗି ରୁଷ ଚିନ୍ତା କରୁଛି। ସେଠାକାର ସମ୍ଭାଦ ସରବରାହ ସଂସ୍ଥା ଅନୁଯାୟୀ ରୁଷର ଉପପ୍ରଧାନମନ୍ତ୍ରୀ ଶ୍ରୀ ଖୁସନୁଲିନ୍ କହିଛନ୍ତି ତୁର୍କମେନିସ୍ତାନ, ଇରାନ୍ ଏବଂ ଆଫଗାନିସ୍ତାନ ଦେଇ ରେଳମାର୍ଗ ଦ୍ୱାରା ଭାରତ ସହ ସଂଯୋଗ ସ୍ଥାପନ କରାଯାଇପାରିବ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଯାତାୟତ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ରୁଷ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଇରାନ୍ର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସିର ପୂର୍ବ ମୁଖ୍ୟ ମୋହସିନ୍ ରୋଜାଇଙ୍କୁ ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ପ୍ରତିନିଧି ନିଯୁକ୍ତ କରିଛନ୍ତି। ମହମ୍ମଦ ବାକିର ଜୋଲଗଦ୍ରଙ୍କ ସ୍ଥାନରେ ଶ୍ରୀ ରୋଜାଇ ସର୍ବୋଚ୍ଚ ଶାସକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ପୂର୍ବରୁ ଏହି ପଦବୀରେ ଥିବା ଅଲି ଲାରିଜେନିଙ୍କୁ ଆମେରିକା ଇସ୍ରାଏଲ୍ର ମିଳିତ ଆକ୍ରମଣ ସମୟରେ ହତ୍ୟା କରାଯାଇଥିଲା। ବୋଲିଭିଆରେ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବା ନେଇ ଭାରତ 8 ମେଟ୍ରିକ୍ ଟନ୍ ଜୀବନରକ୍ଷକ ଔଷଧ ଓ ଉପକରଣ ପଠାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ମଧ୍ୟ ଭାରତ ବୋଲିଭିଆକୁ ବିଭିନ୍ନ କ୍ଷେତ୍ରରେ ବିକାଶ କାର୍ଯ୍ୟ ନିମନ୍ତେ ସହଯୋଗ କରିଆସୁଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଚିସ୍ଥିତ ଦକ୍ଷିଣ ନୌସେନା କମାଣ୍ଡଠାରେ ଆଜିଠାରୁ ଭାରତ ଏବଂ ଆମେରିକା ନୌସେନା ମିଳିତ ଭାବେ ଅଭ୍ୟାସ ଆରମ୍ଭ କରିବେ। ଏହି ଅଭ୍ୟାସ କାର୍ଯ୍ୟ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଦ୍ୱିପାକ୍ଷିକ ଅଭ୍ୟାସ ଅଭିଯାନର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ନୌସୈନିକମାନଙ୍କୁ ଏକ୍ସପ୍ଲୋସିଭ୍ ଅର୍ଡିନାନ୍ସ ଡିସ୍ପୋଜାଲ୍ ଇଓଡି ଏବଂ ବୁଡାଳିମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା। ଏହି 5 ଦିନିଆ ଅଭ୍ୟାସ ସମୟରେ ବିଭିନ୍ନ ବିଷୟରେ ଜ୍ଞାନ ଆଦାନ ପ୍ରଦାନ, ପ୍ରଶିକ୍ଷଣ, ଉପକରଣ ପ୍ରଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ଭାରତୀୟ ନୌସେନା ଏବଂ ଆମେରିକାର ନୌସେନା 2005 ପରେ ମିଳିତ ଭାବେ ବିଭିନ୍ନ ଅଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଆଜିଠାରୁ ଆରମ୍ଭ ହେଉଥିବା ଅଭ୍ୟାସ ଅଭିଯାନ ଉଭୟ ଦେଶ ମଧ୍ୟରେ 8ମ ସଂସ୍କରଣ ବୋଲି ସୂଚନା ମିଳିଛି।

0: ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଅଙ୍ଗଦାନ ଅନ୍ଧବିଶ୍ୱାସରୁ ଦୂରେଇ ଜୀବନଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ରାଷ୍ଟ୍ରୀୟ ଅଙ୍ଗ ପ୍ରତ୍ୟାରୋପଣ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ସେମାନଙ୍କୁ 0111-2331-7141, 2331-4441 and 2371-7106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ନିର୍ଦ୍ଦେଶକ ରାହୁଲ ନବୀନଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରିଛନ୍ତି। ଚଳିତ ମାସ 13 ତାରିଖରୁ ଆସନ୍ତା ବର୍ଷ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଏହି ବର୍ଦ୍ଧିତ କାର୍ଯ୍ୟକାଳ ବଳବତ୍ତର ରହିବ। ଆସନ୍ତା ବର୍ଷ ଜୁଲାଇ 21 ତାରିଖରେ ଶ୍ରୀ ନବୀନ ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। 1993 ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା ଅଧିକାରୀ ଶ୍ରୀ ନବୀନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ୍ ନିଯୁକ୍ତି କମିଟି ମଞ୍ଜୁରୀ ପ୍ରଦାନ କରିଛି। ଏଫ୍ଆଇବିଏ 18 ବର୍ଷରୁ କମ୍ ଏସିଆ ବାସ୍କେଟ୍ବଲ୍ ପ୍ରତିଯୋଗିତା ଚଳିତ ମାସ 13 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାରତ କୋରିଆ ଜାପାନ ଏବଂ କାଜାକସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ। ଅଗଷ୍ଟ 14 ଜାପାନ ସହ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଅଗଷ୍ଟ 23 ତାରିଖରେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆମେରିକାରେ ଚାଲିଥିବା 20 ବର୍ଷରୁ କମ୍ ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ବସନ୍ତ କୁମାର ମେଘୱାଲ ଏବଂ ସହନବାଜ ଖାନ୍ ଉଚ୍ଚଡିଆ ଏବଂ ଲମ୍ବଡିଆରେ ପଦକ ହାସଲ କରିଛନ୍ତି। ବସନ୍ତ କୁମାର ମେଘୱାଲ ପୁରୁଷ ଉଚ୍ଚଡିଆରେ 2.21 ମିଟର ଡେଇ ରୌପ୍ୟ ପଦକ ହାସଲ କରିଛନ୍ତି। ସହନବାଜ ଖାଁ ପୁରୁଷ ଲମ୍ବଡିଆରେ 7.84 ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଆଲଜେରିଆର ୟୁନୁସ୍ ଆୟାଚି ଉଚ୍ଚଡିଆରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଅତିକ୍ରମ କଲା 300 ଗିଗାୱାଟ୍। ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଲୋକସେବା ଆୟୋଗର 3 ଜଣ ସଦସ୍ୟଙ୍କ ଇସ୍ତଫା। ହିନ୍ଦ ମହାସାଗର ମଧ୍ୟ ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ଲାଗି ରୁଷର ପ୍ରସ୍ତାବ। ଏବଂ କୋଚିରେ ଆଜିଠାରୁ ଭାରତ ଓ ଆମେରିକା ନୌସେନା ପକ୍ଷରୁ ମିଳିତ ଅଭ୍ୟାସ ଆରମ୍ଭ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସୁରଭି କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ସାକ୍ଷାତକାରର ଦ୍ୱିତୀୟ ଭାଗ। ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଏମିତି ଅନେକ ସୁନ୍ଦର ସୁନ୍ଦର ଭକ୍ତି ଗୀତ, ଆଲବମ୍ ଗୀତ ଆଉ ଭେରାଇଟି ଜୋନ୍ର ଗୀତ ଗାଇ ଆଜି ଓଡ଼ିଶାର ଘରେ ଘରେ ପୁରେ ପୁରେ ପରିଚିତ ନାଁଟିଏ କରୁଣାକର ସେଠୀ, ଆପଣ ସମସ୍ତଙ୍କର ପ୍ରିୟ। ହଁ ନା, କରୁଣାକରଙ୍କ ବିଷୟରେ ଅନେକ କଥା ଆପଣ ଶୁଣିସାରିଛନ୍ତି ସୁରଭୀର ଗତ ଅଧ୍ୟାୟରେ। ଆହୁରି ଅନେକ ଅନେକ ଅନେକ ଅନେକ କଥା ବାକି ଅଛି ତାଙ୍କ ମ୍ୟୁଜିକାଲ ଜର୍ଣ୍ଣି ଆଉ ମ୍ୟୁଜିକାଲ ଲାଇଫ ସମ୍ପର୍କରେ। ତ ଯିବା, ଆଉ ଡେରି କରିବାନି, ଶୁଣିବା କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ହେଇଥିବା ବଳକା କଥା। ହଁ, ଗୀତର ଭାବ, ଗୀତିକାରଟିଏ କେଉଁ ଏଙ୍ଗଲରେ ସେ ଗୀତକୁ ଲେଖିଛନ୍ତି, କ'ଣ ଭାବ ରଖିଛନ୍ତି, ଗୀତର ତାର ମିନିଂଟା କ'ଣ ରଖିଛନ୍ତି, ତାକୁ ଗୋଟେ କଣ୍ଠଶିଳ୍ପୀ ଫୁଟେଇ ପାରିଲେ ହେଲା, ଏଇ ଆପଣ କହୁଛନ୍ତି?
1: ନାଇଁ, ମୁଁ ଆକ୍ଚୁଆଲି ଗୀତ, ଯୋଉ ଗୀତଟା ମୁଁ ନିଜେ ଫିଲ୍ କରିକି ଗାଏ, କ'ଣ କି କୋଉ ସିଚୁଏସନ୍ ଗୀତଟା ଅଛି, ଆକ୍ଚୁଆଲି ସେଇଟା ନକଲେ ଗୀତଟା ଗାଇବା କାହିଁକି, ସେ ତାଳରେ ଗାଇଦେଲେ
0: ଭାବ, ଯୋଉଟା ଆପଣ କହୁଛନ୍ତି ଭାବ ଦେଇକି ଗାଇବା,
1: ଯିଏ ଜଣେ ଗୀତିକାର ଲେଖିଛନ୍ତି ଗୋଟେ ଗୀତ, ସେ କୋଉ ଭାବରେ ଲେଖିଛନ୍ତି, ଗୀତର ଥିମ୍ଟା କ'ଣ, ସେ ଏତେ କଷ୍ଟ କରିକି ଏତେ ବସି ବସି ରାତି ରାତି କି କେତେବେଳେ ଅତି କଷ୍ଟରେ ଲେଖିଥିବେ, ସେଇ ଗୀତର କଥାଟାକୁ ଆମେ ପରିସ୍ଫୁଟ କରିବା ଆମ ସ୍ୱର ମାଧ୍ୟମରେ, ତେଣୁ ସେଇଟାକୁ ତା କଥା ସହିତ ତାର ଯୋଉ ଫିଲ୍ଟା ତାକୁ ଯଦି ନଦେବା, ଖାଲି ଗାଇଦେଲେ କିଛି ଲାଭ ନାହିଁ।
0: ଆଜ୍ଞା, କେତେ ଗୀତ ଆପଣ ଗାଇଲେଣି ଟିଲ୍ ଡେଟ୍, ବର୍ତ୍ତମାନ ସୁଦ୍ଧା କାଉଣ୍ଟ କରନ୍ତୁ।
1: ବହୁତ ଗୀତ ଗାଇଛି ତ,
0: ବିଲକୁଲ ବି ମନେ ନାହିଁ,
1: ପାଖାପାଖି ହେଇଗଲାଣି, ତଥାପି 4-5 ହଜାର କି ଅଧିକ ହେଇପାରେ,
0: ବେଶୀ ହେଇଥିବ
1: ବେଶୀ।
0: ଆଜ୍ଞା, ଗୀତ ଗାଇବା ବେଳେ କରୁଣାକର ଆପଣ କୋଉ ଦିଗକୁ ଧ୍ୟାନ ଦିଅନ୍ତି, ନିହାତି ଭାବରେ ସ୍କ୍ରିପ୍ଟ ଦେଖନ୍ତି, ଚୁଜି ଆପଣ ଲେଖା?
1: ହଁ, ମୁଁ ଟିକେ ଚୁଜି ଚୁଜି ମାନେ ଏମିତିରେ ମୁଁ ଗୋଟେ ଥର ହଇରାଣ ହେଇଛି, ଆଉ କେତେ ଥର ଲୋକଙ୍କର ବି କିଛି ସରବ୍ୟ ହେଇଛି ଯେ ସେ କଣ ଏତେ ଚୁଜ୍ କରୁଛି, ମତେ ଚୁଜି କଣ, ସେ ଆଉ କ୍ୟାରିୟରରେ ଆଗକୁ ଯିବାକୁ ହେଲେ ଏତେ କଣ କମର୍ସିଆଲ ମାର୍କେଟରେ ଏତେ ଦେଖିବାକୁ ପଡ଼ୁଛି, ଯାହା ଗୀତ ଆସିବ ଗାଇବା କଥା। ଥରେ ଏମିତି ହେଇଥିଲା, ଗୋଟେ ସଙ୍ଗୀତ ନିର୍ଦ୍ଦେଶକ ଜଣେ ମତେ କେବେ ଡାକିନଥିଲେ, ମୁଁ ପ୍ରଥମ ଥର ମତେ ଯେତେ ଡାକିଲେ ମୁଁ ଭାରି ଖୁସି ହେଇଗଲି, ସେତେବେଳେ ବହୁତ ପପୁଲାର ଥାନ୍ତି ଗାଇବାକୁ ଡାକିଲେ, ମୁଁ ମତେ ଦିଟି ଗୀତ ଶୁଣିଲେ, କହିଲେ ଦିଟି ଗୀତ ଭିତରୁ କୋଉଟା ତମେ ଗାଇବ, ମତେ ଯୋଉଟା ଭଲ ଲାଗିଲା ମୁଁ କହିଲି ଏଇଟା ଗାଇବି ବୋଲି। ସେ କଣ ଫିଲ୍ କଲେ କେ ଜାଣି, କହିଲେ ଆଚ୍ଛା ଠିକ ଅଛି, ତମେ ସନ୍ଧ୍ୟାବେଳକୁ ମୁଁ ଫୋନ କରିବି, ତମେ ଆସିବ ଗାଇଥିବ ଏ ଗୀତ ଗାଇଥିବ। ତାପରେ ସେ କଣ ତାଙ୍କର ଫିଲ୍ ହେଲା କେ ଜାଣି, ସେ ମତେ ଆଉ ଡାକିଲେ ନାହିଁ, ତମର ଫୋନ ମୁଁ ନିଜ ଆଡୁ ଫୋନ କଲି, କଣ ହେଲା ମତେ ଡାକିଲେ ନା, ହଁ ହଁ ହବ ପରେ ହବ, ସେଟା ଆଜି ହେଲା ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଶୁଣିଲି ସେ ଗୀତକୁ, ଆଉ ଜଣେ କଣ୍ଠଶିଳ୍ପୀ ଗାଇଦେଇଛନ୍ତି। କଥା କଣ, ଶୁଣୁ ଶୁଣୁ ବହୁତ ପରେ ଶୁଣିଲି ଯେ ମତେ ଜଣେ କହିଲେ ଶୁଭାକାଂକ୍ଷୀ, କହିଲେ କରୁଣା ତମେ ଏବେ କାହିଁକି ନୂଆ ନୂଆ ତମେ ଗାଉଛ, ଇଏ କରୁଛ, ତମେ କାହିଁ ଏତେ ଚୁଜି ହଉଛ, ସେ ଜଣେ ମ୍ୟୁଜିକ୍ ଡାଇରେକ୍ଟର କହିଲେ କୋଉ ଗୀତରେ ତମେ ଗାଇବ, ତମେ ଚଏସ୍ କର, ତମେ ତ କହିଥାନ୍ତ ହଁ ନାଇଁ ଦିଟା ଗୀତ ଭଲ ଲାଗୁଛି ଆଉ ମୁଁ ଯୋଉଟା ଦେଲେ ଚଳିବ, ତମେ କାହିଁ କହୁଥିଲେ ଏଇ ଗୀତଟି ମୁଁ ଗାଇବି, ମୁଁ କହିଲି ଏଥିରେ ମୋର ଭୁଲ କୋଟ ରହିଲା, ମତେ ଏଇ ଗୀତଟି ବହୁତ ଭଲ ଲାଗିଲା ମୁଁ ଗାଇବା ପାଇଁ, ସେଥିପାଇଁ କହିଲି, ଗୋଟିଏ ବାଛିବା ପାଇଁ କହିଥିଲେ, ମୁଁ କହିଲି ଏଇ ଗୀତଟି ଗାଇବି, ଏଥିରେ ମୋର ଅସୁବିଧା କଣ ରହିଲା, ଦୋଷ କଣ
0: ରହିଲା,
1: ତେଣୁ ଏଇ କଥାଟା ବି ବ୍ୟାପି ଯାଇଥିଲା ଯେ କରୁଣାକର ଚୁଜି।

0: ଟିକେ ପଡ଼ିଯାଏ, ମୁଁ ସେତେବେଳେ ଜାନ୍ ଦେଇଥିଲି ଟିକେ ଗାଏ, ଆଉ ଅନ୍ୟ ଗୀତରେ ଜାନ୍ ଦେଇ କଣ ଗାଇବି, ଅନ୍ୟ ଗୀତ ସେ ଲେଖାରେ ତ କିଛି ନଥିବ, ମୁଁ ସେଥିରେ କଣ ଆର୍ଟିଫିସିଆଲି ସେଠି କଣ କରିବି,
1: ତେଣୁ
0: ମତେ ଟିକେ ସେଥିପାଇଁ କହନ୍ତି ଟିକେ ଚୁଜି, ଆପଣ ଯାହା ଏକ୍ଜାକ୍ଟଲି ସେୟା କହିଲେ।
1: ବର୍ତ୍ତମାନର ଏଇ ଯୋଉ ନାଗଛି ନାଗଡି ଗୀତ କମର୍ସିଆଲ ସଙ୍ଗ, ମାର୍କେଟରେ ଗୋଟେ ଟ୍ରେଣ୍ଡ ଏବେ ଚାଲିଛି ଯେ ଏମିତି ଧୁମଧାଡ଼କା ଗୀତ ହିଁ ବାଜିବ, ଆପଣ ଦେଖନ୍ତୁ। ହଁ, ସେଇ ଗୀତ ଆପଣ ଗାଇଛନ୍ତି କେବେ, ପସନ୍ଦ କରନ୍ତି ଗାଇବା ପାଇଁ?
0: ହଁ, ମତେ ତ ଇଚ୍ଛା ହେଇଛି ଗାଇବା ପାଇଁ, କିନ୍ତୁ ପ୍ରଥମ ପ୍ରଥମ ମୋର ଭଏସଟା ଯୋଉଭଳି ଗୀତ ମତେ ଦେଲେ ଗାଇବା ପାଇଁ ସଙ୍ଗୀତ ନିର୍ଦ୍ଦେଶକ ମାନେ, ମୋର ଭଏସକୁ ଦେଖିକିରି ଦେଲେ ଟିକେ ସେଇଭଳି ରୋମାଣ୍ଟିକ ହଉ ବା ଫିଲ୍ ଗୀତ କିମ୍ବା ସେଭଳି ଡିଭୋସନାଲ ଗୀତ ଦେଲେ, ସେଟା ଅଧିକାଂଶ ସେଇ ଗୀତର ଧାରା ଚାଲିଲା ପରେ ଗୋଟେ ସିଙ୍ଗରର କ୍ୟାରିୟର ଯେହେତୁ ସେଇ ଷ୍ଟାଣ୍ଡାର୍ଡ ସେଇଭଳି ଗୀତରୁ ଆରମ୍ଭ ହୋଇଥାଏ, ତା ପରବର୍ତ୍ତୀ ସମୟରେ ସଙ୍ଗୀତ ନିର୍ଦ୍ଦେଶକମାନେ ଆଉ କେହି ତାକୁ ନେଇ ଏକ୍ସପେରିମେଣ୍ଟ କରିବା ପାଇଁ ଚାହାନ୍ତିନି, ଯେ ନାଇଁ ତାର ଭଏସକୁ ଏଇଭଳିଆ ମ୍ୟାଚ୍ କରିବେ ଗୀତ, ତାକୁ ଏମିତି ଗୀତ ଦେଲେ ଆଉ କିଛି ଅସୁବିଧା ନାହିଁ।

0: ତେଣୁ ସେମାନେ ଆଉ ରିସ୍କ ନେବା ପାଇଁ ଚାହାନ୍ତିନି, ଏକ୍ସପେରିମେଣ୍ଟ କରିବା ପାଇଁ କାହା ବୟସ ଚାହାନ୍ତିନି।
1: ଗୋଟେ ଟ୍ରେଣ୍ଡ ଚାଲେ,
0: ସେଇ ଧାରାରେ ଚାଲିଲା ଯେ କାହାର ବୟସକୁ ଭଲ ଭଜନ ଭଲ ଲାଗିବ ବା ସଫ୍ଟ ରୋମାଣ୍ଟିକ ଗୀତ ଭଲ ଲାଗିବ, ସ୍ଲୋ ମୋସନ ଗୀତ ଭଲ ଲାଗିବ, ଏମିତି ଗୋଟେ କିମ୍ବା ଥିମ୍ ସଙ୍ଗଟା ଭଲ ଲାଗିବ, ଏମିତି ଗୀତ ଥିଲେ। କିନ୍ତୁ ତାପରେ ବି ମୁଁ ସେମିତି ବହୁତ ଗୀତ ଗାଇ, ଯୋଉଟାକି ଆପଣ ଯୋଉ କହୁଛନ୍ତି ସେ ନାଗଝିନାକେଡ଼ି ଯୋଉ କହୁଛନ୍ତି ରିଦିମ ବେଷ୍ଟ ଗୀତ, ଡ୍ୟାନ୍ସ ପାଟର୍ନ ଗୀତ ମୁଁ ଗାଇଛି, ବହୁତ ଗୀତ ଗାଇଛି। ତା ଭିତରୁ ବହୁତ ନହେଲେ ବି ଗାଇଛି, ତଥାପି ପଚାଶ ଖଣ୍ଡ ଗୀତ ଗାଇଛି ତା ଭିତରେ। କିନ୍ତୁ ତା ଭିତରୁ ମୋର ଦୁଇ ତିନିଟି ଗୀତ ଲୋକପ୍ରିୟତା ଅର୍ଜନ କରିଛି ମୋ ବୟସରେ। ହାଇଲ ମୋର ଫୁଲେଇ ରାଣୀ ଗୋଟେ ଗୀତ ଥିଲା, ଅଭିଜିତ ମଜୁମଦାର ମତେ ନେଇ ଏକ୍ସପେରିମେଣ୍ଟ କଲେ, କହିଲେ ତମେ ତ ସେଟା ସେଭଳି ଗୀତ ସବୁବେଳେ ଗାଉଛ ଇଏ କରୁଛ, ଇ ଗୋଟେ ପାଟର୍ନ ଅଛି ଗାଅ, ସେଟା ଗୋଟେ ଦେଇଥିଲେ ହାଇଲ ମୋର ଫୁଲେଇ ରାଣୀ ନୂଆ ହରିଣୀ ଆଖି।

0: ଗୋଟେ ଗୀତ ଏମିତି ଥିଲା ଆଉ ଆହୁରି ତାଳଫଟକା ବି ଗୋଟେ ସେଭଳି ପପୁଲାର ନମ୍ବର ମୋର ଗୋଟେ ନାଗିନ ଗିର୍ଜା ବୋଲି କହୁଛନ୍ତି ସେଭଳି ଗୀତ ମଧ୍ୟ ଥିଲା ଯେ ବହୁତ ଲୋକପ୍ରିୟ ହେଇଥିଲା ବହୁତ ଡିମାଣ୍ଡ ଥିଲା
1: ତାପରେ ଆପଣ ଚଳଚ୍ଚିତ୍ର ପାଇଁ କେବେ ଗାଇଲେ
0: କେବେ ନୂଆ ନୂଆ ଏଇଟା ମନେ ପଡୁନି କେବେ ଯାଇଥିଲି
1: ମାନେ କୋଉ ଚଳଚ୍ଚିତ୍ର ପାଇଁ ପ୍ରଥମେ ପାଇଲେ ସୁଯୋଗ ଗାଇବା ପାଇଁ
0: ପ୍ରଥମ କରି ଗୋଟେ ହୋଲି ଗୀତ ରଙ୍ଗ ନମ୍ବର ଗୋଟେ ଓଡିଆ ଫିଲ୍ମ ରଙ୍ଗ ନମ୍ବର
1: ଆଜ୍ଞା
0: ସେଥିରେ ଗୋଟେ ହୋଲି ଗୀତରେ ମୁଁ କିଛି ପାର୍ଟ ଗାଇଥିଲି ଆମେ ମିଶିକିରି କିଛି ଗାଇଥିଲୁ ପ୍ରଥମ କରି ଶାନ୍ତିରାଜ ଖୋସଲା ଶାନ୍ତିରାଜ ଖୋସଲା ଏବେ ତ ନାହାନ୍ତି ଆଉ ବହୁତ ମାନେ ଟ୍ୟାଲେଣ୍ଟେଡ୍ ବହୁତ ମାନେ ଅତି ସ୍ନେହୀ ଗୁଣକୁ ଚିହ୍ନି ପାରୁଥିଲେ ଶାନ୍ତିରାଜ ଖୋସଲା
1: ଆଜ୍ଞା ଆଜ୍ଞା ଆମ ଜୟପୁର
0: ସିଏ ମତେ ପ୍ରଥମେ ଚଳଚ୍ଚିତ୍ରରେ ସୁଯୋଗ ଦେଲେ ରଙ୍ଗ ନମ୍ବରରେ

ତାପରେ ଅଭିଜିତ ମଜୁମଦାରଙ୍କର ଫିଲ୍ମରେ ମୁଁ ଗାଇଛି ଟଙ୍କା ତତେ ସଲାମ, ଓମ ପ୍ରକାଶ ମହାନ୍ତି ମୁଁ କଣ ଏତେ ଖରାପ, ଶରତ ନାୟକଙ୍କର ଆ ଜହ୍ନରେ ଲେଖିବା ନା, ବିକାଶ ଦାସ ମତେ ଦେଇଛନ୍ତି ଆକାଶ କି ରଙ୍ଗ ଲାଗିବାର ଗୋଟେ ବାହାଘର ଗୀତ, ସେଟା କଣ୍ଠଦାନ କରିଛି, ଆଉ ଏମିତିରେ ବାସୁଦେବ

0: କରିଥିଲେ ଗୋଟେ ମଝିରେ ତୁମେ ହିଁ ସାଥୀ ମୋର ଗୋଟେ ଫିଲ୍ମ ଆସିଥିଲା, ସେଥିରେ ବି ମୋତେ ଗୋଟେ ଦେଇଥିଲେ ତାର ଏଇ ଗୀତ। ଏମିତି ବହୁତ ଗୁଡ଼େ ଗାଇନି ଚଳଚ୍ଚିତ୍ରରେ, କିନ୍ତୁ ଅଳ୍ପ ରଙ୍ଗ ନମ୍ବର ଗୋଟେ ହେଲା, ଆଉ ଗୋଟେ ବ୍ୟାଡ୍ ଗାର୍ଲ ଗୋଟେ ଗୀତ ଥିଲା ମୋର, ଏଇ ଗୀତ ବହୁତ ସୁନ୍ଦର ହେଇଥିଲା, ଶତ୍ରୁ ସଂଘାର। ତେଣୁ ସବୁ ଚଳଚ୍ଚିତ୍ର ମନେ ପଡୁନି। ଏବେ ରିସେଣ୍ଟଲି ମୋର ଯୋଉ ଏଇ ବର୍ଷେ ଦି ବର୍ଷ ହବ ଗୋଟେ ଭଲ ଗୀତଟି ମୋର ତରଙ୍ଗ ମ୍ୟୁଜିକ ଦ୍ୱାରା ପ୍ରସ୍ତୁତ ହେଇଥିଲା, ସେଟା ହଉଛି ବାପା ଆଇସିୟୁରେ ଅଛନ୍ତି, ତାର ଟାଇଟଲ ଗୀତ ବାପା ବାପା, ସେ ଟାଇଟଲ ଗୀତ ମୁଁ ଗାଇଥିଲି।
1: ପାହାଡ ଭଳି ସାହସଟି ବାପା ବାପା, ଈଶ୍ୱର ଭଳି ବିଶ୍ୱ।

0: ୱାଓ, ଆପଣଙ୍କର ଭଏସ୍କୁ କରୁଣାକର ଏଇ ପ୍ୟାଟର୍ଣ୍ଣର ଗୀତ ବହୁତ ମ୍ୟାଚ୍ କରେ, ବହୁତ ବଢିଆ ଲାଗେ। ବର୍ତ୍ତମାନ ଯୋଉ ଟ୍ରେଣ୍ଡ ଚାଲିଛି ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ, ଆପଣ ଶୁଣୁଥିବେ କରୁଣାକର, ବିଶେଷ କରି ଗୋଟେ ଗୀତରେ ଓଡ଼ିଆ ଶବ୍ଦ କମି କମି ଆସୁଛି। ତ କରୁଣାକର, ଆପଣ ବହୁତ ଭଜନ ଗାଇଛନ୍ତି, ସଫ୍ଟ ରୋମାଣ୍ଟିକ ଗୀତ ଗାଇଛନ୍ତି, ନିହାତି ଭାବରେ ଏଇ ଯୋଉ ଲାଙ୍ଗୁଏଜ୍ ନେଇକିରି ଆପଣ ଫିଲ୍ କରିଥିବେ, ଆପଣଙ୍କ ମନକୁ ଆସିଥିବ ଏ କଥା, ତ ଚାଲନ୍ତୁ ଆମେ ଅଳ୍ପ ସମୟ ବିଷୟରେ କଥା ହେବା।
1: ବେଳେବେଳେ କଣ ହୁଏ ନା, ସଙ୍ଗୀତର ଧାରା ବଦଳେ ସମୟ ଅନୁସାରେ। ଏଇ ଗୀତର ଟ୍ରେଣ୍ଡ ଯୋଉଟା କହୁଛନ୍ତି, ସେ ଏସବୁ ଟ୍ରେଣ୍ଡ ଗୀତ, ଇଏ ଟ୍ରେଣ୍ଡ ସବୁବେଳେ ରହିବନି। ଯୋଉଟା ଆମେ ମୂଳ ଧାରାକୁ ଆମେ ପୁଣି ଫେରିବା, ଯେତେ ଯାହା ହେଲେ ବି ମୂଳ ଧାରାକୁ ପୁଣି ଥରେ ସମସ୍ତେ ଫେରିବେ। ତେଣୁ ଆମେ ଟ୍ରେଣ୍ଡକୁ ନେଇକି ବେଶୀ ଏତେ ଚିନ୍ତା କରିବା ଦରକାର ନାହିଁ। ଆମେ ବହୁତ କଥା କହୁଛେ ଯେ ଇଏ ଇଂଲିଶ ଶବ୍ଦ ପଶିଲା, ହିନ୍ଦୀ ଶବ୍ଦ ପଶିଲା, ଠିକ ଅଛି। ଯଦି ଶ୍ରୋତାଙ୍କୁ ଗୀତଟି ଖୁସି କରେଇ ପାରୁଛି ତାହେଲେ ଠିକ ଅଛି। ଅବଶ୍ୟ ଯୋଉ ଆମେ ଦ୍ୱିଅର୍ଥବୋଧକ ଅଶ୍ଳୀଳ ଗୀତ, ଏଗୁଡା ସବୁ ଆମ ପାଇଁ ବିପଦ।

କିନ୍ତୁ ଇଏ ଟ୍ରେଣ୍ଡିଂ ଗୀତରେ କିଛି ଅସୁବିଧା ନାହିଁ, ଟ୍ରେଣ୍ଡିଂ ଗୀତ ସବୁବେଳେ ରହିବନି ପ୍ରକୃତରେ, ବର୍ତ୍ତମାନ ଆସିଛି, ବର୍ତ୍ତମାନ କିଛି ଲିସନର ମାନଙ୍କ ଟେଷ୍ଟ ୟା ପୁଣି ଏ ଟେଷ୍ଟ ସବୁବେଳେ ରହିବ ବୋଲି ସେମିତି କିଛି ମାନେ ନାହିଁ, ତେଣୁ ସେଥିପାଇଁ ବିଶେଷ କିଛି ଚିନ୍ତା କରିବାର ନାହିଁ। ଆମର ଓଡ଼ିଆର ଯୋଉ ଓଡ଼ିଆର ନିଜସ୍ୱ ଧାରା ଇଏ ନିଶ୍ଚିତ ଭାବରେ ପୁଣି ଫେରିବ, ଏଥିରେ କିଛି ଦ୍ୱିମତ ହେବାର ନାହିଁ। ତେଣୁ ମୁଁ ସେଥିପାଇଁ ବ୍ୟତିବ୍ୟସ୍ତ ହୁଏନି କି ଯୋଉମାନେ ଏ ବିଷୟରେ କିଛି ମତାମତ ଦେବା ପାଇଁ କହନ୍ତି, ମୁଁ ଏ ବିଷୟରେ ବିଶେଷ କିଛି କହେ ନାହିଁ। ମୁଁ ଏତିକି କେବଳ କହେ ଯେ ଇଏ ଧାରା ଗୋଟେ କ୍ଷଣିକ ସମୟ ପାଇଁ, ଗୋଟେ କିଛି ସମୟ ପାଇଁ।

0: କର୍ଣ୍ଣାକର ବର୍ତ୍ତମାନ ଆପଣ ଏତେ ସଫଳତା ସାଉଁଟିଲେଣି, ଆକାଶବାଣୀ କଟକରେ ଗୀତ ଗାଉଛନ୍ତି କି ନାହିଁ ନା ଛାଡ଼ିଦେଲେଣି?
1: ନା, ଆକାଶବାଣୀରେ ଆଉ କ'ଣ ଅଛି? ତ ଆମେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହିସାବରେ ଯେତେବେଳେ ସେମାନେ କାର୍ଯ୍ୟକ୍ରମ ପାଇଁକି ଡାକନ୍ତି, ଆମେ ସେତେବେଳେ ଗୀତ ଗାଉଛି, ଏବେ ବି ଗାଉଛି ବିଭିନ୍ନ ସ୍ପେଶାଲ ପ୍ରୋଗ୍ରାମରେ, ସଜ ଫୁଲ ହଉ, ଅଞ୍ଜଳି ହଉ, ରାଗମଞ୍ଜରୀ ହଉ, କିମ୍ବା ଆମର ଫୋକ୍ ଗୀତର ମଧୁମାଳତି ଗୋଟେ ପ୍ରୋଗ୍ରାମ ଅଛି, ସେଥିରେ ଗାଏ ଚାଲିଛି ଗୀତ। ମୁଁ ଏ ଗ୍ରେଡ୍, ମୋର ବି ଗ୍ରେଡ୍ ରୁ ପୁଣି ମୁଁ ମୋର ଅପଗ୍ରେଡ୍ ହେଇଛି ଏ ଗ୍ରେଡ୍, 2013 ଏ ଗ୍ରେଡ୍ ପାଇଲି, ଆଉ ତା ସହିତ କମ୍ପୋଜର ମଧ୍ୟ ପାଇଛି 2015।
0: ଆଚ୍ଛା, କମ୍ପୋଜିସନ ବି ଆପଣ କରୁଛନ୍ତି?
1: କମ୍ପୋଜିସନ କରେ, ମୁଁ ଆକାଶବାଣୀ ସହିତ ମାନେ ଟଚରେ ଅଛି, କାହିଁକି ନା ମୁଁ ଆନାଉନ୍ସମେଣ୍ଟ କରୁଛି ଲାଇଭ୍ ଆନାଉନ୍ସର ମୁଁ ଆକାଶବାଣୀ 2003 ମସିହାରେ ମୁଁ କରୁଛି।
0: ଆଜ୍ଞା ଆଜ୍ଞା।

0: ଆପଣ କହିଲେ ବର୍ତ୍ତମାନ ସୁଦ୍ଧା ଆପଣ ଗାଉଛନ୍ତି ଆକାଶବାଣୀର ଷ୍ଟୁଡିଓରେ, ଆପଣ ପ୍ରାଇଭେଟ ଷ୍ଟୁଡିଓ ମାନଙ୍କରେ ବି ଗାଉଥିବେ, କିଛି ଡିଫରେନ୍ସ ପାଆନ୍ତି କି ଆକାଶବାଣୀ ଷ୍ଟୁଡିଓରେ ଏବଂ ପ୍ରାଇଭେଟ ଷ୍ଟୁଡିଓରେ ଗୀତ ରେକର୍ଡିଂ କଲାବେଳକୁ?
1: ଦେଖନ୍ତୁ, ଆକାଶବାଣୀ ଷ୍ଟୁଡିଓରେ ମାନେ ସେତିକି ଗାଇବାରେ ଦକ୍ଷ ନହେଲେ ଆକାଶବାଣୀରେ ଗାଇ ହେବନି,
0: ଏଇଟା ଆପଣ ଫିଲ୍ କଲେ?
1: ଏଇଟା ସମସ୍ତେ ଫିଲ୍ କରିଛନ୍ତି, ଯେଉଁମାନେ ଅଡିସନ ଦେଇକରି, ଯେଉଁମାନେ ବାହାରେ ବହୁତ ପପୁଲାର ସେମାନେ ଆକାଶବାଣୀରେ ଅଡିସନ ଦେଇ ଫେଲ୍ ହେଇଛନ୍ତି। ବାହାରେ ପପୁଲାର ଏଇଥିପାଇଁ ହେଇଛନ୍ତି, ବାହାରେ ଯେଉଁମାନେ, ମୁଁ କହୁନି ସେମାନଙ୍କର ଦକ୍ଷତା ନାହିଁ ସେ କଥା ନୁହେଁ, କିନ୍ତୁ ବାହାର ଷ୍ଟୁଡିଓ ରେକର୍ଡିଂରେ ଆମେ ଗୋଟେ ଥର ଗାଉନୁ, ଲାଇଭ୍ ଗାଉନୁ, ଆମେ ଟ୍ରାକ୍ ଉପରେ ଗାଉଛୁ। ତେଣୁ ଆମ ପାଖରେ ଅପସନ୍ ଅଛି, ଯଦି କୋଉଠି ଟିକେ ଖଟକା ଲାଗିଲା ଆମକୁ, ସେଟାକୁ ପୁଣି ଆମେ ରିଟେକ୍ କରୁଛୁ, ଗୋଟେ ଧାଡ଼ି ହଉ ବି ଆମେ ରିଟେକ୍ କରୁଛୁ, ତାକୁ ସେଟାକୁ ପ୍ୟାଚ୍ କରିପାରୁଛୁ। ତେଣୁ ପୁଣି ମୂଳରୁ ଆଉ ଥରେ ଗାଇବାର ଭୁଲ ହେଇଗଲେ, ମୂଳରୁ ଆଉ ଥରେ ଗାଇବାର ସେ ଭୟ ନାହିଁ। ତେଣୁ ଗୋଟେ ଗୀତ କମ୍ପ୍ଲିଟ ମାନେ ଗୋଟେ ବଢିଆ କରି ଗାଇ ଦେଇଥିବେ, ଯଦି କୋଉଠି ଭୁଲ, ଟିକେ କୋଉଠି ଶବ୍ଦ ଭୁଲ ହେଇଗଲା କି ସୁର ଭୁଲ ହେଇଗଲା କି ତାଳ କୋଉଠି ଖଟିଗଲା, ତାକୁ ରେଡିଓରେ କଣ, ଆମର ପୁଣି ଆରମ୍ଭରୁ ଗାଇବା ପାଇଁ ପଡେ। ତେଣୁ ସେ ଭୟଟା ରହେ ଯେ ଆମେ କେମିତି ଆଉ ଭୁଲ କରିବୁନୁ, ଏକାଥରେ ଲାଇଭ ଏକାଥରେ ଗାଇଦେବୁ ଗୋଟେ ଥରରେ। ଅବଶ୍ୟ ଭୁଲ ହେଇଛି, ତା ବୋଲି ନୁହେଁ ଯେ ଗୋଟେ ଥର ରେକର୍ଡିଂ ହେଇଛି, ଧରନ୍ତୁ ଗୋଟେ ଥର ଆମେ ଗାଇଲୁ, ମଝିରେ କିଛି ଭୁଲ ହେଇଗଲା, ଠିକ ଅଛି, କଟ୍ ହବ ଗୀତ, ତାପରେ ପୁଣି ଆଉ ଥରେ ସେଇ ଆରମ୍ଭରୁ ଗାଇବା ପାଇଁ ପଡିବ। ଆରମ୍ଭରୁ ଆମ ସହିତ ମ୍ୟୁଜିସିଆନ ଆମେ ବଜେଇବେ, ଆମେ ପୁଣି ଗାଇବୁ। ତେଣୁ ସମସ୍ତଙ୍କୁ ନେଇକିରି ଆମେ କରୁଛୁ ରେଡିଓରେ, କିନ୍ତୁ ସେଠି ଅଲରେଡି ମ୍ୟୁଜିକ
0: ହେଇଯାଇଥାଏ,
1: ବାହାରେ ଟ୍ରାକ୍ ତିଆରି ହେଇଥାଏ, ଆମେ ସେଥିରେ ଗାଉ। କୌଣସି ମ୍ୟୁଜିସିଆନକୁ କଷ୍ଟ ଦେବାର ନାହିଁ କି କାହାକୁ ରେକର୍ଡିଂ
0: ସବୁ ସରିଲା ପରେ ମିକ୍ସିଂ ହେଇଯିବ,
1: ମିକ୍ସିଂ ହେଇଯିବ, ମିକ୍ସିଂ ତ ପଛ କଥା, କିନ୍ତୁ ଟେକିଂ ବେଳେ ଆମେ ଯଦି କୋଉଠି ଗୋଟିଏ ଧାଡି ହେଲା ବି ଆମେ ଚାର୍ଜ କରିକି ଆମେ ତାକୁ ନେଇଯାଉ। ରେଡିଓରେ ଆମକୁ ହେଲେ କୋଉଠି ଭୁଲ ହେଲେ ମୁଣ୍ଡରୁ ଗାଇବାକୁ ପଡିବ।

0: ଆପଣ ଏତେ ଭଜନ ଗାଇବା ଭିତରେ ଆପଣ କହିଲେ 5000 ଅଧିକା ଗୀତ ଗାଇଲୁଣି, ତା ଭିତରୁ ଭଜନ କେତେ ହେଇଥିବ? ନିହାତି ଭାବରେ ବହୁତ ହେଇଥିବ। ଆପଣ କେବେ ଏମିତି ଫିଲ୍ କରିଛନ୍ତି ଯେ ମୋର ନିଜସ୍ୱ ମୋର ଅନ୍ତରର ପ୍ରାର୍ଥନା ଭଗବାନ ଶୁଣିଛନ୍ତି, କିମ୍ବା ମୋର ଅନ୍ତରର କିଛି ପ୍ରାର୍ଥନା ମୋର ଗୀତ ମାଧ୍ୟମରେ ଭଗବାନ ପାଖକୁ ପହଞ୍ଚାଇ ପାରିଛି, ସେ ଖୁସିର ହଉ କି ଦୁଃଖର ହଉ କି ଆଉ କୌଣସି ପରିସ୍ଥିତିର ହଉ, ସେମିତି କିଛି ଅନୁଭୂତି ପ୍ରଭୁ ଜଗନ୍ନାଥଙ୍କୁ ନେଇକି ଆପଣଙ୍କର ଗାୟିକୀ ଜୀବନରେ ଅଛି କି? ଯଦି ଅଛି ସେୟାର କରନ୍ତୁ ଆମ ସହିତ।
1: ସେମିତି ଗୋଟେ ଅନୁଭୂତି, ଗୋଟେ ସମୟରେ ବହୁତ ମନ ଟିକେ ଭାରାକ୍ରାନ୍ତ ହେଇ ପଡିଥିଲା, ଗୋଟେ କିଛି ଆଶା ପୂରଣ ନ ହବାରୁ ନିରାଶ ହେଇଯାଇଥିଲି, ଭାଙ୍ଗି ପଡିଥିଲି। ଆଉ ମୁଁ ସେତେବେଳେ ଏକୁଟିଆ ରହୁଥାଏ, ଠାକୁରଙ୍କର କିଛି ଛୋଟ ମୂର୍ତ୍ତି ଫଟୋ ମଧ୍ୟ ଥିଲେ, ତାକୁ ପୂଜା କରୁଥାଏ। କଟକରେ ରହୁଥାଏ, ମୋର ବାପା ମା ଗାଁରେ ଥିଲେ, ଅନ୍ୟମାନେ ମୁଁ ଏକୁଟିଆ ରହୁଥିଲି କଟକରେ, ଯେତେବେଳେ ବିବାହ କରିନଥିଲି। ସେତେବେଳେ ଏଇ ଯୋଉ ଦୁଃଖରେ ଭାଙ୍ଗି ପଡିଲି, ଇଏ କଲି, ଅଧର୍ଯ୍ୟ ହେଇଗଲି, ଏତେ ମତେ କଷ୍ଟ ଲାଗିଲା ଯେ ମୁଁ କହିଲି ଭଗବାନ କାହିଁ, ମୁଁ ତ ଭଗବାନ ଏତେ ବିଶ୍ୱାସ କରେ, ଭଗବାନଙ୍କୁ ଡାକିଲି ଗୋଟେ ଏତେ ଏଇ ଗୋଟେ ସମସ୍ୟାକୁ ମୋର ସେ ସମାଧାନ କରିପାରିଲେ ନାହିଁ, ଭଗବାନ କଣ ଅଛନ୍ତି ପ୍ରକୃତରେ? ମୁଁ ଯାହା ପୂଜାପୂଜି ଯୋଉ କରୁଥିଲି ତାକୁ ସବୁ ଛାଡି ଛୁଡ଼ିଥିଲି, ତେଣୁ ଘରେ ଆଉ ଠାକୁର ପୂଜା କଲି ନାହିଁ,
0: ଅଭିମାନ ଆସିଲା,
1: ସେମିତି ଗୋଟେ ରହିଲା। ତାପରେ ଏମିତି ଦିନେ ଗୋଟେ ମନରେ ଆସିଲା ଯେ ପ୍ରକୃତରେ ମୁଁ କାହିଁକି ତାଙ୍କୁ ଗାଳିଦେଲି, ସେ ତ ସମସ୍ତଙ୍କର କଲ୍ୟାଣ କରନ୍ତି, ଆମକୁ ସମୟକୁ ଅପେକ୍ଷା କରିବାକୁ ପଡିବ। ତେଣୁ ଏଇ କଥାଟାକୁ ମୁଁ ନ ବୁଝିକିରି ମୋ ନିଜ ଭିତରେ କାହିଁକି ନାସ୍ତିକ ଜିନିଷଟା ଆଣିଲି, ତେଣୁ ଏଇ ଭାବରେ ଥିଲାବେଳେ ମଝିରେ ଗୋଟେ ଗୀତ ମନକୁ ଆସିଲା, ମୁଁ ତାକୁ ଲେଖିଲି ରାତିରେ ବସିକି। ଭଲ ପାଏ ବୋଲି ତୁମଠାରୁ ପ୍ରଭୁ ବଡ ବଡ଼ ଆଶା କଲି, ଆଶା ମୋର ଯେବେ ହେଲାନି ପୂରଣ, ତୁମକୁ ମୁଁ ଦୋଷ ଦେଲି, ପ୍ରଭୁ ହେ ମୁଁ କେଡ଼େ ଭୁଲଟାଏ କଲି।
0: ବହୁତ ବଢିଆ।

ଛୋଟ ପିଲା ହୁଅନ୍ତୁ ବଡ ପିଲା ହୁଅନ୍ତୁ ଏ ଗୀତରେ ଗାଉଛନ୍ତି। ଆଉ ମୁଁ ଯୋଉଠି ମଞ୍ଚରେ ଗଲେ ଏ ଗୀତକୁ ବହୁତ ଅନୁରୋଧ କରୁଛନ୍ତି ଗାଇବା ପାଇଁ, ଯାହା ମତେ ବହୁତ ଖୁସି ଲାଗେ ଯେ ଏଇ ପ୍ରକୃତିର ଅନୁଭୂତିରେ କିଛି ଗୀତ ଆସିଲେ ନିହାତି ଭାବରେ ଲୋକଙ୍କ ହୃଦୟକୁ ଛୁଇଁବ ଆଉ ଲୋକ ଜାଣିବେ ଯେ ଇଏ ତାଙ୍କ ନିଜ କଥା ବୋଲି।

0: ଗୀତ କେତେ ଖଣ୍ଡ ଆପଣ ଲେଖିଛନ୍ତି?
1: ଗୀତ ବେଶୀ ଲେଖିନି, ଲେଖି ଯେତେବେଳେ ମୋର ମୁଡ୍ ଆସେ ମୁଁ ଲେଖେ। ଆଗରୁ କିଛି କବିତା ଭିତରେ ମଧ୍ୟ ଲେଖୁଥିଲି।
0: ଆଜ୍ଞା ଆଜ୍ଞା।
1: କବିତା ଲେଖା ଛାଡି ଦେଇଛି।
0: ଆଜ୍ଞା
1: ଛାଡି ଦେଇଛି ମାନେ ଯେତେବେଳେ ଏବେ ବି କେବେ କେବେ ଗୋଟେ ଆସେ। ମୁଁ ଏମିତି କୌଣସି ପ୍ରକାଶିତ ବା ସେଇ ଆଶାରେ ଯେହେତୁ ଲେଖେ ନାହିଁ,
0: କିନ୍ତୁ
1: କବିତା ଯେତେବେଳେ ଆସେ, ଧରନ୍ତୁ ଛୋଟ ଛୋଟ କବିତା ମୁଁ ଲେଖିଦିଏ ମଝିରେ ମଝିରେ ବେଳେ ବେଳେ ଆସେ, କିନ୍ତୁ ସେତେ ନୁହେଁ। ଆଉ ଗୀତ ମୁଁ ବି ସେମିତି ଭାଇ ଯୋଉଟା କହିଲେ ଆପଣ ପୂର୍ବରୁ କହିଛି ଭାରି ଜୁଜି ମୋର, ସେତିକି ଲେଖାଟା ଟିକେ ଭଲ ନ ଆସିଲେ, ଭଲ କଥାଟା ଟିକେ ମୁଣ୍ଡକୁ ନ ଆସିଲେ ମୁଁ ସେ ତାକୁ କଲମ ଧରେନି। କାହିଁକି ନା ମୋର କଣ, ମୁଁ ତ ଏଥିରେ ଲେଖାରେ ମୋର ପ୍ରଫେସନ କରିବାର ନାହିଁ। ମୁଁ ସିଙ୍ଗିଂରେ ପ୍ରଫେସନ, ମୋର ଜଣେ କଣ୍ଠଶିଳ୍ପୀ ପ୍ରଫେସନାଲ, ଜଣେ ପେସାଦାର କଣ୍ଠଶିଳ୍ପୀ, ତେଣୁ ତାକୁ ମୁଁ କୌଣସି କରିବାର ନାହିଁ। ତେଣୁ ମତେ ଯଦି କେତେବେଳେ ନିଜ ପାଇଁ ଲେଖାଟିଏ ଆସିବ, ଭଲ ଲେଖାଟିଏ ଆସିବ, ମୁଁ ସେତେବେଳେ ତାକୁ ଲେଖିଦିଏ ଏବଂ ତାକୁ ନିଜେ ସ୍ୱର କରିକି ଗାଏ ଲେଖେ। ମୁଁ ଲେଖେ, ବହୁତ ଲୋକ ଲେଖାକୁ ମଧ୍ୟ ପସନ୍ଦ କରନ୍ତି।
0: ଆଜ୍ଞା, କୋଉଠି ନା କୋଉଠି କବି ମଣିଷଟିଏ ଲୁଚିକି ରହିଛି ଆପଣଙ୍କ ଭିତରେ?
1: ନିହାତି ନିହାତି ମୋ ଭିତରେ ସମସ୍ତ ରହିଛି।
0: ଆଜ୍ଞା।

ଏଠି ଲହରୀକୁ ସିନା ଫେରିବା ପାଇଁ ମନା, କିନ୍ତୁ ଆମକୁ ଏଠି ଉଠିବାକୁ ପଡ଼ିବ, ଫେରିବାକୁ ପଡ଼ିବ, କାହିଁକି ନା ସମୟ ହେଇଗଲାଣି। ତେବେ କରୁଣାକରଙ୍କର ଆଉ କିଛି କଥା ବଳକା ଅଛି, ସେଇ ବଳକା କଥା ନେଇ ସୁରଭି ପୁଣି ଫେରିବ ଆପଣଙ୍କ ପାଖକୁ ଆସନ୍ତା ସୋମବାର 7:25 ରେ। ଆଜି ପାଇଁ ରହୁଛୁ, ନମସ୍କାର।

ଶୁଣିଲେ ବର୍ଣ୍ଣାଳୀ କ୍ରମରେ ସୁରଭି। ଆଜି ଏଥିରେ ଶୁଣିଲେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ସାକ୍ଷାତକାରର ଦ୍ୱିତୀୟ ଭାଗ। ଉପସ୍ଥାପନା କଲେ ଦମୟନ୍ତୀ ବୈକାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣନ୍ତୁ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ଜହ୍ନରାତି ଆଲବମ୍ରୁ। ଶିଳ୍ପୀ ହେଲେ କରୁଣାକର। ଗୀତ ରଚନା ଦେବାଶିଷ ପାଣିଗ୍ରାହୀ। ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।

0: ପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
1: ଏଠି ମୋ ପ୍ରିୟ ଶ୍ରୋତାଙ୍କୁ କହି ରଖୁଛୁ, ଅଗଷ୍ଟ ମାସର 12 ତାରିଖ ବୁଧବାର ଦିନ 1:20 ଘର ଖରଣି କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ। ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଅଗଷ୍ଟ ମାସର 11 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ଘର ହେଲା 06854230690। ଏହି ସୂଚନାଟି ଏତିକିରେ ଶେଷ ହେଲା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ଲଘୁ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ବୋକି ଝିଅଟି ଆଲବମ୍ର ଗୀତ। ଶିଳ୍ପୀ ହେଲେ ଶ୍ରୀଚରଣ, ଶିଳ୍ପୀଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପୂର୍ଣ୍ଣ ଖୁଣ୍ଟିଆ।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣିଲେ ଆଲବମ୍ରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଆମେ ନେଇଛୁ 1920 ଲଣ୍ଡନ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ସରିବ ସବ୍ରୀ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସରିବ ଏବଂ ତୋଷୀ।

ଶୁଣୁଥିଲେ ଟୁ ଷ୍ଟେଟ୍ସ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ଅରିଜିତ ସିଂ ଏବଂ ଚିନ୍ମୟ ଶ୍ରୀପଦା। ଗୀତ ରଚନା କରିଥିଲେ ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ଏହସାନ ଲୟ। ଏଥର ଶୁଣନ୍ତୁ ଏକ ବିଲିୟନ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଦନାନ ଢୋଲ ଏବଂ ମମିନା। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରବି ଅହମ୍ମଦ ଏବଂ ଅଦନାନ ଢୋଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଦି କ୍ରିଏଚର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ଫରା ସାଇଦ ଏବଂ ତୁଲସୀ କୁମାର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିଥୁନ। ଏଥର ଶୁଣନ୍ତୁ ଦବଙ୍ଗ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଜଲେଶ ଶେରୱାନୀ। ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ।

ଗୀତିଧାରାରେ ଶୁଣିଲି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ସପ୍ତଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ ଚକା ଭଉଁରୀ ଚଳଚ୍ଚିତ୍ରରୁ, କ୍ଷମା କରିବେ, ଚକା ଚକା ଭଉଁରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ତପୁ ମିଶ୍ର ଏବଂ ଶରତ ନାୟକ। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ଶରତ ନାୟକ।

ଏଥର ଶୁଣନ୍ତୁ ତୁ ଏକା ମୋ ସାହା ଭରସା ଚଳଚ୍ଚିତ୍ରର ଗୀତ। ଦେବଦାସ ଛୋଟରାଇଙ୍କ ଗୀତରେ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଏଥର ଶୁଣନ୍ତୁ ତୁ ଆଉ ମୁଁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ବାପି ଏବଂ ଶୈଳଭାମା। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଦେବୀତୋଷ ଆଚାର୍ଯ୍ୟ।

ଶୁଣୁଥିଲେ କ୍ରିମିନାଲ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ କୁମାର ବାପି ଏବଂ ପମେଲା ଜେନ। ଗୀତ ରଚନା କରିଥିଲେ ନିଜମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ love.com ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଶ୍ରୀଚରଣ ଏବଂ ତଭୁ ମିଶ୍ର। ନିଜମଙ୍କ ଅନ୍ୟ ଏକ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଥର ଶୁଣନ୍ତୁ ହେଡ୍ ଷ୍ଟୋରି 3 ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ମିଟ୍ ବ୍ରଦର୍ସ ଫିଟ୍ ନେହା କକ୍କର। କୁମାରଙ୍କ ଗୀତ, ସଙ୍ଗୀତ ମିଟ୍ ବ୍ରଦର୍ସ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ଏଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ମନେ ପକାଇ ଦେଉଛୁ ଯେ 12 ଅଗଷ୍ଟ ବୁଧବାର ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ

ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥା ଚିତ୍ରଗୀତ ଶୁଣିବାକୁ ଅଗଷ୍ଟ ମାସର 11 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00 ତିନିଟା ବାଜି 30 ମିନିଟ୍ ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। ଏହି ସୂଚନାଟି ଏତିକିରେ ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଦିନ 1:05 ରହିଛି ବାଦ୍ୟଯନ୍ତ୍ରର କାର୍ଯ୍ୟକ୍ରମ ନିର୍ଝରିଣୀ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ନାରୀ ସମ୍ପର୍କରେ। ଅନନ୍ୟାରେ ଶୁଣିବେ ନୃତ୍ୟଶିଳ୍ପୀ ସୁସ୍ମିତା ରଥଙ୍କ ସହ ସାକ୍ଷାତକାର। ପରେ ଶୁଣିବେ ବର୍ଷାଦିନୀ ନଖ ଓ କେଶର ଯତ୍ନ ସମ୍ପର୍କରେ। ଅପରାହ୍ନ 5:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପାଦକୀୟରେ ଶୁଣିବେ ଓଡ଼ିଆ ଠିକ୍ ପଢ଼ିବା ଲେଖିବା ଓ କହିବା। ଗପସପରେ ରହିଛି ଯୁବ କବୟିତ୍ରୀ ମିଲି ବେହେରାଙ୍କ ସହ ସାକ୍ଷାତକାର। ଜାଣିବା କଥାରେ ବିଭୂତି ପଟ୍ଟନାୟକ ଓ ମନୋରମା ଦେବୀଙ୍କ ସମ୍ପର୍କରେ ଶୁଣିବେ। ଚୈତିଜନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ସମ୍ପର୍କରେ। ଭେଟଘାଟରେ ମାସ୍ତାଜ କାଜେ ଜାଁଳା ଆରିକେପ ମିଲ୍ସି ଏ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷାଦିନେ ଗାଘରର ଯତ୍ନ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:20 ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ଯୁବଶକ୍ତି କାର୍ଯ୍ୟକ୍ରମ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଫସଲରେ କୀଟ ଓ ରୋଗ ନିୟନ୍ତ୍ରଣ ସମ୍ପର୍କରେ ଶ୍ରୀ ରାଜେନ୍ଦ୍ର କୁମାର ପାଲଙ୍କ ସହ ସାକ୍ଷାତକାର ଶୁଣିବେ। ଆଜିର ଚାଷୀରେ ଧାନ ଓ ପନିପରିବା ଚାଷ ସମ୍ପର୍କରେ ଦୁର୍ଯ୍ୟୋଧନ ମାଳିଙ୍କ ସହ ସାକ୍ଷାତକାର ଶୁଣିବେ। ପରେ ଶୁଣିବେ ବଜାରଦର ଓ ପାଣିପାଗ ସମ୍ପର୍କରେ। ସଂସଦ ସମୀକ୍ଷା ପ୍ରଚାର କରିବୁ ରାତି 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପଲ୍ଲୀଗୀତ ଶୁଣିବେ ରାତି 8:15। ଶିଳ୍ପୀ ହେଲେ ଗଗନ ବିହାରୀ ସ୍ୱାଇଁ ସୁଖଦେବ ସ୍ୱାଇଁ ଏବଂ ଇନ୍ଦ୍ରାଣୀ ମିଶ୍ର। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସାରଙ୍ଗୀ ବାଦନ ପରିବେଷଣ କରିଛନ୍ତି ଉସ୍ତାଦ ସବ୍ରି ଖାନ୍। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ପ୍ରଚାର କରିବୁ ନାଟକ ଜାଗ୍ରତ ରାଷ୍ଟ୍ର ରଚନା ଡକ୍ଟର ଗଙ୍ଗା ପ୍ରସାଦ ବିମଲ ଓଡ଼ିଆ ରୂପାନ୍ତର ଶିବପ୍ରସାଦ ଲମ୍ତା ପ୍ରଯୋଜନା ଉଦୟଶଙ୍କର ଜାନି ସହଯୋଗିତା ରଞ୍ଜନ କୁମାର ବେହେରା। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ପ୍ରଚାର କରିବୁ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ହୋଲିଡେ ଚଳଚ୍ଚିତ୍ରର ଗୀତ। ଇର୍ଷାଦ କମିଲ୍ଙ୍କ ଗୀତରେ କଣ୍ଠଦାନ କରିଛନ୍ତି ବେନି ଦୟାଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ୍।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବାଦଶା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ନୁସରତ ଫତେହ ଅଲ୍ଲୀ ଖାନ୍ ଏବଂ ରାହତ ଫତେହ ଅଲ୍ଲୀ ଖାନ୍। ମନୋଜ ମୁଣ୍ଟାସିରିଙ୍କ ଗୀତ, ସଙ୍ଗୀତ ତନିସ ବାଗ୍ଚୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

सेन ने कुंवर सिंह के सिपाहियों पर भारी हमला किया।

ଶ୍ରାବଣର ବର୍ଷାଭିଜା ପବିତ୍ର ସୋମବାର ସକାଳରୁ ଦେବଦେବ ମହାଦେବଙ୍କ ଆଶିଷ ଆଶୀର୍ବାଦ କାମନା କରି ଆପଣଙ୍କୁ ସାଦର ସ୍ୱାଗତ କରୁଛି ଆଜିର ଆକାଶବାଣୀ ଲାଇଭ୍ ପରିସରକୁ। ଆଜି ପାଇଁ ଆପଣଙ୍କ ସହ ଆପଣଙ୍କ ରେଡିଓ ସାଥୀ ସସ୍ମିତା। ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଶ୍ରାବଣୀ ଭାର ଧରି ଚାଲିଛନ୍ତି ଭକ୍ତ ଶିବାଳୟକୁ। ଆସନ୍ତୁ ଆମେ ବି ମନକୁ ମନ୍ଦିର କରିଦେବା ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀପଣରେ ଉତ୍ସର୍ଗୀ ଦେବା ସବୁତକ ପୂଜା ସାମଗ୍ରୀ। ଏହି ପୃଥିବୀକୁ ଓହ୍ଲେଇ ଆସିବେ କୈଳାସପତି ଶିବଶଙ୍କର ଦେବଙ୍କର ଦେବ ମହାଦେବ।

ମାସ ଅଗଷ୍ଟ ଆସିଗଲେ ଭାରତୀୟ ନାଗରିକ ହିସାବରେ ସ୍ୱାଧୀନପଣର ଗୋଟିଏ ସ୍ୱାଭିମାନର ସମୟ ଆମ ପକ୍ଷରେ ଅଛି ବୋଲି ଜାଣି ଖୁବ୍ ଗର୍ବର ସହ କହିବାକୁ ଇଚ୍ଛା ହୁଏ, ଆଜି ଆମେ ସ୍ୱାଧୀନ ଦେଶର ସ୍ୱାଧୀନ ନାଗରିକ। ହେଲେ ଏହି ସ୍ୱାଧୀନତା ଟିକକ ପାଇବା ପାଇଁ ଅନେକ କଷ୍ଟକର ସମୟ ଦେଇ ପହଞ୍ଚିବାକୁ ହୋଇଛି। ଅନେକ ବଳିଦାନର କାହାଣୀ ଲହୁଲୁହରେ ଲେଖା ହୋଇଛି। ଅଗଷ୍ଟ 6, ଅଗଷ୍ଟ 9 ହିରୋସୀମା ନାଗାସାକ୍ଷୀର ସେହି ଦିନକୁ ମନେ ପକାଇଲେ ଏବେ ବି ଲୋମ ଟାଙ୍କୁଡ଼ି ଉଠୁଛି। ସନାତନ ସଂସ୍କୃତିର ଆମ ଦେଶ, ଶାନ୍ତିର ବାର୍ତ୍ତା ପ୍ରଦାନ କରୁଥିବା ଦେଶ, ବିଶ୍ୱାସର ସହ ସମସ୍ତଙ୍କୁ ଭାତୃତ୍ୱ ପ୍ରେମରେ ବାନ୍ଧି ରଖୁଥିବା ଆମ ଦେଶ ଭାରତବର୍ଷ ସବୁକାଳେ ଶାନ୍ତି, ମୁକ୍ତି, ଆନନ୍ଦର କଥା ଗାଥାରେ ମଜି ରହୁ। ତା ଦେଶ, ତା ମାଟି, ତା ମୁଲକ ଗର୍ବର ସହ ପାଳୁଥାଉ ସ୍ୱାଧୀନତା ଦିବସ।

ଭୀରୁପରି ପଛଘୁଞ୍ଚା ଦେଇନାହାନ୍ତି ସେମାନେ। ଆଜି ବି ପାପଡ଼ାହାଣ୍ଡିର ଶହୀଦ ସ୍ମୃତିସ୍ତମ୍ଭ, ଟୁରି ନଦୀର ଜଳରାଶିକୁ ଦେଖିଲେ ମନେ ପଡ଼ନ୍ତି ସେମାନେ। ଆଜି ବି ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କର ସେ କଥା ମନେ ପଡ଼େ, ଯଦି ସୂର୍ଯ୍ୟ ସତ୍ୟ ଚନ୍ଦ୍ର ସତ୍ୟ ସ୍ୱାଧୀନତା ଫେରିବା ନିଶ୍ଚୟ। ଦୁଃଖ ଏତିକି ଯେ ମୁଁ ନଥିବି ମା ମାଟିର ହସ ଦେଖିବାକୁ। ଶହୀଦଙ୍କର କଥା ସତ ହୋଇଛି, ପ୍ରତି ସକାଳେ ସୂର୍ଯ୍ୟ ଉଠୁଛି, ରାତି ଆକାଶରେ ଜହ୍ନ ତାରା ବି ଝଲସି ଉଠୁଛି। 1947 ମସିହା ଅଗଷ୍ଟ ମାସ 15 ତାରିଖଠାରୁ ଏଯାବତ୍ ଫରଫର ହୋଇ ଉଡ଼ୁଛି ଆମ ତ୍ରିରଙ୍ଗା ପତାକା। ଶାନ୍ତି, ମୈତ୍ରୀ, ପ୍ରୀତି, ବିଶ୍ୱାସ, ଆଶା, ପ୍ରଗତିକୁ ନେଇ ଆଗେଇ ଚାଲିଛି ଆମ ଦେଶ ଭାରତବର୍ଷ।

ଦୀର୍ଘଦିନର ସଂଘର୍ଷ ପରେ, ଅନେକ ପ୍ରାଣର ବଳିଦାନ ପରେ, ଅନେକ ରାତିର କାଳିମା ଅନ୍ଧାର ପରେ ଫେରିଲା ସ୍ୱାଧୀନତା। ଆମ ରାଜ୍ୟ ଓଡ଼ିଶା, ଆମ ଜିଲ୍ଲା କୋରାପୁଟ ବି ସ୍ୱାଧୀନତା ସଂଗ୍ରାମରେ ଛାସ ଦେବାକୁ ପଛଘୁଞ୍ଚା ଦେଇନି। ପଛଘୁଞ୍ଚା ନାହିଁ ବୀରର ଜାତକେ, ଏ କଥାକୁ ପ୍ରମାଣ କରିଛନ୍ତି ଆମ ଅବିଭକ୍ତ କୋରାପୁଟ ମାଟିର ବୀର ସନ୍ତାନମାନେ। ବୀର ପରେ ପ୍ରାଣ ଦେଇଛନ୍ତି।

ସ୍ୱାଧୀନତା ଦିବସ ପାଳନ କରିବାର ଆଉ ମାତ୍ର କେତୋଟି ଦିନ ପଛରେ ଆମେ ଶ୍ରୋତାବନ୍ଧୁ। ଅଗଷ୍ଟ କ୍ରାନ୍ତିର ମାସ, ଅଗଷ୍ଟ ତ୍ୟାଗର ମାସ, ଅଗଷ୍ଟ ବିପ୍ଳବର ମାସ, ଅଗଷ୍ଟ ସ୍ୱାଧୀନତାକୁ ଫେରାଇ ଆଣିଥିବାର ମାସ। ଏହି ଅଗଷ୍ଟ ବନ୍ଧୁତା, ଏକତା, ସମାନତା, ଭାଇଚାରାର ମାସ। ଗାଁ, ମାଟି, ପାଣି, ପବନ, ପ୍ରକୃତି, ପରିବେଶ, ନଦୀ, ଝରଣା, ପାହାଡ଼, ପର୍ବତକୁ ଭଲ ପାଇବାର କଥା ଶିଖାଉଥିବାର ମାସ। ଯିଏ ଗାଁକୁ ଭଲ ପାଇଛି ସେ ମାଟିକୁ, ମାକୁ ଆଉ ଦେଶକୁ ଭଲ ପାଇବ ନିଶ୍ଚୟ।

ଗାଁ ମାଟି ପାଣି ପବନ ପ୍ରକୃତି ଉଠିଲାଣି ଯେତେବେଳେ ଶ୍ରୋତାବନ୍ଧୁ, ଆମ କୋରାପୁଟର ମାଟି ଗନ୍ଧରେ କେବେ ବିଭୋର ହୋଇଛନ୍ତି ଆପଣ? ଏଠି କଳ୍ପନାର ସ୍ଥାନ ନାହିଁ, ଏଠି ସରଳତା ଭରି ରହିଛି ପ୍ରତିଟି ମନ ପ୍ରାଣରେ। ତା'ର ସଂସ୍କୃତି, ତା ପରମ୍ପରା ସବୁଠୁ ସ୍ୱତନ୍ତ୍ର, ତା ନୃତ୍ୟ ଗୀତ ଛନ୍ଦ ତାଳ ଲୟ ସ୍ୱତନ୍ତ୍ର, ସବୁଠୁ ଭିନ୍ନ। ତା ନୃତ୍ୟ ହେମ୍ସା ଏବେ ଆନ୍ତର୍ଜାତୀୟ ସ୍ତରରେ ଖୁବ୍ ଲୋକପ୍ରିୟ। ଆକାଶବାଣୀ ଜୟପୁର କେନ୍ଦ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚୈତିଜହ୍ନ ରିଞ୍ଜୋଡ଼ି

କେହି ବୁଝନ୍ତୁ କି ନା ବୁଝନ୍ତୁ ପଛେ, ମାଟି ମା ବୁଝିଛି ମାଟିର ମଣିଷମାନଙ୍କୁ। ତା ମାଟିରେ ପାଣ୍ଡିଆ, ଯଅ, ବାଜରା, ଆଖୁ, କାନ୍ଦୁଲ ପରି ଅନେକ ଶସ୍ୟ ଫଳେ। ସେଥିମଧ୍ୟରୁ ମାଣ୍ଡିଆ ଏବେ ସାରା ବିଶ୍ୱରେ ସ୍ୱାସ୍ଥ୍ୟକର ଖାଦ୍ୟ ହିସାବରେ ଖୁବ୍ ଜଣାଶୁଣା, ତେଣୁ ସେ ଶ୍ରୀଅର୍ଣ୍ଣର ମାନ୍ୟତା ପାଇଛି। ଅଳଙ୍କାର, ବସ୍ତ୍ର, ଆଭୂଷଣ, କଥାବାର୍ତ୍ତା, କୋରାପୁଟ ମାଟିର ପ୍ରକୃତି ପର୍ଯ୍ୟଟନ ଇତିହାସରେ ଖୁବ୍ ପରିଚୟ। ବ୍ୟସ୍ତବହୁଳ ଜୀବନ ଜଞ୍ଜାଳରୁ ଟିକିଏ ଫୁରସତ ପାଇଲେ ପ୍ରାୟ ପର୍ଯ୍ୟଟକ ଏବେ କୋରାପୁଟର ମାଟିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସୁଛନ୍ତି। ତେଣୁ ସଚେତନ ନାଗରିକର କର୍ତ୍ତବ୍ୟ ହିସାବରେ ଅତିଥିମାନଙ୍କୁ ଦେବତା ମନେ କରି ସେମାନଙ୍କୁ ସ୍ୱାଗତ କରିବାର ମନବୃତ୍ତି ରଖିବା ଆବଶ୍ୟକ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ନାଗରିକ ପ୍ରଥମେ ସ୍ୱଚ୍ଛତା ପ୍ରତି ଦୃଷ୍ଟି ରଖିବା ଆବଶ୍ୟକ। ନିଜର ଭାବି ସବୁକିଛିକୁ ସ୍ୱଚ୍ଛ କରିଦେବା ଆସନ୍ତୁ। କିଏ ପକେଇଛି, କେତେବେଳେ ପକେଇଲା, କାହିଁକି ପକେଇଲା, ଏସବୁ କାରଣ ନିରାକରଣ କଥା ପଚରା ଉଚରା ଭିତରେ ସମୟ ଆଗକୁ ଟାଣି ହୋଇଯିବ ସିନା, କଥା ଶୁଣିବାକୁ ଆଦୌ ଅଟକି ଯିବନି। ତେଣୁ ଚାଲନ୍ତୁ ଏ ସୁନ୍ଦର ଗୀତ ଶୁଣି ଶୁଣି ସ୍ୱଚ୍ଛତା ଦିଗରେ ପାଦେ ଆଗକୁ ବଢ଼ିବା।

0: ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରାନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ସୂଚନା ବିରତିର ସମୟ ଅଛି ଶ୍ରୋତା ବନ୍ଧୁ, ଆପଣଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା ଅଛି, ଶୁଣି ନିଅନ୍ତୁ। ଅଗଷ୍ଟ ମାସ 12 ତାରିଖ ବୁଧବାର ଦିନ 8:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ। ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଅଗଷ୍ଟ ମାସ 11 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମ ଫୋନ୍ ନମ୍ଘର ହେଲା 0685423-0690। ଫୋନ୍ କରିବା ପାଇଁ ନମ୍ବରଟି ପୁଣିଥରେ କହି ରଖୁଛୁ, ନମ୍ବରଟି ହେଉଛି 0685423-0690। ଆପଣ ଫୋନ୍ କରିବେ ଅଗଷ୍ଟ ମାସ 11 ତାରିଖ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ। ଏଠି ଆଉ ଗୋଟିଏ କଥା ଶ୍ରୋତା ବନ୍ଧୁ, ଆଉ ଅଳ୍ପ ସମୟ ପରେ ଦିନ 12ଟାରେ ଆପଣମାନେ ଯୋଡ଼ି ହେବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ସହ। ନିଜକୁ ପ୍ରସ୍ତୁତ କରନ୍ତୁ, ଆପଣ କହିବେ ଆପଣଙ୍କ ମନ କଥା, ଆମେ ଶୁଣେଇବୁ ଆପଣଙ୍କୁ ଗୀତ। ଆମେ ଅଛେ ଆକାଶବାଣୀ ଲାଇଭ୍ ପରିସରରେ, କଥା ହେଉଛେ ଆଉ ଗୀତ ବି ଶୁଣୁଛେ ଶ୍ରୋତା ବନ୍ଧୁ। ହସି ହସି କାମ କଲେ କାମ କରୁଥିବା ଲୋକର ଶ୍ରମଭାର ଲାଘବ ହୁଏ ବୋଲି ଶାସ୍ତ୍ର କହେ। ଡାକ୍ତରମାନେ ବି କହନ୍ତି ଆମେ ଲେଖୁଥିବା କଷା ପିତା ସ୍ୱାଦହୀନ ଔଷଧଠାରୁ ସତଗୁଣରେ ଭଲ ସହଜ ସରଳ ଢଙ୍ଗରେ ସବୁ କଥାକୁ ଗ୍ରହଣ କରିନେବାର ଅଭ୍ୟାସ, ସବୁ ଯନ୍ତ୍ରଣାକୁ ହସି ହସି ସହିଯିବାର ମନବୃତ୍ତି। ଥରେ ନୁହଁ ଶ୍ରୋତା ବନ୍ଧୁ, ହଜାର ବାର ହସିବାର ପ୍ରୟାସ କରନ୍ତୁ। ଥରେ ସମସ୍ତେ ହସୁଛନ୍ତି ବୋଲି ହସନ୍ତୁ, ଥରେ ନ ବୁଝିକି ହସନ୍ତୁ, ଥରେ ବୁଝିସାରିକି ହସନ୍ତୁ। ଦେଖିବେ ଆପଣ ପ୍ରକୃତ ମଣିଷ ତାଲିକାରେ ନିଜ ନାଁକୁ ପଞ୍ଜୀକୃତ କରିଦେଇପାରିଛନ୍ତି ବୋଲି ଜାଣି

ସତରେ ଶ୍ରୋତା ବନ୍ଧୁ, ଯେମିତି ଆପଣ ଅଭ୍ୟାସଗତ ଭାବରେ ଅଭ୍ୟାସ କରିକି ଆପଣଙ୍କର ଦିନଚର୍ଯ୍ୟାକୁ ଆରମ୍ଭ କରୁଛନ୍ତି, ସେମିତି ଅଭ୍ୟାସ କରିକି ପ୍ରତିଦିନ 5 ମିନିଟ୍ ଆପଣ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ, ହସିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଆପଣଙ୍କ ଦୁଃଖ ଧୀରେ ଧୀରେ କମି କମି ଯାଉଛି। ବିଶ୍ୱାସ ଅଛି ଆପଣ ହସିବାର ଅଭ୍ୟାସ ନିଶ୍ଚୟ କରିବେ। ଗୋଟିଏ କଥା ଶ୍ରୋତା ବନ୍ଧୁ, ଥରେ ଦୁଇ ବନ୍ଧୁ କଥା ହୋଇକି ଘର କଲେ ଆପଣ ଆପଣା ପାଇଁ। ଜଣେ ବନ୍ଧୁ ନିଜ ଘରର ମୁଖ୍ୟ ଦ୍ୱାରକୁ ଖୁବ୍ ସୁନ୍ଦର ଭାବରେ ରାଜ ଦରବାର ପରି ସଜାଇଲେ କି ନିର୍ମାଣ କଲେ, ଆର ବନ୍ଧୁ ଜଣକ ତାଙ୍କ ମୁଖ୍ୟ ଦ୍ୱାରକୁ ଏକଦମ ଛୋଟିଆ କରିକି ତିଆରି କଲେ। ପ୍ରଥମ ବନ୍ଧୁ ଜଣକ ଦ୍ୱିତୀୟ ବନ୍ଧୁଙ୍କୁ ପ୍ରଶ୍ନ କଲେ, ଏତେ ଛୋଟ ଦ୍ୱାର କଲ ଯେ ବନ୍ଧୁ? ବନ୍ଧୁ ଜଣକ ଉତ୍ତର କଲେ, ମୋ ଘର ଦ୍ୱାର ସେମିତି ଛୋଟ ହିଁ ଥାଉ, ଯିଏ ପ୍ରକୃତ ନିଜର ହୋଇଥିବ ମୁଣ୍ଡ ନୁଆଇ ସେ ମୋ ଘରକୁ ନିଶ୍ଚୟ ପ୍ରବେଶ କରିବ। ସତରେ ଶ୍ରୋତା ବନ୍ଧୁ, ଏଇଟି କିଏ କଥା କିନ୍ତୁ ଜୀବନର ମୂଲ୍ୟବୋଧକୁ ବୁଝାଇ ଦିଏ, ମଣିଷ ଚିହ୍ନେଇ ଦିଏ। ହଜାର ହଜାରଙ୍କ ଗହଳି ଭିତରୁ ଜଣକୁ ନିଜର କରି ସାଇତି ନେବାର କଳା ଶିଖାଇ ଦିଏ। ଜୀବନ ତାଙ୍କରି ଦାନ ଶ୍ରୋତା ବନ୍ଧୁ, ସେ ହିଁ ମଣିଷ ଚିହ୍ନିବାରେ ସାହାଯ୍ୟ କରିବେ, ସହଯୋଗ କରିବେ, ସେ ହିଁ ହାତ ଧରି ବାଟ କଢ଼େଇ ନେବେ। କେବଳ ତାଙ୍କୁ ଚିହ୍ନିବା ଆବଶ୍ୟକ।

ହଁ ଶ୍ରୋତା ବନ୍ଧୁ, କରିଥିବା କର୍ମର ଫଳ କେଉଁଠି ନା କେଉଁଠି ନିଶ୍ଚୟ ମିଳିବ। ଆଜି ହସି ହସିକି କରିଥିବା ପାପ କର୍ମର ଫଳ କାଲିକି କାନ୍ଦି କାନ୍ଦି ଶୁଝିବାକୁ ପଡ଼ିବ। କର୍ମ ଏମିତି ଏକ ଚିଠି ଯାହା କେବେ ଭୁଲ ଠିକଣାରେ କେବେ ବି ପହଞ୍ଚେ ନାହିଁ। ଆପଣ ଭାବୁଥିବେ ମନ୍ତ୍ର ବଳରେ ଆପଣ ପାଣି ଉପରେ ଚାଲିପାରୁଛନ୍ତି, ଏହା ସବୁଠୁ ବଡ଼ ମିରାକଲ। ନାହିଁ ଶ୍ରୋତା ବନ୍ଧୁ, ଏ ବିଶାଳ ପୃଥିବୀରେ ଶାନ୍ତିପୂର୍ଣ୍ଣ ଭାବରେ ନିରବରେ ଏକା ଏକା ଚାଲିପାରିବା ହିଁ ସବୁଠୁ ବଡ଼ ମିରାକଲ ଅଟେ। ୱାକିଂ ପିସ୍ଫୁଲି ଅନ୍ ଆର୍ଥ ଇଜ୍ ଦି ରିଏଲ୍ ମିରାକଲ। ସତରେ ଶ୍ରୋତା ବନ୍ଧୁ, ଚାଲନ୍ତୁ ମନ ଭିତରେ ଶାନ୍ତି ରଖିବା, ମନ ଭିତରେ ବିଶ୍ୱାସ ରଖିବା। ଆମ କଥା କର୍ମରେ କାହାର କେବେ କିଛି ବି କ୍ଷତି ନ ହେଉ, ଏଇ କଥା ଭାବିକି ସୁନ୍ଦର ଜୀବନଟିଏ ବଞ୍ଚିଯିବା। ବାସ୍ ଏମିତି କଥା ଆଉ ଗୀତ ଶୁଣିବା ଭିତରେ ଆକାଶବାଣୀ ଲାଇଭ୍ ପରିସରରୁ ସମୟ ସରିଯାଇଛି ଶ୍ରୋତା ବନ୍ଧୁ। ପୁଣି କେବେ ସମୟର ମହଲତରେ ଆପଣଙ୍କ ସହ ସାକ୍ଷାତ ହେବ ନିଶ୍ଚୟ। ଆଜି ପାଇଁ ରହୁଛି ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା। ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 12 ଆରମ୍ଭ କରୁଛୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ। ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ଆଜି ପାଇଁ ଦମୟନ୍ତୀ ବୈକାର।

0: ନମସ୍କାର ସମସ୍ତଙ୍କୁ। ଅଗଷ୍ଟର ଏହି ଭିଜା ଭିଜା ମଧ୍ୟାହ୍ନରେ ଆପଣଙ୍କୁ ସ୍ୱାଗତ କରୁଛୁ ଲାଇଫ୍ ଓନିଂ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରକୁ। ଏବେ ଲାଗୁଛି ଯେମିତି ଶ୍ରାବଣ ଆକାଶରୁ ଜାତୀୟତାର ମୁକ୍ତାବିନ୍ଦୁ ସବୁ ଖସିପଡ଼ି ଭାରତର ମାଟିକୁ ଓଦା କରି ପକାଉଛି, ତା ସହ ଓଦା ହେଉଛନ୍ତି ପ୍ରତ୍ୟେକଟି ଭାରତୀୟ। ହଁ, ପ୍ରତିବର୍ଷ ଅଗଷ୍ଟ ଆସିଲେ ଏମିତି ହିଁ ଲାଗେ, ଲାଗେ ନା? ଜାତୀୟତାର ଅଜସ୍ର ମହକରି ଭରିଯାଏ ଦେଶର ମାଟି, ପାଣି, ପବନ, ଭାରତର ମୁକ୍ତି ସଂଗ୍ରାମର ଇତିହାସ ମୁଣ୍ଡ ଟିକେ। ଆଜି ଚାଲନ୍ତୁ ସେହି ଇତିହାସର ପୃଷ୍ଠାକୁ ଥରୁଟିଏ ଓଲଟାଇବା, ସ୍ୱତନ୍ତ୍ରତା ସଂଗ୍ରାମର ଛୋଟ ବଡ଼ ଘଟଣାକୁ ମନେ ପକାଇବା ଏଇଠି। ତ ଫୋନ୍ କରନ୍ତୁ ଆମକୁ କଥା ଆପଣଙ୍କର ଗୀତ ଆମର କାର୍ଯ୍ୟକ୍ରମରେ। ଆମ ନମ୍ବର ହେଲା 06854230690। ଆଉ ଥରେ ନମ୍ବରଟି କହୁଛି 06854230690। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ନମସ୍କାର ନାନୀ।
0: ନମସ୍କାର, କଥା ଆପଣଙ୍କର ଗୀତ ଆମର ଲାଇଫ୍ ଓନ୍ ଇନ୍ କାର୍ଯ୍ୟକ୍ରମ।
1: ଆଜ୍ଞା,
0: କଣ ସବୁ ଖବର କୁହନ୍ତୁ।
1: ସ୍କୁଲରେ ଟିକେ ପରିବର୍ତ୍ତନ ହେଲା, ବାନିପୁଟର ଘଟଣା ଘଟିଲା ପରେ ଆଉ ପାଇଁ ଟିକେ ପ୍ୟାରେଣ୍ଟସ୍ ମାନେ ଗାଇଡିଂ କରୁଛନ୍ତି, ପ୍ରେସିଡେଣ୍ଟ ସେକ୍ରେଟାରୀ ମାନେ ବନେଇଛନ୍ତି, ଖାଲି ଯାଇକିନା ଖାଲି କିଛି ଦେଖିବା ପାଇଁ ଯାଇଛନ୍ତି ଯେ ସବୁକିଛି ଦେଖିବେ ବୋଲି ମୋତେ ଆଶା କରୁଛି। ପିଲାମାନଙ୍କୁ ଭଲ ପଦଯାତ୍ରା ପଢାଇବେ
0: ଆଉ
1: ସ୍କୁଲ ବସ୍ ଗୋଟେ ତାଙ୍କ ଦେବି ବୋଲି କହୁଛନ୍ତି, ଆଗରେ ଦିଆ ହେଇଥିଲା କିଛି ଦିନ ହେଲା ବନ୍ଦ କରିଦେଇଥିଲେ ପ୍ରୋଜେକ୍ଟର ସ୍କୁଲ, ତ ଏବେ ସେମାନେ ସେଟାକୁ ଦାବି କରୁଛନ୍ତି ଯେ ସ୍କୁଲ ବସ୍ ଆଉ ଥରେ ଦିଅ ବୋଲିକିନା। ଅଫିସର ମାନେ ମିଶା କଥା ହେଇଥିବେ ଆଜ୍ଞା ମାନେ ଦେବି ବୋଲି କହୁଛନ୍ତି, ଦେଖିବା ପିଲାମାନଙ୍କର କାର୍ଯ୍ୟ ଏଟା।
0: ଆଜ୍ଞା, ଗୋଟେ ଘଟଣାକୁ ଆପଣ ଏଠି କହୁଛନ୍ତି?
1: ଆଜ୍ଞା,
0: ଗୋଟେ ଘଟଣାକୁ ଯୋଉଟା ବାର୍ଣ୍ଣିପୁଟରେ ଘଟି ଯାଇଥିଲା ଆପଣ ଏଠି କହୁଛନ୍ତି, ତ ଆମ ଶ୍ରୋତା ମାନେ ବୁଝିବେ କେମିତି କୋଉ ସ୍କୁଲ କଣ ସେଇ ସବୁ ଆପଣ? ଆଜ୍ଞା ଆଜ୍ଞା, ତ ଠିକ ଅଛି, ଆପଣ ଗୋଟେ ଘଟଣାକୁ ଅନୁଭବିଛନ୍ତି, ନିନ୍ଦା ବି ନିନ୍ଦନୀୟ ଘଟଣାଟିଏ ଘଟିଛି ସେଇଠି, ଆପଣ ଏପର୍ଯ୍ୟନ୍ତ ପ୍ରଭାବିତ ହେଇକି ଅଛନ୍ତି ଯାହାଫଳରେ ଏଇ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆପଣ କହୁଛନ୍ତି। ଠିକ ଅଛି ଆର୍ କେ ଏଡ଼ିପା ଭାଇ, ସବୁ ଭଲରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ। ଆପଣ ଫୋନ୍ ଲଗେଇବାରେ ବ୍ୟସ୍ତ ଥିଲେ, ଆମେ ମନେଇବା ଏ ନିକଟ ଅତୀତରେ, ଆମେ ମନେଇବା ଏ ନିକଟ ଭବିଷ୍ୟତରେ, ଆମେ ମନେଇବା ସ୍ୱାଧୀନତା ଦିବସ, ତାରି ଉପରେ ସେ ଯୋଉ ମୁକ୍ତି ସଂଗ୍ରାମରେ ସବୁ ବହୁତ ଗୁଡ଼ିଏ ଘଟଣା ଘଟିଯାଇଛି, 200 ବର୍ଷର କାହାଣୀ, ତାରି ଭିତରୁ ଛୋଟ ବଡ଼ ଘଟଣା ସବୁ ମନେ ପକେଇବା ଆଜି ଏଠି ଅଛି। ଆପଣଙ୍କର ମାନେ ଏଇ ଏରିଆରେ କିଛି ସ୍ୱାଧୀନତା ସଂଗ୍ରାମୀଙ୍କର କଥା ଆପଣ ଜାଣିଛନ୍ତି ଯଦି କୁହନ୍ତୁ।
1: ଆଜ୍ଞା, ଶହୀଦ ଲକ୍ଷ୍ମଣ ନାୟକ ତ ଆମର ସେଟା ଗୋଟେ କୋରାପୁଟ ଡିଷ୍ଟ୍ରିକ୍ଟର ଭଗବାନ ବଲ୍ଲା ପ୍ରାୟ ଯେବେ ବି ଆମେ ଆଖି ଖୋଲୁଛୁ ତାଙ୍କର ନାଁ ମନେ ପକଉଛୁ, ତାଙ୍କର ସେ ଯୋଉ ବଳିଦାନଟାକୁ ଆମେ ଆଜି ଯାକ ଭୁଲି ପାରୁନୁ ଆମେ।
0: ଆଜ୍ଞା ଆଜ୍ଞା,
1: ସେଥିପାଇଁ ତ ଆମର ଭିତରେ ମିଶା ସେମିତି ଗୋଟେ ଇଚ୍ଛା ପ୍ରାକୃତି କରିକିନା ଲୋକର ସେବା ପାଇଁ ବୋଲି ମୁଠିଆ କାମ ବୋଲି ମିଶା ଯାଇ ପ୍ରଶ୍ନ କରୁଛୁ, ଉତ୍ତର ବି ମାଗୁଛୁ, କିମ୍ବା କିଛି ସାହାଯ୍ୟ ମିଶା କରିବାକୁ ଚେଷ୍ଟା କରୁଛୁ, ଆମର ଦ୍ୱାରା ଯୋଉଟା ହଉଛି ସେଟା କରୁଛୁ। ଆଜ୍ଞା
0: ଆଜ୍ଞା,
1: ଆଉ ଆମେ ବି ସବୁବେଳେ ତ ଫ୍ରିଡମ୍ ଫାଇଟର ପରାଗା, ଆଜି ନାଇଁ ଆମ ରକ୍ତ ଯାକ ଯେବେ ଯାକ ଆମର ସେବେ ଯାକ ଆମ ଫ୍ରିଡମ୍ ଫାଇଟର ଆକାର।
0: ନିହାତି, ବହୁତ ବଢିଆ ବହୁତ ବଢିଆ, ଆମେ ଗୀତ ଶୁଣାଉଛୁ ଆର୍ପେ ଏଡ଼ିପା ଭାଇ।
1: ହଁ ହଁ, ଦେଶଭକ୍ତି ଗୀତ ଗୋଟେ ଶୁଣାଇ ଦିଅ।
0: ଆଜ୍ଞା,

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ।
1: ଶୁଭ ମଧ୍ୟାହ୍ନ ମାନେ ନମସ୍କାର।
0: ନମସ୍କାର,
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ରାଞ୍ଚଡ କହୁଛି, ବଲାଙ୍ଗୀର ଜିଲ୍ଲାର।
0: କଣ କିଛି ଘଟଣା ସ୍ୱାଧୀନତା ସଂଗ୍ରାମ ସମୟର ଯଦି ଆପଣ ଜାଣିଛନ୍ତି ପଢିଛନ୍ତି କୋଉ ବୁକ୍ସରେ କୁହନ୍ତୁ ଆମକୁ।
1: ଦେଖନ୍ତୁ, ସ୍ୱାଧୀନତା ସଂଗ୍ରାମ ତ ଅନେକ ଘଟଣା ଘଟିଛି, ଯେହେତୁ ଆମକୁ ତ ସେମାନେ ଯୋଉ ଟାଇମରେ ଭାରତ ଛାଡ଼ ଆନ୍ଦୋଳନ ହେଲା ଯୋଉ ଟାଇମରେ ହେଲା ବହୁତ ଗୋଟେ ଗୌରବ କଥା ଯେ ତାଙ୍କୁ ଯଦି ସ୍ୱାଧୀନତା ଯଦି ଆମେ ଯଦି ପାଇନଥାନ୍ତା ତାହେଲେ କିଛି ବିଶେଷ କରି ମତେ ବେଶୀ ଭାବ ଥିଲା ତାଙ୍କୁ ଯେମିତି।
0: ଆଜ୍ଞା, ଆପଣଙ୍କର ଭଏସ୍ କଟୁଛି, ସ୍ପଷ୍ଟ ଶୁଣିପାରୁନୁ ଆମେ। ହ୍ୟାଲୋ ହ୍ୟାଲୋ, ମାନେ ଇକୋ ଆସୁଛି। ଆପଣ ଲଗେଇଛନ୍ତି କି, ରେଡିଓ ଲଗେଇଛନ୍ତି କି?
1: ନା ନା, ରେଡିଓ ଲଗେଇନଥିଲି, ରେଡିଓ ଲଗେଇନଥିଲି ମୁଁ।
0: ଆଜ୍ଞା କୁହନ୍ତୁ।
1: ଦେଖନ୍ତୁ, ବିଶେଷ କରି ମତେ ବେଶୀ ଏଇଟା କଣ କଣ ଖୁସି ଲାଗେ, ଯେହେତୁ ଭାରତ ଛାଡ ଆନ୍ଦୋଳନ ଯୋଉ ଟାଇମରେ ହେଇଥିଲା ଯେ ଟାଇମରେ ଆମ ପାଇଁ ଅନେକ ଲୋକ ବର୍ତ୍ତମାନ ଜୀବଦାନ ଦେଇଛନ୍ତି, ଅନେକ ଲୋକ କେମିତି ଭାରତ ସେମିତି ସ୍ୱାଧୀନ ହଉ, ଇଂରାଜୀ ଶାସନ ଯୋଉ ଟାଇମରେ ଚାଲିଥିଲା କେମିତି ଏଇଟା ଏଇଟା ରାଜ୍ୟ ଶାସନ ହଉ ଯେ ଟାଇମ ଏଇଟା ହେଇଥିଲା, ସେ ଟାଇମ ମତେ ଗୋଟେ ବହୁତ ଗୋଟେ ଗୌରବ ଲାଗେ। ଆଉ ତାପରେ କହିବାକୁ ଗଲେ ମତେ ବିଶେଷ କରି ଏଇଟା ଲାଗେ ଯେ ଆମର ଶହୀଦ ଭଗତ ସିଂ ଯୋଉଟା ଅଛନ୍ତି ତାଙ୍କର ଯୋଉ ପାର୍ଟିକୁ ଦେଖି ମତେ ବହୁତ ଗୋଟେ ଦୁଃଖ ଲାଗେ। ଆମ ଜୟ ରାଜଗୁରୁ ହେଲା କି ଭଗତ ସିଂ ହେଲା, କିଏ ମଧ୍ୟ ଆମର ଯୋଉ ଫାଶୀ ହେଇଥିଲା ଯୋଉ ଜେଲ୍ ରେ, ମତେ ଗୋଟେ କେମିତି ଗୌରବ ଲାଗେ। ଆଉ ତାପରେ ସେଦିନଟା ଯେ ଟାଇମ ଅଗଷ୍ଟ 15 ଆସେ ସେ ଟାଇମରେ ମତେ ଆଉ ଗୋଟେ ଖୁସି ଲାଗେ, ଯାହା ବି ଆଜିର ଦିନରେ 1947 ଅଗଷ୍ଟ 15 ଦିନ ଯୋଉଟା ସ୍ୱାଧୀନ ହେଇଥିଲା, ଆଉ ଆଜି ଆମେ ବର୍ତ୍ତମାନ ଜେ ଯବାନ ଜେ କିଷାନ ଭାରତ ମାତା କି ଜେ ଯୋଜନା କରୁଛୁ, ସେଟା ବହୁତ ଗୋଟେ ଖୁସି ଲାଗେ। ଏମିତି ଭାବରେ ମାଷ୍ଟର ମାନେ ଯୋଉ ଟାଇମରେ ଡିବେଟ୍ କହନ୍ତି, ଯୋଉ ଟାଇମରେ ଛାତ୍ରଛାତ୍ରୀମାନେ ବି ଡିବେଟ୍ କହନ୍ତି, ଆଉ ସମସ୍ତେ ଯେମିତି ଏକଜୁଟ ହେଇକି ଗାଁରେ ବି ଏଇ ପତାକା ଉତ୍ତୋଳନ ହୁଏ, ବହୁତ ଗୋଟେ ଖୁସି ଲାଗେ। ଆଗକୁ ତ ଆସୁଛି ଏଇଟା ସ୍ୱାଧୀନତା ଦିବସ, ସମସ୍ତେ ଧୁମଧାମରେ ପାଳନ କରିବେ, ସମସ୍ତେ ଖୁସିର ସହିତ ପାଳନ କରିବେ, ଆଉ ଗୋଟେ ବହୁତ ସେଦିନ ଖୁସି ଲାଗେ ପରିବେଶଟି।
0: ଆପଣ କହିଲେ
1: ଆଉ ଗୋଟେ ବି ଖୁସି ଲାଗିଲା, ଏବେ ଟିକେ ପୂର୍ବରୁ ଶୁଣିଥିଲି ଆକାଶବାଣୀ ଲାଗି ଯାହାକି ଉପସ୍ଥାପନ ଦାୟିତ୍ୱରେ ଥିଲେ ସସ୍ମିତା ରାୟ, ଆପଣଙ୍କର ଯୋଉ କୋରାପୁଟ ମାଟିକୁ ନେଇକିରି ଏବଂ ସୁନ୍ଦର ସୁନ୍ଦର ଦେଶୀୟ ଗୀତ ଗୁଡିକ ପ୍ଲେ କରିକି ଏମିତି ବର୍ତ୍ତମାନ ଭାବରେ ହଉଥିଲେ, ସେ ନିହାତି ଭାବରେ କାର୍ଯ୍ୟକ୍ରମ ସରିଛନ୍ତି, ବର୍ତ୍ତମାନ ଆନାଉନ୍ସରେ ବି ଅଛନ୍ତି, ବହୁତ ଗୋଟେ ଖୁସିର କଥା ଯେ ଏତେ ସୁନ୍ଦର ଭାବରେ ଆକାଶବାଣୀ ଲାଇଭ୍ଟି ବର୍ତ୍ତମାନ ପ୍ରଚାର ପ୍ରସାର କରାଯିବ। ଏବଂ ମୁଁ ସସ୍ମିତା ରାୟ ନାନୀଙ୍କୁ ସିଧାସଳଖ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରୁଛି ଯେ ଆହୁରି ଏମିତି ସୁନ୍ଦର ସୁନ୍ଦର ବିଷୟବସ୍ତୁ ମାନେ ଆଣନ୍ତୁ, ଆଉ ଆପଣଙ୍କର କୋରାପୁଟ ହଉ କି ଯୋଉ ଆମର ଏଇଟା କଣ କହନ୍ତି 30 ଜିଲ୍ଲା ଅଛି, 30 ଜିଲ୍ଲାକୁ ନେଇକି ଏମିତି ଆପଣ ମାନେ ସୁନ୍ଦର ସୁନ୍ଦର ବିଷୟବସ୍ତୁ ପ୍ରଚାର ପ୍ରସାର କରନ୍ତୁ, ଆଉ ଏମିତି ଗୋଟେ ଆକାଶବାଣୀ ଲାଇଭ ବୋଲେ ଶ୍ରୀଙ୍ଗଳା ମାତ୍ର ଆକାଶବାଣୀ ଲାଇଭ ଟା ଯିଏ ଶୁଣିବ ସେ କଥାରେ ଅଛି, ଅଜାଣିବା ଜିନିଷକୁ ଜାଣିବାକୁ ମିଳେ, ଅଶିଖିବା ଜିନିଷକୁ ଶିଖିବାକୁ ମିଳେ, କେବଳ ଆକାଶବାଣୀ ଜୟପୁର କେନ୍ଦ୍ର ଗୋଟେ ଆକାଶବାଣୀ ଲାଇଭ ନାମିତ ନାମରେ ଗୋଟେ କାର୍ଯ୍ୟକ୍ରମ ପ୍ରଚାର ହଉଛି, ବହୁତ ଖୁସି ଲାଗୁଛି। ଏମିତି ଆପଣ ନୂଆ ନୂଆ କାର୍ଯ୍ୟକ୍ରମ ଆଣନ୍ତୁ, ତା ସହିତ ଦମୟନ୍ତୀ ରାଣୀଙ୍କୁ ବି ଅନୁରୋଧ କରୁଛି ମୁଁ, ଯୋଉ ଟାଇମରେ ଆପଣ ମାନେ ଏଇଟା ସୁରକ୍ଷିତ କାର୍ଯ୍ୟକ୍ରମ ଆଣୁଛନ୍ତି, ତା ସହ ସିଧାସଳଖ ଗୋଟେ ଆପଣ ରିକ୍ୱେଷ୍ଟ କରୁଛି ମୁଁ ଯେ ଓଡ଼ିଶାର ଗୋଟେ ଜଣାଶୁଣା କଣ୍ଠଶିଳ୍ପୀ ତଥା ଓଡ଼ିଶାର ଝିଅ ଗୋଟେ ପାଇଥିବା ଇଣ୍ଡିଆ ଆଇଡଲ ପାଇଥିବା ଜ୍ୟୋତିର୍ମୟୀ ନାୟକ, ତାଙ୍କ ସହିତ ଯଦି ଆମ ଦମୟନ୍ତୀ ରାଣୀ ଗୋଟେ ଯଦି ସାକ୍ଷାତ କରନ୍ତି ଯଦି ଆଣିକିରି ବୋଲେ ଆଜି
0: ସମସ୍ତଙ୍କୁ କହିବୁ, ଆପଣ ସମସ୍ତେ ବର୍ତ୍ତମାନ ଅଛନ୍ତି ଆକାଶବାଣୀ ଜୟପୁରର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଅମରର ପରିସରରେ। ଆମ ନମ୍ବର ହେଲା 06854230690। ହ୍ୟାଲୋ ହ୍ୟାଲୋ, ଆଜ୍ଞା କୁହନ୍ତୁ।
1: ହଁ, ଆକାଶବାଣୀ ଜୟପୁର।
0: ଆଜ୍ଞା, ଆକାଶବାଣୀ ଜୟପୁର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ସାଗର ମୁଁ କହୁଥିଲି।
0: ଆଜ୍ଞା କୁହନ୍ତୁ। ଆଜ୍ଞା, କେମିତି ଆପଣଙ୍କର ମନେ ଅଛି ଯଦି କିଛି ସ୍ୱାଧୀନତା ସଂଗ୍ରାମ ବେଳର କିଛି କଥା କୁହନ୍ତୁ।
1: ସେତିକି ତ ମନେ ନାହିଁ, କିନ୍ତୁ ସ୍ୱାଧୀନତା ସଂଗ୍ରାମ ତାଙ୍କୁ ତାଙ୍କ ଜିନିଷ ଶୁଣିକି
0: ଶୁଣନ୍ତୁ। ଆପଣ ଯଦି ରେଡିଓ ଲଗେଇଛନ୍ତି ଟିକେ କମ କରନ୍ତୁ, ଇକୋ ଆସୁଛି। କୁହନ୍ତୁ, ଆପଣଙ୍କ ଅଞ୍ଚଳରେ କିଏ ଥିଲେ କି ସ୍ୱାଧୀନତା ସଂଗ୍ରାମୀ ନିହାତି ଭାବରେ ଆପଣଙ୍କ ଅଞ୍ଚଳରେ ଅଛନ୍ତି, କୁହନ୍ତୁ ତାଙ୍କ କଥା। କୁହନ୍ତୁ,
1: ମନେ ନାହିଁ କିନ୍ତୁ ସେ ସ୍ୱାଧୀନତା

0: ସତରେ ସେ ଲୋକଙ୍କୁ ଯୋଉ ଆମ ଗର୍ବ ଗୌରବ ଲୋକଙ୍କୁ ଜାଣିକି ସେମାନେ ଆମକୁ ଆମ ପାଇଁ ବଲିଦାନ ଦେଇଛନ୍ତି, ତାଙ୍କ କଥା ଶୁଣିକି ବହୁତ ଭଲ ଲାଗିବ।
1: ଆଜ୍ଞା ଆପଣ
0: ସତ୍ୟମୟ ସାର ତ ଜାଣିଥିଲୁ ଆପଣ ବୀର ସୁନ୍ଦର ସାଏଙ୍କୁ, ତାଙ୍କ ଜୀବନରେ ପଢି ପାଠରେ ପଢିଛୁ ଆମେ, ସେ ଜାଣିକି ବହୁତ ମନ ବହୁତ ମାନେ ଇଏ ହୁଆ। ମୁଁ ବି କିଛି ଦେଶ ପାଇଁ କରିବା ପାଇଁ ଚାହେଁ, ମନ ଇଚ୍ଛା କିଛି ଲାଗେ।
1: କଣ କରିବା ପାଇଁ ଚାହାନ୍ତି ଆପଣ ଦେଶ ପାଇଁ, କଣ କରିବା ପାଇଁ ଚାହାନ୍ତି?
0: ମନରେ ବହୁତ କିଛି ଇଚ୍ଛା ଅଛି ଜାଣିବା ପାଇଁ, ଆଉ କଣ କହିବି ସେମିତି କିଛି କଥାବାର୍ତ୍ତା। ଆମ ସାଙ୍ଗଟା ବି ତାଙ୍କର କଥା ହେଲୁ। ହ୍ୟାଲୋ,
1: ଆଜ୍ଞା କୁହନ୍ତୁ।
0: ହ୍ୟାଲୋ,
1: କୁହନ୍ତୁ, ନା କୁହନ୍ତୁ ଆପଣଙ୍କର।
0: ହଁ, ମୁଁ ରବୀନ୍ଦ୍ର ନେହେର ବାଗବାଡ଼ିରୁ କହୁଛି, ବରଗଡ଼ ଡିଷ୍ଟ୍ରିକ୍ଟ ବରପାଲି ବ୍ଲକ।
1: ଆପଣଙ୍କୁ ୱେଲକମ୍ କରୁଛୁ। କୁହନ୍ତୁ, ଆଜି ଯୋଉ ଆମେ ବିଷୟବସ୍ତୁ ରଖିଛୁ ତାରି ଉପରେ ଦୀପଦ କୁହନ୍ତୁ।
0: ସ୍ୱାଧୀନତା ସଂଗ୍ରାମୀ,
1: ହଁ
0: ଆମର ବୀରେନ୍ଦ୍ର ସୁରେନ୍ଦ୍ର ସାଏ ଥିଲେ ଆମର, ତାପରେ ଆଉ ଗୋଟେ ଘାସର ମାଧବ ସିଂ ଥିଲେ,
1: ମାଧବ ସିଂ
0: ଆମ ବରଗଡ଼ର।
1: ଆଜ୍ଞା,
0: ସେମାନେ ତ ଆମ ପାଇଁ ଗୋଟେ ଉଦାହରଣ ନା, ସେମାନେ ଆମକୁ କିଛି ଶିଖେଇକି ଯାଇଛନ୍ତି।
1: ଆଜ୍ଞା, କିଛି ସେଇ ସମୟରେ ଯେତେବେଳେ ସେ ବିଦ୍ରୋହ କରୁଥିଲେ ବୀର ସୁରେନ୍ଦ୍ର ସାଏ, ଇତିହାସରେ ତାଙ୍କ ନାଁ ବର୍ତ୍ତମାନ ସ୍ୱର୍ଣ୍ଣାକ୍ଷରରେ ଲେଖା ହେଇଛି ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସରେ।

0: ଥିଲେ ଆମର, ତାପରେ ଆଉ ଗୋଟେ ଘେସ୍ର ମାଧବ ସିଂ ଥିଲେ,
1: ମାଧବ ସିଂ
0: ଆମ ବରଗଡ଼ର।
1: ଆଜ୍ଞା ଆଜ୍ଞା,
0: ସେମାନେ ତ ଆମ ପାଇଁ ଗୋଟେ ଉଦାହରଣ ନା, ସେମାନେ ଆମକୁ କିଛି ଶିଖେଇକି ଯାଇଛନ୍ତି।
1: ଆଜ୍ଞା, କିଛି ସେଇ ସମୟରେ ଯେତେବେଳେ ସେ ବିଦ୍ରୋହ କରୁଥିଲେ ବୀର ସୁରେନ୍ଦ୍ର ସାଏ, ଇତିହାସରେ ତାଙ୍କ ନାଁ ବର୍ତ୍ତମାନ ସ୍ୱର୍ଣ୍ଣାକ୍ଷରରେ ଲେଖା ହେଇଛି ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସରେ, କିଛି ଘଟଣା ସେତେବେଳେ ଯୋଉ ଘଟିଥିଲା, ତାଙ୍କୁ କେମିତି ଗିରଫ କରିଥିଲେ,
0: ଘଟିଥିଲା ସେ ବୀର ସୁରେନ୍ଦ୍ର ସାଏ ଯୋଉ ଆମ ସମ୍ବଲପୁରର ଥିଲେ, ସେ ଇଂରେଜ ସରକାର ବାରମ୍ବାର ତାଙ୍କୁ ଆଟାକ୍ କରିଥିଲା।
1: ଆଜ୍ଞା,
0: ଆଉ ସେ ଆମର ଯୋଉ ଅଛି ବାର ପାହାଡ଼, ସେଇଥିରେ ସେ ଲୁଚିଥିଲେ ଦୀର୍ଘ ଦିନ ପର୍ଯ୍ୟନ୍ତ, ଇଂରେଜ ସରକାର ତାଙ୍କର ସେ ପତା ପାଉନଥିଲା ବୁଝିଲ।
1: ଆଜ୍ଞା,
0: ତାପରେ ଲାଗେ କିଏ ଗୋଟେ ଆମର ଗୋଟେ ତାଙ୍କ ବିରୋଧୀ ଗୋଟେ ସାଙ୍ଗ ଥିଲେ ବୋଧେ,
1: ସେ କହିଲେ
0: ଦୟାନିଧି ନେହେରୁ ଗୋଟେ ସାଙ୍ଗ ଥିଲେ,
1: ସେ ଖବର ଦେଇଥିଲେ ଇଂରେଜ ମାନଙ୍କୁ ନା କଣ,
0: ଇଂରେଜ ମାନଙ୍କୁ ସେମାନଙ୍କ ତାଙ୍କର ଯୋଉ ଥିଲେ ଯୋଉ ସେମାନେ ଟିକେ ତାଙ୍କର ଦେଇଥିବେ ନା ସମ୍ପର୍କ।
1: ଆଜ୍ଞା,
0: ଆଉ ସେମାନେ ଆସିକି ଆମର ଯୋଉ ଦୟାନିଧି ମେହେରକୁ ପଚାରି ସେମାନେ ତାଙ୍କୁ ଧରେଇ ଦେଇଥିଲେ ସୁରେନ୍ଦ୍ର ସାଏଙ୍କୁ।
1: ଆଜ୍ଞା ଆଜ୍ଞା,
0: ଆଉ ଇଂରେଜ ସରକାରକୁ ସେଥିପାଇଁ ସହଜ ହୋଇଯାଇଥିଲା ଯେ ସେମାନଙ୍କୁ ଉଠେଇ ନେଇକି କଣ ଗଲା ପାନି କି କଣ ଜେଲରେ ରଖିଦେଇଥିଲେ ମୋତେ ମନେ ନାହିଁ।
1: ଆଜ୍ଞା,
0: ଆଉ ସେଥିରେ ହିଁ ତାଙ୍କର
1: ମୃତ୍ୟୁ ହେଇଥିଲା।
0: ସେଟା 22 ବର୍ଷରୁ ସେମାନେ ଜେଲ ଦଣ୍ଡ ଭୋଗିକି ତାଙ୍କର ଜୀବନ ଅତିବାହିତ ହୋଇଯାଇଛି।
1: ବହୁତ ବଢିଆ, ଆପଣ ବହୁତ ସୁନ୍ଦର ଭାବରେ କହିଲେ ବୀର ସୁରେନ୍ଦ୍ର ସାଏଙ୍କର ସଂଗ୍ରାମ କଥା, କେତେ କଷ୍ଟ କେତେ ଅତ୍ୟାଚାରିତ ସେମାନେ ହଉଥିଲେ, ସେଇ କଥା ଗୁଡାକ ଆଜି ଏଠି ଆମେ ସମସ୍ତେ ମନେ ପକେଇବା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ ଆପଣଙ୍କୁ।

0: ଥିଲେ ସେଇ ଯୁଗରେ, ସେଇ ପର୍ଯ୍ୟାୟରେ। ହଁ, ତାପରେ 1905 1915 ଯାଏ ଉଗ୍ର ଜାତୀୟତାବାଦ ଆସିଲା, ରାଗିକି ସମସ୍ତେ ଥିଲେ, କାହିଁକି ଏମାନେ ଯାଉନାହାନ୍ତି, ବିଭିନ୍ନ ଆନ୍ଦୋଳନ କରୁଥିଲେ, ସେଇଟାକୁ ଚରମପନ୍ଥୀ ସମୟ ବୋଲି କୁହାଯାଏ। ଯୋଉଠି ଆମର ଲାଲ ବାଲ ପାଲ ଥିଲେ, ଆପଣ ଜାଣିଥିବେ, ଲାଲ ଲାଲା ଲାଜପତ ରାୟ, ହଁ, ବିପିନ ଚନ୍ଦ୍ର ପାଲ ଆଉ ବାଲ ଗଙ୍ଗାଧର ତିଲକ, ଲାଲ ବାଲ ପାଲ, ଏମାନେ ଥିଲେ। ଏମାନେ ବହୁତ ମାନେ ରାଗିକି ସେମାନଙ୍କୁ ଘୋଡ଼ିବା ପାଇଁ ଚେଷ୍ଟା କରୁଥିଲେ। ତାପରେ ଆସିଲା 1915 1947, ଯୋଉଟାକି ଆମେ ଗାନ୍ଧୀ ଏରା ବୋଲି କହୁ, କ୍ରାନ୍ତିକାରୀ ଆନ୍ଦୋଳନ ବହୁତ ଗୁଡ଼ିଏ ସେଇଠି ହେଇଥିଲା ଏ ଆନ୍ଦୋଳନରେ। ତ ଏଇ ଯୋଉ ଚାରିଟି ପର୍ଯ୍ୟାୟରେ ବହୁତ ଗୁଡ଼ିଏ ଘଟଣା ଘଟିଛି। ଆପଣ ଫୋନ୍ କଲେ ବହୁତ ଭଲ ଲାଗିଲା, ମାନେ ମହିଳାମାନଙ୍କର ଯୋଉ ଅବଦାନ ଥିଲା ଏଇଠି ଏଇ ସ୍ୱାଧୀନତା ସଂଗ୍ରାମରେ, ତାକୁ ଆମେ ମନେ ପକେଇବା ଆଜି। ଗୀତା, ଆପଣ ଯଦି ଜାଣିଛନ୍ତି, ହଁ କୁହନ୍ତୁ, କିଛି କୁହନ୍ତୁ।
1: ଯୋଉମାନେ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଝାସ ଦେଇଥିଲା, ସେଥିପାଇଁ ଆମ ଆମ ଜଗତସିଂହପୁରର ଜଗତସିଂହ ଗର୍ବିତ ଅଛି।
0: ଆଜ୍ଞା,
1: ଆମର ଯୋଉ ଗୋପବନ୍ଧୁ ଚୌଧୁରୀ ଥିଲେ,
0: ଯେତେବେଳେ
1: ଆମର ଗୋଟେ ଅଳକା ଆଶ୍ରମ ହୋଇଥିଲା,
0: ଆଜ୍ଞା,
1: ସେ ସ୍ୱାଧୀନତା ଆମର ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ସହିତ ହେଇଥିଲା, ଯୋଉଠି କି ଆମର ସବୁ ଭଲ ଭଲ ଗୋପବନ୍ଧୁ ଚୌଧୁରୀ,
0: ନିହାତି
1: ମାଳତୀ ଚୌଧୁରୀ, ରମା ଦେବୀ, ଏ ଦୁଇ ଜଣ ବହୁତ କିଛି କରିଛନ୍ତି।
0: ଦେଖନ୍ତୁ, ସେଇ ସମୟରେ ମହିଳାମାନେ ଘରୁ ବାହାରୁ ନଥିଲେ, ହଁ, ଗୋଟେ ଓଡ଼ଣା ଭିତରେ ସେମାନେ ରହୁଥିଲେ, ଅନ୍ଧାର ଘର ଭିତରେ ରହୁଥିଲେ, କେବଳ ଘର କାମ ଆଉ ପିଲାଙ୍କ ଦେଖାରେଖା। ହଁ, ସେଇ ସମୟରେ ସେମାନେ ବାହାରିଛନ୍ତି ଆଉ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଝାସ କରିଦେଇଛନ୍ତି।
1: ହଁ,
0: ଗୋଟେ
1: ହଁ
0: ବହୁତ କମ ହବ ସେମିତି ଇତିହାସ ଗର୍ଭରେ। ଗୀତା, ବହୁତ ଗୁଡ଼ିଏ ଘଟଣା ଆମର ରହିଛି, କିଛି କଥା ଲେଖା ହେଇଛି ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସରେ, କିଛି ଘଟଣା ନାହିଁ। ବହୁତ ଗୁଡ଼ିଏ ଘଟଣା ସେମିତି ଅଛି, ଆପଣ ଜାଣିଥିବେ, ତାମିଲନାଡୁର ଗୋଟେ ଡିଷ୍ଟ୍ରିକ୍ଟ ଶିବଗଙ୍ଗା, 1780 କଥା, ସେଠି ଶିବଗଙ୍ଗା ରାଜ୍ୟର ରାଣୀ ଥିଲେ ବେଲୁ ନାଜିଆର ତାଙ୍କ ନାଁ। ହଁ, ତାଙ୍କର ଗୋଟେ କନ୍ୟା ସନ୍ତାନ ଥିଲା ଆଉ ରାଜା ସହିତ ସେ ବହୁତ ଖୁସିରେ ଜୀବନଯାପନ କରୁଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀ ସେତେବେଳେ ଆକ୍ରମଣ କଲା ଶିବଗଙ୍ଗାକୁ, ରାଜାକୁ ହତ୍ୟା କରିଦେଲେ, ରାଣୀ ନିଜ କନ୍ୟାକୁ ଧରିକି ଜଙ୍ଗଲକୁ ଚାଲିଗଲେ। ସେ ଜଙ୍ଗଲ ଭିତରେ ସେ ଗୋଟେ ଫୋର୍ସ ତିଆରି କଲେ, ବିଭିନ୍ନ ମହିଳାମାନଙ୍କୁ ସେଠି ସୁଯୋଗ ଦେଲେ, ତା ଛଡ଼ା ଲୋକମାନଙ୍କୁ ବି ସୁଯୋଗ ଦେଲେ। ତାରି ଭିତରୁ କୋଇଲି ବୋଲି ଗୋଟିଏ ରାଣୀଙ୍କର ବହୁତ ବିଶ୍ୱସ୍ତ ଥିଲା ସେ ମହିଳା, ସେ ଦଳିତ ନିଷ୍ପେଷିତ, ସମାଜ ତାକୁ ବହୁତ ଅବହେଳା କରେ, ଅଛୁଆଁ ଏଇ ହିସାବରେ ସେ କୋଇଲିକୁ ଦେଖେ। ସେ କିନ୍ତୁ 1780 ଯୋଉ ଆକ୍ରମଣ ହେଲା, ସେଇ ଆକ୍ରମଣରେ ସେ କ'ଣ କଲା, ତା ଦେହରେ ନିଆଁ ଲଗେଇଦେଲା। ନିଆଁ ଲଗେଇକି ବ୍ରିଟିଶ ମାନଙ୍କର ଯୋଉ ଆର୍ମର ଥିଲା, ଯୋଉଠି ଗୋଳା ବାରୁଦ ସବୁ ରଖୁଥିଲେ, ତାଙ୍କର ଫ୍ୟାକ୍ଟ୍ରି, ବିରାଟ ଫ୍ୟାକ୍ଟ୍ରି ଥିଲା, ତାକୁ ନେଇକି ସେମାନେ ଗର୍ବ କରୁଥିଲେ। ସେ କୋଇଲି ନିଜ ଦେହରେ ତେଲ ଲଗେଇକି ସେ ଫ୍ୟାକ୍ଟ୍ରି ଭିତରେ ଡେଇଁ ପଡ଼ିଲା। ଦେଖନ୍ତୁ କେତେ ବଡ଼ ବଳିଦାନ ସେ ଦେଇଛି। ବହୁତ ଘଟଣା ଅଛି, ଆଜି ଆମେ ଆଲୋଚନା କରିବା ଗୀତା। ଆଜ୍ଞା ଆଜ୍ଞା, ଏମିତି ବହୁତ ଶହ ଶହ ଘଟଣା ଅଛି ଯାହାକି ଇତିହାସର ପନ୍ନାରେ ଲେଖା ହେଇନି, ମଣିଷଙ୍କ ମନରୁ ଉଜ୍ଜୀବିତ ହେଇଗଲାଣି। କେତେ ଜଣ ନେତାଙ୍କୁ କେବଳ ଆମେ ମନେ ରଖିଛେ, ବାକି ଛୋଟ ବଡ଼ ଏମିତି ବହୁତ ଘଟଣା ଅଛି ଯାହାକି ଆଜ୍ଞା, ନିଜର ଜୀବନକୁ ଆହୁତି ଦେଇଦେଲା ରାଣୀ, ତାଙ୍କର ରାଜ୍ୟକୁ ସେ ଫେରିପାଇଲେ। ଇଂରେଜମାନେ ଯେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ସେହି ସମୟର କଥା ମୁଁ କହୁଛି, 1780 ଘଟଣା ଇଏ, ମାନେ ବହୁତ ମହିଳା ତାଙ୍କ ଜୀବନକୁ ବଳିଦାନ ଦେଇଦେଇଛନ୍ତି ଏଇ ସ୍ୱାଧୀନତା ମୁକ୍ତି ସଂଗ୍ରାମରେ, ଯାହାକି ଆଜି ଆଜ୍ଞା ଆଜ୍ଞା ବହୁତ ବଢ଼ିଆ। ବହୁତ ବହୁତ ଧନ୍ୟବାଦ ଗୀତା, ଚାଲନ୍ତୁ ଗୀତ ଶୁଣିବା।

0: हेलो हेलो कथा आपण कर गीत अमर लाइव फोन इन कार्यक्रम
1: नमस्कार
0: आज्ञा कोंतु
1: रेडियो लवर नारायण प्रधान दी बरमपुर बुगुडा जिला बा
0: आज्ञा आपण को वेलकम करू छु कोंतु
1: अमर घुमुपर विद्रोह इथला 1815 रो 1855
0: हां
1: आ मुख्य ओतरे शामिल इथला अमर युद्धा चक्रा विषय
0: आ नले
1: कमल लक्ष्मी विषय
0: हां
1: ଏହା ଥିଲା ଓଡ଼ିଶା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଆଉ ଏହି ଆନ୍ଦୋଳନ କେବଳ ଯେ ରାଜନୈତିକ ସାମାଜିକ କାରଣ ଦ୍ୱାରା ଆବଦ୍ଧ ନୁହେଁ ବରଂ ସାମାଜିକ ଅର୍ଥନୈତିକ ପ୍ରଶାସନିକ ଧର୍ମୀୟ କାରଣ ଯୋଗୁଁ ସଂଘଟିତ ହୋଇଥିଲା ସରକାରଙ୍କ ବିରୁଦ୍ଧରେ ଭୂମିଥର ବିଦ୍ରୋହକୁ ନେତୃତ୍ୱ ନେବାରେ ଦେଶପ୍ରେମୀ ଜୀବନକୁ ଉତ୍ସାହ କରି ଆମର ହେଇଛନ୍ତି ତା ମଧ୍ୟରୁ କମଲଲୋଚନ ଦ୍ୱାରା ବିଷୟ 1815 ରୁ 1835 ସେ କମଲଲୋଚନ ଥିଲେ ଭୂମିଥର ଜମିଦାରରେ ଦୋରା ଅଥା ମୁକ୍ତ ବିଶ୍ୱବା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ସେ ମାଳିଆ କଣ୍ଠ ଅଞ୍ଚଳର ମୁଖ୍ୟ ଥିଲେ ଭୁବନେଶ୍ୱର ରାଜ୍ୟର ସେନାଧ୍ୟକ୍ଷ ଥିଲେ ଆଉ ଏହିପରି ସେମାନେ ଆମ ଗଞ୍ଜାମ ପାଇଁ ଅବଦାନ ଯାହାକି ମୋର ଅଞ୍ଚଳ ହଉଛି ଭୁବନେଶ୍ୱର ଭଞ୍ଜନଗର ଏରିଆ ଆଉ ଜଣେ ଆମର ଥିଲେ ମଧ୍ୟ କବି ସମ୍ରାଟ ଉପେନ୍ଦ୍ର ଭଣ୍ଡ ମୁଁ ଶୁଣିଛି ସେ ମଧ୍ୟ କିଛି ମଧ୍ୟ ମାତ୍ରାରେ ସାମିଲ ଥିଲେ ମଧ୍ୟ ମାନେ ଏଇ ଦେଶପ୍ରେମୀ ହିସାବରେ ଆଉ ସେମାନଙ୍କୁ
0: ଗଞ୍ଜାମରେ ବହୁତ ଗୁଡ଼ିଏ ଘଟଣା ଅଛି ସ୍ୱାଧୀନତା ସଂଗ୍ରାମ ପାଇଁ ସିପାହି ବିଦ୍ରୋହଠୁ ଆରମ୍ଭ କରି ବହୁତ ବଡ଼ ବଡ଼ ଘଟଣା ଗଞ୍ଜାମର ମାନେ ସିପାହୀମାନେ ବିଦ୍ରୋହରେ ଝାସ ଦେଇଥିଲେ ସେ କଥା ଆଜି ଆମେ ମନେ ପକାଉଛୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ ଯେଉଁମାନେ ନିଜର ପ୍ରାଣକୁ ଶହୀଦ ହୋଇଛନ୍ତି ସ୍ୱାଧୀନତା ସଂଗ୍ରାମରେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ
1: ରହୁଛି ନମସ୍କାର
0: ହଁ ନମସ୍କାର।

0: କାର୍ଯ୍ୟକ୍ରମ ଯାହାର କିଛି ମନେ ଅଛି ଏହି କାର୍ଯ୍ୟକ୍ରମରେ ଆପଣମାନେ କୁହନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ, ସୂଚନା ଦିଅନ୍ତୁ। ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ହଁ ଆଜ୍ଞା, ମୁଁ ମୁରଲୀ ମେହର କହୁଥିଲି, ଗାଁ ବରଗଡ଼ ଜିଲ୍ଲା ବରଗଡ଼ରୁ।
0: ବଡ଼ା ଦିନୁ କହିଲେ।
1: ହଁ ଆଜ୍ଞା,
0: କେନ୍ତା ଅଛନ୍ ମୁରଲୀ ଭାଇ?
1: ବହୁତ ଭଲ ଅଛେ, ଆପଣମାନେ କେନ୍ତା ଅଛନ୍?
0: ଆମେ ବି ଭଲରେ ଅଛୁ। ଆଉ କଣ କହିବେ,
1: ସବୁ ତ ଭଲ ଆଜ୍ଞା। ଇହାଦେ ତ ମନ୍ଦିରରୁ ଆସିଛି ଘରକେ।
0: ଆରେ ବା, ବହୁତ ବଢିଆ। ଶାଢ଼ୀ ବୁଣାବୁଣି ଆପଣଙ୍କର ଠିକରେ ଚାଲିଛି?
1: ହଁ ଆଜ୍ଞା ଚାଲିଛି।
0: ଆଜି ଯୋଉ ବିଷୟବସ୍ତୁ ଆମେ ରଖିଛୁ, ସ୍ୱାଧୀନତା ସଂଗ୍ରାମ ସମୟର କଥା ସବୁ ଆମେ ହଉଛୁ। କୁହନ୍ତୁ ଆପଣ ଯଦି ମନେ ଅଛି, କୋଉ ସ୍ୱାଧୀନତା ସଂଗ୍ରାମ କେମିତି ହେଇଥିଲା ସେ ଘଟଣା ଟିକେ ଆମକୁ କୁହନ୍ତୁ।
1: ହଁ, ଆମ ଆମ ଏଇ ବିଶ୍ୱେନ୍ଦ୍ର ସାଏ ଯେନ୍ ଆମ ବାରପାହାଡ଼ରେ ଯେନ୍ ଲୁକିଥିଲେ, ଆମ ଗାଁରୁ ତାନେ ହେନ୍ତା 60-65 କିଲୋମିଟର ହବ।
0: ଆଚ୍ଛା, ଯାଇଥିବେ ଆପଣ?
1: ତାପରେ ଆମ ମାଧୁ ସିଂ, ହଟେଶ ସିଂ ଏମାନେ ଯେନ୍ ଥିଲେ, ଆମ ଘେସ ଜମିଦାର ଯେନ୍ ଥିଲେ, ସେ ବି ତାମାନେ ଆମ ଅଞ୍ଚଳର, ତାମାନେ ବରଗଡ଼ ଜିଲ୍ଲାର ତାମାନେ। ଆଉ ପାର୍ବତୀ ଗିରି ବି ଅଛନ୍, ବହୁତ ତାମାନେ ସ୍ୱାଧୀନତା ସଂଗ୍ରାମୀ ଆମ ବରଗଡ଼ ଜିଲ୍ଲାରେ ଅଛନ୍, ତାହାକୁ ଟିକେ ଶ୍ରୋତା କରୁଛୁ ଆମେ ମାନେ।
0: ଆଜ୍ଞା, ଯୋଉ ବୀର ସୁରେନ୍ଦ୍ର ସାଏ ଆପଣଙ୍କ ଗାଁ ପାଖରେ ଗୋଟେ କ୍ୟାମ୍ପ କରିଥିଲେ, ସେଇଠି ବର୍ତ୍ତମାନ କଣ ସବୁ ଅଛି? ଲୋକେ ଯାଉଥିବେ ଦର୍ଶକ?
1: ଅଛେ କାଣା ତାମାନେ, ଆମେ ତ ମୁଇଁ ତ ନାଇଁ ଦେଖବାର ସେ ଜାଗାଟା।
0: ଆଚ୍ଛା, ଆପଣ ଯାଇ ନାହାନ୍ତି?
1: ତାମାନେ ସେନକେ ଯାଉଛନ୍, ତାମାନେ ଦେଖି ତାମାନେ ସେ ଗୁମ୍ଫା ଭିତରକେ।
0: ଆଚ୍ଛା,
1: ଅସ୍ତ୍ର ଶସ୍ତ୍ର କିଛି କିଛି ଅଛେ ବୋଲି ତାମାନେ କହୁଛନ୍।
0: ଆଚ୍ଛା, ଆପଣ କେବେ ମାନେ ପାଖ ଗାଁ କେବେ ଯାଇ ନାହାନ୍ତି ବୁଲି ଦେଖିବି? ଆଗ୍ରହ ଆସିନି
1: ସେ ବାଟୁ ଯାଉଛି, ହେଲେ ନାଇଁ ଯିବା, ମୁଁ ଦେଖି ନାଇଁ ଯିବା।
0: ହଁ, ଇତିହାସ ଯେତେବେଳେ ଆପଣ ପଢ଼ନ୍ତି, ଭାରତର ମୁକ୍ତି ସଂଗ୍ରାମର ଇତିହାସ ଆପଣ ଯେତେବେଳେ ପଢ଼ନ୍ତି, ନିଜ ଭିତରେ କଣ ଆସେ?
1: ବହୁତ ଆମ ଦେଶର ଲାଗି ଆମେ ବହୁତ ଗର୍ବିତ ଆଜ୍ଞା। ଯେମିତି ତାମାନେ ଆମର ଇଂରେଜ ଶାସନ ଯେନ୍ତା ହଉଥିଲା, ସେତେବେଳେ ଆମ ଭାରତକୁ ତାମାନେ କେତେ ତାମାନେ ତଫଲିସ ହଉଥିଲା, ସେତେବେଳେ କଥା ତାମାନେ ସେ କହୁଥିଲେ, ବହୁତ ସେଟା ଲାଗ୍ସି ଆଜ୍ଞା।
0: ନିହାତି, ଇଂରେଜ
1: ଆମ ଭାରତ ଯେହେତୁ ସ୍ୱାଧୀନ ହେଇଗଲା ପରେ ବି ତାମାନେ ଇହାଦି ତାମାନେ ଯେନ୍ ଗୋଟେ ହିସାବରେ ତାମାନେ ଦେଶ ଭିତରେ ଯେନ୍ ତାମାନେ ଲଢେଇ ମାନେ ଚାଲିଛେ ବି ସେତିକି ବେଳ କଥା ସ୍ୱରୂପ ହେଇଯାଉଛି ଆଜ୍ଞା।
0: କେମିତି ଦଳିତ ନିଷ୍ପେଷିତ ହଉଥିଲେ, ଅତ୍ୟାଚାରିତ ହଉଥିଲେ ଇଂରେଜ ମାନଙ୍କ ଦ୍ୱାରା ଭାରତୀୟମାନେ, ମାନେ ନିଶ୍ୱାସ ବି ନେବା ପାଇଁ ସେମାନଙ୍କୁ କଷ୍ଟ ହଉଥିଲା ସେ
1: ସମୟରେ। ହଁ,
0: ତ ବହୁତ ମାନେ ଘଟଣା ଘଟିଛି ୟାରି ଭିତରେ, ସେ ଘଟଣାମାନଙ୍କୁ ନେଇକି ଆଜିର କାର୍ଯ୍ୟକ୍ରମ। ତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, କିଛି ନା କିଛି ଆପଣ ସୂଚନା ଦେଲେ ଆମ ଶ୍ରୋତାମାନଙ୍କୁ। ଧନ୍ୟବାଦ ଆପଣଙ୍କୁ। ଧନ୍ୟବାଦ, ନମସ୍କାର।

0: ହ୍ୟାଲୋ
1: ମ୍ୟାଡ଼ାମ ନମସ୍କାର।
0: ଆଜ୍ଞା ନମସ୍କାର, କୁହନ୍ତୁ।
1: ରାଜେନ୍ଦ୍ର କୁମାର କଟକରୁ।
0: ଆଚ୍ଛା, କଣ ସବୁ ଖବର ନନା?
1: ଖବର ଆଜ୍ଞା, ଖରାପ ଆଗରେ ଗଙ୍ଗାଧର ଖଣ୍ଡ ଶଶାଙ୍କ ଶେଖର ଗୋପାଳ ଭୂଷଣ
0: ଆଜ୍ଞା
1: ସଦା କର୍ଣ୍ଣର ଅବାଜ ସୁଜିତ ଶ୍ରୀଶଙ୍କର ଭଗବାନ ଶିବଙ୍କ ପାଖରେ କିଛି ପୁଣ୍ୟ ନାହିଁ, ଯେଉଁଛନ୍ତି ପୁଣ୍ୟ ପରିଶ୍ରମୟ ଦେବତା ହିଁ, କିନ୍ତୁ ତାକୁ ଯିଏ ଦେଖନ୍ତି ସିଏ ପୁଣ୍ୟ ଅର୍ଜନ କରନ୍ତି। ସ୍ୱରୂପାୟ ନମସ୍ତେ ବ୍ରହ୍ମ ତାରିଣୀ, ଭଗବାନ ଶିବଙ୍କର ରୂପଟା ଭଲ ନୁହଁ, ଭାରି ଟିକେ ମଟିଆ ରୂପ, ବେକରେ ସାପ, ମୁଣ୍ଡରେ ଜତା, ନାଲିଆ ବସ୍ତ୍ର ବା ଜ୍ଞାନର ଚର୍ମ, ମୋ ସନ୍ତାନରେ ପାଉଁଶ ବୁଡ଼େଇ ଦେବେ, ରୂପଟା ଭଲ ନୁହେଁ, କିନ୍ତୁ ତାଙ୍କର ଭାବନାଟା ବହୁତ ଭଲ। ପାର୍ବତୀ ମାତା ଯାଇଥିଲେ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ, ଦକ୍ଷ ପ୍ରଜାପତି

0: ଝିଅ ଅଛି କନ୍ୟା
1: ଯାଇ
0: ବସିଲେ ଭଗବାନ ଶିବ ଧ୍ୟାନରେ ବସିଛନ୍ତି। ଜଣେ ଭକ୍ତ ଆସିଲେ, ପ୍ରଥମ ଭକ୍ତ କହିଲେ, ପ୍ରଭୁ ମୁଁ କିଛି କାମ କରିପାରିବିନି, କାଲି ଚୋରି କରିବି, ମତେ ଭଲ ଭଲ ଜାଗା ଜିତୁ, କାଲି ଚୋରି କରି ବସିଥାଏ। ତାକୁ କହିଲେ, ହଁ ଯା, ତମକୁ ଭଲ ଭଲ ଜାଗା ଜିତିବ, ତମେ ଚୋରି କରିବ, ବସିଥାଏ। ପାର୍ବତୀ ମାତା ଶୁଣିଲେ, ଆଉ ଜଣେ ଲୋକ ଆସିଲେ, ଆସି ମୁଣ୍ଡେ ମାରିଲେ, ପ୍ରଭୁଙ୍କୁ ଧ୍ୟାନ କଲେ, ତାଙ୍କୁ ମଧ୍ୟ କହିଲେ। ସେ ଲୋକ କହିଲେ, ପ୍ରଭୁ ମୁଁ କେମିତି ମୋ ପରୀକ୍ଷାରେ 100% ମାର୍କ କରିବି, ଆଉ କ୍ଲାସ ୱାନ୍ ଟିଚର ହେବି, ଆଉ ସବୁ ଲୋକଙ୍କ ସେବା କରିବି, ସବୁବେଳେ ଲୋକଙ୍କୁ ମୁଁ ଦଉଥିବି, କିନ୍ତୁ ମୁଁ କାହାକୁ ମାଗିବାକୁ ଯିବିନି। କହିଲେ, ହଁ ଯାହା ମୋର ସେଇଆ। ସେ ଦିଟା କଥା ଶୁଣି ପାର୍ବତୀ ମାତା ମୋର ଆସିଗଲି କହିଲାଣି, ତ ବଢିଆ କଥା। ଇଏ କଣ କହିଲେ, ମୁଁ କ୍ଲାସ ୱାନ୍ ଅପରେଟିଭ କହିଲେ, ହଁ କହିଲେ, ସେ କଣ କହିଲା, ଖାଲି ଚୋରି କରିବି, ତା କଣ କହିଲେ, ହଁ ତୁ ଘର ଘର ଯିବ, ଉଦ୍ଧବ ମନେ ରଖିଥିବୁ, ମୁଁ ମଲେ ମତେ ପାଇ ଭାଗବତ କହିଲେ।
1: ବହୁତ ବଢିଆ ନନା, ଆପଣ ଗୋଟେ ଆଧ୍ୟାତ୍ମିକ ସମୟ ଭିତରେ ପରିସ୍ଥିତି ଭିତରେ ଅଛନ୍ତି ବର୍ତ୍ତମାନ। ହଁ ନାଇଁ, ବର୍ତ୍ତମାନ ବହୁତ ଗୁଡ଼େ ଫୋନ ଆସୁଛି, ଆମେ ପରେ କଥା ହବା। ଆପଣ ଏତେ ସୁନ୍ଦର କିରି ଏ ପଙ୍କ୍ତିକୁ କହିଲେ ଆମ ଶ୍ରୋତାମାନଙ୍କୁ, ଧନ୍ୟବାଦ ଦଉଛୁ ଆମେ ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ। ହଁ ହଁ।

0: ଜୟ ଜଗନ୍ନାଥ ନମସ୍କାର।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
1: ଆଜ୍ଞା କଣ କହିବେ ରାଜେଶ, ଆଜି ଆପଣ ଶୁଣୁଥିବେ ଏଇ କାର୍ଯ୍ୟକ୍ରମ।
0: ଆଜ୍ଞା ନାଇଁ ନାଇଁ, ବର୍ତ୍ତମାନ ତ ଆପ୍ ମାଧ୍ୟମରେ ଟିକେ ଆମର ଏଠି ପ୍ରୋବ୍ଲେମ ହଉଛି, ମାନେ କ୍ଲିୟର ଆସୁନି।
1: ଆଜ୍ଞା ଆଜ୍ଞା,
0: ତେଣୁ ମୁଁ ଟିକେ ଭଲକି ଟପିକଟା ଜାଣିପାରୁନି ଆଉ।
1: ସ୍ୱାଧୀନତା ସଂଗ୍ରାମରେ, ସ୍ୱାଧୀନତା ମୁକ୍ତି ସଂଗ୍ରାମରେ ଯେଉଁ ଛୋଟ ବଡ଼ ଘଟଣା ଘଟି ଯାଇଥିଲା ତାରି ଉପରେ ଆଜି ଆମେ ଆଲୋଚନା କରୁଛେ କାର୍ଯ୍ୟକ୍ରମରେ। ଯଦି ଆପଣ ଜାଣିଛନ୍ତି କିଛି, ଏଠି ଗୋଟେ କଥା ସମସ୍ତଙ୍କୁ ସୂଚନା ଦେବା
0: ବିଷୟବସ୍ତୁ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି ଭଉଣୀ, ଆମର ଗୋଟେ କଥା ରହିଛି, ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ। ତେଣୁ ବହୁ କଷ୍ଟ ଅର୍ଜିତ ଏ ସ୍ୱାଧୀନତା, ବହୁତ ପୂର୍ବରୁ ଆମେ ଜାଣିଛୁ, ଆମେ ତ ପାଠ ପଢୁଥିଲୁ, କଲେଜରେ ପଢୁଥିଲୁ, ବିଭିନ୍ନ ଜାଗାରେ ପଢୁଥିଲୁ। ଇତିହାସରେ ଗୋଟେ ଅଛି, ଫାଷ୍ଟ ମୋଗଲ ମାନେ ଶାସନ କରୁଥିଲେ ଭାରତକୁ, ତାପରେ ଇଂରେଜ ମାନେ ଆସିଲେ, ଆଉ ପାଖାପାଖି ଆମେ 300-400 ବର୍ଷ ପରାଧୀନ ଥିଲୁ। ତେଣୁ ଯୋଉମାନେ ମହାମୁନିଷି ମାନେ ଯିଏ ଥିଲେ, ଯେମିତିକି ଗାନ୍ଧୀ, ଗୋପବନ୍ଧୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଆଉ ଯେମିତି ଶିବାଜୀ ଥିଲେ, ଆପଣଙ୍କର ରାଣୀ ଲକ୍ଷ୍ମୀବାଈ ଥିଲେ, ଏମିତି ବହୁତ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି। ଓଡ଼ିଶାରେ ବୀର ସୁରେନ୍ଦ୍ର ସାଏ ଥିଲେ, ଏମିତି ବହୁତ, ମାନେ କେତେ କଷ୍ଟ କରି ସେମାନେ ଇଂରେଜ ମାନଙ୍କୁ ଟକ୍କର ଦେଇ, ମାନେ ଏ କଷ୍ଟ ଉପାର୍ଜିତ ସ୍ୱାଧୀନତା ଆମକୁ ଆଣି ଦେଇଛନ୍ତି। ତେଣୁ ବର୍ତ୍ତମାନ ଯେମିତି ଆମର ଚାଲିଛି, ଯେମିତି ଘର ଘର ତିରଙ୍ଗା, ଆମେ ସବୁବେଳ ପାଇଁକି ଦେଶ ମାତୃକାକୁ ମାନେ ଭକ୍ତିଭାବ ରଖିବା, ତିରଙ୍ଗାକୁ ସମ୍ମାନ ଦେବା, ଆପଣଙ୍କର ଆମର ଯୋଉ ଜାତୀୟ ସଙ୍ଗୀତ, ବିଭିନ୍ନ ଜିନିଷ, ଯେତେ ଯେକୌଣସି, ଭାରତ ହଉଛି ସର୍ବ ମାନେ ଜନନୀ ଜନ୍ମଭୂମିଷ୍ଠ ସ୍ୱର୍ଗାଦେବୀ ଗରିଅଛି, ତେଣୁ ଆମେ ଜନନୀ ଜନ୍ମଭୂମିକୁ ସବୁବେଳେ ପାଇଁ ସମ୍ମାନ ଦେବା ଉଚିତ, ତେଣୁ ଯାଇକି ଆମେ ଆଗକୁ ବଢିପାରିବା
1: ନିହାତି। ତ ରାଜେଶ, ଏଇଠି ଆପଣଙ୍କ କଥାରୁ ମନେ ପଡିଲା, 14 ଅଗଷ୍ଟ ଯେତେବେଳେ ଭାରତ ସ୍ୱାଧୀନତା ହେବାକୁ ଥିଲା, 15 ଅଗଷ୍ଟ 1947 ଆମ ଦେଶ ସ୍ୱାଧୀନ ହେଲା, 14 ଅଗଷ୍ଟ ମଧ୍ୟରାତ୍ରିରେ ସାରା ଭାରତର ନାଗରିକମାନେ ସ୍ୱାଧୀନତାର ଆନନ୍ଦ ମନାଉଥିଲେ ଯେ ଆସନ୍ତାକାଲି ଆମ ଦେଶ ସ୍ୱାଧୀନ ହେବ ନିଟ୍ ଆଣ୍ଡ କ୍ଲିନ୍ ଭାବରେ। କିନ୍ତୁ ଗୋଟେ ମଜାର କଥା ଏଠି କହିବି, କେହି

0: ଜାଣି ନଥିଲେ ଯେ ସେମାନେ କୋଉ ଦେଶରେ ବର୍ତ୍ତମାନ ଅଛନ୍ତି।
1: ଆଉ ଗୋଟେ ଭଉଣୀ ଗୋଟେ କଥା ଆପଣ ଦେଖନ୍ତୁ, ସ୍ୱାଧୀନତା କଥା କହିଲେ ଆପଣ ଦେଖନ୍ତୁ, ଗୋଟେ ମାନେ ଚଢେଇକି ଆପଣ ଗୋଟେ ପିଞ୍ଜରା ଭିତରେ କଏଦ କରି ରଖିବେ, ପିଞ୍ଜରାଟା ଖୋଲି ଦେଲା ପରେ ସେ ଖୋଲମ ଖୋଲା କେତେ ଖୁସିରେ ଆକାଶରେ ଗଗନରେ ଉଡି ଚାଲିବ।
0: ସ୍ୱାଧୀନତାର ଗୋଟେ ମୁକ୍ତ ଭାବରେ ନିଶ୍ୱାସ ନେଲେ ସବୁ କି ନାହିଁ।
1: ସେମିତି ଆଉ ଗୋଟେ ଆଜି ଏକ୍ସାମ୍ପଲ ଆପଣ ଦେଖନ୍ତୁ, ଛୋଟ ଛୋଟ ପିଲା ସବୁ ଯିଏ ମାନେ ବାଳୁତ ଯୋଉମାନଙ୍କର ମାନେ ଫିକିଲି ମାଇଣ୍ଡ, ସେମାନେ ଖେଳୁଥିବେ, ସେମାନେ ବହୁତ ଖୁସିରେ ଖେଳୁଥିବେ। ଆଉ ଆପଣ ତାଙ୍କୁ ଗୋଟେ ଜାଗାରେ ମାନେ ବେଣ୍ଡ ବେଡି କଟା ପକେଇ ଗୋଟେ ଘରେ କଏଦ କରି ରଖିବେ, ସେମାନେ ହତୋତ୍ସାହିତ ହେଇଯିବେ। ତେଣୁ ସ୍ୱାଧୀନତାର ମୂଲ୍ୟ ଯିଏ ବୁଝିଛି ସେ ବୁଝିଛି
0: ନିହାତି।
1: ତେଣୁ ସ୍ୱାଧୀନ ହେଲା ପରେ ଏତେ ଦିନ ପରାଧୀନ ହେଲା ପରେ, ଯେମିତି ଇଂରେଜ ମାନେ ତ ବହୁତ ଜିନିଷ ସୁନା ରୂପା ଅଳଙ୍କାର ବିଭିନ୍ନ ଲୁଟ୍ କଲେ, ଦେଶକୁ ମାନେ ବହୁତ ବରବାଦ କଲେ, ମୋଗଲ ମାନେ ବି ବହୁତ ଶାସନ କରିଛନ୍ତି, ତେଣୁ ସେ ସ୍ୱାଧୀନତା ଆନନ୍ଦ କହିଲେ ନ ସରେ। ସ୍ୱାଧୀନ ଭାରତର ସ୍ୱାଧୀନ ମାନେ ଜନତା ବହୁତ କଷ୍ଟ ଉପାର୍ଜିତ ସ୍ୱାଧୀନତାକୁ ଆମେ ବଜାୟ ରଖିବା ଦରକାର। କାରଣ ବର୍ତ୍ତମାନ ଆପଣ ଦେଖନ୍ତୁ, ଚାଇନା ଏପଟେ ପାକିସ୍ତାନ ବିଭିନ୍ନ ପ୍ରକାର ଆକ୍ରମଣ କରୁଛନ୍ତି, ଭାରତର ଅଖଣ୍ଡତାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ସମସ୍ତେ ଭାରତୀୟ ଏକଜୁଟ ହେଇକିରି କଷ୍ଟ ଉପାର୍ଜିତ ସ୍ୱାଧୀନତାକୁ ଆଗକୁ ବଢେଇବା ଉଚିତ, ଆଉ ସବୁବେଳେ ପାଇଁ ଦେଶ ମାତୃକାର ସେବା କରିବା ଉଚିତ, ଆଉ ସମସ୍ତଙ୍କୁ ସମ୍ମାନ ଦେବା ଉଚିତ।
0: ନିହାତି ନିହାତି। ତ ସେଇ ଗୋଟେ ଛୋଟ ଘଟଣା ମୁଁ ଆପଣଙ୍କୁ କହୁଥିଲି, ଆମ ଶ୍ରୋତାମାନଙ୍କୁ କହୁଥିଲି, 14 ଅଗଷ୍ଟ ମଧ୍ୟରାତ୍ରିରେ ମାନେ ଦେଶ ସବୁ ସମସ୍ତେ ଖୁସିରେ ଆସନ୍ତାକାଲି ଆମ ଦେଶ ସ୍ୱାଧୀନ ହେବ, ଏଇ କଥାକୁ ନେଇକି ସମସ୍ତେ ମସଗୁଲ ଥିଲେ, ଜଶ୍ନ ମନାଉଥିଲେ ସମସ୍ତେ। ତ ଯେତେବେଳେ 15 ଅଗଷ୍ଟ ଆସିଲା, ମାନେ କିଏ କୋଉ ଦେଶରେ ଅଛନ୍ତି ଜଣା ନଥିଲା। ବ୍ରିଟିଶର ଗୋଟିଏ ଲୟର ଓକିଲ, ସିଏ 12 ଅଗଷ୍ଟରେ ତୟାର କରିଦେଇଥିଲେ, ଗାର ଟାଣି ଦେଇଥିଲେ ଯେ ଏଇଟା ପାକିସ୍ତାନ ଏଇଟା ଭାରତ, କିନ୍ତୁ ସେ କହିନଥିଲେ କାହାକୁ। କାହିଁକି କହିନଥିଲେ, ଲୋକେ ଦଙ୍ଗା କରିବେ ସେଥିପାଇଁ କହିନଥିଲେ। ଯେତେବେଳେ ସ୍ୱାଧୀନତା ହେଲା ନିଟ୍ ଆଣ୍ଡ କ୍ଲିନ୍ ଭାବରେ, 15 ତାରିଖରେ ସ୍ୱାଧୀନତା ଡିକ୍ଲେୟାର ହେଲା ଯେ ଭାରତ ବର୍ତ୍ତମାନ ମୁକ୍ତ, ସେତେବେଳେ କିଏ କୋଉଠି ଥିଲେ, କିଏ କୋଉ ଦେଶରେ ଥିଲେ? ଦେଖନ୍ତୁ, ମୁର୍ଶିଦାବାଦରେ ଅଧିକାଂଶ ମୁସଲିମ ଥିଲେ, ସେମାନେ କ'ଣ କଲେ, ଏଇଟା ପାକିସ୍ତାନ କହିକି ତାଙ୍କ ଝଣ୍ଡା ଉଡ଼େଇଦେଲେ। ଏପଟେ ଆମର ଇଣ୍ଡିଆରେ ଯେଉଁ ଖୁଲ୍ନା ଡିଷ୍ଟ୍ରିକ୍ଟ ଥିଲା, ଖୁଲ୍ନା ଡିଷ୍ଟ୍ରିକ୍ଟରେ ଅଧିକାଂଶ ମାନେ ହିନ୍ଦୀ ସେଇଠି ଅଧିକାଂଶ ହିନ୍ଦୀ ମେଜରିଟି ବହୁତ ଥିଲା, ହିନ୍ଦୁ ମେଜରିଟି, ସେମାନେ ଆମର ଜାତୀୟ ପତାକା ସେଇଠି ଉଡ଼େଇଲେ। କିନ୍ତୁ 17 ଅଗଷ୍ଟରେ ଯେତେବେଳେ ସେ ଡିକ୍ଲେୟାର କଲେ କୋଉଟା ପାକିସ୍ତାନ କୋଉଟା ଇଣ୍ଡିଆ, ଅଧିକାଂଶ ଲୋକ ପୁରା ମାନେ ଚମକି ଗଲେ। ତାଙ୍କର ଜମିବାଡ଼ି ଅଛି ଇଣ୍ଡିଆରେ, ତାଙ୍କର ଘର ଅଛି ପାକିସ୍ତାନରେ। ଏଇଭଳିଆ ଗୋଟେ ବୋର୍ଡରରେ ଥିବା ଲୋକମାନେ ସମସ୍ତେ ପ୍ରଭାବିତ ହେଲେ, କିଏ ପାକିସ୍ତାନକୁ ପଳେଇଲେ, କିଏ ଇଣ୍ଡିଆକୁ ପଳେଇଲେ। ମାନେ ସ୍ୱାଧୀନତା ପାଇଲା ଭାରତ 15 ଅଗଷ୍ଟରେ, କିନ୍ତୁ ପର ମୁହୂର୍ତ୍ତରେ ବୋର୍ଡର ଲୋକମାନଙ୍କ ପାଇଁ ଗୋଟେ ମଜାକ ହେଇକି ରହିଗଲା, ଗୋଟେ ସରପ୍ରାଇଜ୍ ହେଇଗଲେ ସମସ୍ତେ, ଯେ ଆମ ଘର କୋଉଠି, ଆମ ଜମିବାଡ଼ି କୋଉଠି, ଆମ ବନ୍ଧୁବାନ୍ଧବ କୋଉଠି, ଆମେ କୋଉଠି, ଦୁଇ ଭାଗରେ ଡିଭାଇଡ୍ ହେଇଗଲା। ଏଇଟା ହେଉଛି ସ୍ୱାଧୀନତା ପରବର୍ତ୍ତୀ ମୁହୂର୍ତ୍ତର ଗୋଟିଏ ଘଟଣା ମୁଁ ଆପଣଙ୍କୁ କହିଲି। ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ ରାଜେଶ। ଆମେ ବର୍ତ୍ତମାନ ଗୀତ ଶୁଣାଉଛୁ ଆପଣଙ୍କୁ।
1: ଆଜ୍ଞା, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

ଆପଣ ବର୍ତ୍ତମାନ ଶୁଣୁଛନ୍ତି ଆକାଶବାଣୀ ଜୟପୁରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ନେଟୱାର୍କ ପ୍ରୋବ୍ଲେମ୍ ଯୋଗୁଁ ବହୁତ ଗୁଡ଼ିଏ ଫୋନ୍ କଟୁଛି, ଆପଣମାନେ ଚେଷ୍ଟା କରନ୍ତୁ। ୟାରି ଭିତରେ ଆଉ ଗୋଟିଏ ସ୍ୱାଧୀନତା ସଂଗ୍ରାମ ବେଳର ଘଟଣା ଆପଣମାନଙ୍କୁ ମୁଁ କହିବି। ମୀରା ଆରିଆ ଜଣେ ସମ୍ଭ୍ରାନ୍ତ ପରିବାରର କନ୍ୟା। ସିଏ ଝାସ ଦେଇଥିଲେ ସ୍ୱାଧୀନତା ସଂଗ୍ରାମରେ। ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ ହିନ୍ଦୁ ଫୌଜରେ ସେ ଜଣେ ମେମ୍ବର ଥିଲେ। ସେ ସମୟର ଘଟଣା, ସୁଭାଷ ଚନ୍ଦ୍ର ବୋଷଙ୍କର ଠିକଣା ଯେତେବେଳେ ପଚାରିଥିଲେ ଅଙ୍ଗ୍ରେଜମାନେ, ମୀରା ଆରିଆ କିଛି ବି କହିନଥିଲେ। ସେଥିପାଇଁ ତାଙ୍କୁ ବହୁତ ନିର୍ଯାତନା ଦେଇଥିଲେ ଅଙ୍ଗ୍ରେଜମାନେ। ତାଙ୍କର ବଡି ପାର୍ଟର ବିଭିନ୍ନ ପାର୍ଟକୁ କାଟି ଦେଇଥିଲେ। ଏହି ପ୍ରକାର ନିର୍ଯାତନା ସେ ପାଇଥିଲେ। ଘର ଲୋକ ତାଙ୍କୁ ଜଣେ ଭିଜିଲାନ୍ସ ଅଫିସର ସହିତ ବାହା କରିଦେଇଥିଲେ ପରମୁହୂର୍ତ୍ତରେ। ତଥାପି ବି ସେ ଚୁପ୍ ବସିନଥିଲେ।

0: ଭିତରେ ଭିତରେ ନିଜ ସ୍ୱାମୀଙ୍କର ଅଜଣାତରେ ଯାଇକି ସୁଭାଷ ଚନ୍ଦ୍ର ବୋଷଙ୍କୁ ସବୁ ଖବର ଅଙ୍ଗ୍ରେଜମାନଙ୍କର ଦେଉଥିଲେ। ଥରେ ତାଙ୍କ ସ୍ୱାମୀ ସନ୍ଦେହ କରିକି ତାଙ୍କୁ ଫଲୋ କଲେ, ଦେଖିଲେ ସୁଭାଷ ଚନ୍ଦ୍ର ବୋଷଙ୍କୁ ସେ ସବୁ କଥା କହୁଛନ୍ତି। ସେଇଠି ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ସ୍ୱାମୀ ଫାୟାରିଂ କରିବା ପାଇଁ ଚେଷ୍ଟା କଲାବେଳକୁ ମୀରା ଆରିଆ ନିଜ ସ୍ୱାମୀଙ୍କୁ ଫାୟାରିଂ କରିକି ମାରିଦେଇଥିଲେ। ତାଙ୍କୁ ଅଙ୍ଗ୍ରେଜମାନେ ଜେଲ୍ରେ ପୁରେଇଥିଲେ। ତାଙ୍କ ସଜା କାଟିବା ସରିଯିବା ପରେ ସେ ବାହାରକୁ ଆସିଥିଲେ। କେହି ବି ତାଙ୍କୁ ଆପଣାଇ ନଥିଲେ। ସେ ହାଇଦ୍ରାବାଦର ରୋଡ୍ ସାଇଡ୍ରେ ଫୁଲ ବିକିକି ନିଜ ଜୀବନ ଯାପନ କରୁଥିଲେ। ଏଇଭଳିଆ ଗୋଟିଏ ଘଟଣା, ମାନେ ହୃଦୟ ଥରେଇଦେଲା ଭଳିଆ ଘଟଣା, ଛୋଟ ବଡ଼ ଅନେକ ଘଟଣା ଅଛି ସ୍ୱାଧୀନତା ସଂଗ୍ରାମ ବିଷୟରେ। ତାକୁ ଆମେ ସାଉଁଟିକି ଆମ ଭିତରେ ରଖିଲେ ହେଲା। ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର,
1: ମୁଁ ସମୀର ପଣ୍ଡା କହୁଛି।
0: ଆଜି କଣ ଶୋଇପଡ଼ିଥିଲେ ସମୀର?
1: ଆଜି ଆକ୍ଚୁଆଲି ଦେହ ଭଲ ନାହିଁ।
0: ଆଜ୍ଞା,
1: ଶୁଣୁଥିଲି। ଆଖି ମୁଦି ହେଇଯାଉଛି, କିନ୍ତୁ ତା ଭିତରେ କାର୍ଯ୍ୟକ୍ରମ ଶୁଣୁଛି।
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ଏବଂ ତା ଭିତରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନେକ ଅନାଲୋଚିତ ଅଧ୍ୟାୟ, ଅନଟୋଲ୍ଡ ଷ୍ଟୋରି ଯୋଉଟା କୁହନ୍ତି ଷ୍ଟୋରି।
0: ଆଜ୍ଞା,
1: ଆପଣ ଯେମିତି କହିଲେ ସ୍ୱାଧୀନତା ଡିକ୍ଲାର ହେଇଗଲା, କିନ୍ତୁ କିଏ କୋଉ ପଟେ ରହିବେ ବା ଏଇ କଥା ମୁଁ ଜଷ୍ଟ ସମ୍ୟକ ଶୁଣିଥିଲି। ଆଉ ଆପଣ କହିଲେ ବିସ୍ତୃତ ଭାବରେ, ତ କଣ କହିବି, ମାନେ ଭାରତର ଆମ ଦେଶର କଥା ଆସିଲେ, ଆମ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ କଥା ଆସିଲେ ମନ ଭିତରେ ଅପରନ୍ତ ଆନନ୍ଦ ସୃଷ୍ଟି ହୁଏ, ଶିହରଣ ସୃଷ୍ଟି ହୁଏ। ଯେତେବେଳେ ସେ ବାବଦରେ ଆପଣ ପ୍ରସଙ୍ଗ ଆଣିଛନ୍ତି, ଶରୀର ଅସୁସ୍ଥ ଥିଲେ ମଧ୍ୟ ମୁଁ କହିଲି ଦୀପଦ କଥା ହେବି, ଯେମିତି କିଛି ଆଉ କିଛି କଥା ଥିବ ଆପଣଙ୍କଠୁ ନିହାତି ଆମେ କେବଳ ମୁଁ ଶୁଣିବିନି, ଅନ୍ୟମାନେ ମଧ୍ୟ ଶୁଣିବେ। ଏବଂ ଗୋଟେ କଥା ମୁଁ ଏ କାର୍ଯ୍ୟକ୍ରମ ମାଧ୍ୟମରେ ନୋଟିସ୍ କଲି, ଯେତେବେଳେ ଶ୍ରୋତା ବକ୍ତା କଥାବାର୍ତ୍ତାରେ ମାନେ ପରସ୍ପର ପରିପୂରକ, ଯେତେବେଳେ ଆପଣଙ୍କ କଥା କିଛି ଆପଣ କହିବେ କିଛି ଆମେ କହିବୁ,
0: ଗୋଟେ
1: ସାମଞ୍ଜସ୍ୟ ରହିବ, ତାହେଲେ କାର୍ଯ୍ୟକ୍ରମର ଗୋଟେ ମାଧୁର୍ଯ୍ୟ ବଢିଯାଏ। କିଛି ଜଣ ଆଜ୍ଞା ନନ୍ଷ୍ଟପ୍ ଗପୁଛନ୍ତି, ଯେମିତି ଆପଣ କହିଲେ ଫୁଲ୍ ଷ୍ଟପ୍ କମା, କିଛି ମାନୁନାହାନ୍ତି, ପ୍ରସଙ୍ଗ ବାହାରକୁ ଯାଉଛନ୍ତି, ଭଲ ଲାଗୁନି। ମାନେ ନିଜ ବିବେକ ବାଧା ଦଉଛି ଏକ ପ୍ରସଙ୍ଗ କହିବା ପାଇଁ, କିନ୍ତୁ ବାଧ୍ୟ ହଉଛି। ସମସ୍ତେ ଆଜ୍ଞା ସଚେତନ ଶ୍ରୋତା, କାର୍ଯ୍ୟକ୍ରମର ଟିକେ ଗ୍ଲାମର ମେଣ୍ଟେନ କରନ୍ତୁ।
0: ଆଜ୍ଞା, ଆପଣ ଯେତେବେଳେ ପଢନ୍ତି ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସ ସମୀର, ପ୍ରଥମେ ଆସେ ବହୁତ ଜଣଙ୍କର ନାଁ ପଳେଇ ଆସେ, ତା ଭିତରୁ ଭଗତ ସିଂ, ଯୋଉ କରୁଣ କାହାଣୀ ତାଙ୍କର ଭଗତ ସିଂଙ୍କର, ମାନେ ଏବେ ବି ରୋମ ଟାଙ୍କୁରି ଉଠୁଛି। 23 ବର୍ଷ ବୟସରେ ତାଙ୍କୁ ଫାଶୀ ଦିଆଗଲା, ଯୋଉଟାକି ତାଙ୍କର ୟଙ୍ଗ ଷ୍ଟେଜ୍, ସେହି ସମୟରେ ତାଙ୍କୁ ଫାଶୀ ଦିଆହେଲା 24 ମାର୍ଚ୍ଚ 1931। ତାଙ୍କୁ ତାଙ୍କର ମାନେ ଫାଶୀର ଡେଟ୍ ଥିଲା 23 ମାର୍ଚ୍ଚ 1931, କିନ୍ତୁ ତାଙ୍କୁ 24 ମାର୍ଚ୍ଚରେ ଫାଶୀ ଦିଆଗଲା, ଗୋଟେ ଦିନ ଆଗରୁ ପରେ ଦିଆହେଇଗଲା। କାହିଁକି ନା ଦଙ୍ଗା କରିବେ ଲୋକ ସେ ଜେଲ୍କୁ ଭଙ୍ଗାରୁଜା କରିବେ, ଭାରତୀୟମାନେ ଦଙ୍ଗା କରିବେ, ସେଥିପାଇଁ ଗୋଟିଏ ଦିନ ଆଗରୁ ତାଙ୍କୁ ଫାଶୀ ଦିଆଗଲା। ହଁ, ତ ସେ ଯୋଉ ଫାଶୀ ପାଇଲେ 100 ଦିନ ଯାଏ ଜେଲ୍ ଭିତରେ ସେ ଭୋକରେ ରହୁଥିଲେ, ଭୋକରେ ତ ରହୁଥିଲେ, ତାଙ୍କୁ କୌଣସି ଖାଦ୍ୟ ଦିଆଯାଉନଥିଲା। ତା ଉପରକୁ ଇଂରେଜମାନେ ତାଙ୍କୁ ଲାଠି ମାଡ଼ କରୁଥିଲେ, ବୋଟ୍ରେ ମାଡ଼ୁଥିଲେ, ତାଙ୍କର ଚୁଟି ଝେକୁଥିଲେ, ବହୁତ ଅତ୍ୟାଚାର କରୁଥିଲେ ଜେଲ୍ ଭିତରେ। ତଥାପି ସେଇ ଯୋଉ ମହାନ ଶହୀଦ, ତାଙ୍କ ମୁହଁରେ ଗୋଟିଏ ବାକ୍ୟ ହିଁ ଥିଲା, ଇନକିଲାବ ଜିନ୍ଦାବାଦ। ହଁ, ତ ଶରୀରକୁ ତାଙ୍କର ଯେତେବେଳେ ତାଙ୍କୁ ଫାଶୀ ଦିଆହେଲା, ତାପରେ ବି ଇଂରେଜମାନଙ୍କର ରାଗ କମିଲାନି, ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ, ପ୍ରଥମେ ପେଟ୍ରୋଲ୍ ପକେଇଦେଲେ, ତାପରେ ଶରୀରକୁ ଖଣ୍ଡ ଖଣ୍ଡ କରିକି ସବୁଆଡ଼େ ଫିଙ୍ଗିଦେଲେ। ଆପଣ ଭାବନ୍ତୁ, ଆମର ଯେଉଁ ହିନ୍ଦୁ ଅଛି, ହିନ୍ଦୁ ସମାଜରେ ଆମେ ଅନ୍ତିମ ସଂସ୍କାର କରୁ, ଯିଏ ବି ଗୋଟେ ଅନ୍ନୋନ୍ ପର୍ସନ୍କୁ ବି ଆଣିକି ଆମେ ତାକୁ କିଛି ଆଞ୍ଜୁଳା ଦେଇକି ଅନ୍ତିମ ସଂସ୍କାର କରୁ, କିନ୍ତୁ ଭଗତ ସିଂଙ୍କର ତାଙ୍କର ବଡି ନାହିଁ, ତାଙ୍କର ଅନ୍ତିମ ସଂସ୍କାର ବି ହେଇପାରିନି। ମାନେ
1: ଦେଖନ୍ତୁ, ହଁ, କେତେ ବର୍ବରୋଚିତ କାଣ୍ଡ ଘଟେଇଛନ୍ତି।
0: ଆଜ୍ଞା ଆଜ୍ଞା, ତ ତାଙ୍କର ମାନେ ଏପର୍ଯ୍ୟନ୍ତ ମତେ ଲାଗେ ତାଙ୍କୁ ନ୍ୟାୟ ହିଁ ମିଳେନି, ଏତେ ବଡ଼ କୁର୍ବାନ ଛୋଟ

0: ବେଳଠୁ ସେ ଲଢ଼େଇ କରିଛନ୍ତି। 23 ବର୍ଷ ବୟସରେ ତାଙ୍କୁ ମାରି ଦିଆଯାଇଛି, ତାଙ୍କର ଶବ ବି ନାହିଁ, ଖଣ୍ଡ ଖଣ୍ଡ କରିଦିଆଯାଇଛି ତାଙ୍କର ବଡି ପାର୍ଟକୁ। ତାଙ୍କ ଘର ଲୋକ ନେଇକି ତାଙ୍କୁ ଅନ୍ତିମ ସଂସ୍କାର ବି କରିପାରିନାହାନ୍ତି। ମାନେ କେତେ ମହାନ ହସ୍ତିମାନେ ଥିଲେ ସେତେବେଳେ, ଦେଶ ପାଇଁ କେମିତି ଲଢ଼ୁଥିଲେ, କେତେ ବଳିଦାନ ଥିଲା ସେମାନଙ୍କର ଦେଶ ପ୍ରତି, ନିଜର ସୁଖ ଶାନ୍ତିକୁ ସବୁ ମାନେ ପଛରେ ପକାଇକି ଦେଶର ଏଇ ଯେଉଁ ସ୍ୱାଧୀନତା ପାଇଁ, ଆମର ଭାରତ ମାତା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି। ସେଇ ମହାନ ହସ୍ତିମାନଙ୍କୁ ତାଙ୍କ ନାଁ ପଡ଼ି ଯେତେବେଳେ ପଡ଼େ, ହାତ ଉପରକୁ ଉଠିଯାଏ, ମୁଣ୍ଡ ଉପରକୁ ସଲାମ କରିବା ପାଇଁ।
1: ନିଶ୍ଚିନ୍ତ ଭାବରେ ସେଇ ମହାମନିଷୀମାନେ ମାନେ ତାଙ୍କ ଦେହରେ ଦେଶ ମାତୃକାର ସେ ଯୋଉ ବିଶୁଦ୍ଧ ରକ୍ତ ପ୍ରବାହିତ ହେଉଥିଲା, ଯାହାଫଳରେ ଆମେ ତାଙ୍କ କଥା ଆଜି ଆଲୋଚନା କରୁଛେ, ତାଙ୍କ ପାଖରେ ନତମସ୍ତକ ରହୁଛେ। ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଉମାନେ ଫ୍ରଣ୍ଟ ଲାଇନରେ ଥିଲେ, ଯୋଉମାନେ ଦେଶ ପାଇଁ ଲଢୁଥିଲେ, କିଛି ଜଣ ମଧ୍ୟ କିଛି ଗଦାର ମଧ୍ୟ ଥିଲେ ଆଜ୍ଞା,
0: ବହୁତ ଗଦାର ଥିଲେ।
1: ଏଇ ମହାମନିଷୀ ମାନେ ହରିଜଣରେ ପଡିଛନ୍ତି, ଇଂରେଜ ମାନେ ତାଙ୍କୁ ଧରି ନେଇଛନ୍ତି, ଯେମିତିକି ଆମର ସୁରେନ୍ଦ୍ର ସାଏ।
0: ଆଜ୍ଞା, ଏଇ ଗଦାର କଥା ଆପଣ କହିଲେ ସମୀର, ଆଉ ଗୋଟେ କଥା ଆପଣଙ୍କୁ କହିବି, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଆପଣ ସମସ୍ତେ ଜାଣିଛନ୍ତି ତାଙ୍କୁ, ତାଙ୍କର ମାନେ 1858 ମସିହାର କଥା, ଇଂରେଜମାନେ ଯେତେବେଳେ ଝାନ୍ସୀ ଆକ୍ରମଣ କଲେ, ଆମେ ପାଠ ପଢ଼ୁନା, ଖୁବ୍ ଲଢ଼ି ମର୍ଦାନୀ ଓ ଝାନ୍ସୀ ବାଲି ରାନୀ ଥି, ଏଇଟା ପଢ଼ୁ ଆମେ। ତ 1858ରେ ଯେତେବେଳେ ଝାନ୍ସୀକୁ ଆକ୍ରମଣ କଲେ, ସେଇଠି ତାଙ୍କର ଗୋଟେ ମାନେ ଦାସୀ ଥିଲା, ଝଲକାରୀ ବାଇ ତା ନା, ସେ ପୁରା ଲକ୍ଷ୍ମୀ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇଙ୍କ ଭଳିଆ ଦେଖିବା ପାଇଁ, ତାଙ୍କ ଭଳିଆ ହାଇଟ୍, ତାଙ୍କ ଭଳିଆ ଚେହେରା, ତାଙ୍କ ଭଳିଆ କଲର୍। ସିଏ ତୁରନ୍ତ କ'ଣ କଲା, ଯେତେବେଳେ ଏ ଯୋଉ ଗଦାରୀ କଥା ଆପଣ କହିଲେ, ତାରି ଭିତରେ ରାଜା ଘରେ ସବୁ ଗଦାରୀ କରିକି ରାଣୀଙ୍କର ମହଲର କବାଟ ଖୋଲିଗଲା, ତାଙ୍କ ସିଂହ ଦ୍ୱାର ଖୋଲିଗଲା, ଇଂରେଜମାନେ ସେ ଭିତରେ ପ୍ରବେଶ କରିଗଲେ, ଯୋଉଟାକି ଯିବା କଥା ନୁହଁ। ଏ ଯୋଉ ଆମ ଲୋକ ଗଦାରୀ କରିକି ସେ ଭିତରେ ପଶିଗଲେ, ସେଇ ଝଲକାରୀ ବାଇ ପୁରା ରାଣୀଙ୍କର ପୋଷାକ ପିନ୍ଧିକି ସେ ଭ୍ରମରେ ପକେଇଲା। ଇଂରେଜମାନେ ଭାବୁଛନ୍ତି ଆମେ ରାଣୀକୁ ମାନେ ନେଇଗଲୁ ଅକ୍ତିଆରରେ, କିନ୍ତୁ ସେଇଟା ସେ ତାଙ୍କର ଦାସୀ ଥିଲା, ରାଣୀ ବାହାରକୁ ବାହାରିକି ସେବରେ ଅଛନ୍ତି ସିଏ। ହଁ, ପର ମୁହୂର୍ତ୍ତରେ ତାକୁ ମାରି ଦିଆଗଲା, କିନ୍ତୁ ରାଣୀ ଅଲଗାରେ ଥିଲେ, ସେବରେ ଥିଲେ। ଦେଖନ୍ତୁ କେତେ ବଡ ବଳିଦାନ,
1: ଗୋଟେ ଅନାଲୋଚିତ ଅଧ୍ୟାୟ ଥିବ, ଆମେମାନେ ଖୁବ କମ ଜାଣିଛନ୍ତି। ଦେଖନ୍ତୁ ଆକାଶବାଣୀର ମହାତ୍ମ୍ୟ, ଆପଣ ମାନଙ୍କର ମାନେ କେତେ ଜ୍ଞାନ, ଆମକୁ କେତେ ଅଜଣା କଥା ଜଣାଉଛନ୍ତି।
0: ଆଜ୍ଞା ଆଜ୍ଞା, ବହୁତ ଏମିତି ବହୁତ ଛୋଟ ବଡ ଘଟଣା ଅଛି, ଯୋଉଟା ଅଧିକାଂଶ ବଡ଼ ବଡ଼ ଘଟଣା ଇତିହାସରେ ଲେଖା ହେଇଛି, ଆଉ କିଛି ଇତିହାସ ଗର୍ଭରେ ଲୁଚି ଯାଇଛି, ସମୟର ଗର୍ଭରେ ସେସବୁ ଲୁଚି ଯାଇଛି, ଯୋଉଟାକି ଆପଣ ଭାବନ୍ତୁ 200-300 ବର୍ଷ ଶାସନ କରିଛନ୍ତି ଇଂରେଜ, କେତେ ଲୋକ ତା ଭିତରେ ବାହାରିଥିବେ, କେତେ ଲୋକ ଆମ ଦେଶ ପାଇଁ ଝାସ ଦେଇଥିବେ, କେତେ ଲୋକ ମରିଥିବେ, କେତେ ଲୋକ ଅତ୍ୟାଚାରିତ ହୋଇଥିବେ, ତାହାରି ଭିତରେ ଏଇ ଯେଉଁ ଛୋଟ ବଡ଼ ଘଟଣାଗୁଡ଼ିକୁ ଏଇ ଅଳ୍ପ ସମୟ ଭିତରେ ମନେ ପକାଇବା ସମ୍ଭବ ନୁହଁ। ତଥାପି ଯେତିକି ଆସିଥିଲା ମାନସ ପଟରେ, ଯେତିକି ଥିଲା ସବୁ ଆପଣମାନଙ୍କୁ କୁହାଗଲା ଏଇ ଲାଇଭ କାର୍ଯ୍ୟକ୍ରମରେ, ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମରେ।
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଶ୍ରୋତା କଥା ହୁଅନ୍ତୁ।
0: ଆଜ୍ଞା,
1: ମୁଁ ରଖୁଛି।
0: ଆଜ୍ଞା ଆଜ୍ଞା, ଧନ୍ୟବାଦ।

0: ଆଜ୍ଞା କୁହନ୍ତୁ। ହ୍ୟାଲୋ
1: ଆଜ୍ଞା ଆପା
0: କୁହନ୍ତୁ, ନା କୁହନ୍ତୁ।
1: ମୁଁ ତ୍ରିନାଥ ମହାନ୍ତ କହୁଥିଲି ଅପା, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରଙ୍ଗମାଟିଆ ଗ୍ରାମରୁ।
0: ତ୍ରିନାଥ, ବହୁତ ଦିନ ପରେ ଆପଣ ଫୋନ କଲେ, କଥା କଣ?
1: ନିଶ୍ଚିତ ଭାବରେ ଅପା, ମାନେ ମୁଁ ସବୁ କାର୍ଯ୍ୟକ୍ରମକୁ ଆପଣଙ୍କର ଶୁଣୁଥିଲି, ସମସ୍ତେ ଫୋନ କରନ୍ତି, ବହୁତ ଭଲ ଲାଗେ ଆପଣଙ୍କର। ସତ କହିବାକୁ ଗଲେ ଉପସ୍ଥାପନା, ସମସ୍ତଙ୍କ ପଚାରିବା ଶୈଳୀ ମତେ ବହୁତ ଭଲ ଲାଗେ ଅପା।
0: ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। କଣ କହିବେ,
1: ଏମିତି ମାନେ କଥା ହୁଏ ଯେତେବେଳେ, ଯଦି ମୁଁ କଥା ହେବାକୁ ଚେଷ୍ଟା କରିବି ତ ଗୋଟେ ଫୋନ ହଉଛି ନା ଅପା, ସେଥିପାଇଁ ମୁଁ ଶୁଣିପାରେନି, ସେଥିପାଇଁ ମୁଁ ଶୁଣିବାକୁ ବି ବେଶୀ ଜାରି ରଖେ, ତାପରେ ମଝିରେ ମଝିରେ କଲ କରିଦିଏ ଆଉ। କହିଲେ ଆଜି ଶୁଣିବି ଶୁଣିବି, ତାପରେ କଲ ଲଗେଇବି ଭାବିକି ହେଠୁ ଟ୍ରାଏ କରିଥିଲି, ଲାଗିଗଲା, ଯାହା ହଉ ଭଲ ଲାଗିଲା, ବହୁତ ଖୁସି ଲାଗୁଛି।
0: ଆଜ୍ଞା, କେବଳ ତ୍ରିନାଥ ଏଇ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି ନା ଆକାଶବାଣୀ ଜୟପୁର ଆଉ କୋଉ କାର୍ଯ୍ୟକ୍ରମ ଶୁଣନ୍ତି?
1: ଅପା ସତ କହିବାକୁ ଗଲେ ମୁଁ ତ ଆପଣଙ୍କର ମୋ ପସନ୍ଦ କାର୍ଯ୍ୟକ୍ରମ ଶୁଣେ, ତାପରେ କଥା ଆପଣଙ୍କର ଗୀତ ଆମର ଶୁଣେ, ତାପରେ ଯୋଉ କିଛି କଥା କିଛି ଗୀତକୁ ନେଇକି କାର୍ଯ୍ୟକ୍ରମ ଶୁଣେ, ଯୁବବାଣୀ ଶୁଣେ, ରେଡିଓକୁ ପଚାରୁ କାର୍ଯ୍ୟକ୍ରମ ଶୁଣେ, ଏମିତି ବହୁତ କାର୍ଯ୍ୟକ୍ରମ ରହିଛି ଯୋଉଟା କି ମୁଁ ଶୁଣେ ସବୁ କାର୍ଯ୍ୟକ୍ରମ, ଯୋଉଟା କି ଅଲ୍ ଇଣ୍ଡିଆ ରେଡିଓ ଲାଇଭ ଆପ୍ ଦ୍ଵାରା ହିଁ ସବୁ ସମ୍ଭବ ହେଇଗଲା। ଆପା ଆଗରେ ଯେତେବେଳେ ମୁଁ ଭାବୁଥିଲି ଆମେ କଣ ଏ କାର୍ଯ୍ୟକ୍ରମ ଶୁଣିପାରିବୁନି, ଏମିତି ଭାବେ ଯେତେବେଳେ କି ସନ୍ଧ୍ୟା ସମୟରେ ହିଁ ଆମ ଆଡେ ସବୁ ଥିଲା ରେଡିଓରେ, କିଛି କାର୍ଯ୍ୟକ୍ରମ ଆମେ ଶୁଣିପାରୁଥିଲୁ, କିନ୍ତୁ ଏବେ ଏବେ ବି ଶୁଣିପାରୁଛୁ, ଏମିତି ଆସିଗଲା ତ ବହୁତ ଖୁସି ଲାଗୁଛି।
0: ତ୍ରିନାଥ, ଆପଣଙ୍କ ସହିତ କଥା ହଉ ହଉ ସମୟ ହେଇଗଲା, ଆଗକୁ ଆମର ମାନେ ହିନ୍ଦୀ ସମାଚାର ଅଛି, ଆମେ କାର୍ଯ୍ୟକ୍ରମକୁ ଶେଷ କରିବା।
1: ନିଶ୍ଚିତ ରହୁଛି, ନମସ୍କାର।
0: ନମସ୍କାର ଶ୍ରୋତାବନ୍ଧୁ, ଏଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, କଥା ଆପଣଙ୍କର ଗୀତ ଆମର। ଆପଣମାନେ ବହୁ ସଂଖ୍ୟାରେ ଫୋନ୍ କଲେ, ଫୋନ୍ କଟିଗଲା, ତଥାପି ବି ଆସନ୍ତା ସୋମବାର ପାଇଁ ଅବଶ୍ୟ ଅପେକ୍ଷା କରନ୍ତୁ। ରହୁଛୁ, ନମସ୍କାର।
2: ଶୁଣିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, କଥା ଆପଣଙ୍କର ଗୀତ ଆମର। ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ସମୟ ଦିନ ଗୋଟାଏ ହେବାକୁ ଯାଉଛି, ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: नमस्कार, आकाशवाणी समाचार के साथ मैं प्रियंका अरुणा। संसद के दोनों सदनों की कार्यवाही आज विभिन्न मुद्दों को लेकर विपक्ष के हंगामे के कारण दोपहर 2 बजे तक के लिए स्थगित कर दी गई। कानून और न्याय राज्य मंत्री अर्जुन राम मेघवाल ने लोकसभा में विपक्ष के शोर शराबे के बीच अधिकरण सुधार विधेयक 2026 पेश किया। ये विधेयक विभिन्न अधिकरणों के अध्यक्षों और सदस्यों की नियुक्ति, योग्यता में एक रूपता तथा प्रशासन और कामकाज में कुशलता बढ़ाने, स्वतंत्रता पारदर्शिता सुनिश्चित करने का प्रावधान करता है। इसके तहत राष्ट्रीय अधिकरण आयोग के गठन का भी प्रस्ताव है। उधर राज्यसभा में भी ऐसी ही स्थिति देखने को मिली। आज सवेरे सदन की कार्य

କୃଷି ଖବର କୃଷି ଖବର କୃଷି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା

ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ, ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି

0: ପିଏମ୍ଏଫ୍ବାଇ ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରାନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା ରହିବ ନାହିଁ ଖୁସିର ସୀମା।
1: ଏଥର ସୀତାରରେ ଧ୍ୱନି ଶୁଣିବା ଶିଳ୍ପୀ ପ୍ରଫୁଲ୍ଲ କୁମାର ରାଉତରାୟ।

0: ସହିତ ଆମକୁ କରିବାକୁ ପଡ଼ିବ। ଶାଗ ଚାଷ ପାଇଁ ସାଧାରଣତଃ ଢିପ ବା ନିଗିଡ଼ା ମାଟିରେ ଭଲ ହୋଇଥାଏ। ସେପରି ଦୋରସା ମାଟି ମଧ୍ୟ ଶାଗ ଚାଷ ପାଇଁ ଭଲ। ଏହି ଚାଷ କରିବାକୁ ହେଲେ ବିଲକୁ ପ୍ରଥମେ ଭଲ ଭାବରେ ଚାଷ କରିଦେବେ, ମାଟିକୁ ଗୁଣ୍ଡ କରିଦେବେ, ଲୁହା ଲଙ୍ଗଳ ହେଉ ବା ଟ୍ରାକ୍ଟର ଲଙ୍ଗଳ ସାହାଯ୍ୟରେ ଭଲ ରୂପେ ତାକୁ ଦୁଇ ଓଡ଼ ଚାଷ କରିକି ସମତୁଲ କରିଦେବେ, କାରଣ ଏହି ଚାଷରେ ମାଟି ଗୁଣ୍ଡ ହେବା ଦରକାର। ଚାଷ ସମୟରେ ଜମିରେ ଖତ ଦେଲେ ଏହା ମାଟିରେ ଭଲ ଭାବରେ ମିଶିଥାଏ। ଶାଗ ବୁଣିବା ପୂର୍ବରୁ ବିଲରେ ମଇ ଦେଇକରି ମାଟିକୁ ସମତୁଲ କରିଦେବେ। ଘାସ ବାଛିବା, ପାଣି ମଡ଼ାଇବା ଓ ଅମଳ କରିବା ପାଇଁ ନିଜର ସୁବିଧା ଅନୁସାରେ ପଟି ପଟି କରି ତାକୁ ଚାଷ କରିବେ। ସବୁବେଳେ ଶାଗ ମଞ୍ଜି ନିଜର ସୁବିଧା ଅନୁସାରେ ବୁଣିବା ଆବଶ୍ୟକ। ଶାଗ ଚାଷରେ ଯେତେବେଳେ ସାର ପ୍ରୟୋଗ କରିବେ ସେତେବେଳେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଏକର ପିଛା 44 କିଲୋଗ୍ରାମ ୟୁରିଆ, 100 କିଲୋଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଏବଂ 20 କିଲୋଗ୍ରାମ ମିରୋଡ ପଟାସ ସାର ଆବଶ୍ୟକ ହୋଇଥାଏ। ଫସ୍ଫରସ ଅଧା ଯବକ୍ଷାରଜାନ ସାର ଓ ଅଧା ପଟାସକୁ ମୂଳ ସାର ହିସାବରେ ଦେବାକୁ ପଡ଼ିଥାଏ। ଶାଗ ଚାଷରେ ମାଟିରେ ପାଗ ଦେଖି ଶାଗ ମଞ୍ଜି ମୁଡ଼ିବା ଆବଶ୍ୟକ, ନଚେତ ବୁଣିବା ପୂର୍ବରୁ ବିଲରେ ପାଣି ମଡ଼ାଇ ପାଳି କରି ମଞ୍ଜି ବୁଣିବା ଉଚିତ, ନହେଲେ ଏହା କ'ଣ କରିବ ନା ଶାଗ କ୍ଷେତକୁ କ୍ଷତି ପହଞ୍ଚାଇପାରେ। ଶାଗ ମଞ୍ଜିଗୁଡ଼ିକ ଛୋଟ ଛୋଟ ଥିବାରୁ ତାହାକୁ ଗୁଣ୍ଡ ଖତ ବା ମାଟି ସହିତ ମିଶାଇକରି ଯଦି ବିଲରେ ବୁଣିବେ ତାହେଲେ ଭଲ ରୂପେ ଚାରିଆଡ଼େ ବିଛାଡ଼ି ହୋଇକି ମଞ୍ଜି ପଡ଼ିବ ଏବଂ ଶାଗ ଗଛ ବାହାରିବ। ଠିକ 15 ଦିନ ପରେ ବଳକା ଯେଉଁ ଯବକ୍ଷାରଜାନ ସାର ପଟାସ ସାର ଥିବ ତାକୁ ଜମିରେ ପ୍ରୟୋଗ କରିଦେବେ। ଏହିପରି ଯଦି ଆପଣ ଶାଗ ଚାଷ କରିବେ ତାହେଲେ 25ରୁ 30 ଦିନ ଭିତରେ ଖଡ଼ା ଶାଗ ହେଉ ବା କୋଶଳା ଶାଗ ହେଉ ଭଲ ଅମଳ ହୋଇପାରିବ। ଅନ୍ୟପଟେ ଲେଉଟିଆ ଶାଗ ମଧ୍ୟ 25ରୁ 30 ଦିନ ଭିତରେ କାଟିବା ପାଇଁ ଉପଯୁକ୍ତ ସମୟ ହୋଇଯିବ। ତେଣୁ ଚାଷୀ ଭାଇମାନେ ସମୟ ଅନୁସାରେ ଯେତେବେଳେ ପାଗ ପରିବର୍ତ୍ତନ ହେଉଛି ସେହି ସମୟରେ ଆମର ଚାଷରେ ମଧ୍ୟ ପରିବର୍ତ୍ତନ ଆଣିବା ଆବଶ୍ୟକତା ରହିଛି। ଖାଲି ପଡ଼ିଥିବା ଜମିରେ ଯଦି ଶାଗ ଚାଷ କରିବେ ତାହେଲେ ନିଶ୍ଚିତ ରୂପେ ଭଲ ଅମଳ ପାଇପାରିବେ ଏବଂ ସେହି ସମୟରେ ମଧ୍ୟ ବଜାରରେ ଏହି ଶାଗର ଚାହିଦା ଅଧିକା ରହିଥାଏ।
1: ଶାଗ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ ଉପସ୍ଥାପନା କଲେ ରମେଶ ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାଙ୍କଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିବେ ନାଟକ ଜାଗ୍ରତ ରାଷ୍ଟ୍ର। ମୂଳ ରଚନା ଡକ୍ଟର ଗଙ୍ଗା ପ୍ରସାଦ ବିମଲ, ଓଡ଼ିଆ ରୂପାନ୍ତର ଶିବପ୍ରସାଦ ଲମ୍ତା, ପ୍ରଯୋଜନା ଉଦୟ ଶଙ୍କର ଜାନୀ, ସହଯୋଗିତା ରଞ୍ଜନ କୁମାର ବେହେରା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ସମୟ ଦିନ 1:20 ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନାରେ ରାଜେଶ୍ୱରୀ ପାଣିଗ୍ରାହୀ ଏବଂ କବିତା ମଞ୍ଜରୀ ବଲେଇ। ଶୁଣିବା କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ପ୍ରଦୀପ କୁମାର ନାଗ ଏବଂ ପ୍ରଫୁଲ୍ଲ କୁମାର ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଶୀତ ଦିନରେ ଶାଗ ଚାଷ ଆମେ କିପରି କରିବା। ଶୀତ ଦିନ ଆସିଲା ମାତ୍ରେ, କାରଣ ଏହି ସମୟରେ ଶାଗର ଚାହିଦା ବଢ଼ିଯାଏ ଏବଂ ଶାଗ ଖାଇବା ପାଇଁ ସମସ୍ତେ ଭଲ ପାଆନ୍ତି। ଶାଗ ହିସାବରେ ଖଡ଼ା ଶାଗ ରହିଛି, କୋଶଳା ଶାଗ ରହିଛି, ଲେଉଟିଆ ଶାଗ ରହିଛି, ପୋଇ ଶାଗ ରହିଛି, ମେଥି ଶାଗ ରହିଛି। ଆଉ ଏହି ସମୟ ପଳେଇ ଆସିଲେ ଚାଷୀ ଭାଇମାନେ ମଧ୍ୟ ଖାଲି ପଡ଼ିଥିବା ଜାଗାରେ ଅଳ୍ପ ବହୁତ ଏହି ଶାଗ ଚାଷ ଆରମ୍ଭ କରିଦିଅନ୍ତି। କିନ୍ତୁ ଚାଷୀ ଭାଇମାନେ ଏ ଶାଗରୁ ଯେତିକି ଲାଭ ମିଳିବ, ଅନ୍ୟ ଫସଲରୁ ସେତିକି ଲାଭ ମିଳିବ ନାହିଁ। କିନ୍ତୁ ଏହାକୁ ଯତ୍ନର

0: ନମସ୍କାର ଶ୍ରୋତା ଭଉଣୀ, ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ମୁଁ ରାଜେଶ୍ୱରୀ
1: ଆଉ ମୁଁ କବିତା, ମୋର ମଧ୍ୟ ନମସ୍କାର।

0: ଆମେ ସମସ୍ତେ ଜାଣୁ ଯେ ଇଂରେଜମାନେ ଆମ ଦେଶକୁ 200ରୁ ଅଧିକ ବର୍ଷ ଶାସନ କରିଥିଲେ, ଆଉ ସେହି ସମୟରେ ବହୁ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିଲେ, ନିଜର ପ୍ରାଣବଳି ଦେଇ ଆମ ଦେଶକୁ ସେମାନଙ୍କ କବଳରୁ ମୁକ୍ତ କରିଥିଲେ।
1: ବର୍ତ୍ତମାନ ଆମେ ସମସ୍ତେ ସ୍ୱାଧୀନ, ଆମେ ସମସ୍ତେ ମୁକ୍ତ। କେବଳ ସେମାନଙ୍କର ପ୍ରାଣବଳି ତ୍ୟାଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
0: ସେହି ସ୍ୱାଧୀନତା ସଂଗ୍ରାମରେ ଆମ ଅବିଭକ୍ତ କୋରାପୁଟ ଜିଲ୍ଲା ମଧ୍ୟ ପଛରେ ନଥିଲା। ଆମ ଅଞ୍ଚଳ ଏକ ପଛୁଆ ଅଞ୍ଚଳ ହେଲେ ମଧ୍ୟ ଏହି ସ୍ଥାନରୁ ଅନେକ ମହିଳା ଆଦିବାସୀ ଭଉଣୀମାନେ ସାହସିକତାର ସହିତ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।
1: ଅବିଭକ୍ତ କୋରାପୁଟ ଜିଲ୍ଲାର ନାରୀମାନେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାହସ, ତ୍ୟାଗ ଏବଂ ଦେଶପ୍ରେମର ଅନନ୍ୟ ପରିଚୟ ଦେଇଥିଲେ। ଆଦିବାସୀ ମହିଳାମାନେ ବ୍ରିଟିଶ ଶାସନ ବିରୋଧୀ ଆନ୍ଦୋଳନରେ ପୁରୁଷମାନଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଭାଗ ମଧ୍ୟ ନେଇଥିଲେ।
0: ସେମାନେ ସଭା, ଶୋଭାଯାତ୍ରା, ସତ୍ୟାଗ୍ରହ, ବିଦେଶୀ ବସ୍ତ୍ର ବର୍ଜନ ଓ ଜାତୀୟ ଆନ୍ଦୋଳନର ବାର୍ତ୍ତା ପ୍ରଚାରରେ ସକ୍ରିୟ ଥିଲେ। ବିଦେଶୀ ବସ୍ତ୍ର ବର୍ଜନ ଓ ଖାଦି ବ୍ୟବହାରକୁ ପ୍ରୋତ୍ସାହନ ଦେଇଥିଲେ।
1: ଜାତୀୟ ପତାକା ଶୋଭାଯାତ୍ରା ଏବଂ ପ୍ରଭାତ ଫେରିରେ ସକ୍ରିୟ ଭାବେ ଭାଗ ନେଇଥିଲେ, ଯାହାଫଳରେ କି ସେମାନେ ଗିରଫ ମଧ୍ୟ ହୋଇଥିଲେ।
0: ପୁରୁଷ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଖାଦ୍ୟ, ଆଶ୍ରୟ ଓ ଗୋପନ ସହଯୋଗ ଯୋଗାଇଥିଲେ। ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସୁରକ୍ଷା ଦେବାରେ ସହଯୋଗ ମଧ୍ୟ ସେମାନେ କରିଥିଲେ। ଦେଶପ୍ରେମ, ଆତ୍ମବିଶ୍ୱାସ ଓ ତ୍ୟାଗର ଭାବନା ଜାଗ୍ରତ କରିବାରେ ସେମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

0: କୋରାପୁଟ ଜିଲ୍ଲାର ନାରୀ ସ୍ୱାଧୀନତା ସଂଗ୍ରାମୀଙ୍କ କଥା ଆସିବ, ଆଉ ଲକ୍ଷ୍ମୀ ପଣ୍ଡାଙ୍କ କଥା ତ ନ ଉଠିବ, ତାହା ତ ହେଇପାରିବ ନାହିଁ ନା ରାଜେଶ୍ୱରୀ?
1: ଅବିଭକ୍ତ କୋରାପୁଟର ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ମୀ ପଣ୍ଡାଙ୍କ ଅବଦାନ ବିଶେଷ ଭାବରେ ସ୍ମରଣୀୟ। ମାତ୍ର 14 ବର୍ଷ ବୟସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ଥିଲେ ସେ, ଏବଂ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ସମର୍ପିତ କରିଥିଲେ।
0: ସ୍ୱାଧୀନତା ପରେ ସେ ଓଡ଼ିଶାର ଜୟପୁରରେ ବସବାସ କରୁଥିଲେ ଏବଂ ଆର୍ଥିକ କଷ୍ଟରେ ସାଧାରଣ ଜୀବନ ବିତେଇଥିଲେ। ଦୀର୍ଘ ସଂଘର୍ଷ ପରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ୱୀକୃତି ମିଳିଥିଲା ଏବଂ ରାଷ୍ଟ୍ରୀୟ ସ୍ୱାତନ୍ତ୍ର୍ୟ ସୈନିକ ସମ୍ମାନ ପ୍ରଦାନ କରାଯାଇଥିଲା।
1: 2008 ମସିହା ଅକ୍ଟୋବର 7 ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ଏବଂ ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଲକ୍ଷ୍ମୀ ପଣ୍ଡା ଥିଲେ ଦେଶପ୍ରେମ, ସାହସ ଓ ତ୍ୟାଗର ପ୍ରତୀକ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଓଡ଼ିଶା ପାଇଁ ଗର୍ବର ବିଷୟ ଏବଂ ନୂତନ ପିଢ଼ି ପାଇଁ ପ୍ରେରଣାଦାୟକ।

0: ଅନନ୍ୟା କେବଳ ଏକ ନାମ ନୁହେଁ, ଏହା ଅଦ୍ୱିତୀୟତା, ଆତ୍ମବିଶ୍ୱାସ ଓ ସଫଳତାର ପ୍ରତୀକ।
1: ନିଜର ପରିଶ୍ରମ, ସକାରାତ୍ମକ ଚିନ୍ତାଧାରା, ସମସ୍ତଙ୍କ ପ୍ରତି ସମ୍ମାନ ଏବଂ ସହଯୋଗର ନାମ ଅନନ୍ୟ।
0: ନିଜ କାର୍ଯ୍ୟ ଦ୍ୱାରା ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ନାଁ ହେଲା ଅନନ୍ୟା। ହଁ ଶ୍ରୋତା ଭଉଣୀ, ପ୍ରତିମାସ ଆମେ ଆମ କାର୍ଯ୍ୟକ୍ରମରେ ଭେଟି ଦେଇଥାଉ ଜଣେ ଜଣେ ଅନନ୍ୟାଙ୍କୁ, ଯିଏ ନିଜ ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି।
1: ତାହେଲେ ଆଜିର ଅନନ୍ୟାଙ୍କୁ ଭେଟିବାର ସମୟ ଆସିଯାଇଛି ଶ୍ରୋତା ଭଉଣୀ, ଚାଲନ୍ତୁ ଭେଟିବା ଆଜିର ଅନନ୍ୟାଙ୍କୁ, ସୁସ୍ମିତା ରଥ ଭଉଣୀଙ୍କୁ, ଆଉ ଶୁଣିବା ତାଙ୍କ ମୁହଁରୁ ତାଙ୍କ ସଂଘର୍ଷର କାହାଣୀ ଏବଂ ସଫଳତାର କାହାଣୀ।
2: ମ୍ୟାଡାମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ସ୍ୱାଗତ ଏବଂ ନମସ୍କାର।
3: ନମସ୍କାର ମ୍ୟାଡାମ।
2: ଆପଣଙ୍କର ଗୋଟେ ଅନୁଷ୍ଠାନ ଅଛି ଯୋଉଟା କି ପ୍ରେରଣା ଡ୍ୟାନ୍ସ ଏକାଡେମୀ ନାଁରେ ଆମ ଅଞ୍ଚଳରେ ପରିଚିତ,

0: ଅନେକ ଶିଳ୍ପୀ ବି ଆପଣ ଗଢିଛନ୍ତି, ଏଭଳି ଗୋଟେ
1: ଆଜ୍ଞା
0: ଅନୁଷ୍ଠାନ ଗଢିବାକୁ କେମିତି ଭାବିଲେ?
1: ମ୍ୟାଡ଼ାମ, ଆକ୍ଚୁଆଲି ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଲା 2004 ମସିହାରେ। ଯେତେବେଳେ ମୁଁ ଗ୍ରାଜୁଏସନ୍ କରୁଥିଲି ସେ ସମୟରେ କଲେଜରେ ମୁଁ ବହୁତ ଗୁଡ଼େ ପ୍ରୋଗ୍ରାମ ସବୁ କରିଥିଲି। ଆନୁଆଲ ଫଙ୍କସନ୍ ରେ ପାର୍ଟିସିପେଟ୍ କଲା ପରେ ସମସ୍ତେ ଆପ୍ରିସିଏଟ୍ କଲା ପରେ ମୋତେ ଟିକେ ଆଉ ଟିକେ ଏନକରେଜମେଣ୍ଟ ହେଲା। ଧୀରେ ଧୀରେ କିଛି ପ୍ୟାରେଣ୍ଟସ ଏମିତି କହିଲେ କି ନାଇଁ ଆପଣ କିଛି ଡାନ୍ସ ଇଏ କରନ୍ତୁ, ଛୋଟ ପିଲାଙ୍କୁ ଆମ ଜୟପୁରରେ ଶିଖେଇବା ପାଇଁ କିଛି ପ୍ରେରଣା ପାଇପାରୁନାହାନ୍ତି, ଆପଣ କିଛି କରନ୍ତୁ। ମୁଁ ସେଇଦିନଠୁ ମାନେ ମୋର ସରି ବି ନଥିଲା ମ୍ୟାଡମ, 2004 ଗ୍ରାଜୁଏସନ ଲାଷ୍ଟ ଏକ୍ଜାମ ଟା ଥିଲା, ତା ପୂର୍ବରୁ ହିଁ ମୁଁ ଷ୍ଟାର୍ଟ କଲି, ଦୁଇଟା ପିଲାଙ୍କୁ ନେଇକି କଲି। ସେଇ ଦୁଇଟା ପିଲାଙ୍କ ଠୁ ମୁଁ ବି ଜାଣିନି ଯେ ଆଜି ଏଇ ଜାଗାରେ ପହଞ୍ଚିବି କି କରିବି, ସେମିତି ମୋର କିଛି ଯୋଜନା ନଥିଲା। ବୋଧେ ଭାବୁଛି କି ଆଜି ସେଟା ଭଗବାନଙ୍କର ଇଚ୍ଛା ଲାଗି ମୁଁ ଆଜି ପହଞ୍ଚି ପାରିଛି। ଆଉ ଯାହା ବି କରିଛନ୍ତି ଭଗବାନ ହିଁ କରିଛନ୍ତି, ଭଗବାନ ହିଁ ରାସ୍ତା ଦେଖେଇଛନ୍ତି, ବୁଝିଲେ।
0: ନିଶ୍ଚିତ ଭାବେ ମ୍ୟାଡମ, ଇଚ୍ଛା ଶକ୍ତି ଆଉ ଆଗ୍ରହ ଥିଲେ ସବୁ କିଛି ସମ୍ଭବ ହେଇପାରେ, କିନ୍ତୁ ଏଇ ଜିନିଷଟା ଆପଣଙ୍କର ପିଲାବେଳ ସୃଷ୍ଟି ହେଇଥିବ, ତେବେ ଏଇ ଯୋଉ ନୃତ୍ୟ ପ୍ରତି ଆପଣଙ୍କର ଆଗ୍ରହ କେବେ ଏବଂ କିପରି ସୃଷ୍ଟି ହେଲା ସେ ବିଷୟରେ କୁହନ୍ତୁ।
1: ମ୍ୟାଡମ ମୁଁ ଗୋଟେ କଥା କହିବି, ଆମ ଜୟପୁର ସହରରେ ଯେତେବେଳେ ଶିଶୁ ମନ୍ଦିର ଷ୍ଟାର୍ଟ ହେଲା, ଶିଶୁ ମନ୍ଦିରରେ ମୁଁ ହଉଛି ଫାର୍ଷ୍ଟ ବ୍ୟାଚ୍, ମାନେ 5-6 ଜଣକୁ ନେଇକି ଷ୍ଟାର୍ଟ ହେଇଥିଲା ପ୍ରଥମରେ ଶିଶୁ ମନ୍ଦିର। ତ ମୁଁ ପଢିଛି ଶିଶୁ ମନ୍ଦିରରେ, ତ ବେସିକ ଜିନିଷ ହେଲା ମୁଁ ଶିଶୁ ମନ୍ଦିରରୁ ହିଁ ଶିଖିଛି, ବୁଝିଲେ। ଶିଶୁ ମନ୍ଦିରରେ ଆମର ସେତେବେଳକୁ ସାପ୍ତାହିକ କଳା ମନ୍ଦିର ଥିଲା, ସେ ସାପ୍ତାହିକ କଳା ମନ୍ଦିରରେ ଆମର ସେ ଗୁରୁ ସାଧନା ଭଟ୍ଟାଚାର୍ଯ୍ୟ ଗୁରୁମା ଆସନ୍ତି, ସେ ସପ୍ତାହକୁ ଶନିବାର ରବିବାର 2 ଦିନ ଶିଖାନ୍ତି। ତ ସେ ତାଙ୍କଠୁ ମୁଁ ବେଶି ଇନ୍ସପାୟାର ହେଲି, କେମିତି ଶିଖଉଛନ୍ତି, କେମିତି ଗୋଡ କେମିତି ଇଏ ହଉ। ମୁଁ ସେତେବେଳକୁ ମୋର 6 ବର୍ଷ ହେଇଥିଲା, ସେବେଠାରୁ ମୋର ବହୁତ ଇଣ୍ଟରେଷ୍ଟ ଥିଲା। ଘରେ ଦେଖିଲେ କି ଡାନ୍ସ ପ୍ରତି ଇଣ୍ଟରେଷ୍ଟ ଅଛି, ତ ସେଇ ସାପ୍ତାହିକ କଳା ମନ୍ଦିରରେ ଜଏନ କରିଦେଇଥିଲେ। ତାଙ୍କଠୁ ମୋ ଗୁରୁଙ୍କ ଗୁରୁମାଙ୍କ ଠୁ ବେଶୀ ଇନ୍ସପାୟାର ହେଇକି ଆଗକୁ ଆଗକୁ ଧୀରେ ଧୀରେ ବଢିଲି ଆଉ।
0: ଆପଣଙ୍କର ପ୍ରିୟ ନୃତ୍ୟ ଶୈଳୀ କେଉଁଠି?
1: ମୁଁ ଶାସ୍ତ୍ରୀୟ ନୃତ୍ୟକୁ ମୁଁ ବହୁତ ଭଲ ପାଏ। ସେ ସମୟରେ ତ କିଛି ବି ନଥିଲା, ଦୂରଦର୍ଶନରେ ଚ୍ୟାନେଲରେ ଆସେ, ସନ୍ଧ୍ୟା 7ଟା ହେଲା ମାନେ ଓଡିଶୀ ଡ୍ୟାନ୍ସ ଅଭିନୟ ସବୁ ଆସେ। ସେ ସମୟରେ ମୁଁ ପାଠଟାକୁ ସ୍କିପ କରିକି ମୁଁ ଯିବି ଟିଭି ପାଖରେ ବସିବି, ବୁଝିଲେ। ମାନେ ମୋର ଏତେ ଇଚ୍ଛା ଶକ୍ତି ସେତେବେଳକୁ ଥିଲା।
0: ଆପଣଙ୍କ ପ୍ରେରଣାର ଉତ୍ସ କିଏ ଥିଲେ ସେ ସମୟରେ?
1: ମୋ ଜେଜେବାପା ବହୁତ ଇଣ୍ଟରେଷ୍ଟ ଥିଲେ କି କିଛି ଖାଲି ପାଠ ନାହିଁ, ପାଠ ସହିତ ନାଚ ଶିଖ, ଗୀତ ଶିଖ, ଚିତ୍ର କର, ଏମିତି ସବୁ କହୁଥିଲେ। ମୋର ଜେଜେବାପା ପ୍ରଥମରେ ଇଏ କରିଥିଲେ, ତାପରେ ପରେ ତ ବର୍ତ୍ତମାନ କହିବାକୁ ଗଲେ ବାହାଘର ହେଲା ପରେ ମୋ ହଜବେଣ୍ଡ ବି ମୋତେ ବହୁତ ସପୋର୍ଟ କରୁଛନ୍ତି।
0: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ, କିନ୍ତୁ ସଫଳତା ପଛରେ ଥିବା ସଂଘର୍ଷର କାହାଣୀ ଆଉ ଟିକେ ଅଧିକ ପ୍ରେରଣା ଦିଏ ଅନ୍ୟମାନଙ୍କୁ। ତେବେ ଏଇ ଯୋଉ ଯାତ୍ରାରେ ଛୋଟବେଳୁ ଯୋଉ ନୃତ୍ୟ ଶିଖୁଥିଲେ ଏବଂ ଅନୁଷ୍ଠାନ ଗଢିବା ପର୍ଯ୍ୟନ୍ତ ଯାତ୍ରାରେ କେଉଁ ସବୁ ବାଧା ଆସିଥିଲା?
1: ସେତେବେଳେ ଦେଖନ୍ତୁ ମ୍ୟାଡମ, ଯେତେବେଳେ କି ଟିକେ ଟିକେ ବଡ ହେଇକି ଶିଖିଲା ପରେ ଇଚ୍ଛା ହେଲା କି ମୁଁ ଆଉ ଟିକେ ଆଗକୁ ଯିବି, କିନ୍ତୁ ସେଇ ସମୟରେ ଆଗକୁ ଯିବାକୁ ହେଲେ 4 ଘଣ୍ଟା ଭିତରେ ରହିକି ସମସ୍ତଙ୍କୁ ଗୋଟେ ପଚାରିବାକୁ ପଡୁଥିଲା କି ମୁଁ ଯିବି ନା ନାହିଁ, କିନ୍ତୁ ବର୍ତ୍ତମାନ ସେଇ ଜିନିଷଟା ନାହିଁ। କିନ୍ତୁ ସେଇ ସମୟରେ ଜଏଣ୍ଟ ଫ୍ୟାମିଲି ତ ସମସ୍ତଙ୍କୁ ପଚାରିବାକୁ ପଡୁଥିଲା କି ଜେଜେମା ହଉ କି ଦାଦା ହଉ ଖୁଡି ହଉ କାଇଁ କରିବୁ ଡ୍ୟାନ୍ସ କାଇଁ ଯିବୁ, ଏମିତି କହୁଥିଲେ। କିନ୍ତୁ ଜେଜେବାପା ବହୁତ ଆପ୍ରିସିଏଟ କରନ୍ତି, ନାଇଁ ସେ ଯାଉ, ସେ ତ ଓଡିଶୀ ଉପରେ ଇଣ୍ଟରେଷ୍ଟ ହଉଛି, ଓଡିଶୀ ନୃତ୍ୟକୁ ସେ ବହୁତ ଇଚ୍ଛା କରୁଛି, ସେ ଶିଖୁ, ଏମିତି କୁହନ୍ତି। ତ ଘରର ଯେତେବେଳେ ବଡ କହିଲା ଆଉ କିଛି କୁହନ୍ତିନି।
0: ଯେମିତି ଆପଣ କହିଲେ ସେଇ ସମୟରେ ଜୟପୁରରେ ସେମିତି କିଛି ସାଧନ ନଥିଲା ଶିଖିବା ପାଇଁ, ଆପଣ କାହାକୁ ଶିଖିଲେ?
1: ମୋର ଗୁରୁ ସେଇ ସାଧନା ଗୁରୁମା, ସାଧନା ଭଟ୍ଟାଚାର୍ଯ୍ୟ, ତାଙ୍କ ପାଖରୁ ମୁଁ ଶିକ୍ଷା ଲାଭ କରିଛି।
0: ଏଇଠି ଆମ କଥାବାର୍ତ୍ତାକୁ ଟିକେ ବିରତି ନେବା ମ୍ୟାଡମ, କଥା ହେବା ପୂର୍ବରୁ ଆମେ ଆପଣଙ୍କୁ ଏଠି ଗୋଟେ ଗୀତ ଶୁଣାଇବାକୁ ଚାହିଁବୁ ଆପଣଙ୍କ ପସନ୍ଦର, ତେବେ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ ଆପଣ?
1: ମୁଁ ପୁରୁଣା ଯୋଉଟା ଆମର ସବୁ ଓଡିଆ ସିନେମାର ଗୀତ ସବୁ ରୁହେ ନା, ମୋତେ ସେ ଗୀତ ଗୁଡା ବହୁତ ବଢିଆ ଲାଗେ। ଅପରାଜିତା ମହାନ୍ତିଙ୍କର ଗୀତ, ବାକି ମହେଶଦା ବାପାଙ୍କର ସେଇ ଗୀତ ସବୁ ମୋତେ ଟିକେ ଭଲ ଲାଗେ।
0: ଆପଣଙ୍କର ପସନ୍ଦର ଏଇ ଅଭିନେତ୍ରୀ ମାନଙ୍କର ଗୀତ ଆପଣଙ୍କୁ ଶୁଣେଇବୁ।

0: ଗୀତ ପରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଆମ କାର୍ଯ୍ୟକ୍ରମକୁ। ଆମେ ତ ଆପଣଙ୍କ ବିଷୟରେ ଜାଣିଲୁ, ଆପଣଙ୍କୁ ପ୍ରେରଣା କିଏ ଦେଲେ, କେମିତି ଆପଣଙ୍କର ଏଇଟା ଆରମ୍ଭ ହେଇଥିଲା, କିନ୍ତୁ ଯେତେବେଳେ ଆପଣ ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦିଅନ୍ତି, ତ ଜଣେ ନୃତ୍ୟ ପ୍ରଶିକ୍ଷିକା ଭାବରେ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ କେମିତି ରହେ?
1: ମୁଁ ସକାଳେ ଉଠିଲେ ମୁଁ ନିଜେ କିଛି ପ୍ରାକ୍ଟିସ କରେ, କିଛି ଶିଖିବାକୁ ଚାହେଁ, ଯେମିତିକି ୟୁଟ୍ୟୁବ ହେଲା କି ଯାହା ହେଲା, ମୁଁ ମାନେ କେମିତି ନାଚ କରିବା ସମୟରେ କିଛି ଗୋଟେ ସ୍ପେଶିଆଲିଟି, ସମସ୍ତେ ତ ନାଚ କରନ୍ତି କିନ୍ତୁ କିଛି ଗୋଟେ ସ୍ପେଶିଆଲିଟି ରହିବା ଦ୍ୱାରା ଲୋକ ଜାଣିବେ ଯେ ଆ ପାଖରେ କିଛି ଗୋଟେ ଭଲ କ୍ୱାଲିଟି ଅଛି, ସମସ୍ତେ ନାଚ କରିପାରିବେ କିନ୍ତୁ କଣ ଖାସିୟତ କଣ ଅଛି ସେଇ ଜିନିଷ ପାଇଁ ବୋଲି ମୁଁ ନିଜେ ପ୍ରାକ୍ଟିସ କିଛି କରେ। ତ ପିଲାମାନଙ୍କୁ ବି ମୁଁ ସବୁବେଳେ କୁହେ କି ତମେ ଖାଲି ଗୋଡ ହାତ ହଲେଇ ଦେଲେ କି ନାଚ ହେଇଯିବ ସେୟା ଭାବିବନି, ତମେ ଦେଖିବ କି କୋଉ ଜିନିଷ ଉପରେ ମୁଁ ଫୋକସ କରିବାକୁ ଚାହିଁବି ସେଇ ଜିନିଷ ଦେଖିବ। ମେନ୍ ହେଲା ଦେଖନ୍ତୁ ମ୍ୟାଡମ, ଡ୍ୟାନ୍ସ ତ ସମସ୍ତେ କରିବେ କିନ୍ତୁ ଡ୍ୟାନ୍ସର ତାଳ ଲୟ ଭଙ୍ଗୀ ତା ସହିତ ଗୀତର ଛନ୍ଦରେ ଆମେ ଏକ୍ସପ୍ରେସନ ବାଧ୍ୟ, ଏକ୍ସପ୍ରେସନ ବିନା ଆମେ ନୃତ୍ୟ କରିପାରିବାନି, ସେଥିପାଇଁ ମୁଁ ଏକ୍ସପ୍ରେସନକୁ ବେଶୀ ଫୋକସ କରେ। ଆଉ ଖାସ କରିକି ଆମ ପିଲାମାନେ ସେଇ ଏକ୍ସପ୍ରେସନ ବହୁତ ଭଲ କରନ୍ତି, ତ ଯିଏ ଦେଖିଲା ମାନେ କୁହନ୍ତି କି ନା ଏଇଟା ସୁସ୍ମିତାର ଷ୍ଟୁଡେଣ୍ଟ ହେଇଥିବେ, ସେଇଟା ହଉଛି ଆମ ଅନୁଷ୍ଠାନର ସ୍ପେଶିଆଲିଟି।
0: ଆପଣଙ୍କ ପାଖରେ ତ ଛୋଟରୁ ଆରମ୍ଭ କରିକି ବଡ ପର୍ଯ୍ୟନ୍ତ ବହୁତ ବୟସର ପିଲାମାନେ ଶିଖନ୍ତି, ତେବେ ଏମାନଙ୍କୁ ଶିଖେଇଲା ବେଳେ ସବୁଠାରୁ ବଡ ଚ୍ୟାଲେଞ୍ଜ କଣ ରୁହେ?
1: ଗୋଟେ କଥା ଏ ଭିତରେ କହିବି ମ୍ୟାଡମ, ମୁଁ ଯେତେବେଳେ ଷ୍ଟାର୍ଟ କଲି ସେତେବେଳେ ତ ଆମ ଜୟପୁରରେ କିଛି ସେମିତି ଅନୁଷ୍ଠାନ ନଥିଲା, ଗୋଟେ ଥିଲା ଆମର ଗୁରୁ କାହ୍ନୁ ସାର, ତାଙ୍କର ଥିଲା ଗୋଟେ ମୁନ୍ନା ସାର। ତାପରେ ମୁଁ ଷ୍ଟାର୍ଟ କଲି, ଏମିତି ତ ଆପଣଙ୍କୁ କହିଲି କି କେମିତି ମୋର ଜର୍ଣ୍ଣିଟା ଥିଲା। ମୁଁ ଯେତେବେଳେ ଷ୍ଟାର୍ଟ କଲି ମୁଁ ପ୍ରଥମରେ ମୁଁ ଚାହିଁଲି କି ଛୋଟ ପିଲାଙ୍କୁ କେହି ବି ଶିଖଉ ନଥିଲେ ସେଇ ସମୟରେ, ଛୋଟ ପିଲା ଗୋଟେ କଣ କରିବ, କିନ୍ତୁ ମୋ ପାଇଁ ଏଇଟା ଗୋଟେ ଚ୍ୟାଲେଞ୍ଜ ହେଇଥିଲା। ମୁଁ କହିଲି କି ନା ଛୋଟ ପିଲାମାନଙ୍କୁ ମୁଁ ଶିଖେଇବି, ତ ଜୟପୁରରେ ମୁଁ ପ୍ରଥମେ ମୁଁ ଷ୍ଟାର୍ଟ କରିଛି ଛୋଟ ପିଲା ଯୋଉଟାକି 3 ବର୍ଷରୁ, ଯୋଉଠିକି ଦେଖିବା ଆମେ ପାଦ ଠିକ ଭାବରେ ପକେଇ ନଥିବେ, ମୁଁ ପାଦକୁ ଧରିକି ପିଲାମାନଙ୍କୁ ଶିଖେଇଛି।
0: ନୂଆ ଛାତ୍ରଛାତ୍ରୀଙ୍କୁ ଯେତେବେଳେ ଆପଣ ଶିକ୍ଷା ଦିଅନ୍ତି ସେତେବେଳେ କେଉଁ କଥା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି?
1: ସେମାନେ ତ ପ୍ରଥମରେ ଆସିଲେ କାନ୍ଦନ୍ତି, ତାଙ୍କର କିଛି ପେସେନ୍ସ ନଥାଏ କି କଣ ଡ୍ୟାନ୍ସ କଣ ସେମାନେ ଇଏ କରିପାରନ୍ତିନି, ତ ତାଙ୍କୁ ଗୋଟେ ଜାଗାରେ ବସିବା ପାଇଁ ମୁଁ ଫାଷ୍ଟରେ ଏକାଗ୍ରତା ଆଣିବା ପାଇଁ ସେମାନଙ୍କୁ ଗୋଟେ ଜାଗାରେ ବସାଏ, ତାଙ୍କ ସହିତ ସେ ଯେମିତି ମୋ ସହିତ ମିଶିବେ ମୁଁ ପ୍ରଥମେ ଦେଖିକି ସେଇ ଜିନିଷ। ତାପରେ ଅବଭିୟସଲି ସେମାନେ ଯେତେବେଳେ ମୋ ସହିତ ମିଶିଯାଆନ୍ତି ସେମାନେ ଡ୍ୟାନ୍ସ କେମିତି କରିବା, ଟିକେ ହସିଦେଲ ଟିକେ ବସିଦେଲ ଏମିତି, ଆଉ ଆମେ ତ ଏଇଟା ପାଠ ଭଳିଆ ତ ଆମେ କହିପାରିବାନି ନା, ତାଙ୍କୁ ମଜାଳିଆ ଢଙ୍ଗରେ ନେଇକି ମୁଁ ନାଚ ଶିଖେଇବାକୁ ଚେଷ୍ଟା କରେ। ଆଉ
0: ନୃତ୍ୟକୁ ପେଶା ଭାବେ ନେବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ଆପଣ କଣ ପରାମର୍ଶ ଦେବେ?
1: ମ୍ୟାଡମ ଏଇ ଯୋଉ କ୍ୱେଶ୍ଚିନଟା କଲେ ମୁଁ ଆର ଗୋଟେ ଜିନିଷ କହିବି, ବର୍ତ୍ତମାନର ପିଢ଼ିରେ କେହି ବି ସେମିତି ଚାହୁଁନାହାନ୍ତି ମୁଁ ଏଇଟାକୁ ନିଶା କି ପେଶା କି କିଛି ଗୋଟେ କରିବି, ଖାଲି ଏଇଟାକୁ ଟାଇମ ପାସ୍ ବୋଲି ଭାବୁଛନ୍ତି, ଏଇଟା ହଉଛି ସବୁଠୁ ଦୁଃଖର ବିଷୟ ବୁଝିଲେ। ମାନେ କି ଶାସ୍ତ୍ରୀୟ ନୃତ୍ୟ ହଉ କି ଯାହା ବି ହଉ, ଏମାନେ ବର୍ତ୍ତମାନ ଆମର ୟୁଟ୍ୟୁବ ଆସିଲା ପରେ ଯୋଉ ଛୋଟ ଛୋଟ ରିଲ୍ କରିଦେବା, ଫଟୋଟାକୁ ଆମେ ଛାଡିଦେବା ପବ୍ଲିକରେ, ଏମିତି ସବୁ ଭାବୁଛନ୍ତି କିନ୍ତୁ ଆକୁ ଗୋଟେ ସାଧନା ଭାବରେ ନଉନାହାନ୍ତି।
0: ତେବେ ଆପଣଙ୍କ ମତରେ ନୃତ୍ୟ କେବଳ କଳା ନା, ଏହାଦ୍ୱାରା ଭଲ କ୍ୟାରିୟର ମଧ୍ୟ ଗଢିହେବ?
1: ଦେଖନ୍ତୁ ଏଇଟା ତ ଆମେ ଭଲ କ୍ୟାରିୟର କରିପାରିବା, ତା ସହିତ ନୃତ୍ୟ ଗୋଟେ ଏମିତି ଜିନିଷ ଆମ ମନ ଭିତରେ ଯେତିକି ବି ଦୁଃଖ ଥାଉ ଆମେ କାହାକୁ କହିପାରିବାନି, କିନ୍ତୁ ଏକାକି ଯେତେବେଳେ ବି ରହିଥିବା ନୃତ୍ୟ ମାଧ୍ୟମରେ ଆମକୁ ବହୁତ ରିଲାକ୍ସ ମିଳେ, ଆରାମରେ ଜଣେ କ୍ୟାରିୟର କରିପାରିବ, ତା ସହିତ ମାଇଣ୍ଡକୁ ରିଲାକ୍ସ କରିବା ପାଇଁ ସେ ନୃତ୍ୟକୁ ଆଗେଇ ବି ନେଇପାରିବ, ଯାହାକି ସେ ନିଜର ମନ କଥା କାହାକୁ ନ କହିପାରିଲେ ବି ସେ ଯେତେବେଳେ ନାଚ କରିବ ସେ ଏକ୍ସପ୍ରେସ କରିବ, ଏକ୍ସପ୍ରେସ ମାଧ୍ୟମରେ ତା ମନଟା ହାଲକା ହେଇଯିବ।
0: ତେବେ ମ୍ୟାଡମ ଏଠି ଆଉଥରେ ଟିକେ ବିରତି।

0: ପୁଣି ଥରେ ସ୍ୱାଗତ ମ୍ୟାଡ଼ାମ ଆପଣଙ୍କୁ। ତେବେ ଏଇଠି ଆପଣଙ୍କର ଅନୁଭୂତି ଏବଂ ସଫଳତାର କଥା ଆମେ କଥା ହେବା। ଆପଣଙ୍କର ଜୀବନର ସବୁଠାରୁ ସ୍ମରଣୀୟ ନୃତ୍ୟ ପରିବେଶ କେଉଁଟି?
1: ମୋର ସବୁଠୁ ସ୍ମରଣୀୟ ହେଲା 1999 ମସିହା ଡକ୍ଟର ସୁଜାତା ମହାପାତ୍ର, ତାଙ୍କ ସହିତ ମୁଁ ନୃତ୍ୟ କରିଥିଲି କୋଣାର୍କ ଫେଷ୍ଟିଭାଲରେ। ସେଇଟା ହଉଛି ମୋର ଗୋଟେ ଭଲ ଅନୁଭୂତି।
0: କଣ ଅନୁଭବ କରିଥିଲେ ଯେତେବେଳେ ଆପଣ ଗୋଟେ ଷ୍ଟାର ସହିତ ନିଜକୁ ଗୋଟେ ମଞ୍ଚରେ ତାଙ୍କ ସହିତ ତାଳ ମିଶେଇକି ଆପଣ ପ୍ରଦର୍ଶନ କରୁଛନ୍ତି ସେ ସମୟ?
1: ଆକ୍ଚୁଲି ମୁଁ ଗୋଟେ ଆମ କୋରାପୁଟିଆ ଟ୍ରାଇବାଲ ଡ୍ୟାନ୍ସରେ ଯାଇଥିଲି, ସେତେବେଳେ ସିଏ କରୁଥାନ୍ତି, ମୁଁ ତାଙ୍କୁ ଅନୁସରଣ କରିକି ବ୍ୟାକ୍ରେ କରୁଥିଲି। ମୁଁ ଯେତେବେଳେ ବ୍ୟାକ୍ରେ କରୁଥିଲି, ତାଙ୍କ ନୃତ୍ୟଟା ଜଷ୍ଟ ସରିବାକୁ ଆସୁଥିଲା, ସେ ମୋତେ ଟାଣି ଟାଣି ନେଇଯାଇଥିଲେ ଆଉ କରିବାକୁ କହିଥିଲେ, ତାଙ୍କ ସହିତ ମୁଁ ମିଶିକି କରିଥିଲି। ତ ସେଇଟା ମୋ ପାଇଁ ଗୋଟେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଉ ସ୍ମରଣୀୟ ସବୁଦିନ ପାଇଁ।
0: ତେବେ ଆପଣଙ୍କର ଏତେ ଦିନର ଏଇ ଯୋଉ ସଫଳତା ପଛରେ ହଉ ବା ଗୋଟେ ଅନୁଷ୍ଠାନ କରୁଛନ୍ତି ଏତିକି ପରିଶ୍ରମ ପରେ ଆପଣ ପାଇଥିବା କୌଣସି ପୁରସ୍କାର କିମ୍ବା ସମ୍ମାନ ବା କୋଉଠି ସମ୍ବର୍ଦ୍ଧିତ ହୋଇଛନ୍ତି ସେ ବିଷୟରେ କିଛି କୁହନ୍ତୁ।
1: କୋରାପୁଟ ଜିଲ୍ଲାରେ ଆମର ଯେତେ ସବୁ ପ୍ରୋଗ୍ରାମ ହଉଛି, ଦେଖନ୍ତୁ ପରବ ରହିଲା, ପରବ ଠୁ ଧରିକି ମଣ୍ଡେଇ, ଦେନ୍ ମାଲକାନଗିରିର ମାଲ୍ୟବନ୍ତ, ଦେନ୍ ଗୋପାଳପୁର ଫେଷ୍ଟିଭାଲ ରହିଲା, ବାଲିଯାତ୍ରା ହେଲା, ଏମିତି ସବୁ ଟୋଟାଲ ଆମର ଅକ୍ଟୋବରରୁ ଧରିକି ଜାନୁଆରୀ ଫେବୃଆରୀ ତକ ଆମେ ଯାହା ଓଡ଼ିଶା ଆଉ ଓଡ଼ିଶା ବାହାରେ ଯାହା ବି ହଉଛି ପ୍ରୋଗ୍ରାମ, ଦୂର ଦୂରକୁ ସବୁ ପ୍ରୋଗ୍ରାମ ଆଟେଣ୍ଡ ମୁଁ କରିଛି। ଗଭର୍ଣ୍ଣମେଣ୍ଟର ଆମର ଯାହା ବି ରହିଲା ସବୁ ପ୍ରୋଗ୍ରାମ, ଗଲା ବର୍ଷ ବାଲିଯାତ୍ରାରେ କରିଥିଲୁ, ସେଟା ମୋ ପାଇଁ ଗୋଟେ ବହୁତ ଭଲ ଆଚିଭମେଣ୍ଟ ଗୋଟେ ଥିଲା, ସମସ୍ତେ ଏପ୍ରିସିଏଟ ବି କରିଥିଲେ, ଭଲ ଲାଗିଲା।
0: ଆପଣଙ୍କର କୌଣସି ଛାତ୍ରଛାତ୍ରୀଙ୍କ ସଫଳତା ଆପଣଙ୍କୁ ବିଶେଷ ଗର୍ବିତ କରିଛି କି?
1: ଭଲ ଲାଗେ ସେମାନଙ୍କର ସଫଳତା ଦେଖିଲେ, କିନ୍ତୁ ସେମାନେ କଣ ଭାବୁଛନ୍ତି ଆଗକୁ କିଛି ଯିବା, ସେମିତି କିଛି କ୍ୟାରିୟର କରିବା, ସେମିତି କିଛି ଭାବୁନାହାନ୍ତି, ସେଇଟା ମୋ ପାଇଁ ଟିକେ ଦୁଃଖିତ ଲାଗୁଛି। କାହିଁକି ନା ଯଦି ତମେ ଗୋଟେ ଆଚିଭ କରୁଛ, ତମେ ଆଗକୁ ଯିବାକୁ ଚେଷ୍ଟା କର ନା। ଯେ ପାଠ ତ ଆମେ ସବୁବେଳେ ପଢିବା, କିନ୍ତୁ ପାଠ ସହିତ କୋ କରିକୁଲାର ଆକ୍ଟିଭିଟିରେ ଆମେ କିଛି କିଛି

0: ସମୟ ଦେବା। ଦେଖନ୍ତୁ ଆମେ କ'ଣ ପାଠ ପଢ଼ିନୁ କି? ଆମେ ପାଠ ପଢ଼ିଲୁ, ପାଠ ସହିତ ଆକୁ ନେଲୁ, କିନ୍ତୁ ଆମେ ଜାଣିନଥିବା ଭଗବାନ ଆମକୁ କୋଉ ମୋଡ଼ରେ ନବ, କୋଉ ଜାଗାରେ ନେଇକି ପହଞ୍ଚେଇବ, ସେ ନାଚ ହଉ, ଗୀତ ହଉ କି ପାଠ ହଉ। ତ ନାଚକୁ ଯେତିକି ଧ୍ୟାନ ଦେବା, ପାଠକୁ ବି ସେତିକି ବି ଧ୍ୟାନ ଦେବା। ଯଦି ଜଣେ ଗୀତ ପ୍ରତି ଇଣ୍ଟରେଷ୍ଟ ଅଛି, ଗୀତ ବି ଶିଖ, ପାଠ ବି ପଢ, ତାପରେ ତମ ଲାଇଫରେ କଣ ଆସିବ କିଏ ଜାଣିପାରିବନି। ମୋ କଥା ହେଲା ଦୁଇଟାକୁ ସମନ୍ୱୟ ରକ୍ଷା କରିବାକୁ ପଡିବ। କିନ୍ତୁ ଆଜିକାଲି ଯୁବପିଢି ହଉ କି ପିଲାମାନଙ୍କର ମା ବାପା ହୁଅନ୍ତୁ, ପିଲାମାନଙ୍କୁ ଡାନ୍ସ ଶିଖେଇବେ 9th 10th ହେଲା ମାନେ ନା ତୁ ଶିଖ ନା, କାହିଁକି ନା ପିଲାର ପାଠପଢା ଡିଷ୍ଟର୍ବ ହଉ। ମୁଁ ତ ଏଇ ମତରେ ବିଲକୁଲ ସମନ୍ୱୟ ମୁଁ ହେବିନି, କାହିଁକି ପାଠ ତ ପିଲା ପଢିବେ କିନ୍ତୁ ରିଲାକ୍ସ କଣ ଏମିତି ପିଲା ହଉନାହାନ୍ତି, ଗୋଟେ ଅଧଘଣ୍ଟା ପାଉନାହାନ୍ତି। ତମକୁ ଗୋଟେ ଭଗବାନ ଯଦି ଗୋଟେ ଗଡ୍ ଗିଫ୍ଟ ଦେଇଛନ୍ତି, ଆମେ ଭଗବାନଙ୍କର ସେଇ ଗିଫ୍ଟଟାକୁ ଆଗକୁ କାହିଁକି ନେବାନି କୁହନ୍ତୁ।
1: ତେବେ ମ୍ୟାଡାମ, ଆମର ଯୋଉ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଅଛି ଏବଂ ଲୋକ ନୃତ୍ୟ ଶୈଳୀ ଅଛି, ଆହୁରି
0: ଆଜ୍ଞା,
1: ଲୋକପ୍ରିୟ କରିବା ପାଇଁ କଣ କରାଯିବା ଉଚିତ?
0: ଲୋକପ୍ରିୟ କରିବା ପାଇଁ ହେଲେ ଦେଖନ୍ତୁ ସେତିକି ପ୍ରୋତ୍ସାହନ ଦରକାର, ସେତିକି ପ୍ରେରଣା ଦରକାର, କିନ୍ତୁ ଆଜିକାଲିର ଯୁବପିଢି ମାନଙ୍କ ପାଖରେ ସେଇ ମାନେ ତା ପ୍ରତି ଅଧିକ ଇଣ୍ଟରେଷ୍ଟ ରହୁନି କି ହଁ ଚାଲ କରିଦବା, ସେମିତି କେୟାରଲେସଲି ନଉଛନ୍ତି। ତ ଆଗକୁ ଯିବାକୁ ହେଲେ ସେଇ ସାଧନା ଟିକେ ରଖିବାକୁ ଦରକାର, ଯଦି ଠିକ ସାଧନାରେ ରହିବେ, ଯଦି ମୁଁ ନାଚ କରିବି ତ ଭଲ ଭାବରେ ଶିଖିବି, ଆଗକୁ କେମିତି ବଢିବି ଏଇ ଜିନିଷ ଶିଖିବା ଦରକାର, ଶିଖିଲେ ନିହାତି ଭାବରେ ଆଗକୁ ଯାଇପାରିବା।
1: ନୃତ୍ୟ କିପରି ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସଂସ୍କୃତି ପ୍ରତି ସମ୍ମାନ ବଢାଇଥାଏ ସେ ବିଷୟରେ କିଛି କୁହନ୍ତୁ।
0: ଦେଖନ୍ତୁ ଓଡ଼ିଶାର ଆମର ପ୍ରସିଦ୍ଧ ହେଲା ଓଡ଼ିଶୀ ନୃତ୍ୟ, ଏଇଟା ଆମର ପ୍ରଥମରେ ଗୋଟି ପୁଅ ମାନେ କରୁଥିଲେ, ଏଇଟା ପ୍ରଥମରେ ଆମର ମନ୍ଦିରରୁ ଷ୍ଟାର୍ଟ ହେଲା, ମାହାରି ନୃତ୍ୟ ଯୋଉଟା ଆମେ କହୁ ଗୋଟି ପୁଅ ଉପରେ ମାହାରି ହେଲା, ତାପରେ ଧୀରେ ଧୀରେ ହେଇକି ସେଟା ଓଡ଼ିଶୀ ନୃତ୍ୟ ହେଲା। ଓଡ଼ିଶୀ ନୃତ୍ୟ କରିବା ଦ୍ୱାରା ଆମର କଳା ସଂସ୍କୃତି ତାର ଅଭିନୟରେ ଆମେ ସବୁକିଛି ଦର୍ଶେଇ ଥାଉ, ତ ସେଥିରେ ସେସବୁ ଜିନିଷ ଆସିଯାଉଛି, ଯାହାଫଳରେ କି ସଂସ୍କୃତି ବିଷୟରେ ଆମେ ଲୋକଲୋଚନକୁ ଆଣିପାରୁଛୁ।
1: ଆପଣଙ୍କର ଯୋଉ ଅନୁଷ୍ଠାନ ରହିଛି, ଯୋଉଟା କି ଆପଣଙ୍କର ସାଧନାର ଶ୍ରମ କହିଲେ କିଛି ଭୁଲ ହବନି, ତ ତା ପାଇଁ ଆପଣଙ୍କର ଆଗାମୀ ଲକ୍ଷ୍ୟ ଏବଂ ସ୍ୱପ୍ନ କଣ ରହିଛି?
0: ମୋର ଆଗାମୀ ଲକ୍ଷ୍ୟ ତ ସେମିତି କିଛି ଭାବିନି ମ୍ୟାଡମ, କିନ୍ତୁ ଚାହୁଁଛି କି ମୁଁ ବଞ୍ଚିଥିବା ଯାଏ ମୋ ଦ୍ୱାରା ଯେତିକି ହେଇପାରିବ ମୁଁ ପିଲାମାନଙ୍କୁ ଆଗକୁ ନେବି।
1: ଶେଷରେ ମ୍ୟାଡମ, ଆମ ଦର୍ଶକ ଏବଂ ନୃତ୍ୟ ପ୍ରେମୀ ମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ ରହିବ?
0: ନୃତ୍ୟ ପ୍ରେମୀ ମାନଙ୍କୁ ମୁଁ ଗୋଟିଏ ଜିନିଷ କହିବି, ଯଦି ତମେ ଏଇ ନୃତ୍ୟ ଶିକ୍ଷା ଉପରେ ଇଣ୍ଟରେଷ୍ଟ ରହୁଛ, ତାହେଲେ ତାକୁ ଭଲ ଭାବରେ ଶିଖ, ତାର ପ୍ରତ୍ୟେକଟି କୋଣ ଅନୁକୋଣକୁ ପରୀକ୍ଷା କର, ତାକୁ ଆଗକୁ କେମିତି ଯିବା, କୋଉ ଜିନିଷଟା ଭୁଲ ରହୁଛି, କୋଉ ଜିନିଷଟା ଠିକ ହଉଛି, ଏଇ ଜିନିଷ ଉପରେ ତର୍ଜମା କରିବା, ଆଗକୁ ଆଗକୁ ବଢି ଚାଲ। ଖାଲି ଯଦି ମୋବାଇଲର ଫଟୋଟେ କାଢିଦେବା କି ରିଲ୍ କରିଦେବା ଏତିକିରେ ସୀମିତ ହେଲେ ହବନି, ଆଗକୁ ବଢିବାକୁ ପଡିବ, ତା ପାଇଁ ଆମକୁ ସାଧନା କରିବାକୁ ପଡିବ।
1: ଆପଣଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଆମ ଭଉଣୀମାନଙ୍କୁ ବହୁତ ମୂଲ୍ୟବାନ ତଥ୍ୟ ପ୍ରଦାନ କରୁଛନ୍ତି। ଯଦି କିଛି କଳା ଲୁଚି ରହିଛି ଆମମାନଙ୍କ ଭିତରେ, ତାହେଲେ ତାକୁ ଆମେ ବ୍ୟର୍ଥ ହେବାକୁ ଦେବାନି, ତାକୁ ଆମେ ପ୍ରକାଶିତ କରିବା ଏବଂ ନିଜ ପାଇଁ ଜାଗାଟେ ତିଆରି କରିବା ଆମ ଅଞ୍ଚଳରେ। ସେଥିପାଇଁ ଆପଣଙ୍କୁ ଆମ ଘର ଘରଣୀ ତରଫରୁ ଏବଂ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।

0: କବିତା।
1: ହଁ ରାଜେଶ୍ୱରୀ।
0: ବର୍ଷା ଦିନ ତ ଚାଲିଛି, ଏହି ବର୍ଷା ଦିନରେ ଆମେ ଯେତେବେଳେ ବାହାରକୁ ଯାଉ ସେତେବେଳେ ଯଦି ଆମେ ରେନକୋଟ୍ ବି ପିନ୍ଧିଥାଉ କିମ୍ବା ଛତା ମଧ୍ୟ ଧରିଥାଉ, ବେଳେବେଳେ ଆମ ମୁଣ୍ଡ ଓଦା ହେଇଯାଇଥାଏ, ଆମ ଲୁଗାପଟା ମଧ୍ୟ ଓଦା ହେଇଯାଇଥାଏ। ସେଥିପାଇଁ ଆମ ନଖ ଆମ କେଶକୁ ଏହି ସମୟରେ ବହୁତ ଧ୍ୟାନ ରଖିବାକୁ ପଡିବ, ନହେଲେ ଚୁଟି ଝଡିବାର ସମ୍ଭାବନା ଦେଖାଦିଏ, ନଖ ଗୁଡିକ ଅସମୟରେ ଫାଟିଯିବାର ମଧ୍ୟ ଦେଖାଦେଇଥାଏ। ତାହେଲେ ଆମେ ଏଇ ଯୋଉ ବର୍ଷା ଦିନରେ ଆମ ନଖ ଏବଂ କେଶକୁ କେମିତି ଯତ୍ନ ନେବା ସେ ସମ୍ପର୍କରେ

0: କିଛି କହିଦେବା?
1: ହଁ ରାଜେଶ୍ୱରୀ, ବର୍ଷା ଦିନ ବେଳେ ତ ଆମେ ଆଉ ଘରେ ରହିବା ନାହିଁ, ପ୍ରାୟତଃ ଆମେ ବାହାରକୁ ବାହାରିବା କୌଣସି ନା କୌଣସି କାମରେ, କିନ୍ତୁ ଯେତେବେଳେ ବି ଆମେ ଭିଜି ଯାଉଛେ ଘରକୁ ଫେରିଲା ପରେ ଯଥାଶୀଘ୍ର ସଫା ପାଣିରେ କେଶକୁ ଧୋଇ ଶୁଖେଇବା, ଏବଂ ନଖ କଥା ଯଦି ଆମେ ଚିନ୍ତା କରିବା ରାଜେଶ୍ୱରୀ, ହାଲକା ସୋରିଷ ତେଲ ଟିକେ ମାଲିସ କରିଦେଲେ ନଖର ଯତ୍ନ ବି ଠିକ୍ ଭାବରେ ହେଇଯିବ ଏବଂ ଆମକୁ ଶୀଘ୍ର ଥଣ୍ଡା ମଧ୍ୟ ହେବନି।
0: ସେମିତି କିଛି ନହେଲେ ମଧ୍ୟ 2-3 ଥର ହାଲକା ସାମ୍ପୁ ବ୍ୟବହାର କରିକି ଆମକୁ ଆମ ଚୁଟି ଧୋଇବାକୁ ପଡିବ, ଏବଂ ଚୁଟି ଧୋଇବା ଆଗରୁ ନଡ଼ିଆ ତେଲରେ କିଛି ସମୟ ମାଲିସ କରିକି ଗୋଟେ ଘଣ୍ଟାଟେ ରଖିଦେବା, ତାପରେ ଆମେ ସାମ୍ପୁ କରିପାରିବା।
1: ତାପରେ ଅଦା ହେଇଯାଇଥିବା କେଶକୁ ଆମେ ଜୋରରେ କୁଣ୍ଡେଇବା ନାହିଁ, ଚଉଡ଼ା ଦାନ୍ତର ପାନିଆ ବ୍ୟବହାର କରିବା ଏବଂ ଆସ୍ତେ ଆସ୍ତେ ଆମେ ତାର ଜଟି ଅଂଶ ଛଡ଼ାଇବା।
0: କେବଳ ଯେ ବାହିକ ଯତ୍ନ ନେଲେ ହବନି କବିତା, ଆମକୁ ଆମର ଶରୀରର ଭିତରକୁ ମଜବୁତ କରିବାକୁ ପଡିବ, ଆଉ ତା ପାଇଁ ସନ୍ତୁଳିତ ଖାଦ୍ୟ ମଧ୍ୟ ଗ୍ରହଣ କରିବାକୁ ପଡିବ, ପର୍ଯ୍ୟାପ୍ତ ପାଣି ପିଇବା, ଏକ୍ସରସାଇଜ କରିବା, ଏବଂ ଠିକ୍ ଟାଇମ୍ରେ ଶୋଇବା ଆଉ ଠିକ୍ ଟାଇମ୍ରେ ଉଠିବା। ଏସବୁ ଦିନଚର୍ଯ୍ୟା ଯଦି ଆମର ଠିକ୍ ରହିବ, ତାହେଲେ ଆମର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଭଲ ରହିବ, ତା ସହିତ ଆମ ନଖ ଆଉ କେଶ ମଧ୍ୟ ଭଲ ରହିବ।
1: ତେବେ ଶ୍ରୋତା ଭଉଣୀ, ଆପଣମାନଙ୍କ ସହିତ କଥା ହଉ, ଆଜି ତ ସମୟ ସରିବାକୁ ବସିଲାଣି। ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା, ଆପଣଙ୍କ ମତାମତ ସମ୍ପର୍କ ସେତୁକୁ ପଠାଇ ପାରିବେ। ଆପଣ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ ବା SMS ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ପଠାଇ ପାରିବେ।
0: ଆମକୁ ମେସେଜ୍ ପଠାଇବାର ନମ୍ବରଟି ହେଲା 9438268568।
1: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 9438268568। ଆଜି ତ ସମୟ ସରି ଆସିଲାଣି ରାଜେଶ୍ୱରୀ, ପୁଣି କିଛି ନୂଆ କାର୍ଯ୍ୟକ୍ରମକୁ ନେଇ ଫେରିବା।
0: ରହୁଛି ତାହେଲେ ଶ୍ରୋତା ଭଉଣୀ,
1: ନମସ୍କାର।

0: ଶୁଣିଲେ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ ଆଜି ପାଇଁ ଉପସ୍ଥାପନରେ ଥିଲେ ରାଜେଶ୍ୱରୀ ପାଣିଗ୍ରାହୀ ଏବଂ କବିତା ମଞ୍ଜରୀ ପଲ୍ଲୈ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାରେ ଉପସ୍ଥାପନ ହେଲା 4 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ। ଦେଶର କ୍ରୀଡ଼ାବିତ୍ମାନଙ୍କ ଖେଳୁଆଡ଼ ମନୋଭାବ ଓ ପ୍ରଦର୍ଶନ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ କହିଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡରେ ବିକ୍ଷୋଭରତ ଛାତ୍ରଛାତ୍ରୀ ଓ ସରକାରଙ୍କ ମଧ୍ୟରେ 3 ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଅଚଳାବସ୍ଥା ଜାରି ଏବଂ ଆଧୁନିକ ଚାହିଦାକୁ ଲକ୍ଷ୍ୟ କରି ପରିବର୍ତ୍ତନକୁ ଗ୍ରହଣ କରିପାରିଲେ ବୁଣାକାରମାନଙ୍କ ଆୟ ବୃଦ୍ଧି ହୋଇପାରିବ କହିଛନ୍ତି ବିଭାଗୀୟ ସଚିବ। ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଲୋକସଭା ପୁଣି ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ

0: ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ହଟ୍ଟଗୋଳ କରିଥିଲେ। ଆଜି ପୂର୍ବାହ୍ନ 11:00ରେ ଗୃହରେ ଅଧ୍ୟକ୍ଷତା କରୁଥିବା ଏନ୍କେ ପ୍ରେମାଚନ୍ଦ୍ରନ୍ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ସେମାନେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତ୍ତି ଦିଅନ୍ତୁ ବୋଲି ଦାବି କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଶ୍ରୀ ପ୍ରେମାଚନ୍ଦ୍ରନ୍ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ଘଟଣାକୁ ନେଇ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ନିଟ୍ ପ୍ରସଙ୍ଗ ଓ ଅନ୍ୟାନ୍ୟ ଘଟଣା ନେଇ ପ୍ରତିବାଦ କରିଥିଲେ। ଆଜି ପୂର୍ବାହ୍ନ 11:00ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟ ସମ୍ପର୍କିତ ଦସ୍ତାବିଜ୍ ଗୃହରେ ଉପସ୍ଥାପନ କରିଥିଲେ। ଅର୍ଥ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ, ରେଳ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜେପି ସଦସ୍ୟ ତରୁଣ ଚୁଗ୍ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବା ଏବଂ ନିଶାଦ୍ରବ୍ୟ ବ୍ୟବହାର ବୃଦ୍ଧି ପାଉଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ପଞ୍ଜାବର ଯୁବକମାନେ ଅଧିକ ସଂଖ୍ୟାରେ ନିଶାଦ୍ରବ୍ୟ ପ୍ରଭାବରେ ପଡ଼ୁଥିବାରୁ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସେ କହିଛନ୍ତି ଅତ୍ୟଧିକ ନିଶାଦ୍ରବ୍ୟ ବ୍ୟବହାର ଯୋଗୁଁ ଗୋଟିଏ ବର୍ଷରେ 99 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ପଞ୍ଜାବ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଥିଲେ। ବିଜେପିର ଅନ୍ୟତମ ସଦସ୍ୟ ବାବୁଭାଇ ଜେସଙ୍ଗଭାଇ ଦେଶାଇ ଗୁଜରାଟରେ ସଂକ୍ରମଣ ବ୍ୟାପୁଥିବା ନେଇ ସରକାରଙ୍କ ପକ୍ଷରୁ ଜାତୀୟ ସ୍ତରରେ ଏହାର ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ନିମନ୍ତେ ଦାବି ଉପସ୍ଥାପନ କରିଥିଲେ। ସିପିଆଇ ସଦସ୍ୟ ସନ୍ତୋଷ କୁମାର, ବିଜେପି ସଦସ୍ୟ ବିଶ୍ୱଜିତ ସିହ୍ନା ଏବଂ ଡକ୍ଟର କେ ଲକ୍ଷ୍ମଣ ସେହି ବିଷୟ ଉପସ୍ଥାପନ କରିଥିଲେ। ତେବେ ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିବାରୁ ପ୍ରଥମେ ଗୃହକୁ ଅଧ୍ୟକ୍ଷ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କ ଅନୁଭବ ସମ୍ପର୍କରେ କହିଥିଲେ। ଏ ଅବସରରେ ଶ୍ରୀ ମୋଦି କହିଛନ୍ତି ଖେଳୁଆଡ଼ା ମନୋଭାବ ନେଇ କ୍ରୀଡ଼ାବିତ୍ମାନଙ୍କ ପ୍ରଦର୍ଶନ ହିଁ ବିଜୟ ହାସଲ ଲକ୍ଷ୍ୟ ଲାଗି ପ୍ରେରଣା ଯୋଗାଇଥାଏ। ଶ୍ରୀ ମୋଦି ଭାରୋତ୍ତୋଳନ ସୈକ୍ଷମ ମୀରାବାଇ ଚାନୁଙ୍କ ସହ ବାର୍ତ୍ତାଳାପ ସମୟରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଦେଶର ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ବୋଲି କହିଛନ୍ତି।
1: मेरे यहाँ मुझे यहाँ लगभग 12-13 साल हो गए इसी मकान में। अगर मैंने रेगुलरली और हर बार किसी को रिसीव किया है, किसी को मैं मिला हूँ तो खिलाड़ी है। पिछले 10-12 सालों के आप लोगों के पुरुषार्थ के कारण, भारत को लगातार विजय दिलाने के आपके प्रयासों के कारण और उत्तरोत्तर सफलता में नई ऊंचाइयां पार करने की परंपरा के कारण, जो काम शायद हम स्कूलों में जाके कहें कि नहीं नहीं खेलना चाहिए, ये करना चाहिए, वो काम स्कूलों में जाकर के हम कर सकते थे, उससे ज्यादा आपका मेडल उनको इंस्पायर करता है।
0: ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଗଡ଼ସେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଜୁଲାଇ 23ରୁ ଅଗଷ୍ଟ 2 ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 39 ପଦକ ସହ ଚତୁର୍ଥ ସ୍ଥାନ ହାସଲ କରିଛି। ବିଶ୍ୱ ସିଂହ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତରେ ଏସୀୟ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ସେମାନଙ୍କ ଲାଗି ଅନୁକୂଳ ପରିବେଶ ମଧ୍ୟ ବିସ୍ତାରିତ ହେଉଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ପ୍ରକାଶିତ ଲେଖାକୁ ସ୍କରଣ କରି ଶ୍ରୀ ମୋଦି କହିଛନ୍ତି ସାମୁହିକ ଯୋଗଦାନ ଯୋଗୁଁ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ବନ୍ୟଜୀବ ସଂରକ୍ଷଣ ଅଧୀନରେ ସ୍ୱତନ୍ତ୍ର ପ୍ରଜାତିର ବନ୍ୟଜନ୍ତୁଙ୍କ ସଂରକ୍ଷଣ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ତାଙ୍କ ଲେଖାରେ ଦର୍ଶାଇଛନ୍ତି 2020 ସୁଦ୍ଧା ଦେଶର ସିଂହ ବସବାସ କରୁଥିବା ଅଞ୍ଚଳ 30,000 ବର୍ଗ କିଲୋମିଟରରୁ 35,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଦେଶର 11 ଜିଲ୍ଲାରେ ଏହି ଅଞ୍ଚଳରେ ରହିଛି। ସେ କହିଛନ୍ତି 2015ରେ ଦେଶରେ 523 ସିଂହ ଥିବାବେଳେ ଗତବର୍ଷ ସୁଦ୍ଧା ଏହି ସଂଖ୍ୟା 891କୁ ବୃଦ୍ଧି ପାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ବିଶ୍ୱ ସିଂହ ଦିବସ ଅବସରରେ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଭାରତର ଏସୀୟ ସିଂହ ସଂଖ୍ୟାରେ ଗତ 5 32%ରୁ ଅଧିକ ବୃଦ୍ଧି ପାଇଛି। ଏହାର ସଂରକ୍ଷଣ ଲାଗି ସାମୁହିକ ଉଦ୍ୟମ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଛନ୍ତି। ଝାଡ଼ଖଣ୍ଡରେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷାରେ କଥିତ ଅନିୟମିତତା ନେଇ ବିକ୍ଷୋଭରତ ଛାତ୍ରଛାତ୍ରୀ ଏବଂ ସରକାରଙ୍କ ମଧ୍ୟରେ 3 ପର୍ଯ୍ୟାୟ ଆଲୋଚନା ହେବା ପରେ ମଧ୍ୟ ଅଚଳାବସ୍ଥା ଜାରି ରହିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଗ୍ରହଣ କରିନାହାନ୍ତି। ସେମାନେ ବିଧାନସଭା ଘେରାଉ କରିବା ଲାଗି ଜିଦ୍ରେ ଅଟଳ ରହିଥିବା ଜଣାପଡ଼ିଛି।

ରଙ୍ଗ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣିଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟର 9ଟି ବିଭାଗ ପାଇଁ ଯୋଗ୍ୟ ବିବେଚିତ 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା ସଂସଦର ଉଭୟ ସଦନ। ରାଜ୍ୟରେ ସାର କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କ୍ରିୟାନୁଷ୍ଠାନ ଦଳ ମାଧ୍ୟମରେ କରାଯାଉଛି ଯାଞ୍ଚ, କହିଲେ ସମବାୟ ମନ୍ତ୍ରୀ। ଏବଂ ଜୈବ ବିବିଧତା ଓ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଂହ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ଶ୍ରୀ ମାଝି ନିଯୁକ୍ତିପତ୍ର ବଣ୍ଟନ କରିବା ସହ ସମାବେଶକୁ ସମ୍ବୋଧନ କରିଛନ୍ତି। ରାଜ୍ୟର ସମୃଦ୍ଧି ଏବଂ ସୁଶାସନ ପଥରେ ଯୁବଶକ୍ତି ସବୁଠାରୁ ବଡ଼ ସାମର୍ଥ୍ୟ ବୋଲି ଶ୍ରୀ ମାଝି ବର୍ଷ୍ଣନା କରିଛନ୍ତି। ସେମାନଙ୍କୁ ସ୍ୱପ୍ନ ଓ ନିଷ୍ଠା ହିଁ ନୂତନ ଓଡ଼ିଶାର ବିକାଶର ମାର୍ଗ ଉନ୍କକ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସରକାରୀ ନିଯୁକ୍ତି କେବଳ ଖାଲି ପଦବୀ ପୂରଣର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ପ୍ରଶାସନକୁ ସଶକ୍ତ କରିବା ସହିତ ସୁଶାସନ ଏବଂ ନାଗରିକମାନଙ୍କୁ ଦ୍ରୁତ ଓ ଉନ୍ନତମାନର ଜନସେବା ପ୍ରଦାନ କରିବା, ତାକୁ ସୁନିଶ୍ଚିତ କରିବା ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ ହେବ। ଆମର ମୂଳ ଲକ୍ଷ୍ୟ ହେଉଛି ଏକ ସମୃଦ୍ଧ, ସମାବେଶୀ ଏବଂ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ କରିବା, ଯେଉଁଠାରେ ବିକାଶର ସୁଫଳ ପ୍ରତ୍ୟେକ ଅଞ୍ଚଳ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଖରେ ସିଧାସଳଖ ଭାବରେ ପହଞ୍ଚିପାରିବ।
0: ରାଜ୍ୟର 9ଟି ବିଭାଗରେ ଯୋଗଦେବା ପାଇଁ ଏହି ପ୍ରାର୍ଥୀମାନେ ମନୋନୀତ ହୋଇଛନ୍ତି। ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ 2ଟି ପର୍ଯ୍ୟାୟରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ନ 2ଟାରେ ଲୋକସଭା ଅଧିବେଶନ ପୁନଃ ଆରମ୍ଭ ହେବା କ୍ଷଣି ଟ୍ରିବ୍ୟୁନାଲ୍ ରିଫର୍ମସ୍ ବିଲ୍ ଆଗତ ହୋଇଥିଲା। ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ ଏହି ବିଲ୍ ଆଗତ କରିଥିଲେ। ବିଭିନ୍ନ ଟ୍ରିବ୍ୟୁନାଲ୍ରେ କାର୍ଯ୍ୟଶୈଳୀରେ ଅଧିକ ସ୍ୱଚ୍ଛ ତଥା ନିଯୁକ୍ତି ସଂକ୍ରାନ୍ତ କେତେକ ସଂସ୍କାରମୂଳକ ପଦକ୍ଷେପ ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି ବୋଲି ଶ୍ରୀ ମେଘୱାଲ କହିଥିଲେ। ଜାତୀୟ ଟ୍ରିବ୍ୟୁନାଲ୍ କମିଶନ ଗଠନ ନେଇ ମଧ୍ୟ ବିଲ୍ରେ ପ୍ରସ୍ତାବ ରହିଥିବା ସେ ଗୃହକୁ ସୂଚନା ଦେଇଥିଲେ। ଆଜି ପୂର୍ବାହ୍ନ 11ଟାରେ ଗୃହର ଅଧ୍ୟକ୍ଷତା କରୁଥିବା ଏନ୍କେ ପ୍ରେମାଚନ୍ଦ୍ରନ୍ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେଇ ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଶ୍ରୀ ପ୍ରେମାଚନ୍ଦ୍ରନ୍ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପରିସ୍ଥିତି ପୂର୍ବଭଳି ଜାରି ରହିବାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ରହିଥିଲା। ଆଜି ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟ ସମ୍ପର୍କିତ ଦସ୍ତାବିଜ ଗୃହରେ ଉପସ୍ଥାପନ କରିଥିଲେ। ତେବେ ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିବାରୁ ପ୍ରଥମେ ଗୃହକୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ତେବେ ଏବେ ଉଭୟ ସଦନର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ରାଜ୍ୟରେ ସାର କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। କଳାବଜାରୀ ଯାଞ୍ଚ ପାଇଁ ଏକ କ୍ରିୟାନୁଷ୍ଠାନ ଦଳ ସରକାର ଗଠନ କରିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଏବେ 2,37,202 ଟନ୍ ସାର ମହଜୁଦ ରହିଛି। 2,06,368 ଟନ୍ ସାର ପ୍ୟାକ୍ସଗୁଡ଼ିକୁ ବଣ୍ଟନ କରାଯିବା ସହ 1,426 ଟନ୍ ଡିଲରଙ୍କୁ ଦିଆଯାଇଛି। 29,000 ଟନ୍ ସାର ସଂରକ୍ଷିତ କରି ରଖାଯାଇଛି ବୋଲି ଶ୍ରୀ ବଳସାମନ୍ତ କହିଛନ୍ତି। ଏଗ୍ରିଷ୍ଟାକ୍ ପରିଚୟପତ୍ର ବାଧ୍ୟତାମୂଳକ ନୁହେଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ୱଷ୍ଟ କରିଛନ୍ତି। ଚାଷୀଙ୍କ ସୁବିଧା ପାଇଁ ଏହି କାର୍ଡକୁ ପ୍ରଚଳନ କରାଯାଇଛି। ଅତି କମ୍ରେ 10,00,000 ଚାଷୀଙ୍କୁ ଏଗ୍ରିଷ୍ଟାକ୍ କାର୍ଡ ପ୍ରଦାନ କରିବାକୁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ତେବେ ଏହି କାର୍ଡ ନଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିବେ। ଭବିଷ୍ୟତରେ ମଧ୍ୟ ଧାନ ବିକ୍ରି ତଥା ସାର କ୍ରୟ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସୁଯୋଗ ଏଗ୍ରିଷ୍ଟାକ୍ କାର୍ଡ ନଥିବା ଚାଷୀ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଅନ୍ୟପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆବଶ୍ୟକ ସ୍ଥଳେ ଏଗ୍ରିଷ୍ଟାକ୍ କାର୍ଡ ପାଇଁ ସରକାର ଚାଷୀଙ୍କ ପାଖକୁ ଯିବେ। ସମବାୟ ସଂସ୍ଥାକୁ ଆସି ନ ପାରୁଥିବା ଚାଷୀଙ୍କ ପାଖକୁ ସରକାରୀ ଅଧିକାରୀ ଯାଇ ଏହି କାର୍ଡ ପ୍ରସ୍ତୁତିର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଧାର କାର୍ଡ ଭଳି ଚାଷୀଙ୍କୁ ଏହି କାର୍ଡ ବା ପରିଚୟପତ୍ର ପ୍ରଦାନ କରାଯିବ। ଏଥିପାଇଁ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ।

ପାଳନ କରାଯାଉଛି। 2013 ଅଗଷ୍ଟ 10 ତାରିଖରେ ପ୍ରଥମ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ପଶ୍ଚିମ ମଧ୍ୟ ଏବଂ ପୂର୍ବ ଆଫ୍ରିକାରେ ସିଂହଙ୍କ ସଂଖ୍ୟାରୁ ଦ୍ରୁତଗତିରେ ହ୍ରାସ ପାଉଛି। 2025ରେ କରାଯାଇଥିବା ଗଣନା ଅନୁଯାୟୀ ଦେଶରେ ସିଂହଙ୍କ ସଂଖ୍ୟା 891 ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ କହିଛନ୍ତି, ଭାରତରେ ଏସୀୟ ସିଂହ ସଂଖ୍ୟା ବୃଦ୍ଧି ପାଉଛି, ସିଂହଙ୍କର ବାସସ୍ଥାନ ଏବଂ ପରିସର ମଧ୍ୟ ବୃଦ୍ଧି ପାଉଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଉପରେ ଆଲୋକପାତ କରି ଶ୍ରୀ ମୋଦି ଦେଶର ବନ୍ୟପ୍ରାଣୀଙ୍କର ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ବର୍ଷ୍ଣନା କରିଛନ୍ତି। ସ୍ଥାନୀୟ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ଦ୍ୱାରା ଏହା ଅଧିକ ଗତିଶୀଳ ହୋଇପାରୁଛି। ସିଂହ ପ୍ରଜାତିକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ 2020 ମସିହାରେ ସିଂହଙ୍କ ବିଚରଣ ପରିସର 30,000 ବର୍ଗ କିଲୋମିଟର ଥିବାବେଳେ ଏବେ 35,000 ବର୍ଗ କିଲୋମିଟରରୁ ଅଧିକ ହୋଇଛି। 11 ଜିଲ୍ଲା ଏଥିରେ ସାମିଲ ଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବିଶ୍ୱ ଜୈବ ଇନ୍ଧନ ଦିବସ ଆଜି ପାଳନ କରାଯାଉଛି। ସ୍ୱଚ୍ଛ ଆତ୍ମନିର୍ଭର ଏବଂ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହଦେଓ କହିଛନ୍ତି, ଜୈବ ଇନ୍ଧନ ପଦକ୍ଷେପ ଶକ୍ତି ସୁରକ୍ଷା ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ। ସବୁଜ ଅର୍ଥନୀତି ଗଠନ ଦିଗରେ ଏହା ବେଶ୍ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଦିବସ ଆମକୁ ନବସୃଜନକୁ ତ୍ୱରାନ୍ୱିତ କରିବା ଏବଂ ପରିବେଶ ସନ୍ତୁଳିତ ଭବିଷ୍ୟତ ଗଠନ ଦିଗରେ ଉତ୍ସାହିତ କରିଥାଏ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ପରିବେଶ ଏବଂ ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ ଜୈବ ଇନ୍ଧନ ବ୍ୟବହାର ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଅବସରରେ ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ବହୁ ବୋଲବମ୍ ଭକ୍ତ ଜଳାଭିଷେକ କରିଛନ୍ତି। ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆରଡ଼ିର ରାସ୍ତାର କୋଠାରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି କାଉଡ଼ିଆଙ୍କର ପାଦ ଧୋଇ ସେବା ପ୍ରଦାନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି, ବହୁ ରାସ୍ତା ଅତିକ୍ରମ କରି ଜଳାଭିଷେକ କରୁଥିବା ଶ୍ରଦ୍ଧାଳୁଙ୍କୁ ସହଯୋଗ ପ୍ରଦାନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଜିଲ୍ଲାର ବିଭିନ୍ନ ଶୈବପୀଠରେ ମଧ୍ୟ ଜଳାଭିଷେକ ଲାଗି ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିବା ଆମ ଭଦ୍ରକ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ, ପୁରୀ, ନୟାଗଡ଼, ଢେଙ୍କାନାଳ, ରାୟଗଡ଼ା ସମେତ ରାଜ୍ୟର ବିଭିନ୍ନ ପ୍ରମୁଖ ଶୈବପୀଠଗୁଡ଼ିକରେ ଆଜି ଭୋର୍ରୁ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲାରେ ସାର କଳାବଜାରୀକୁ ରୋକିବା ନେଇ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ବିଭିନ୍ନ ଖୁଚୁରା ଦୋକାନ ଏବଂ ଗୋଦାମ ଘରେ ପରିଦର୍ଶନ କରିବା ସହ ସାର ମହଜୁଦ ଓ ବିକ୍ରି ଉପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି। ସାରର ଉପଲବ୍ଧତା ନେଇ ମଧ୍ୟ ଜିଲ୍ଲାପାଳ ଚାଷୀଙ୍କ ସହ ମତ ବିନିମୟ କରିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ଜୟମଙ୍ଗଳ କେନାଲର ଜଳ ଛଡ଼ାଯାଇଛି। ସେହିପରି ଋଷିକୁଲ୍ୟା ନଦୀର 15 ଏବଂ 16 ନମ୍ଘର କେନାଲ ମଧ୍ୟ ପର୍ଯ୍ୟାୟକ୍ରମେ ଜଳ ଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜଳ ଯୋଗାଣ ଯୋଗୁଁ ଜିଲ୍ଲାର କୃଷିକ୍ଷେତ୍ରକୁ ବ୍ୟାପକ ସହଯୋଗ ମିଳିପାରିବ। ହଜାର ହଜାର ଏକର ଚାଷଜମି ଜଳସେଚନ ସୁବିଧା ପାଇବା ସହିତ ଫସଲ ଉତ୍ପାଦନ ବୃଦ୍ଧି ପାଇବ ବୋଲି ଚାଷୀ ଆଶାବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଉତ୍ସାହ ଏବଂ ଉଦ୍ଦୀପନାର ସହ ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏହି ଅଭିଯାନ ଜିଲ୍ଲାରେ ଆରମ୍ଭ ହୋଇଛି। ସମାରୋହରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନର ସଦସ୍ୟ ଅଂଶଗ୍ରହଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିନିକା ବିଜ୍ଞପ୍ତି ଅଞ୍ଚଳରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାନଦୀରେ ପାପକ୍ଷୟ ଘାଟରୁ ବାହାରିଥିବା ଏହି ପଦଯାତ୍ରା ସିଦ୍ଧାର୍ଥ ମହାବିଦ୍ୟାଳୟଠାରେ ପହଞ୍ଚିଥିଲା। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅବସରରେ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ନେତୃତ୍ୱରେ ବାହାରିଥିବା ଏହି ବାଇକ୍ ରାଲି ସହର ପରିକ୍ରମା କରିଛି। କୋରାପୁଟରେ ମଧ୍ୟ ହର୍ ଘର ତିରଙ୍ଗା ଅଭିଯାନ ଅଧୀନରେ ଏକ ଶୋଭାଯାତ୍ରା ପୁଲିସ୍ ପଡ଼ିଆଠାରୁ ବାହାରି ସ୍ୱୋର୍ଟସ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯାଇଥିଲା। ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ତେବେ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲିଠାରୁ 14 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ରାଜ୍ୟର 9 ବିଭାଗ ପାଇଁ ଯୋଗ୍ୟ ବିବେଚିତ 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରହିଥିଲା ସଂସଦର ଉଭୟ ସଦନ।

ରାଜ୍ୟରେ ସାର କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କ୍ରିୟାନୁଷ୍ଠାନ ଦଳ ମାଧ୍ୟମରେ କରାଯାଉଛି ଯାଞ୍ଚ, କହିଲେ ସମବାୟ ମନ୍ତ୍ରୀ ଏବଂ ଜୈବ ବିବିଧତା ଓ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଂହ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପାଦକୀୟରେ ଶୁଣିବେ ଓଡ଼ିଆ ଠିକ୍ ପଢ଼ିବା ଲେଖିବା ଓ କହିବା। ଗପସପ୍ରେ ଶୁଣିବେ ଯୁବ କବୟତ୍ରୀ ମିଲି ବେହେରାଙ୍କ ସହ ସାକ୍ଷାତକାର। ଜାଣିବା କଥାରେ ରହିଛି ବିଭୂତି ପଟ୍ଟନାୟକ ଏବଂ ମନୋରମା ଦେବୀଙ୍କ ସମ୍ପର୍କରେ। ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ସମ୍ପର୍କରେ। ଭେଟଘାଟରେ ମାତ ଚାସ୍କା ଯେ ଜାଁ ଆରକେ ମିଲ୍ସି ଏ ସମ୍ପର୍କରେ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷାଦିନେ ଗାଗଡ଼ର ଯତ୍ନ ସମ୍ପର୍କରେ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲରେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ଜାଣିବେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7:00। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଚାଷୀ ଭାଇଙ୍କ ଦ୍ୱିପଦ କଥାକ୍ରମରେ ଜାଣିବେ ଫସଲରେ କୀଟ ଓ ରୋଗ ନିୟନ୍ତ୍ରଣ ସମ୍ପର୍କରେ ରାଜେନ୍ଦ୍ର କୁମାର ପାଳଙ୍କ ସହ ସାକ୍ଷାତକାର। ଆଜିର ଚାଷୀ କ୍ରମରେ ଦୁର୍ଯ୍ୟୋଧନ ମାଳିଙ୍କ ସହ ସାକ୍ଷାତକାର ଶୁଣିବେ। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ରାତି 8:00। ପଲ୍ଲୀଗୀତ ଶୁଣିବେ ରାତି 8:15।

ବିକ୍ରମାନ ହେଲେ ଗଗନ ବିହାରୀ ସ୍ୱାଇଁ, ସୁକଦେବ ସ୍ୱାଇଁ ଏବଂ ଇନ୍ଦ୍ରାଣୀ ମିଶ୍ର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଆଜି ପାଇଁ ଶିଳ୍ପୀ ଓସ୍ତାଦ ସବୀର ଖାଁ। ରାତି 9:30 ପ୍ରଚାର କରିବୁ ନାଟକ ଜାଗ୍ରତ ରାଷ୍ଟ୍ର। ମୂଳ ରଚନା ଡକ୍ଟର ଗଙ୍ଗା ପ୍ରସାଦ ବିମଲ, ଓଡ଼ିଆ ରୂପାନ୍ତର ଶିବପ୍ରସାଦ ଲମ୍ତା, ପ୍ରଯୋଜନା ଉଦୟଶଙ୍କର ଜାନି, ସହଯୋଗିତା ରଞ୍ଜନ କୁମାର ବେହେରା। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10। ରାତି 10:30 ପ୍ରଚାର କରିବୁ ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 2:48:10। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣିଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ FM 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବେହେରା, ସାଧନା ଦାସ, ଭିକାରୀ ଚରଣ ବଳ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ସୁଧା ମିଶ୍ର। ଶ୍ରୀରାମଚରିତ ମାନସ ଶୁଣିବେ ସକାଳ 6:25। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ହେମଲତା ହନ୍ତାଳ ଏବଂ ସାଥୀ। ସକାଳର ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ମହ୍ଲାର କାର୍ଯ୍ୟକ୍ରମ 7:25। ଏଥିରେ ଗାଁ କାହାଣୀରେ ଶୁଣିବେ କୋରାପୁଟ ଜିଲ୍ଲାର ଗରୁଡ଼ଗୁଡ଼ା ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ସମାଜ ପାଇଁ ସମାଜସେବକ ଏବଂ ତାଙ୍କ ଭୂମିକା। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସସ୍ମିତା ମହାନ୍ତି। ସକାଳ 9:30 ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଏବଂ ସକାଳ 9:00 ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଗୀତିଧାରା କାର୍ଯ୍ୟକ୍ରମରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ଶାନ୍ତି ସକ୍ସେନା, ବାଳକୃଷ୍ଣ ଦାସ, ସୁମନ ରୟ ଏବଂ ମୁସାବିନ ନିଆଜି। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ନିଜ ସୁରକ୍ଷା ପାଇଁ ସଚେତନ ରହିବା କେମିତି, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ଶୁଣିବେ ସାଇବର ଠକେଇରୁ ଦୂରେଇ ରହିବା କେମିତି, ଏ ସମ୍ପର୍କରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ମେନେ ପ୍ୟାର କ୍ୟୁଁ କିୟା, ଏହି କଥାଚିତ୍ରରୁ ଶୁଣିବା କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିଙ୍କ କଣ୍ଠରେ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜିଛନ୍ତି ହିମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଅର୍ ପ୍ୟାର ହୋ ଗୟା ଏହି କଥାଚିତ୍ରରୁ। ଏହି ଗୀତକୁ ରଚନା କରିଛନ୍ତି ଜାଭେଦ ଅଖତାର, ସଙ୍ଗୀତରେ ସଜାଇଛନ୍ତି ନୁସରତ ଫତେ ଅଲ୍ଲୀ ଖାନ, କଣ୍ଠଶିଳ୍ପୀ ଉଦିତ ନାରାୟଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 165ତମ ଭାଗ।

ସବଳ ଶ୍ରବଣ ନାରାୟଣ ତୀର୍ଥରେ ପ୍ରଜା ସୃଷ୍ଟି ଉଦ୍ଦେଶ୍ୟରେ ନାରାୟଣଙ୍କୁ ସ୍ତୁତି କରୁଥିଲା ବେଳେ ନାରଦ ଆସି ଉପସ୍ଥିତ ହୋଇଛନ୍ତି ଏବଂ ନାନାବିଧ ଯୁକ୍ତିତର୍କ ଦ୍ୱାରା ନିବୃତ୍ତି ମାର୍ଗର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ଫଳରେ ସେମାନେ ବଡ଼ ଭାଇମାନଙ୍କ ମୁଖ୍ୟ ମାର୍ଗ ଅନୁସରଣ କରିଛନ୍ତି। ପୁତ୍ରମାନଙ୍କୁ ନିବୃତ୍ତି ମାର୍ଗ ଅବଲମ୍ବନ କରାଇଥିବାରୁ ପ୍ରଜାପତି ଦକ୍ଷ କ୍ରୋଧବଶତଃ ନାରଦଙ୍କୁ ଅଭିଶାପ ଦେଇଛନ୍ତି ଯେ ସେ ଅହରହ ବୁଲୁଥିବେ, କେଉଁଠି ସ୍ଥାନ ପାଇବେ ନାହିଁ। ଏବେ ସେ ପୁତ୍ରଙ୍କ ଦ୍ୱାରା ପ୍ରଜା ସୃଷ୍ଟିର ଆଶା ପରିତ୍ୟାଗ କରି 60ଟି କନ୍ୟାଙ୍କ ସାହାଯ୍ୟରେ ପ୍ରଜାବୃତ୍ତି କରିବାକୁ ଚାହୁଁଛନ୍ତି।

ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 165ତମ ଭାଗ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 6:30 ହେବାକୁ ଯାଉଛି। ଶୁଣନ୍ତୁ ଯୁବଶକ୍ତି କାର୍ଯ୍ୟକ୍ରମ କିଛି ବିଜ୍ଞାପନ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଅପରିସୀମ। ଯୁବପିଢ଼ି ହେଉଛି ପରିବର୍ତ୍ତନର ବାହକ। ପୁରୁଣା ଚିନ୍ତାଧାରାକୁ ପ୍ରଶ୍ନ କରିବା, ନୂଆ ଧାରଣକୁ ସ୍ୱୀକାର କରିବା ଏବଂ ସମାଜରେ ନୂଆ ପଥ ନିର୍ମାଣ କରିବାର ସାହସ ଯୁବ ମନରେ ଅଧିକ ଥାଏ। ଯୁବପିଢ଼ି ଦେଶ ଗଠନର ମୂଳ ଆଧାର। ଦେଶର ଉନ୍ନତି ଯୁବକମାନଙ୍କର ସକ୍ରିୟ ଅଂଶଗ୍ରହଣରେ ନିର୍ଭର କରେ। ଶିକ୍ଷା, ନବ ଉନ୍ମେଷ, ଉଦ୍ୟମିତା ଓ ସାମାଜିକ ସେବା ମାଧ୍ୟମରେ ଯୁବଶକ୍ତି ଦେଶକୁ ଆଗେଇ ନେଇଯାଇ ପାରିବେ। ପରିବର୍ତ୍ତନ କହିଲେ ଆମେ ବୁଝୁ କୌଣସି ବସ୍ତୁ, ଚିନ୍ତା, ଅବସ୍ଥା କିମ୍ବା ଜୀବନ ଆଧାର ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତର। ସରଳ ଭାଷାରେ ଯାହା ଥିଲା ସେହି ଭାବରେ ନ ରହି ନୂଆ ଚେତନା, ନୂଆ ଦିଗକୁ ଯିବା ହେଉଛି ପରିବର୍ତ୍ତନ। ଏ ପରିବର୍ତ୍ତନକୁ ମଧ୍ୟ କୁହାଯାଇପାରେ ଚିନ୍ତାର ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନ, ପ୍ରଯୁକ୍ତିଗତ ପରିବର୍ତ୍ତନ, ବ୍ୟକ୍ତିଗତ ପରିବର୍ତ୍ତନ, ପିଢ଼ିଗତ ପରିବର୍ତ୍ତନ ଇତ୍ୟାଦି। ପରିବର୍ତ୍ତନର ଧାରାରେ ଯଦି ଆମେ ନେବା, ସମୟ ଏକ ନିରବଚ୍ଛିନ୍ନ ଗତିଶୀଳ ଠିକ୍ ନଦୀ ପରି, ତାହା କେବେ ପଛକୁ ଫେରେ ନାହିଁ। ପ୍ରତ୍ୟେକ ଯୁଗ ନିଜର ଏକ ନୂଆ ପିଢ଼ିକୁ ସ୍ୱାଗତ କରେ। ଆଜିର ଯୁବପିଢ଼ି ମଧ୍ୟ ପରିବର୍ତ୍ତନଶୀଳ ସମୟର ସଜୀବ ପ୍ରତିଛବି କୁହାଯାଇପାରିବ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ଜୀବନର ପ୍ରମୁଖ ଅଂଶ ହୋଇଛି। ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ିର ଶିକ୍ଷା, ଚାକିରି, ଯୋଗାଯୋଗ, ସୃଜନଶୀଳତାର ନୂଆ ନୂଆ ଦ୍ୱାର ଖୋଲିଛି। ଆଜି ଛୋଟ ଗାଁରୁ ଆରମ୍ଭ କରି ବିଶ୍ୱର ଜ୍ଞାନ ଭଣ୍ଡାର ସହିତ ଯୁବପିଢ଼ିଙ୍କ ସମ୍ପର୍କ ଦୃଢ଼ ହୋଇଛି। ପରିବର୍ତ୍ତିତ ସମୟ ସୁଯୋଗ ସହିତ ଆସେ ଏକ ଦାୟିତ୍ୱ ବା କର୍ତ୍ତବ୍ୟବୋଧ। ବିଭିନ୍ନ ସମୟରେ ସ୍ୱତନ୍ତ୍ର ବିଚାର ଶକ୍ତିକୁ ବଞ୍ଚାଇ ରଖିବା ସହିତ ବାସ୍ତବ ମାନବୀୟ ସମ୍ପର୍କକୁ ମଜବୁତ କରିବା ଯୁବପିଢ଼ି ପାଇଁ ଏକ ବଡ଼ ଆହ୍ୱାନ କୁହାଯାଇପାରିବ। ଶିକ୍ଷା କେବଳ ଚାକିରି ନୁହେଁ, ବରଂ ନିଜର ପରିଚୟ ଓ ସମ୍ଭାବନାର ଅର୍ଥର ଅନ୍ୱେଷଣ। ଆଜି ଷ୍ଟାର୍ଟଅପ୍, ନବସୃଜନ, ଗବେଷଣା, କ୍ରୀଡ଼ା, କଳା, ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମ ଆଦି ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ି ନୂଆ ନୂଆ ପଥ ଖୋଜୁଛନ୍ତି। ଏହା ଏକ ଆଶାଜନକ ପରିବର୍ତ୍ତନ। ବେଳେବେଳେ ପ୍ରତିଯୋଗିତାର ଚାପ, ଦକ୍ଷତାର ଅଭାବ, ଡିଜିଟାଲ ବିଭାଜନ ଏବଂ ମୂଲ୍ୟବୋଧର ସଙ୍କଟ ଭଳି ପ୍ରଶ୍ନଗୁଡ଼ିକ ଅଣଦେଖା କରି ହେବ ନାହିଁ। ତେଣୁ ଯୁବପିଢ଼ିକୁ ସୁଯୋଗ, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ ଓ ସୃଜନଶୀଳ ପରିବେଶ ପ୍ରତି ଚିନ୍ତା କରିବାର ସମୟ ଆସିଛି। ପରିବର୍ତ୍ତନ ହିଁ ଜୀବନର ଗତି। ପରିବର୍ତ୍ତନ ଯେତେବେଳେ ସାର୍ଥକ ହୁଏ, ଏହା ମଣିଷକୁ ଅଧିକ ମାନବୀୟ କରେ। ଯୁବପିଢ଼ି ପରିବର୍ତ୍ତନର ସବୁଠାରୁ ସଜଳ ଶକ୍ତି। ପରିବର୍ତ୍ତନ କେବଳ ଗତି ପ୍ରଗତି ଭିତରେ ସୀମିତ ନୁହେଁ, ପରନ୍ତୁ ପରିବର୍ତ୍ତନର ଦିଗ ମଧ୍ୟ ବୁଝିବାକୁ ହେବ। ପ୍ରଗତି ଆମକୁ ନେଇଯାଏ, କିନ୍ତୁ ଦିଗ ନିର୍ଣ୍ଣୟ କରେ ଆମେ କେଉଁଠି ପହଞ୍ଚିବୁ। ପ୍ରଯୁକ୍ତିକୁ ହାତରେ ରଖନ୍ତୁ, ବିବେକକୁ ହୃଦୟରେ, ସ୍ୱପ୍ନକୁ ଆଖିରେ ରଖନ୍ତୁ। ସେହି ସ୍ୱପ୍ନକୁ ସମାଜର ମଙ୍ଗଳ ସହ ଯୋଡ଼ନ୍ତୁ, କାରଣ ଇତିହାସ କେବଳ ସମୟ ଲେଖେ ନାହିଁ, ସଚେତନ ଯୁବ ହାତ ହିଁ ଇତିହାସର ନୂଆ ପୃଷ୍ଠା ଲେଖେ। ପରିବର୍ତ୍ତିତ ସମୟ ଧାରାରେ ଆଜି ଯୁବଗୋଷ୍ଠୀ ମାନଙ୍କ ପାଇଁ ଚିନ୍ତା ଏବଂ ଚେତନାର ସମୟ ଆସିଛି। ବେଳେବେଳେ ଆମେ ଆମର ଶିକ୍ଷା ଦୀକ୍ଷା କ୍ଷେତ୍ରରେ ଅଗ୍ରସର ହଉ ଏବଂ ସଫଳତା ମଧ୍ୟ ପାଉ, କିନ୍ତୁ ହୁଏତ ବେଳେବେଳେ ଆମେ ବୃତ୍ତି ବା କର୍ମ ସଂସ୍ଥାନ ବା ଚାକିରି ଟିକେ ପାଇନଥାଉ, ଫଳରେ ମନ ଭିତରେ ଅନେକ ପ୍ରକାର ଦୁଃଖ ଆସେ, ପରିବାର ମାନଙ୍କର ଆଶା ପୂରଣ ହେଇପାରେ ନାହିଁ। ଏହି କ୍ଷେତ୍ରରେ ଆଜିର ପରିବର୍ତ୍ତିତ ସମୟ ଧାରାରେ ଜଣେ ଯୁବକ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଏବଂ ସହାୟତା ମାନ ଆସିଛି। ସେ କ୍ଷେତ୍ରରେ ଯଦି ଯୁବଗୋଷ୍ଠୀ ଚାହିଁବେ, ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯେମିତିକି ଛୋଟ ଛୋଟ ଉଦ୍ୟୋଗରୁ ବଡ଼ ବଡ଼ ଉଦ୍ୟୋଗ କରିପାରିବେ ଏବଂ ନିଜେ ଯେମିତି ଚାକିରି ଅନ୍ୱେଷଣ ସେମାନେ କରୁଥିଲେ, ସେହି କ୍ଷେତ୍ରରେ ଅନ୍ୟମାନଙ୍କୁ ମଧ୍ୟ ସେମାନେ କିଛି ଆତ୍ମନିର୍ଭରଶୀଳ ହେବାର ରାସ୍ତା ଦେଖେଇ ପାରିବେ ବା ତାଙ୍କ ପାଇଁ ମଧ୍ୟ ଗୋଟେ ଚାକିରି ସୃଷ୍ଟି କରିପାରିବେ। ମୁଁ ମଧ୍ୟ କହିବା ପାଇଁ ଚାହିଁବି, ଯେମିତିକି ଆମର ଯୁବଗୋଷ୍ଠୀ ଆଜିକାଲି ଆତ୍ମବିଶ୍ୱାସ ସହିତ ଯଦି କାର୍ଯ୍ୟ କରିବେ, ତାହେଲେ ସେମାନେ ଛୋଟ ଛୋଟ କାର୍ଯ୍ୟରୁ ଯୋଉ ଅନୁଭୂତି ଆସିବ, ଯୋଉ ପ୍ରକାର ତାଙ୍କର ଜ୍ଞାନ ଉଦୟ ହେବ, ସେଇଥିରୁ ମଧ୍ୟ ସେମାନେ ବଡ଼ ବଡ଼ କାମରେ ଦୃଢ଼ ସଂକଳ୍ପ ହୋଇ ନିରନ୍ତର ପ୍ରଚେଷ୍ଟା କଲେ ମଧ୍ୟ ଆତ୍ମନିର୍ଭରଶୀଳ ହେଇପାରିବେ। ଏହା ଛଡ଼ା ଆମର ବିଭିନ୍ନ କ୍ଷେତ୍ରରେ ଆଜିକାଲି ଯୋଉ ପ୍ରକାର କର୍ମ ବା ଆମର ରୋଜଗାର ପାଇଁ ଆମକୁ ଧରନ୍ତୁ, ଯେମିତିକି ଆମର ବିଭିନ୍ନ ଗାଁ ଗହଳି ମାନଙ୍କରେ ବା ସହର ମାନଙ୍କରେ କମ୍ପ୍ୟୁଟର ବା ଗ୍ରାମାଞ୍ଚଳରେ କୃଷି, ହସ୍ତଶିଳ୍ପ, ଇଲେକ୍ଟ୍ରୋନିକ୍ସ କାମ, ଡିଜିଟାଲ ସେବା, ଯୋଗାଯୋଗ, ପ୍ରଯୁକ୍ତି ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଆମର ଦକ୍ଷତା ବୃଦ୍ଧି କରାଯାଇପାରିବ ବା ସ୍କିଲକୁ ଡେଭଲପମେଣ୍ଟ କରାଯାଇପାରିବ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଆମ ମନ ଭିତରେ ଗୋଟେ ପ୍ରକାର ବା ଯୁବଗୋଷ୍ଠୀ ଭିତରେ ଗୋଟେ ପ୍ରକାର ପ୍ରେରଣା ସୃଷ୍ଟି ହେଇପାରିବ ଏବଂ ଏହାଦ୍ୱାରା ଯୁବଗୋଷ୍ଠୀ କିଛି ସଫଳ ହେଇପାରିବେ। ବର୍ତ୍ତମାନ ଦେଖାଯାଉଛି ଯେ ଆମର ଜ୍ଞାନ, ବିଜ୍ଞାନ ଏବଂ ଆମର ଯୋଉ ସାଂସ୍କୃତିକ ପରମ୍ପରା ବା ଐତିହ୍ୟ, ଏଇଥିରେ ମଧ୍ୟ ବିଜ୍ଞାନ ସହିତ ଆମ ଯୁବଗୋଷ୍ଠୀ ମାନଙ୍କର ନବସୃଜନର ଯୋଉ ପ୍ରକାର ଚେତନା ଯଦି

ଆମେ ତାକୁ ଠିକ୍ ରାସ୍ତାରେ ବିନିଯୋଗ କରିବା ନିଶ୍ଚିତ ଭାବରେ ଯୁବଶକ୍ତିର ଜ୍ଞାନ ଦକ୍ଷତା ପରିବାରଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମମାନେ ଗୋଟେ ସଫଳତାର ଶୀର୍ଷକୁ ଯାଇପାରିବା। ତେଣୁ ଆଜିର ଏହି ବିଚାରଧାରା ଭିତରେ ଆସନ୍ତୁ ସମସ୍ତେ ଏହିଭଳି ଏକ ମହାନ ଭାବଧାରା ସହିତ ସମସ୍ତେ ନିଜ ଭିତରେ ଗୋଟେ ଆତ୍ମବିଶ୍ୱାସ ଏବଂ ଛୋଟରୁ ଗୋଟେ ବଡ଼ ପରିକଳ୍ପନା ଏବଂ ସେ ଦିଗରେ ନିରନ୍ତର ପ୍ରୟାସ କଲେ ନିଶ୍ଚିତ ଭାବରେ ଗୋଟେ ପରିବର୍ତ୍ତନର ବା ଗୋଟେ ଇପ୍ସିତ ଗୋଟେ ସୁନ୍ଦର ସମୟକୁ ଆମେ ନିଶ୍ଚିତ ଭେଟିପାରିବା ଏବଂ ତାହା ଦିନେ ସଫଳ ହେବ।

ଶୁଣୁଥିଲେ ଆଲୋଚନା ଯୁବପିଢ଼ି ପରିବର୍ତ୍ତନର ସ୍ୱର। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଧ୍ୟାପକ ଡକ୍ଟର ଦିଗମ୍ବର ଗିରି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବଡ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସଡ୍ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିତ ନମିନୀ ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟ ଘର।

0: 85,000 ଟଙ୍କା ସହାୟତା ପାଇଲି। ତତ୍ର ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା କରନ୍ତୁ।
1: ଖରିଫ ଫସଲ ବୀମା ପାଇଁ ଶୀଘ୍ର ପଞ୍ଜୀକରଣ କରନ୍ତୁ।
2: ବ୍ୟାଙ୍କ ଶାଖା, ବୀମା କମ୍ପାନୀ, କୃଷି ଋଣ ସମିତି, ଜନସେବା କେନ୍ଦ୍ର, CSC କୁ ଯୋଗାଯୋଗ କରନ୍ତୁ।
1: ଫସଲ ବୀମା ସମ୍ବନ୍ଧୀୟ ସୂଚନା ପାଇଁ ହେଲ୍ପ ଲାଇନ୍ ନମ୍ବର 1447 କୁ କଲ୍ କରନ୍ତୁ।
3: ଫସଲ ବୀମା କରାଓ, ସୁରକ୍ଷା କବଚ ପାଓ।
4: ପିଲାମାନେ, ଆଜି ଆମ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଗୋଟେ ଲେଖାଏଁ କୃମିନାଶକ ବଟିକା ଆଲବେଣ୍ଡାଜଲ ଖାଇବାକୁ ଦିଆଯିବ। ତମେମାନେ ଜାଣିଛ, କୃମି ସଂକ୍ରମିତ ପିଲାମାନେ କୁପୋଷଣ ଏବଂ ରକ୍ତହୀନତା ଯୋଗୁଁ ସବୁବେଳେ କ୍ଲାନ୍ତ ଅନୁଭବ କରନ୍ତି। ସେମାନଙ୍କର ଶାରୀରିକ ଏବଂ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। କୃମି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ନଖକୁ ଛୋଟ ଏବଂ ସଫା ରଖିବା, ସବୁବେଳେ ବିଶୁଦ୍ଧ ପାଣି ପିଇବା, ଖାଦ୍ୟକୁ ସଦାସର୍ବଦା ଭଲ ଭାବରେ ଘୋଡ଼େଇକି ରଖିବା, ଫଳ ଓ ପନିପରିବାଗୁଡ଼ିକୁ ଖାଇବା ଓ ରାନ୍ଧିବା ପୂର୍ବରୁ ପରିଷ୍କାର ପାଣିରେ ଧୋଇବା, ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବା, ଖୋଲା ସ୍ଥାନରେ ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବା, ବାହାରେ ବୁଲାବୁଲି ବେଳେ ଜୋତା ବ୍ୟବହାର କରିବା ଏବଂ ଆମ ପରିବେଶକୁ ସବୁବେଳେ ସଫା ରଖିବା।
2: ଏକ ବର୍ଷରୁ 2 ବର୍ଷ ପିଲାଙ୍କୁ 5 ml ଆଲବେଣ୍ଡାଜୋଲ ସିରପ ଆବଶ୍ୟକ ପଡିଥାଏ। 2 ରୁ 5 ବର୍ଷ ଯାଏ ପିଲାଙ୍କୁ 10 ml ଆଲବେଣ୍ଡାଜୋଲ ସିରପ ଦିଆଯାଇଥାଏ। 5 ବର୍ଷରୁ 19 ବର୍ଷ ଯାଏ ଗୋଟିଏ ଲେଖାଏଁ ଆଲବେଣ୍ଡାଜୋଲ ବଟିକା ଚୋବେଇ ଚୋବେଇ ଖାଇବାକୁ ପଡେ। ସୁସ୍ଥ ଶିଶୁ, ସୁସ୍ଥ ସମାଜ।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍। ଲୋକଙ୍କ ସମସ୍ୟାର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କ ନୈତିକ କର୍ତ୍ତବ୍ୟ କହିଲେ ମୁଖ୍ୟମନ୍ତ୍ରୀ। 1326 ଜଣ ପ୍ରାର୍ଥୀଙ୍କୁ ପ୍ରଦାନ କଲେ ନିଯୁକ୍ତିପତ୍ର। ରାଜ୍ୟର ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଗତ 3 ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 1,829 କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି। ଟିକସ ଧାର୍ଯ୍ୟ ଏବଂ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ଏହି ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି। ଦେୟ ଏବଂ ସମାଧାନ ବ୍ୟବସ୍ଥା ଆଇନ 2007, ଆୟକର ଆଇନ 2025 ଏବଂ ଅର୍ଥ ଆଇନ 2026ରେ ସଂଶୋଧନ କରିବା ହେଉଛି ଏହି ବିଲ୍ର ଉଦ୍ଦେଶ୍ୟ। ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତର ବିନିର୍ମାଣ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା, ଅଧିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିନିର୍ମାଣ ବ୍ୟବସ୍ଥାକୁ ପ୍ରୋହାହିତ କରିବା ହେଉଛି ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏତଦ୍ବ୍ୟତୀତ ଦେଶର ଆର୍ଥିକ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଭାରତର ନିର୍ଦ୍ଦିଷ୍ଟ ଡାଟା କେନ୍ଦ୍ରରୁ ଡାଟା ସେବା ଉପଲବ୍ଧ କରୁଥିବା ବିଦେଶୀ କମ୍ପାନୀଗୁଡ଼ିକୁ ଟିକସ ରିହାତି ମଧ୍ୟ ଏହି ବିଲ୍ ମାଧ୍ୟମରେ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସାଧାରଣ ଲୋକଟି ନିଜର ସମସ୍ୟା ନେଇ ଆସିଲେ ସମ୍ମାନର ସହ ତାଙ୍କ କଥା ଶୁଣି ସମାଧାନ ପାଇଁ ଉଦ୍ୟମ କରିବାକୁ ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ ନିଯୁକ୍ତି ମେଳାରେ ଶ୍ରୀ ମାଝି 9ଟି ବିଭାଗରେ 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପାଯାଏ ନାହିଁ, ବରଂ ନାଗରିକଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନରେ ମପାଯାଇଥାଏ। ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା। ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କର ନୈତିକ କର୍ତ୍ତବ୍ୟ। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗତ 2024 ମସିହା ଜୁନ୍ ମାସରୁ ଆଜି ସୁଦ୍ଧା 45,408 ଜଣଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ଗତ 2 ବର୍ଷ ମଧ୍ୟରେ ପ୍ରାୟ 21 ଲକ୍ଷ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 20 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ରାଜ୍ୟର ଯୁବବର୍ଗଙ୍କର ପ୍ରତିଭାର ସଠିକ୍ ଉପଯୋଗ କରିବା ଉପରେ ଆମେ ସବୁବେଳେ ଇଏ ପ୍ରାଧାନ୍ୟ ଦେଇ ଆସୁଅଛୁ। ବିଶେଷ କରିକି ଏଥିରେ ଆମେ ସରକାରୀ ନିଯୁକ୍ତି ସହିତ ମଧ୍ୟ ବେସରକାରୀ ସ୍ତରରେ ଏବଂ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବରେ ନିଯୁକ୍ତି ଦେବାର ପ୍ରସେସ ଭିତରେ ଆମେ ଅଛନ୍ତି ଓ ଆଜି ଓଡ଼ିଶାକୁ 21 ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆମ ପାଖକୁ ଆସିଛି ଏବଂ ସେଥିରେ 20 ଲକ୍ଷ ସମୁଦାୟ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନାକୁ ଆଜି।

0: ଆମେ ସାକାର କରିବା ପାଇଁ ଯାଉଛୁ।
1: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କରାଯାଇଛି। ସମବାୟ ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ପନ୍ନଙ୍କୁ ବିଭାଗର ଶାସନ ସଚିବ 2023-24 ଆର୍ଥିକ ବର୍ଷ ପାଇଁ 2,88,37,913 ଲାଭାଂଶ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ରାଜ୍ୟର 30 ଜିଲ୍ଲାର 68 ଗୋଦାମ ରହିଛି। ଏହାର ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବେ ଲାଭାନ୍ୱିତ ହୋଇଛି। ଏହାର ଦୁଇ ଅଂଶୀଦାର ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମକୁ ନିୟମିତ ଭାବେ ଲାଭାଂଶ ପ୍ରଦାନ କରୁଛି। ରାଜ୍ୟର କୌଣସି ବି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ନ ହେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସିଂହଦେଓ କହିଛନ୍ତି, ବର୍ତ୍ତମାନ ପାଇଁ ଚାଷୀଙ୍କ ନିମନ୍ତେ ଏଗ୍ରିଷ୍ଟାକ୍ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ। ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ଜାରି ରହିଛି। ସେହିପରି ଭାଗଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଚାଷୀମାନେ ନିକଟସ୍ଥ ପ୍ୟାକ୍ସ କମନ୍ ସର୍ଭିସ୍ ସେଣ୍ଟର ଓ ସହାୟକ ମୋଡ୍ରେ ପଞ୍ଜିକରଣ କରିପାରିବେ। ପ୍ରାୟ 6,00,000 ଚାଷୀ ଏଗ୍ରିଷ୍ଟାକ୍ ଅଧୀନରେ ନିଜକୁ ପଞ୍ଜିକୃତ କରିସାରିଛନ୍ତି। ରବି ଋତୁରେ ଆଜି ସୁଦ୍ଧା 3,63,149 ଜଣ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍ପୁଟ୍ ସହାୟତା ବାବଦରେ 4,884 କୋଟି ପ୍ରଦାନ କରାଯାଇଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ରାଜ୍ୟର ବିଭିନ୍ନ ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ 3 ବର୍ଷରେ ଓଡ଼ିଶାକୁ 1,829,56,00,000 ଆର୍ଥିକ ସହାୟତା ଦେଇଛନ୍ତି ବୋଲି ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ସୂଚନା ଦେଇଛନ୍ତି। ଫସଲ ପାଇଁ ଜଳଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ଜଳ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ 3 ବର୍ଷରେ ରାଜ୍ୟକୁ 162 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ 433 ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳଉତ୍ସର ପୁନରୁଦ୍ଧାର କରାଯାଇଛି। ରାଜ୍ୟରେ ଚଳାଚଳ କରୁଥିବା ବହୁ ସଂଖ୍ୟକ ଯାନବାହନର ବୈଧ ବୀମା ନଥିବା ପ୍ରସଙ୍ଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଟୋଲ୍ଗେଟ୍ ଦେଇ ଯାତାୟତ କରୁଥିବା ଯାନବାହନର ବୈଧ ବୀମା, ଫିଟ୍ନେସ୍, ପ୍ରଦୂଷଣ ପ୍ରମାଣପତ୍ର ଆଦି କାଗଜପତ୍ର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ ସେଗୁଡ଼ିକର ବିରୁଦ୍ଧରେ ତୁରନ୍ତ ଇ ଚାଲାଣ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଲାଲକିଲ୍ଲାରେ ଆସନ୍ତା ସ୍ୱାଧୀନତା ଦିବସରେ ବନ୍ଦେ ମାତରମ୍ ଗାନ କରାଯିବ। ବନ୍ଦେ ମାତରମ୍ର 150ତମ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ପତାକା ଉତ୍ତୋଳନ ବେଳେ ବନ୍ଦେ ମାତରମ୍ ଗାନ କରାଯିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ଦେଶପ୍ରେମ, ଜାତୀୟ ଏକତା, ଅଖଣ୍ଡତାର ବାର୍ତ୍ତା ନେଇ ବଜାର ପରିକ୍ରମା କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓ ବଲାଙ୍ଗୀରଠାରେ ଏହି ଅଭିଯାନକୁ ସଫଳ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକ, ସଦର ମହକୁମା ଓ ପଞ୍ଚାୟତ ସ୍ତରରେ ବିଭିନ୍ନ ଶୋଭାଯାତ୍ରା, ଗଣଦୌଡ଼, ଚିତ୍ରାଙ୍କନ ପ୍ରଦର୍ଶନୀ ଆଦିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ଓଡ଼ିଶା କ୍ଷେତ୍ର ପକ୍ଷରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ନୀତିର ପ୍ରଚାର ପ୍ରସାର, ସଚେତନତା ସୃଷ୍ଟି ଆଦି ଉପରେ ଆଲୋଚନା ହୋଇଛି। ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ୍ ହରନାଥ କହିଛନ୍ତି, ପାରାଦୀପ ସାମୁଦ୍ରିକ କାର୍ଯ୍ୟକଳାପରେ ଦେଶର ଅନ୍ୟତମ ମୁଖ୍ୟ କେନ୍ଦ୍ର ଭାବେ ଉଭା ହେଉଛି। ଏହି ଅବସରରେ ସେ ଗଞ୍ଜାମ ଜିଲ୍ଲାର ବାହୁଦା ବନ୍ଦର ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ଜନସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାତୀୟ କୃମିନାଶକ ଦିବସର ରାଜ୍ୟସ୍ତରୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ୟୁନିଟ୍ 1 ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବା ସହିତ ଏହାର ସଂକ୍ରମଣ ପ୍ରତିରୋଧ, ବ୍ୟକ୍ତିଗତ ସ୍ୱଚ୍ଛତା ଓ ପୋଷଣ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ

0: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳନ ସହ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଏକଲବ୍ୟ ଆବାସିକ ବିଦ୍ୟାଳୟଠାରେ କୃମିନାଶକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ କାର୍ଯ୍ୟକ୍ରମରେ ଯୋଗଦେଇ କୃମି ସଂକ୍ରମଣ ଯୋଗୁଁ ଶିଶୁମାନଙ୍କଠାରେ ଦେଖାଦେଇଥିବା ରକ୍ତହୀନତା, ଓଜନ ହ୍ରାସ ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିୟମିତ ଔଷଧ ଖାଇବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି। ନୟାଗଡ଼ ଏନ୍ଏସି ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ 3,678 ଜଣ ଶିଶୁ ଓ କିଶୋର କିଶୋରୀଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ ପ୍ରାୟ 7.6 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଡକ୍ଟର ମହାନ୍ତି କହିଛନ୍ତି,
1: ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ, ତା ସହିତ ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। 11 ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍, ଲୋକଙ୍କ ସମସ୍ୟାର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କ ନୈତିକ କର୍ତ୍ତବ୍ୟ କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଗତ 3 ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 1,828 କୋଟି ଟଙ୍କାର ଆର୍ଥିକ ସହାୟତା, ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
3: ରହିଯା ବୁଦ୍ଧୁ,
2: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ଭୁଲ ୟୁଜ୍ କରିପାରନ୍ତି।
3: ତୁ ବୁଝିଗଲୁ ନା?
2: ରିଲାକ୍ସ, କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ଜଙ୍ଗଲ ରାଜାର ସୁରକ୍ଷା ଓ ସଂରକ୍ଷଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଜୈବ ବିବିଧତା ଓ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। ଜଙ୍ଗଲରେ ସିଂହ ହେଉଛି ସବୁଠାରୁ ବଡ଼ ଶିକାରୀ, ଯାହାର କି ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରି ସେମାନେ ଜଙ୍ଗଲ ଏବଂ ତୃଣଭୋଜୀଯୁକ୍ତ ଭୂମିର ସୁରକ୍ଷା ତଥା ପୁନଃଚକ୍ରଣକୁ ସୁନିଶ୍ଚିତ କରିଥାନ୍ତି। ଜୈବ ବିବିଧତା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସନ୍ତୁଳନ ରକ୍ଷା ଦ୍ୱାରା ବିଭିନ୍ନ ପ୍ରଜାତି ତଥା ସେମାନଙ୍କର ବାସସ୍ଥାନ ସୁରକ୍ଷିତ ରହିଥାଏ। 2013 ଅଗଷ୍ଟ 10 ତାରିଖରେ ପ୍ରଥମ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ପରିବେଶ ସନ୍ତୁଳନରେ ସିଂହମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତରେ ସିଂହମାନଙ୍କ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ପରିବେଶଗତ ସମ୍ପର୍କ ରହିଛି। ସିଂହ ଭାରତର ଜାତୀୟ ପ୍ରତୀକର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଶକ୍ତିର ଚିହ୍ନ ଭାବେ ଗ୍ରହଣୀୟ ହୋଇଥାଏ। ଏହି ଚିହ୍ନ ବା ପ୍ରତୀକ ଭାରତୀୟ ମୁଦ୍ରା ଏବଂ ବିଭିନ୍ନ ସରକାରୀ ତଥ୍ୟାବଳୀରେ ଦେଖିବାକୁ ମିଳିଥାଏ। ଭାରତୀୟ ଐତିହ୍ୟରେ ସିଂହଙ୍କ ଗୁରୁତ୍ୱକୁ ଏହା ପ୍ରତିପାଦନ କରୁଛି। ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଆଫ୍ରିକାରେ ସିଂହମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିଲେ ମଧ୍ୟ ଭାରତରେ ଏସୀୟ ସିଂହ ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ସମୟୋଚିତ ପଦକ୍ଷେପ ଏ କ୍ଷେତ୍ରରେ ବେଶ୍ ସହାୟକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଦେଶବ୍ୟାପୀ ପ୍ରୋଜେକ୍ଟ ଲାୟନ୍ କାର୍ଯ୍ୟକାରୀ ହୋଇଛି। 2020 ଅଗଷ୍ଟ 15 ତାରିଖରେ ଘୋଷିତ ଏହି ଅଭିଯାନ ଦେଶରେ ଏସୀୟ ସିଂହଙ୍କ ଦୀର୍ଘକାଳୀନ ସଂରକ୍ଷଣ ଏବଂ ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବା ନେଇ ଆରମ୍ଭ ହୋଇଥିଲା। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ

0: ଏକ ସ୍ଥାୟୀ ପରିବେଶ ସୃଷ୍ଟି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥାଏ, ଫଳରେ ସିଂହମାନଙ୍କ ପରିବେଶ ଅଧିକ ବ୍ୟାପକ ହେବା ସହ ସୁରକ୍ଷା ଓ ସଂରକ୍ଷଣ ମଧ୍ୟ ସୁନିଶ୍ଚିତ ହୋଇପାରିବ। ବାସସ୍ଥାନର ଉନ୍ନତି, ରେଡିଓ କଲାରିଂ ଓ କ୍ୟାମେରା ଟ୍ରାପ୍ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି ଜଙ୍ଗଲ ରାଜାର ତଦାରଖ ମଧ୍ୟ ପ୍ରୋଜେକ୍ଟ ଲାୟନ୍ର ଅନ୍ୟତମ ଉଦ୍ଦେଶ୍ୟ, ଫଳରେ ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ଉପୁଜୁଥିବା ସଂଘର୍ଷକୁ ନିୟନ୍ତ୍ରଣ କରାଯାଇପାରିବ। ଦେଶରେ ଏସୀୟ ସିଂହଙ୍କ ଆବାସସ୍ଥଳୀ ଭାବେ ମୁଖ୍ୟତଃ ଗୁଜରାଟର ଗିର୍ ଜଙ୍ଗଲ ଏବଂ ସୌରାଷ୍ଟ୍ର ଅଞ୍ଚଳକୁ ବୁଝାଇଥାଏ। ଷୋଡ଼ଶତମ ସିଂହ ଗଣନା ରିପୋର୍ଟ ଅନୁଯାୟୀ ଭାରତରେ ସିଂହ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2020 ମସିହାରେ 674 ସିଂହ ଥିଲାବେଳେ ଗତବର୍ଷ ଗଣନା ଅନୁଯାୟୀ ଏହା 891 ହୋଇଛି। ଏ କ୍ଷେତ୍ରରେ 32% ବୃଦ୍ଧି ଘଟିଛି। ସେଥିମଧ୍ୟରେ 196 ପୁରୁଷ, 330 ମାଇ ଏବଂ 225 ସିଂହ ଶାବକ ରହିଛନ୍ତି। 1990 ମସିହାରେ 6600 ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ସିଂହମାନଙ୍କ ଚଳପ୍ରଚଳ ସୀମିତ ରହିଥିଲା। ଏବେ ଏହା 35,000 ବର୍ଗ କିଲୋମିଟରକୁ ପରିବ୍ୟାପ୍ତ ହୋଇଛି। ଗୁଜରାଟର 11 ଜିଲ୍ଲା ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି। ସିଂହମାନଙ୍କ ପାଇଁ ପ୍ରାକୃତିକ ବାସସ୍ଥଳୀର ବିକାଶ ସହ ଶିକାର ପାଇଁ ମଧ୍ୟ ଜନ୍ତୁଙ୍କର ବ୍ୟବସ୍ଥା କରାଯାଉଛି। ଏପରିକି 180 କୋଟି ଟଙ୍କା ବ୍ୟୟରେ ସରକାର ଇକୋ ଟୁରିଜିମ୍ ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ପଶୁ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଏହାଦ୍ୱାରା ବିଭିନ୍ନ ମାରାତ୍ମକ ମହାମାରୀ ରୋଗରୁ ସିଂହମାନଙ୍କୁ ରକ୍ଷା କରାଯାଇପାରୁଛି। ସିଂହ ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ସ୍ଥାନୀୟ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ପରିବର୍ତ୍ତିତ ସମୟ ସହ ସିଂହ ଗଭୀର ଜଙ୍ଗଲ ବ୍ୟତୀତ ନଦୀ ଅବବାହିକା, ନୂତନ ପ୍ରାକୃତିକ ଅଞ୍ଚଳ ତଥା ପତିତ ଜମି ଅଞ୍ଚଳରେ ଚଳପ୍ରଚଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟରେ ବାର୍ଦା ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରସ୍ତୁତ କରାଯାଉଛି। ସିଂହମାନଙ୍କ ପାଇଁ ଏକ ବିକଳ୍ପ ଆବାସସ୍ଥଳୀ ଭାବେ ଏହା କାର୍ଯ୍ୟକ୍ଷମ ହୋଇପାରିବ। ଗୁଜରାଟର ବନ ବିଭାଗ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ସିଂହମାନଙ୍କ ସଂଖ୍ୟା ଏବଂ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ସେମାନଙ୍କର ନିୟମିତ ଗଣନା କରାଯାଉଛି। ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସିଂହମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସଂଗଠନ ସୃଷ୍ଟି ମାଧ୍ୟମରେ ପ୍ରୟାସ ଜାରି ରଖିଛି। ଜଙ୍ଗଲର ଖାଦ୍ୟ ଶୃଙ୍ଖଳାରେ ସିଂହର ସ୍ଥାନ ସର୍ବାଧିକ ଅଧିକ ରହିଛି। ଭାରତ ମାଟିରେ ସିଂହମାନଙ୍କର ଗର୍ଜନ ଆମର ସାଂସ୍କୃତିକ ଗୌରବ ଓ ଜୈବ ବିବିଧତାର ପ୍ରତୀକ। ଆସନ୍ତୁ ଆଗାମୀ ପିଢ଼ି ପାଇଁ ଜଙ୍ଗଲ ରାଜାକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଜାରି ରଖିବା।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଶ୍ରୀକାନ୍ତ ଗୌତମଙ୍କ ରଚନାରୁ। ସଙ୍ଗୀତରେ ସଜିଛନ୍ତି ବିକାଶ ଦାସ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା। କଥାଚିତ୍ର ପାଗଳ କରିଛୁ ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପ୍ରେମ୍ ବେଡ୍ସ ପ୍ରିୟା କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ବସନ୍ତରା ସାମଲଙ୍କ ଗୀତ ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଗୀତଟିଏ। ଏ ଗୀତକୁ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ଅମରେନ୍ଦ୍ର ମହାନ୍ତି, କଥାଚିତ୍ର ସୁନା ପଞ୍ଜୁରୀ।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରରୁ ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ବ୍ୟବସ୍ଥାକୁ ଡିଜିଟାଇଜ୍ କରିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରଗତି ହାସଲ କରିସାରିଛି। ଦେଶରେ ଉଭୟ ବ୍ୟାଙ୍କିଂ ଏବଂ ଆର୍ଥିକ ନେଣଦେଣ ବ୍ୟବସ୍ଥା ବର୍ତ୍ତମାନ ମୁଖ୍ୟତଃ ଡିଜିଟାଲ୍ ପ୍ଲାଟଫର୍ମ ବିଶେଷକରି ମୋବାଇଲ୍ ଫୋନ୍ ମାଧ୍ୟମରେ ପରିଚାଳିତ ହେଉଛି। ଏଭଳି ସ୍ଥିତିରେ 1891 ପ୍ରଣୀତ ଏହି ଆଇନର ସଂଶୋଧନ ନିହାତି ଜରୁରୀ ଥିଲା ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସାମ୍ପ୍ରତିକ ଛାତ୍ର ପ୍ରତିବାଦ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ସଂସଦରେ ବିସ୍ତୃତ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ

0: ହଟ୍ଟଗୋଳ ନ କରି ଗୃହକାର୍ଯ୍ୟକୁ ସମ୍ପନ୍ନ କରିବା ଦିଗରେ ସହଯୋଗ କରିବା ଲାଗି ସେ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଛାତ୍ର ପ୍ରତିବାଦ ଏବଂ ଏ ସମ୍ପର୍କରେ ବିରୋଧୀ ସାଂସଦମାନଙ୍କ ଦ୍ୱାରା ଉତ୍ଥାପିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୃହରେ ରଖିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତୁତ ଅଛନ୍ତି। ଏହାଛଡ଼ା ଏହି ତଥ୍ୟ ସମ୍ପର୍କରେ ଅବଗତ ହେବା ଲାଗି ଦେଶର ନାଗରିକମାନଙ୍କର ଅଧିକାର ରହିଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ସଂସଦରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନାରୁ ସରକାର କେବେ ଦୂରେଇ ଯାଇ ନାହାନ୍ତି ବୋଲି ସେ ସ୍ୱଷ୍ଟ କରିଛନ୍ତି। ଆଜି ଅନୁଷ୍ଠିତ ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଏ ସମ୍ପର୍କରେ ସଂସଦରେ ବିସ୍ତୃତ ଆଲୋଚନା କରିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ଛାତ୍ର ଆନ୍ଦୋଳନ ପର ଷ୍ଟୁଡେଣ୍ଟସ୍ କେ ଲିଏ ୟୁବାଓଁ କେ ଲିଏ ପୁରା ଡିଟେଲ ମେ ଚର୍ଚ୍ଚା ଦିଲ୍ଲୀ ମେ ଓ ଦେଶଭର ମେ ଯୋ ବି ଛାତ୍ର ସେ ସମ୍ବନ୍ଧିତ ଅଭି ଯୋ ବି ଆନ୍ଦୋଳନ ଚାଲ ରହେ ଉସକା ଚର୍ଚ୍ଚା ହୋ ସକତେ ହେ। ମେରା ଅନୁରୋଧ ହେ କଂଗ୍ରେସ ପାର୍ଟି ଓ ବିପକ୍ଷ କେ ସାଥିଓଁ କୋ କି ଜବ ଛାତ୍ର ଆନ୍ଦୋଳନ କୋ ଲେକର କେ ସରକାର ଚର୍ଚ୍ଚା କେ ଲିଏ ତୟାର ହେ ତୋ ଆପ ବିଲକୁଲ ଚର୍ଚ୍ଚା କେ ଦୌରାନ ହଙ୍ଗାମା ନହିଁ କରେଙ୍ଗେ ଔର ଗୃହମନ୍ତ୍ରୀ ଜୀ କା ସରକାର କା ଜବାବ ପୂର୍ଣ୍ଣ ରୂପ ସେ ପୂରି ତରହ ସେ ସୁନେଙ୍ଗେ ଶାନ୍ତି ସେ ୟେ ବି ଆପ ବିଶ୍ୱାସ ଦିଲାନା ପଡେଗା।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲୋକସଭାରେ ଆଜି ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ପାରିତ ହୋଇଛି। ଅପରାହ୍ନ 2:00ରେ ଦ୍ୱିତୀୟ ଥର ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ଆଗତ କରିଥିଲେ। ମାତ୍ର ବିରୋଧୀଙ୍କ ପକ୍ଷରୁ ଗୃହରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ବିନା ଆଲୋଚନାରେ ଅନୁମୋଦନ ଲାଭ କରିଛି। ତେବେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଟ୍ରିବ୍ୟୁନାଲଗୁଡ଼ିକର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା, ସ୍ୱାଧୀନତା ସୁନିଶ୍ଚିତ କରିବା, ସ୍ୱଚ୍ଛତା ବଜାୟ ରଖିବା ସହିତ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ଯୋଗ୍ୟତା, ନିଯୁକ୍ତିରେ ସମାନତା ସୁନିଶ୍ଚିତ କରିବା ହେଉଛି ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏହି ବିଲ୍ ଉପରେ ଗୃହରେ ନିଜର ମତ ରଖି ଶ୍ରୀ ମେଘୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ସଂସ୍କାର ଏକ୍ସପ୍ରେସ୍ର ଏକ ଅଂଶସ୍ୱରୂପ ଏହି ବିଲ୍ ଆଗତ କରାଯାଇଛି। ଅଦାଲତକୁ ବଦଳାଇବା ନୁହେଁ, ବରଂ ଆଧୁନିକ ଶାସନରେ ସମୟ ସହିତ ତାଳ ଦେଇ ପରିପୂରକ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବା ହେଉଛି ଟ୍ରିବ୍ୟୁନାଲଗୁଡ଼ିକର ଉଦ୍ଦେଶ୍ୟ। ଦେଶର ମିଳିତ ଶକ୍ତି ଏବଂ ଏକ ବିକଶିତ ଭାରତ ଗଠନ ଲାଗି ନାଗରିକମାନଙ୍କୁ ଏକତ୍ରିତ କରିବା ଦିଗରେ ସମ୍ମିଳିତ ପ୍ରୟାସ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ପ୍ରତିଫଳିତ ହେଉଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ଏହି ଅଭିଯାନ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ ସହିତ ମିଳିତ ଭାବେ ଅନୁଷ୍ଠିତ ହେଉଛି, ଯାହାକି ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶଭକ୍ତି ଜାଗ୍ରତ କରାଇବାରେ ସହାୟକ ହୋଇଛି। ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ର୍ୟାଲି, ବନ୍ଦେ ମାତରମ୍ ସମୂହ ସ୍ୱାକ୍ଷର ଅଭିଯାନରେ ସାମିଲ ହେବା ସହିତ ତ୍ରିରଙ୍ଗା ଉତ୍ତୋଳନ କରି ଏହାର ସେଲ୍ଫି ହରଘରତ୍ରିରଙ୍ଗା.com ଅପଲୋଡ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କର ଅନୁଭବ ସମ୍ପର୍କରେ କହିଥିଲେ। ଏହି ଅବସରରେ ଖେଲୋ ଇଣ୍ଡିଆର ସମ୍ମାନ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋହାହିତ କରିଛନ୍ତି। ଦେଶରେ ଏକ ସଶକ୍ତ କ୍ରୀଡ଼ା ସଂସ୍କୃତି ମାଧ୍ୟମରେ ହିଁ ଦେଶକୁ ପ୍ରତିଯୋଗିତାରେ ମେଡାଲ ଉପଲବ୍ଧ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
2: ସ୍ପୋର୍ଟସ୍ ବ୍ୟବସ୍ଥା ଏକ ବାତ୍ ଲେକିନ୍ ଦେଶ ମେଡାଲ ତବ ପ୍ରାପ୍ତ କରତା ହେ ଜବ ଦେଶ ମେ ସ୍ପୋର୍ଟସ୍ କଲ୍ଚର ବନତା ହେ। ଦୋସ୍ତୋ ଆପନେ ବହୁତ ବଡ଼ା କାମ କିଆ ହେ, ଦେଶ କା ନାମ ରୋଶନ କିଆ ହେ, ଆପକୋ ମେ ବହୁତ ବଧାଇ ଦେତା ହୁଁ ଔର ଆପ ବିଶ୍ୱାସ କିଜିଏ ଆଗେ ବି ଆପ ବିଜୟୀ ହୋଗେ।
0: ଦେଶର 80ତମ ସ୍ୱାଧୀନତା ଦିବସ ସମାରୋହରେ ଚଳିତ ବର୍ଷ 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଯୁବଶକ୍ତିଙ୍କର ଅବଦାନ ଏବଂ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ପୂର୍ତ୍ତି ପାଳନ ଉତ୍ସବ ଉପରେ ଆଲୋକପାତ କରାଯିବ। ଆଜି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସମାରୋହ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରେ ପ୍ରଥମ ଥର ଲାଗି ଏହି ସଙ୍ଗୀତ ଗାନ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ଇରାନ ବିରୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କରାଯାଇଥିବା ଜଳପଥ ଅବରୋଧକୁ ପ୍ରତ୍ୟାହାର ନ କରାଯିବା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ପୁନଶ୍ଚ ଖୋଲାଯିବ ନାହିଁ ବୋଲି ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ତେହେରାନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି ଇରାନ୍ ବିପକ୍ଷରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଛି। ତେବେ ଏହି ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ କୌଣସି ପ୍ରକାର ଆଲୋଚନା

0: ବର୍ତ୍ତମାନ ଜାରି ରହି ନାହିଁ ବୋଲି ପୂର୍ବରୁ ଇରାନ୍ର ବୈଦେଶିକ ମନ୍ତ୍ରୀ ସଇଦ୍ ଆବାସ ଆରାକ୍ଜୀ ମତବ୍ୟକ୍ତ କରିଛନ୍ତି। ଏଫ୍ଆଇଏଚ୍ ହକି ପୁରୁଷ ଓ ମହିଳା ବିଶ୍ୱକପ୍ 2026 ଆସନ୍ତା 15 ତାରିଖରୁ ଆରମ୍ଭ ହେବ। ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ ମିଳିତ ଭାବେ ଆୟୋଜନ କରୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ 30 ତାରିଖରେ ଶେଷ ହେବ। ଭାରତୀୟ ପୁରୁଷ ଦଳ ପୁଲ୍ ଡିରେ ସ୍ଥାନ ପାଇଛି। ଏଥିରେ ଇଂଲଣ୍ଡ, ପାକିସ୍ତାନ ଏବଂ ୱେଲ୍ସ ମଧ୍ୟ ରହିଛନ୍ତି। ସେହିଭଳି ମହିଳା ବର୍ଗରେ ଭାରତୀୟ ଦଳ ପୁଲ୍ ଡିରେ ଚୀନ୍, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହିତ ସ୍ଥାନ ପାଇଛି। ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଏବଂ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026। ବିକଶିତ ଭାରତ ଗଠନ ଲାଗି ନାଗରିକମାନଙ୍କୁ ଏକତ୍ରିତ କରିବାର ସମ୍ମିଳିତ ପ୍ରୟାସ ହର୍ ଘର୍ ତ୍ରିରଙ୍ଗା ମାଧ୍ୟମରେ ପ୍ରତିଫଳିତ ହେଉଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଚଳିତ ବର୍ଷ ଏଫ୍ଆଇଏଚ୍ ହକି ପୁରୁଷ ଓ ମହିଳା ବିଶ୍ୱକପ୍ ଆରମ୍ଭ ହେବ ଆସନ୍ତା 15ରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ଭାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ନବରଙ୍ଗପୁର ସହରର ସର୍ବପୁରାତନ ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ନୂତନ ପରିଚୟ ମିଳିବ। ପଞ୍ଚସଖା ଶିକ୍ଷା ସେତୁ ଯୋଜନାରେ ଏହି ହାଇସ୍କୁଲର ଭିଭିଭୂମି ବିକାଶ ପାଇଁ 2,98,00,000 ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏଥିରେ ବିଦ୍ୟାଳୟ ପାଇଁ ଅଡିଟୋରିୟମ୍ 2 ଶ୍ରେଣୀଗୃହ ନିର୍ମାଣ କରାଯିବା ସହିତ ପ୍ରବେଶ ଦ୍ୱାରକୁ ଆକର୍ଷଣୀୟ କରାଯିବ। ଅନ୍ୟାନ୍ୟ ଆନୁଷଙ୍ଗିକ ଭିଭିଭୂମିର ବିକାଶ ସହ ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। 1934 ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସେହି ସ୍ଥାନରେ ରାଜା ଚୈତନ୍ୟଦେବଙ୍କ ଘୋଡ଼ାଶାଳ ଥିବାବେଳେ ରାଜା ଶିକ୍ଷାର ବିକାଶ ପାଇଁ ସେହି ସ୍ଥାନକୁ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଦାନ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,
2: ଯେଉଁ ବିଦ୍ୟାଳୟଗୁଡ଼ାକ ପୁରାତନ ବିଦ୍ୟାଳୟ ଯେଟା 100 ପାର କରିଛି, ସେଭଳି ବିଦ୍ୟାଳୟ ଗୁଡ଼ାକର ଉନ୍ନତିକରଣ ସକାଶେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ ଐତିହ୍ୟ ବିଦ୍ୟାଳୟ କରିବାକୁ ଘୋଷଣା କରିଛନ୍ତି ଏବଂ ରାଜ୍ୟରେ ପ୍ରାୟ 52 ସ୍କୁଲକୁ ବର୍ତ୍ତମାନ ଐତିହ୍ୟ ବିଦ୍ୟାଳୟରେ ନିଆଯାଉଛି ଏବଂ ଐତିହ୍ୟ ବିଦ୍ୟାଳୟ ପାଇଁ ସେହି ବିଦ୍ୟାଳୟକୁ ବିଭିନ୍ନ ପ୍ରକାର ଇଏରେ ତାର ବିକାଶ କରିବା ପାଇଁ ତାର ଇନଫ୍ରାଷ୍ଟ୍ରକ୍ଚର ହେଉ ICT ଲାଭ ହେଉ ଏସବୁ କିଛି କରିବା ପାଇଁ ଡିଜିଟାଲ କ୍ଲାସରୁମ୍ କରିବା ପାଇଁ ଇଏ ଗୁଡ଼ାକର ଉନ୍ନତିକରଣ କରାଯିବ। 3.92 crore ପର୍ଯ୍ୟନ୍ତ ତାର ଦେବାର ବ୍ୟବସ୍ଥା ରହିଛି। ନିଶ୍ଚୟ ଏଥିରେ ଯେଉଁ ବିଦ୍ୟାଳୟ ଗୁଡ଼ାକ ପୁରୁଣା ବିଦ୍ୟାଳୟ ଐତିହ୍ୟ ଭାବରେ ବହୁ 100 ପୂରଣ କରିଛି ସେ ବିଦ୍ୟାଳୟକୁ ନିଆଯାଇଛି, ତ ନିଶ୍ଚୟ ଏଥିରେ ସେ ବିଦ୍ୟାଳୟର ଉନ୍ନତିକରଣ ହେବ।
1: ବିଦ୍ୟାଳୟର ଜଣେ ପୁରାତନ ଛାତ୍ର ତଥା ଶିକ୍ଷକ ନିରଞ୍ଜନ ମିଶ୍ର କହିଛନ୍ତି,
3: ଶୁଣି ବହୁତ ଖୁସି ଲାଗୁଛି ଯେ RCD ହାଇସ୍କୁଲ ଗୋଟେ ଐତିହ୍ୟ ସ୍କୁଲ ହେବାକୁ ଯାଉଛି ଏବଂ ଏଇଟାର ଯଥାର୍ଥତା ବହୁତ ବେଶୀ ଅଛି। ଏଇଥିପାଇଁ ଆର ଯଥାର୍ଥତା ଅଛି ଏତେ ବେଶୀ, କାରଣ ପ୍ରଥମ ହାଇସ୍କୁଲ ମୁଁ ପଢୁଥିବା ସମୟରେ ଗାଁ ଗହଳର ଅନେକ ଛାତ୍ରଛାତ୍ରୀ ଆସି ଏଠି ଅଧ୍ୟୟନ କରୁଥିଲେ, କାରଣ ସେତେବେଳେ ସ୍କୁଲ ଗୁଡାକ ନଥିଲା ଏବଂ ଏହି ସ୍କୁଲରେ ମୁଁ ପଢିବା ସମୟରେ ଯେଉଁ ଛାତ୍ରଛାତ୍ରୀ ବାହାରିଛନ୍ତି ତା ଭିତରୁ ଅରୁଣ କୁମାର ମିଶ୍ରଙ୍କ ନାଁ ନେବି IAS, ତା ଭିତରୁ ଶ୍ରୀରାମ ପଣ୍ଡାଙ୍କ ନାଁ ନେବି, ସେ ଗୋଟେ କଳାକାର ଷ୍ଟେଟ ଲେଭେଲର କଳାକାର, ତ ଏଇଭଳି ବିଭିନ୍ନ ଛାତ୍ରଛାତ୍ରୀ ଅତି ଉଚ୍ଚ ପଦପଦବୀରେ ଅଛନ୍ତି।
1: ଏ ସମ୍ପର୍କରେ ଶହୀଦ ସ୍ମୃତି ସଂସଦର ସଭାପତି ମନୋରଞ୍ଜନ ତ୍ରିପାଠୀ କହିଛନ୍ତି,
4: ଗୋଟେ ବହୁତ ବୈଶିଷ୍ଟ୍ୟ ଅଛି ଏବଂ ସେଠି ଯିଏ ଆପଣ ଯାହାକୁ ପଚାରିବେ ନବରଙ୍ଗପୁର ମାଟିର ସମସ୍ତେ କହିବେ ଆମେ RCD ହାଇସ୍କୁଲ ଛାତ୍ର। ବିଭିନ୍ନ ସ୍କୁଲ ଗୁଡିକୁ ସରକାର ଐତିହ୍ୟ ଘୋଷଣା କରିଛନ୍ତି, ପ୍ରଥମ ଥର ପାଇଁ ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେ ମୂଲକର ଗୋଟିଏ ସ୍କୁଲକୁ ସରକାର ଯେଉଁ ଆଜି ଗୋଟେ ହେରିଟେଜ ଘୋଷଣା କରିବା ପାଇଁ ଯାଉଛନ୍ତି, ଆମେ ସମସ୍ତେ ଖୁସି ପ୍ରକଟ କରୁଛୁ ଏବଂ ଧନ୍ୟବାଦ ଦେଉଛୁ।
1: ନବରଙ୍ଗପୁରରେ ନିର୍ମାଣ ହେଉଛି ଅତ୍ୟାଧୁନିକ ଏ ଟାଇପ୍ ଅଟଳ ବସ୍ଷ୍ଟାଣ୍ଡ। ନବରଙ୍ଗପୁର ସହରର ପୁରୁଣା ବସ୍ଷ୍ଟାଣ୍ଡ ସ୍ଥାନରେ 43 crore ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଏ ଟାଇପ୍ ଅଟଳ ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ରାଜ୍ୟ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ବସ୍ଷ୍ଟାଣ୍ଡ ପରିସରରେ 93 ବାଣିଜ୍ୟିକ ଷ୍ଟଲ ଓ ଦୋକାନ ଗୃହ ନିର୍ମାଣ କରାଯାଉଛି। ଏହି ଦୋକାନଗୁଡ଼ିକୁ ଭଡ଼ାରେ ନେଇ ସ୍ଥାନୀୟ ଯୁବକ ଓ ଯୁବତୀମାନେ ସ୍ୱାବଲମ୍ବୀ ହେବା ସହ ନିଜ ଜୀବିକା ନିର୍ବାହ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ପୌରପାଳିକାର ଡଙ୍ଗରିଗୁଡ଼ାଠାରେ 90 lakh ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଆମ୍ଫି ଥିଏଟର ପାଇଁ ଶିଳାନ୍ୟାସ କରିଥିଲେ। ପରେ ମନ୍ତ୍ରୀ ମେଡିକାଲ ରୋଡ୍ରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ସାଇନ୍ବୋର୍ଡ ସ୍ଥାପନ, ଡଙ୍ଗରିସାହି 8 ୱାର୍ଡରେ ଗୋଶାଳା, ୱାର୍ଡ ନମ୍ଘର 4 କାଞ୍ଜି ଗୃହର ଶିଳାନ୍ୟାସ କରିଥିଲେ। ନିଶାମୁକ୍ତ ତଥା ସୁସ୍ଥ ଭାରତ ଗଠନର ଲକ୍ଷ୍ୟ ନେଇ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୁହିକ ସହଯୋଗ ଓ ସଚେତନତାର ଆବଶ୍ୟକତା ନେଇ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁଲିସ୍ ଅଧୀକ୍ଷକ ପାର୍ଥ କାଶ୍ୟପ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଫୁଲ୍ଲ କୁମାର ପାଢ଼ୀ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର କୁମାର ପାଲକା ଓ ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ନିଶା ସେବନର କୁପ୍ରଭାବ ଓ ଏହାର ନିରାକରଣ ପାଇଁ ସମାଜର ସବୁବର୍ଗ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।

ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣିଲେ ଜିଲ୍ଲା ହାଲଚାଲରେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଚାଷୀ ଭାଇଙ୍କ ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରୁଛନ୍ତି ଅରୁଣ ସିଂ ଏବଂ ସୁପ୍ରଭା ପାତ୍ର।

0: ଜୁହାର ଭାଇ ଜୁହାର।
1: ଜୁହାର ଜୁହାର ଜୁହାର ଜୁହାର। ଆରେ ଯେତିକି ଆମର ଚାଷୀ ଭାଇ ଭଉଣୀ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସବୁକୁ ମିଶାରୁ
0: ଜୁହାର।
1: ଯେ ଭଉଣୀ, ଗୋଟେ ଭଲ ଜିନିଷ ଗୋଟେ ମୁଁ ଏଇଟା ଦେଖୁଥିଲି
0: ଭାଇ। ସେତେବେଳେ କି ଗୋଟେ କାଗଜଟେ ଗୋଟେ ଧରି ଫଡ଼ ଫଡ଼ କରୁଛ?
1: ଏଇଟା ପରା ଗୋଟେ ବଢିଆ ଜିନିଷ ଗୋଟେ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବୋଲିକି ନା।
0: କିସ୍ଟା ଅଛି?
1: କିସ୍ଟା ବୋଇଲେ ଆମର ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ଗୁଡାକ କାର୍ଯ୍ୟକାରୀ ହେଉଛି ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ। ସେ ଭିତରେ ଗୋଟେ ଯୋଜନା ହେଉଛି ଆମର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା।
0: ସେ ଯୋଜନା କଣଟା?
1: ପ୍ରତ୍ୟେକ ଯୋଜନାର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ରହିଛି କି ନାହିଁ? ହେଲେ ଏଇ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଛି ବୋଇଲେ ଆମର କୃଷି କ୍ଷେତ୍ରରେ କେମିତି ଅଧିକ ପୁଞ୍ଜି ନିବେଶ ହୋଇପାରିବ। ଟଙ୍କା ପଇସା ଅଧିକ ଲାଗିଲେ ତ ଆମକୁ ଟିକେ ସୁବିଧା ସୁଯୋଗ ମିଳିବ, ଆହୁରି ଆମେ ଅଧିକ ଆମେ ଉତ୍ପାଦନକ୍ଷମ ହୋଇପାରିବା କି ନାହିଁ, ସେ ଉଦ୍ଦେଶ୍ୟରେ ପୁଞ୍ଜି ନିବେଶ ବୃଦ୍ଧି କେମିତି ହୋଇପାରିବ ତା ପାଇଁ ଯୋଜନା ରହିଛି। ତା ସହିତ କୃଷକମାନଙ୍କର ଆୟକୁ ବଢ଼ାଇବା ପାଇଁ, ଆହୁରି ଉତ୍ପାଦନକୁ ଅଧିକ କରିବା ପାଇଁ ବିଭିନ୍ନ ସବୁ ପଦକ୍ଷେପ ମିଶାରୁ ଏଇ ଯୋଜନା ମାଧ୍ୟମରେ ନିଆ ହେଉଛି। ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଆବଶ୍ୟକତା କି ନାହିଁ? ହେଲେ ଆମର ରାଜ୍ୟ ପାଇଁ ଆମର ଯେତିକି ଯାହା ସବୁ ଆବଶ୍ୟକତା ରହିଛି ଚାଷରେ, ସେଟା କେମିତି ପୂରଣ ହୋଇପାରିବ, ତା ପାଇଁ କ'ଣ ସବୁ ପ୍ରକଳ୍ପ ହାତକୁ ନିଆଯାଇ ପାରିବ, ତାର ପାଇଁ ମିଶାରୁ ସରକାର ଯୋଜନା କରୁଛନ୍ତି। ହେଲା, ଆହୁରି ତାର ସାଙ୍ଗକୁ ଆମେ ଯେତିକି ଫସଲ ମାନେ ଉତ୍ପାଦନ କରୁଛୁ, ଫସଲ ଜବର ଉତ୍ପାଦନ ହେଇଗଲା ତାର ବିକ୍ରି ବଟାର ସୁବିଧା ଯଦି ନଥିବ ବୋଲେ ଚାଷୀ ହଇରାଣ ହବ କି
0: ନାହିଁ?
1: ସେଟା ପାଇଁ ଅମଳ ପୂର୍ବରୁ ଆହୁରି ପରବର୍ତ୍ତୀ ସମୟରେ ଆମେ କେମିତି ଆମର ଫସଲକୁ ସଂରକ୍ଷଣ କରିକି ରଖିପାରିବା, ଆମ ପାଇଁ ବୋଲିକିନା ବଜାରର ସୁବିଧା କେମିତି କରାଯାଇପାରିବ ତାର ବିକ୍ରି ବଟା ପାଇଁ, ତାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ଏଇ ଯୋଜନା ମାଧ୍ୟମରେ, ବୁଝିଲ? ହେଲେ ଏମିତି ସବୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମାନେ ଏଇ ଯୋଜନା ମାଧ୍ୟମରେ ମିଳୁଛି। ଯେ ଏମିତି ସବୁ ଯୋଜନା ବିଷୟରେ ଅଧିକ ଜାଣିବାର ଅଛି ବୋଲି କିସ କରିବାର ଅଛି କି?
0: କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାର ଅଛି।
1: ଆମର ଗ୍ରାମ ସେବକ ବାବୁ ପାଖରେ ଅଛନ୍ତି, ତାଙ୍କୁ ପଚାରିବା। ନାଇଁ ବୋଲି ସୁବିଧା ଯଦି ହଉଛି ବୋଲେ ତମେ କହିଲା ରକମରୁ ଆମର କୃଷି ବିଭାଗକୁ ପଳେଇବା, ସିଧା ଯାଇକିନା ସେଠି ଯଦି ଆମେ କୃଷି ଅଧିକାରୀ ବାବୁମାନ ସାଙ୍ଗେ ଟିକେ ଯୋଗାଯୋଗ କରିବା ବୋଲେ ସେମାନେ ଆମକୁ ଏଇ ବିଷୟରେ ଭଲ ଲାଗିନା ବତେଇ ଦେବେ।
0: ଆହୁରି ଅଛି ନା ଆମର କୃଷିର ପୋର୍ଟାଲ ମାନ ସବୁ?
1: ହଇ, ସେଟା ଆମର ଏଇ ଯୋଉ ବୋଲେ ଇଣ୍ଟରନେଟ୍ ମାଧ୍ୟମରେ ଆମେ
0: ଦେଖିବା,
1: ସେଟା ମାନେ ପାଠୁଆ ଚାଷୀ ମାନେ ଏକା ପାରିବେ ବୋଲନି?
0: ନାଇଁ, ଆଜିକାଲି ସିନା ଚାଷୀ ପାଠୁଆ ନାହିଁ, ତାଙ୍କର ପିଲାମାନେ ତ ପାଠୁଆ ନା।
1: ସେଟା ମାତ୍ର ସତ କଥା ଗୋଟେ କହିଲ, ସେମିତି ମିଶାର ହେଇପାରିବ ଆକା? ଘରେ ବସିକିନା ଆମେ ଏଇ ସବୁ ଯୋଜନା ବିଷୟରେ ମିଶାର ଆମେ ଏଇ ମୋବାଇଲ ମାଧ୍ୟମରେ ହଉ କି କମ୍ପ୍ୟୁଟର ମାଧ୍ୟମରେ ହଉ ଆମେ ଜାଣିପାରିବା ନାଇଁ କି? ଯାହା ହଉ, ବଢିଆ କଥା କହିଲ ଯେ ଏଇଟା ଏକା ଶିକ୍ଷିତ ହେଲେ ଏଇଟା ଏକା ଲାଭ। ସେଟା ପାଇଁ ଆମେ ପାଠଶାଠ ପଢ଼ିବା କଥା, ଆମର ତ ଦିନ କାଳ ପଳେଇଲାଣି। ହେଲେ ଆମେ ଆମର ପିଲାମାନଙ୍କୁ ଯଦି ଭଲକି ଟିକେ ପାଠଶାଠ ପଢ଼େଇବା ବୋଇଲେ ଆଗକୁ ସେମାନେ ଶିକ୍ଷିତ ଚାଷୀ ହେଇକି ବାହାରିବେ, ଆହୁରି ଦେଶର ଆମର ଉନ୍ନତି ହେଇପାରିବ। ଚାଷ କ୍ଷେତ୍ରରେ ଆମେ ସମସ୍ତେ ଆଗକୁ ବଢ଼ିପାରିବା ନାଇଁ କି? ଯେ ଭଉଣୀ, ଏମିତି ଏକା ଚାଷରେ ଆଗକୁ ବଢ଼ିବା ପାଇଁ, ବିଭିନ୍ନ ଚାଷ ବିଷୟରେ ଭଲକି ଜାଣିବା ପାଇଁ ବୋଲିକିନା ଆମେ ସବୁଦିନ ଆମର କାର୍ଯ୍ୟକ୍ରମରେ କିଷ୍ଟା ରଖୁଛୁ କି?
0: ଚାଷୀ ଭାଇଙ୍କୁ ଦ୍ୱିପଦ କଥା।
1: ହେଲେ ଏଇ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଆଜି ମିଶା ଗୋଟେ ଭଲ ବିଷୟ କିଷ୍ଟା ଅଛି ପରା?
0: ହଇ ଅଛି,
1: ତମକୁ ତ ଦାୟିତ୍ୱ ଦିଆଯାଇଛି ପରା?
0: ହଇ,
1: କିଷ୍ଟା ଆଜି?

0: ଶୁଣେଇବ ତ
1: ଫସଲରେ କୀଟ ଆଉ ରୋଗ ତାର ନିୟନ୍ତ୍ରଣ କେମିତି କରିବା?
0: ଓହୋ,
1: ହେଲେ ଚାଲ ଶୁଣିବା
0: ବଢିଆ ଜିନିଷ ମାତ୍ର। କାହିଁକି ବୋଇଲେ ବର୍ଷା ଦିନ ଟିକେ ରୋଗ ପୋକ ବେଶୀ ଏକା, ହେଲେ ଏଇଟା ମାନେ କେମିତି ଆମେ ନିୟନ୍ତ୍ରଣ କରିପାରିବା ତା ବିଷୟରେ ଯଦି ଆମେ ଜାଣିବା ବୋଇଲେ ଏକା ଆମର ଫସଲକୁ ଆମେ ସୁରକ୍ଷିତ ରଖିପାରିବା,
1: ଆଉ ଦୁଇଟା ପାଚି ବି ଭଲ ପାଇପାରିବା।
0: ହେଲେ ତମେ ଆରମ୍ଭ କର, ଆମେ ସବୁ ବସିକିନା ଶୁଣୁଛୁ।
1: ହଁ ଚାଲ।
0: ହଉ
2: ସାର୍, ନମସ୍କାର।
3: ନମସ୍କାର।
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ହଁ ମ୍ୟାଡମ୍, ମୋ ନାଁ ରାଜେନ୍ଦ୍ର କୁମାର ପାଳ, ମୁଁ କୃଷି ବିଭାଗରେ ଏଗ୍ରିକଲଚର ଅଫିସର ଭାବେ ନିଯୁକ୍ତ କୋରାପୁଟ ବ୍ଲକରେ।
2: ହେଲେ ସାର୍, ଆଜିର ବିଷୟବସ୍ତୁ ହେଉଛି ଫସଲରେ କୀଟ ନିୟନ୍ତ୍ରଣ। ଫସଲରେ କୀଟ ନିୟନ୍ତ୍ରଣ କାହିଁକି ଆବଶ୍ୟକ ଆଉ କେମିତି କରିବା?
3: ଦେଖନ୍ତୁ ମ୍ୟାଡମ୍, ପ୍ରଶ୍ନ ତ ବହୁତ ଭଲ ପ୍ରଶ୍ନ କରିଛନ୍ତି, କାହିଁକି ନା ବର୍ତ୍ତମାନ ଆମର ଖରିଫ ଋତୁ ଚାଲିଛି। ଏଇଟା ଖରିଫ ଋତୁରେ ସାଧାରଣତଃ ଆମ ଅଞ୍ଚଳରେ ଅଧିକାଂଶ ଧାନ ଚାଷ କରାଯାଇଥାଏ। ଦେଖନ୍ତୁ ଏଠି ଯଦି କହିବା କୋରାପୁଟ ଜିଲ୍ଲାରେ ଯଦି କହିବା, ଜୟପୁର ସବ୍ ଡିଭିଜନ ଗୋଟେ ଅଛି, କୋରାପୁଟ ସବ୍ ଡିଭିଜନ ଗୋଟେ ଅଛି। ତ ଜୟପୁର ସବ୍ ଡିଭିଜନରେ ଯେହେତୁ କେନାଲ ଇରିଗେସନ୍ ର ଫାସିଲିଟି ଅଛି, ତେଣୁ ଏଠି ପ୍ରାୟତଃ ଧାନ ଚାଷ ହିଁ ହୁଏ। ଆଉ କୋରାପୁଟ ସବ୍ ଡିଭିଜନରେ ସେପଟେ ସେ ପାହାଡ଼ିଆ ଅଞ୍ଚଳ ଯୋଗୁଁ ସେପଟେ ମାଣ୍ଡିଆ ସୁଆ ଇତ୍ୟାଦି ଆମର ଅଣଧାନ ଫସଲ ହୋଇଥାଏ। ଏଠି କହିବାକୁ ଗଲେ ଧାନ ଚାଷ ଫସଲରେ ହିଁ ଏଇ ସମୟରେ ଖରିଫ ଋତୁରେ ଅଧିକାଂଶ କୀଟ ଲାଗିଥାନ୍ତି। କୀଟର ନିୟନ୍ତ୍ରଣଟା ଯଦି ଠିକ ସମୟରେ ଆମେ ନ କରିପାରିବା, ସିଏ ଆପଣଙ୍କର ଧାନ ଫସଲର ବହୁତ କ୍ଷତି କରିପାରେ। ତେଣୁ ଏଇ ଯୋଉ କୀଟ ନିୟନ୍ତ୍ରଣ କରିବା ପାଇଁ ସର୍ବପ୍ରଥମେ ଯଦି କହିବାକୁ ଗଲେ, ଆମେ ତ କୃଷି ବିଭାଗ ତରଫରୁ ପ୍ରତ୍ୟେକ ବର୍ଷ ଚାଷୀମାନଙ୍କୁ ଏଇ ସଚେତନତା କରାଇଥାଉ ଯେ କଣ ବୋଲିକି ନା, ଫାଷ୍ଟ ଖରାଟିଆ ଚାଷ କରିବା ପାଇଁ ଆମେ କହୁ ମ୍ୟାଡମ୍। ଖରାଟିଆ ଚାଷ କଲେ ଜମିର ମାଟିଟାକୁ ଯଦି ଓଲଟ ପାଲଟ କରିଦିଆଯାଏ, ତାହେଲେ ସେଥିରେ ଥିବା ଅନେକ ପ୍ରକାର ଛୋଟ ଛୋଟ ଅପକାରୀ କୀଟ ଆଉ ଜୀବାଣୁ ଭୂତାଣୁ ଯାହା ଯାହା ଥାନ୍ତି ସବୁ ଯାକ ମରିଯାଆନ୍ତି। ତ ସେଥିରେ ପ୍ରଥମ ନିୟନ୍ତ୍ରଣ ହେଇଥାଏ। ପରବର୍ତ୍ତୀ ଇଏରେ ନିୟନ୍ତ୍ରଣ ପାଇଁ କଣ ଦରକାର? ଏଇଟା ତ ଖରାଟିଆ ଚାଷ ଯୋଗୁଁ, ଖରାଟିଆ ଚାଷ ବାଦେ ଯଦି ଆପଣଙ୍କର ଯଦି ଚାଷ ଯେତେବେଳେ ଆରମ୍ଭ ହେଲା, ମନେକର ଗୋଟେ ଚାଷୀ ଚାଷ ଆରମ୍ଭ କରିଦେଲା, ଜମି ପ୍ରସ୍ତୁତ କରିଦେଇକି କାଦୁଅ କରିକି ଧାନ ଲଗେଇ ସାରିଲା ପରେ ଯଦି ତାର କୀଟ ଲାଗିଗଲା, ସେ ସମୟରେ ଆମେ ପୂର୍ବରୁ ଯଦି ପ୍ରସ୍ତୁତ କରିଥିବା ଜୈବିକ କୀଟନାଶକ ବ୍ୟବହାର କରିପାରିବା, କିମ୍ବା ତତ୍କ୍ଷଣାତ୍ ଯଦି ଦରକାର ବୋଲି କହିଲେ ରାସାୟନିକ କୀଟନାଶକ ହିଁ ବ୍ୟବହାର କରାଯାଇଥାଏ।
2: କୀଟ ଆକ୍ରମଣର ପ୍ରମୁଖ ଲକ୍ଷଣ ମାନ କଣ?
3: ହଁ, କୀଟ ଆକ୍ରମଣର ବୋଲେ ଦେଖନ୍ତୁ, ଯେମିତି ଆପଣଙ୍କର ତଳିଘରାରେ ଆରମ୍ଭ କରିକି ତଳିଘରା କରିଛନ୍ତି, ଧାନର ତଳିଘରା କରୁଛନ୍ତି, ଯୋଉଟାକୁ ପୋଲା ବୋଲି କୁହାଯାଏ, ପୋଲା ଘାରିରେ ଆପଣଙ୍କର କୀଟ ଲାଗିପାରେ, ଲିଫ୍ ଫୋଲ୍ଡର କିମ୍ବା କାଣ୍ଡବିନ୍ଧା ଲାଗିପାରେ, ଏବଂ ତଳିଘରାରୁ ଉତ୍ତାରିକିରି ମୁଖ୍ୟ ଜମିରେ ରୋପଣ କଲା ପରେ ମଧ୍ୟ ଆପଣଙ୍କର ପ୍ରଥମ ପର୍ଯ୍ୟାୟରେ ଲିଫ୍ ଫୋଲ୍ଡର ଗୋଟେ ଲାଗିଥାଏ, ଆଉ ଯୋଉଟାକି ପତ୍ର ମୋଡ଼ା ବୋଲି କୁହାଯାଏ, ଆଉ ଗୋଟେ ଲାଗିଥାଏ କାଣ୍ଡବିନ୍ଧା ବା ଷ୍ଟେମ୍ବରର ବୋଲି କୁହାଯାଏ। ଏଇ ଯୋଉ ଷ୍ଟେମ୍ବରର ଲାଗେ, ଏହାର କଣ ନା, ଏହା ପୂର୍ବରୁ ଚାଷୀ ଭାଇମାନେ ଆମର ଜାଣି ରଖିବା ଦରକାର ଯେ ସେ ଯୋଉଠି ଷ୍ଟେମ୍ବର ଲାଗିବ ତାର ପୂର୍ବରୁ ସେଠି ହଳଦିଆ କଲର ମାଛି ଗୋଟେ ଉଡୁଥିବ, ମାଛି ତ ନାହିଁ ଆମର ପ୍ରଜାପତି ପରା ଥିବ, ତାର ଦୁଇଟା ଡେଣାରେ ଦୁଇଟା କଳା ଚିହ୍ନ ଥାଏ, ଆଉ ସେ ସମାନ ଆମର ତୀରର ମୁନ ଯେଉଁଭଳିଆ ଥାଏ ଗୋଜିଆ ହେଇକି, ସେଇ ସେପରେ ଥାଏ ସେ କୀଟଟା। ତ ସିଏ ନା ମ୍ୟାଡମ୍ କଣ କରିବ, ଧାନ ଗଛର ଅଗପତ୍ରରେ ବସିବ, ଅଗପତ୍ରରେ ବସିକି ସେଠୁ ସିଏ ଥରକରେ 200-400 ପର୍ଯ୍ୟନ୍ତ ଅଣ୍ଡା ଦେବ। ଧରି ନିଅନ୍ତୁ 100 ଅଣ୍ଡା କି 200 ଅଣ୍ଡା ଯାହା ବଞ୍ଚିଗଲା, ସେତିକି ଅଣ୍ଡାର ବୋଲେ ଅଣ୍ଡାରୁ 100 ଛୁଆ ବାହାରିଲା ବୋଲେ ସେ 100 ଗଛକୁ ମାରିବ, ମାନେ କେତେ କ୍ଷତିକାରୀ, ବୁଝିପାରୁଛନ୍ତି ନା? ତ ସେ ପାଇଁ ଆମର କଣ କରିବାର ଅଛି ନା, ପୂର୍ବରୁ ଯଦି ହଳଦିଆ ମାଛି ଉଡିବାଟା ଜଣାପଡ଼ିଲାଣି ବୋଲେ ଆମେ ସେ ଅନୁସାରେ ସତର୍କ ହେଇଯିବା ଦରକାର। ପୁଣି କଣ ନା, ଆମେ ତ ଚାଷୀଙ୍କୁ ଏଇ ଯେ ସଜେସନ କରୁ ଯେ ରାସାୟନିକ କୀଟନାଶକ ମାରିବା ପୂର୍ବରୁ କଣ କରିବେ ନା, ପୋଲାଘାରିରୁ ପୋଲା ଉତାରିଲା ସମୟରେ ସେମାନେ ପୋଲାଘାରିର ମୁଣ୍ଡ ଛିଣ୍ଡେଇ ଦେବାକୁ ଆମେ କହୁଥାଉ। ମୁଣ୍ଡି ଛିଣ୍ଡେଇ ଦେବାଟା ବୁଝୁଛନ୍ତି ନା, ଧାନ ଗଛର ଯୋଉ ଉପର ପତ୍ର ଯାକ ଆମେ ଛିଡ଼େଇ ଦେବାକୁ କହୁଥାଉ। ସେଇଟା କଣ ନା, ସେ ଦେଖନ୍ତୁ ସେଇ ପୋକର ଲକ୍ଷଣ ହଉଛି ସିଏ ଧାନ ଗଛର ପତ୍ରର ଅଗ୍ରଭାଗରେ ହିଁ ଅଣ୍ଡା ଦେବ, ଯଦି ସେ ଛିଡ଼ି ଯାଇଛି ସେ ଅଣ୍ଡା ଦେବନି, ତାହେଲେ ବିନା ଔଷଧରେ ଅଧା ନିୟନ୍ତ୍ରଣ ହେଇଗଲା ଆମର। ସେଇ ଗୋଟେ ସିଏ ଯଦି ଥରେ ଦେଲାନି ଅଣ୍ଡା ଫଣ୍ଡା ଦେଲାନି ବୋଲେ ସେଇ 8-15 ଦିନ ଯଦି ମ୍ୟାନେଜ୍ ହେଇଗଲା ବୋଲେ ତାର ଗୋଟେ ସାଇକେଲ ବ୍ରେକ୍ ହେଇଗଲା ସେଠି, ତ ପରେ ଆଉ କିଛି ଅସୁବିଧା ହବ ନାହିଁ। ଇଏ ତ ଜୈବିକ ଉପାୟ, ଯୋଉଟାକି ଆମର ମେକାନିକାଲ ଆମେ ହାତରେ ଏଇଟା ଇଏ କରିପାରିବା। ଆଉ ଯଦି ଅଣ୍ଡା ପୁଞ୍ଜ କୋଉଠି ଦେଖୁଛନ୍ତି ବୋଲେ, ଅଣ୍ଡା ପୁଞ୍ଜ ଗୁଡାକ ଆପଣଙ୍କର ଧାନ ଗଛର ପତ୍ରରେ ଲାଗିଥିବ କେମିତି ନା, ଫେମ୍ପର ପରା ଲାଗିଥିବ, ସର୍ପର ଫେମ୍ପର ପରା ଲାଗିଥିବ ମ୍ୟାଡମ୍ ଉପରେ, ସେଇଟା ଲାଗିଛି ବୋଲି ଜାଣିବେ ଯେ ସେଠି ଅଣ୍ଡା ଦେଇଛି ସିଏ ବୋଲି, ସେଇଟା ଯୋଉଟା ଦେଇଛି ବୋଲେ ମଧ୍ୟ ସେ ପତ୍ର କାଢିକି ଛିଡ଼େଇ ଦେଇପାରିବ।

0: ଏଇଟା ଯାକ ଆମ ଚାଷୀ ଭାଇ ମାନେ ସାଧାରଣତଃ ଯଦି ଧାନ କିଆରୀରେ ବୁଲିକି ଦେଖୁଥିବେ ବୋଲି ଦେଖିପାରିବେ। ତ ୟା ପରେ ଆପଣଙ୍କର ଯଦି ଆଗକୁ ଯଦି ବଢିଗଲା ତାହେଲେ ଆପଣ ରାସାୟନିକ କୀଟନାଶକ ହିଁ ବ୍ୟବହାର କରିବେ, ଯେମିତିକି ଆପଣଙ୍କର କାଣ୍ଡବିନ୍ଧା ପୋକ ଲାଗିଲା ବେଲେ ପକେଇ ପାରିବେ। ବର୍ତ୍ତମାନ ଆସୁଛି ଆପଣ ଫିପ୍ରୋନିଲ 5% SC ବୋଲି ଆସୁଛି ମ୍ୟାଡମ, ସେଇଟା ଗୋଟେ ଲିଟରକୁ 2 ml ରୁ 3 ml ପର୍ଯ୍ୟନ୍ତ ପକେଇ ପାରିବେ। ଆମର ଗୋଟେ ଏକର ପାଇଁ ବୋଲିକି 200 ଲିଟର ପାଣିର ରେକମେଣ୍ଡେସନ ଅଛି। 200 ଲିଟର ପାଣି ବୋଲେ ଗୋଟେ ଲିଟରକୁ ଯଦି 2 ml, 200 ଲିଟର ପାଣିକୁ 400 ml, ଆମେ ଗୋଟେ ଟାଙ୍କିରେ 15 ଲିଟର ପାଣି ଧରେ। ତ 15 ଲିଟର ପାଣି ଧରୁଛି ବୋଲେ 15 × 2 ସେମାନେ 30 ml ପକେଇ ପାରିବେ, 30 ରୁ 40 ml ପର୍ଯ୍ୟନ୍ତ ପକେଇ ପାରିବେ ଗୋଟେ ଟାଙ୍କିରେ ପକେଇକି ସ୍ପ୍ରେ କରିପାରିବେ। ତ ୟା ବାଦେ ମଧ୍ୟ ଆହୁରି ଆପଣଙ୍କର ଫ୍ଲୁବେଣ୍ଡିଆ ମାଇଡ଼ ଅଛି, 1 gram ପକେଇ ପାରିବେ ସେଟା 1 ଲିଟରକୁ। ତାପରେ କ୍ଲୋରାଣ୍ଟ୍ରାନିପ୍ରୋଲ ବୋଲିକି ଅଛି, ସେଇଟା ମଧ୍ୟ ଆପଣ ଗୋଟେ ଏକରକୁ 4 kg ରୁ 4.5 kg ପକେଇ ପାରିବେ। ଏଇଭଳିଆ ସବୁ ଅଛି, ଚାଷୀ ଭାଇମାନେ ଯୋଗାଯୋଗ କରିକି ପାରିବେ ଆମର ନିକଟସ୍ଥ କୃଷି ବିଭାଗୀୟ ଅଧିକାରୀ କିମ୍ବା କ୍ଷେତ୍ର କର୍ମଚାରୀମାନଙ୍କୁ ଯୋଗାଯୋଗ କରିକି ମଧ୍ୟ ସବୁ ସୁବିଧା ନେଇପାରିବେ।
1: ହେଲେ ସାର୍, ଫସଲକୁ କୀଟଠାରୁ ରକ୍ଷା କରିବାର ପ୍ରାକୃତିକ ଉପାୟ ମାନେ କଣ ଅଛି କି?
0: ପ୍ରାକୃତିକ ଉପାୟ ମାନେ ଦେଖନ୍ତୁ, ଯେମିତିକି କହିଲି ଏଇ ଯୋ ଧାନର ଇଏ ଛିଡେଇବାଟା କେମିତି କରିପାରିବା, କିମ୍ବା ପ୍ରାକୃତିକ ଉପାୟ ବୋଲି କହିଲେ ଆପଣଙ୍କର ଜୀବାମୃତ, ବୀଜାମୃତ, ଅମୃତ ପାଣି ଏଗୁଡା ସବୁ ଯାକ ଆମର ଅଛି, ଯୋଉଟାକି ଆମର ନିମ ତେଲ, ନିମ ପିଡିଆ ଏଗୁଡାକ ସବୁ ବ୍ୟବହାର କରିକି ମଧ୍ୟ କରିପାରିବା ଯେ। କିନ୍ତୁ କଥା କଣ ବୋଲେ, ଏଇ ଯୋ ଜୈବିକ ଇଏରେ ଯୋଉଟା ତିଆରି କରିବାକୁ ପଡେ ନା, ସେଟା ମ୍ୟାଡମ ପୂର୍ବ ପ୍ରସ୍ତୁତି ଦରକାର ତା ପାଇଁ। ଦେଖନ୍ତୁ, ଆପଣ ଚାଷ କରିବେ ବୋଲିକି ମନସ୍ଥ କରିଛନ୍ତି ବୋଲେ, ମନେକର ଜୁନ ମାସରେ ଆପଣ ଚାଷ କରିବେ ବୋଲି ଇଏ କରିଛନ୍ତି, ତାହେଲେ ମେ ମାସ ଲାଷ୍ଟ ବେଳଠୁ ଆପଣ ତିଆରି କରି ଆରମ୍ଭ କରିବାର ଅଛି ଗୁଡାକ, କାହିଁକି ନା ଏଗୁଡା ସମୟ ସାପେକ୍ଷ। ଆପଣ ପୂର୍ବରୁ ତିଆରି କରି ରଖିଥିବେ ବୋଲେ ଜମିରେ ପ୍ରୟୋଗ କରିପାରିବେ। କିନ୍ତୁ ଯେତେବେଳେ ଆମର ଚାଷୀ ଭାଇମାନଙ୍କ ପାଖରେ କଣ ଦେଖାଯାଏ ନା, ବେଢା ଯେତେବେଳେ ଲାଗିଗଲା ସେତେବେଳେ ସେମାନେ ଖୋଜି ହେବେ। ତ ସେଇ ତତ୍କ୍ଷଣାତ୍ ବୋଲି କହିଲେ ମ୍ୟାଡମ ଆମେ ଏଇଟା ଆଣିକି ତିଆରି କରିକି ସେତେବେଳେ ଆମେ ପକେଇ ପାରିବା କି? ସେତେବେଳେ ତ କୀଟ ସବୁ ନଷ୍ଟ କରିଦେଇଥିବ,
1: ଆମ ପାଖରେ ସମୟ ବି ନଥିବ।
0: ଆଜ୍ଞା ଆଜ୍ଞା, ସେ ପାଇଁ ବୋଲିକି ଆମେ କଣ କରିବାର ଅଛି ନା, ଯଦି ଜୈବିକ ଉପାୟକୁ ଯିବା ବୋଲେ ପୂର୍ବ ପ୍ରସ୍ତୁତି ଦରକାର। ଯଦି ପୂର୍ବ ପ୍ରସ୍ତୁତି ହେଇନାହିଁ ଲାଗିଗଲା, ତାହେଲେ ତତ୍କ୍ଷଣାତ୍ ଯଦି ପ୍ରୟୋଗ କରିବାର ଅଛି ରାସାୟନିକ ହିଁ ପ୍ରୟୋଗ କରିବା ବାଞ୍ଛନୀୟ।
1: ହେଲେ ରାସାୟନିକ କୀଟନାଶକ ବ୍ୟବହାର ସମୟରେ କେଉଁ କେଉଁ ପ୍ରତି ସାବଧାନ ନେବା ଉଚିତ?
0: ଭଲ କ୍ୱେଶ୍ଚିନ୍ କଲେ ମ୍ୟାଡମ। ରାସାୟନିକ ପ୍ରୟୋଗ ସମୟରେ ଆପଣ ଦେଖନ୍ତୁ, ଖରାବେଳ ଟାଇମ୍ରେ ମାରିବେ ନାହିଁ।
1: ଆଚ୍ଛା,
0: ପବନ ଯୋପଟେ ବହୁଛି ତାର ବିପରୀତ ଦିଗରେ ସ୍ପ୍ରେ କରିବେ,
1: ନହେଲେ ମୁହଁକୁ ପଳେଇ ଆସିବ,
0: ମୁହଁକୁ ଆସିଯିବ। ସ୍ପ୍ରେ କରିବା ସମୟରେ କୌଣସି ମାସ୍କ ଫାସ୍କ ମୁହଁରେ ଲଗେଇବେ, ହାତରେ ଗ୍ଲୋଭ୍ସ ବ୍ୟବହାର କରିବେ, ଆଖିରେ ଚଷମା ପିନ୍ଧିକି ଇଏ କରିବେ। ଗାଁ ଗହଳିରେ ଲୋକ ଏଗୁଡାକ ଇଏ ନକଲେ ମଧ୍ୟ ମୁଣ୍ଡରେ ଟାୱେଲଟେ ଭିଡ଼ି ଦେଇକି ଚଷମାଟେ ଲଗେଇ ଦେଇକି ବି ନାକରେ ଗୋଟେ ମାସ୍କ ଲଗେଇ ବି କରିପାରିବେ। ହାତରେ ମଧ୍ୟ ଆମେ ମାସ୍କ କହୁଛୁ ମ୍ୟାଡମ, ମାସ୍କ ଯଦି ଇଏ ହେଇପାରୁନି ବୋଲେ ପଲିଥିନ ଜରି ଫରିରେ ମଧ୍ୟ ହାତକୁ ଘୋଡ଼େଇକି ବି ବ୍ୟବହାର କରିପାରିବେ। କିନ୍ତୁ ମୁଁ ଏଠି ଆପଣଙ୍କ ମାଧ୍ୟମରେ ମୁଁ ଚାଷୀ ଭାଇମାନଙ୍କୁ ସୂଚାଇ ଦେବାକୁ ଚାହେଁ, ଏବଂ ମୁଁ ଗୋଟେ ଅନୁରୋଧ ବି କରିବାକୁ ଚାହେଁ, କୀଟନାଶକ ଗୋଳେଇଲା ବେଳେ ଜମା ସେଥିରେ ହାତ ବୁଡ଼େଇବେନି, ମାନେ ଟାଙ୍କିରେ ଇଏରେ ଯାହା ବି ଗୋଳଉଛନ୍ତି ବାଡ଼ିରେ କି ଘାଣ୍ଟିବେ କିମ୍ବା ମଗ୍ ଫଗ୍ ଇଏ କରିକି ବାହାର କରିବେ। ବହୁତ ଜାଗାରେ ଆମେ ଦେଖୁଛୁ ମ୍ୟାଡମ ହାତ ମାରିକି ସେମାନେ ଗୋଳାନ୍ତି, ତେଣୁ ଏଗୁଡାକ ସବୁ ସତର୍କତା ଟିକେ ଅବଲମ୍ବନ କରିବା ଦରକାର ଆଉ।
1: ଆଚ୍ଛା, କୀଟନାଶକର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା କୁପ୍ରଭାବ ମାନେ କଣ ପଡିଥାଏ କି?
0: ହଁ, କୀଟନାଶକ ଶୁଣନ୍ତୁ, ରାସାୟନିକ କୀଟନାଶକ ବୋଲି କହିଲେ ହିଁ ସେଟା ଯେହେତୁ କୀଟକୁ ମାରିବା ପାଇଁ ବ୍ୟବହାର କରାଯାଏ, ସେଇଟା ଗୋଟେ ୱାନ୍ ଟାଇପ୍ ଅଫ୍ ପଏଜନ୍, ବୁଝିପାରୁଛନ୍ତି ନା? ଏବେ ଶୁଣନ୍ତୁ, ଆମେ ଯେମିତି ମଣିଷକୁ ଦେହ ରୋଗ ହେଲେ ଯୋଉଟା ଦଉଛେ ସେଟାକୁ କୁହାଯାଏ ଔଷଧ, କାହିଁକିନା ରୋଗରୁ ଭଲ କରିବା ପାଇଁ ବ୍ୟବହାର ହଉଥିବା ଯୋଗୁଁ ସେଟା ଔଷଧ ଏଇଟା। କିନ୍ତୁ କୀଟକୁ ଭଲ କରିବା ପାଇଁ ପକାଉନି ନା, କୀଟକୁ ନାଶ କରିବା ପାଇଁ ପକାଉଛି, ତାହେଲେ ଏଇଟା କଣ ହେଲା? ପଏଜନ୍। ତ ପଏଜନ୍ ଯେତେବେଳେ ଲେଖା ହେଇଛି ତାହେଲେ ସେଟା ସବୁବେଳ ପାଇଁ ଖରାପ ହିଁ ଖରାପ, ବୋଲେ ଆମ ଶରୀର ପ୍ରତି ମଧ୍ୟ ସେ ବିପଦ। ଅତ୍ୟଧିକ ମାତ୍ରାରେ ବ୍ୟବହାର କଲେ କଣ ହବ ନା, ତାର ରେସିଡୁଆଲ ଇଫେକ୍ଟଟା ଯୋଉ ଖାଦ୍ୟରେ ଆମେ ପକଉଛେ ସେଥିରେ ରହିଯିବାର ସମ୍ଭାବନା ଅଛି, ଯୋଉଟାକି ସେଟା ଖାଇବା ଦ୍ୱାରା ପରବର୍ତ୍ତୀ ସମୟରେ ଆମ ଶରୀରରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିପାରେ। ଯେମିତିକି ମୁଁ ଗୋଟେ ଏକ୍ସାମ୍ପଲ ଦଉଛି, ଆମର ଆଗରୁ ଗୋଟେ ଆସୁଥିଲା ମ୍ୟାଡମ ଏଣ୍ଡୋସଲଫାନ ବୋଲି, ଯୋଉଟାକି ବର୍ତ୍ତମାନ ନାହିଁ, ସେଇଟା ଯେତେବେଳେ ଥିଲା, ଏଇଟା ମୁଁ କଲେଜ ପଢିଲା ବେଳର କଥା କହୁଛି। ତ ଏଣ୍ଡୋସଲଫାନରେ କଣ ଥିଲା ନା, ତାର ବିଷାକ୍ତ ପ୍ରଭାବ ଏତେ ଅଧିକ ଥିଲା ଯେ ସେଇଟାକୁ ଗୋଟେ ଜମିରେ ପ୍ରୟୋଗ ହେଇଥିଲା, ସେ ଜମିରେ ପ୍ରୟୋଗ ହେଇଥିବାଟା ସେଥିରୁ ଯୋଉ ଧାନ ଗଛ ବାହାରିଲା, ସେ ଧାନ ଗଛର ଯୋଉ ନଡା ଅଛି, ଗାଈ ସେ ନଡା ଖାଇଛି, ଗାଈର କ୍ଷୀର ବାହାରିଛି, ସେ କ୍ଷୀର ଗୋଟେ ଛୁଆ ଖାଇଛି, ସେ ଛୁଆ

0: ଇଣ୍ଡୋସଲ୍ ଫାଣ୍ଡର ଇଏ ବାହାରିଲା, ମାନେ କେତେ ଦୂର ତାର ବିଷାକ୍ତ ପ୍ରଭାବ ଥିଲା, ସେଗୁଡ଼ାକ ସବୁ ବ୍ୟାନ୍ କରିଦିଆଯାଇଛି। ତ କହିବାର ଅର୍ଥ ହେଉଛି ଅଧିକନ୍ତୁ ଏବେ ଯେତିକି ନ୍ୟୁ ଜେନେରେସନ୍ ପେଷ୍ଟିସାଇଡ୍ ବାହାରିଛି ଏଗୁଡ଼ାକ ସେ ମାତ୍ରାରେ ତ କ୍ଷତିକାରକ ନୁହଁ, କାହିଁକି ନା ଏଇଟା ଆପଣଙ୍କର ଇନସେକ୍ଟର ଲକ୍ଷଣକୁ ଦେଖିକି ତା ଅନୁସାରେ ପ୍ରଭାବ ପକେଇବ, ସେ ହିସାବରେ ନୂଆ ନୂଆ ନ୍ୟୁ ଜେନେରେସନ୍ ପେଷ୍ଟିସାଇଡ୍ ବାହାରିଛି। କିନ୍ତୁ ଫିର୍ ବି ଆପଣଙ୍କର ପ୍ରଶ୍ନ ହିସାବରେ କୌଣସି ଜିନିଷ ଅଧିକ ପ୍ରୟୋଗ କରିବା ଭଲ ନୁହଁ, ଆମ ଶରୀରକୁ ମଧ୍ୟ ଯେତିକି ଖାଦ୍ୟ ଦରକାର ତାଠୁ ଯଦି ଆମେ ଅଧିକ ଖାଇବା ବୋଲେ ତ ଆମକୁ ଫୁଡ୍ ପଏଜନ୍ ହଉଛି, ଡିସେଣ୍ଟ୍ରି ହଉଛି ନା। ଠିକ ସେମିତି ଅତ୍ୟଧିକ ମାତ୍ରାରେ ପ୍ରୟୋଗ କରିବା ଦ୍ୱାରା କେତେବେଳେ କେତେବେଳେ ଦେଖନ୍ତୁ କୋଉଠି ଯଦି ଟିକେ ହେଭି କନସେନ୍ଟ୍ରେସନ ରେ ପଡିଗଲା, ଟିକେ ଅଧିକ କନସେନ୍ଟ୍ରେସନ ରେ ପଡିଗଲା ବୋଲେ ଗଛ ପୋଡି ମିଶା ଯାଇପାରେ।
1: ଠିକ ଅଛି ସାର୍, ଆପଣ ଆମ କାର୍ଯ୍ୟକ୍ରମରେ ବହୁମୂଲ୍ୟ ସମୟ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ସାର୍।
0: ନମସ୍କାର।
2: ଶୁଣିଲ ନା ଭାଇ,
3: ବଢିଆ କଥା ମନ ତ କହିଲେ ଆଜ୍ଞା। ତମି ସାର୍ ଗୋଟେ ଗୋଟେ ପଚାରିଲ ଆକା, ଭଲ କଥା ମାନେ କହିଲେ। ହେଲେ ଆମେ ଆଜ୍ଞା କହିଲା ରକମର ଯଦି ଚାଷରେ ସେମିତି ପଦକ୍ଷେପ ନେବା ବୋଇଲେ ଆମେ ଆମର ଫସଲକୁ ସୁରକ୍ଷିତ ରଖିପାରିବା, ଆହୁରି ତାହିଁରୁ 2 ପଇସା ଅଧିକ ରୋଜଗାର କରିପାରିବା।
2: ସତ କଥା କାଜେ ଭାଇ, ହେଲେ ଆମେ କଥାବାର୍ତ୍ତା ହେଉ ହଉ, ଇଆଡେ ଟିକେ ବୈଠକରେ ବସି ବସି ବିଜାର ଲାଗିଲାଣି, କଣ ବ୍ୟବସ୍ଥା ହେଇଛି କି?
3: ବିଜାର ଲାଗିଲାନି ବୋଲେ ଦେଖ, ଦିନ ଯାକ ଆମେ ପରିଶ୍ରମ କରୁଛୁ, ଆହୁରି ବର୍ଷା ଦିନ ଟିକେ ଅଧିକ ପରିଶ୍ରମ ଆଗା,
2: ତାରେ ଉଦା ହେଇଗଲା ତ ଆହୁରି ବିଜାର
3: ଲାଗୁଛି। ହେଲେ ଟିକେ ସେଟା ପାଇଁ ସମସ୍ତଙ୍କର ମନ ଶ୍ରଦ୍ଧା କରିବା ପାଇଁ ଆମେ ସବୁଦିନ ଗୋଟେ ଗୀତର ବ୍ୟବସ୍ଥା କରିଥାଉଛୁ ଏଠି। ହେଲେ ଆଜି ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଗୋଟେ ବଢିଆ ଗୀତ ଗୋଟେ ବ୍ୟବସ୍ଥା ହେଇଛି, ଆଗ ଶୁଣିଦେବା ତାପରେ ଆମେ ବାକିଟା ଶୁଣବା।
2: ଚାଲ ଶୁଣିବା।
3: ହଉ

0: ବଢିଆ ଲାଗିଲା ଭାଇ ଗୀତ ଶୁଣିକି
1: ନେକି
0: ଏଇ
1: ଏବେ ଆମେ ଅଣ୍ଟା ଭିଡିକିରି ଉତରବାରଛି ସାଙ୍ଗେ ସାଙ୍ଗେ ଚାଷ କାମରେ
0: ଏଇ ଗୀତରେ ତ କହୁଛି ଆଉ ଆସିଲା ଆସିଲା ଚାଷ ସମୟ
1: ଆଉ କି ସ
0: ବର୍ଷା ହେଲା ବୋଲେ ସମୟ ଆମର ପଳେଇ ଆସିଲା
1: ଏବେ ଦେଖ ଯାହାର ପାଣିର ସୁବିଧା ଅଛି ସିଏ ସିନା ବର୍ଷ ଜାଗାରେ ଚାଷ କରୁଛି ମାତ୍ର ଯାହାର ପାଖରେ ପାଣି ନାହିଁ ସେ ବର୍ଷା ଦିନ କଥା ଜଗି ଥାଉଛି ବର୍ଷା ଆଇଲା ବୋଲେ ସାଙ୍ଗେ ସାଙ୍ଗେ ଅଣ୍ଟା ଭିଡିକିନା ଯଦି ସବୁ ସମାନ ଟାଇମରେ ଆମେ ନିଭିଡ଼େଇ ଦେବା କାମ ବୋଲେ ଚାଷରୁ ଆମେ ଭଲ ଲାଭ ପାଇପାରିବା କଥାର ଅଛି କି ନାହିଁ ଚାଷ ତର ତର
0: ବଣିଜ ମଠ
1: ହଁ ସେ ଅନୁସାରେ ଆମକୁ କାମ କରିବାକୁ ପଡ଼ ହେଲେ ଭଉଣୀ ଏଇଟା ତ ବଢିଆ ଗୀତ ଗୋଟେ ଶୁଣିଦେଲୁ ଏବେର ବଢିଆ କଥାବାର୍ତ୍ତା ମିଶା ଗୋଟେ ଅଛି ବୋଇଲେ ଆମେ ସବୁଦିନ ଗୋଟେ ଚାଷୀ ବାର କଥା ଶୁଣୁଛୁ କି ନାହିଁ ହେଲେ ନବରଙ୍ଗପୁର ଜିଲ୍ଲା ବାଟେ ଏଇ ମଝିରେ ଯାଇଥିଲି ସେଠି ଗୋଟେ ଭଲ ଚାଲାକି ଚାଷୀ ସାଙ୍ଗରେ ଗୋଟେ କଥାବାର୍ତ୍ତା ହେଲି ହେଲେ ତାର ସାଙ୍ଗେ କଥାବାର୍ତ୍ତା ହେଇଥିଲି ସେଟା ବସିକିରି ଏବେ ଶୁଣବା
0: ଚାଲ
2: ବାବୁ ତମର ନା କିନା
3: ମୋର ନା ଦୁର୍ଜନ ମାଲି
2: ଗାଁ
3: ଜାନିଗୁଡ଼ା
2: ଜାନିଗୁଡ଼ା ବୋଲେ ଏଇଟା କୋଉ ପାଖରେ
3: କଙ୍ଗରା ପଞ୍ଚାୟତ ଜାନିଗୁଡ଼ା
2: ତ ଆମର ନବରଙ୍ଗପୁର ଠୁ କେତେ କିଲୋମିଟର ହବ ଏଇଟା
3: ଇତିନୁ 12-13 କିଲୋମିଟର ହବ
2: କାମ କରୁଛ ଟିଚ
3: କ'ଣ ଚାଷବାସ କାମ କରୁଛୁ ଆମେ
2: ଯିବା
3: କରୁଛୁ ଆମେ
2: କେତେ ପ୍ରକାର ଜମି ଅଛି
3: ଜମି ଅଛି ଆମର 5-6 ଏକର ଅଛି
2: କି ରକମର ଜମି ଏଇଟା
3: ସେଟା ଧାନ ହେବ ଆଖୁ ହେବ ଭେଣ୍ଡି ହେବ ବାଇଗଣ ହେବ ଖଣ୍ଡ ମରିଚ ହେବ
2: ବୋଲେ ଟିକେ ଭଟା ରକମର ଜମି ମିଶାର ଅଛି ଆହୁରି ଖାଲି ଜମି ମିଶାର
3: 22 ଦୁଇ ରକମ ଜମି 2-3 ରକମ ଜମି ଅଛି ଆମର
2: 2-3 ରକମ 5 ଏକର ଜମି ଅଛି ବୋଇଲେ ଯେ 5 ଏକରରୁ କେତେ ଜାଗାରେ ତମେ ଧାନ କରୁଛ କେତେ ଜାଗାରେ ଆଉ ଅନ୍ୟ ଫସଲ କରୁଛ
3: ଧାନ ଗୋଟେ 2-3 ଏକର କରୁଛୁ ଆଜ୍ଞା ଆରି ପନିପରିବା ଗୋଟେ 2 ଏକର ଗୋଟେ ଭେଣ୍ଡି 10 ସେଣ୍ଟ 20 ସେଣ୍ଟ 50 ସେଣ୍ଟ ଗୋବି ଏମିତି କରିକିରି ଆମେ ଚଲଉଛେ ଆରି
2: ଯେ ଖାଲି ବର୍ଷା ଚାଷ ହେଉଛି ନା ଖରାଦିନ ମିଶା
3: ଖରା ଚାଷ ହେଉଛି
2: ବୋଲେ ପାଣିର ସୁବିଧା କିଛି ଅଛି
3: ପାଣି ତ ନଦୀ ନାଳଗା
2: ନଦୀରେ ପାଣି
3: ଚଢେଇକିରି କରୁଛେ ମଟର ସଙ୍ଗେ
2: କେମିତି ଧାନ ଲଗେଇଲଣ କି କେମିତି
3: ଧାନ ଏବେ ରୁଆ ନାଇଁ ରୁଆ ଚାଲିଲା ଏବେ ଆର ଏବେ ବାଇଗଣ ମୂଷା କୁଡ଼ା ବନ ଚାଲିଛେ ମରିଚ ହୁଡ଼ା ଚାଲିଛେ ଭେଣ୍ଡି ହୁଡ଼ା ଚାଲିଛେ କୁଣ୍ଡା ବି ହୁଡ଼ା ଚାଲିଛେ ଆରେ ଭାଇ ଲୋକ ମରିଚ ମୂଷା ଆଗର ବାଟେ ତଲବାର ହେଇଛେ
2: ଆଚ୍ଛା ବୋଲେ ଧାନ ବୋଲେ କି ଧାନ ନେଇଛ କେତେ ଦିନିଆ ଧାନ ଏଇଟା
3: ଏଇଟା 90 ଦିନିଆ ଧାନ
2: ଆଗରୁ କେବେ କରୁଥିଲ ଏଇଟା କି ଏସ କରୁଛ
3: ନାଇଁ କରତେ ଆନୁଛା ଏହା ଡିବାରଲା ଧାନ କରୁଛି ଦୁଇ ଧାନ ଛାଡ଼ିଦେଲୁ ଟିକେ ଅମଲ ବେଶୀ ଦେଇଛି ନା କି ନାଇଁ
2: ତାହେଲେ ଧାନ ଛଡ଼ା ତମେ ଯେଉଁ ଆହୁରି ଅନ୍ୟାନ୍ୟ ପନିପରିବା ଚାଷ ମିଶା କରୁଛି ବୋଲ ଧାନରେ ବେଶୀ ଲାଭ ମିଳୁଛି କି ପନିପରିବାରେ
3: ପନିପରିବା ବେଶୀ ଆଜ୍ଞା ପନିପରିବା ବସି ବୋଲେ ଆଜ୍ଞା ପରବର୍ତ୍ତୀ ଜଣ ଫିଙ୍ଗି ଦେବାକୁ ବି ଏସବୁ ସେଟା ଆମକୁ 20-25 ଟଙ୍କା ବିକିଲୁ ଜଣଟା ଭଲ କରି ବିକିବାଟା 50-60 ଟଙ୍କା ସେ କିଲୋ ବିକିଲୁ ବହୁତ ଲାଭ ଦେଖେ ସେଟା ମରିଚ ବାଇଗଣ ଏଇଟା ମାନେ ବେଶୀ ଲାଭ ଦେଖେ ସେ ଆମକୁ ଧାନ ଚାଷ ଆଣି ଯେତିକି ବୋଲି ସେ ଡଣ୍ଡା ଧାନ ଇଧାନ କ'ଣ ନେଇ ଦେଖେ
2: ହେଲେ ପନିପରିବା ଉପରେ ତମେ ଟିକେ ବେଶୀ ଗୁରୁତ୍ୱ ଦେଉଛ
3: ପନିପରିବା ବେଶୀ ଆଜ୍ଞା ରାତି ଦିନ ଖଟୁଛେ ତାହେଲେ ଆମେ
2: ପନିପରିବା ଚାଷରେ ଲାଭ ମିଳିବାକୁ ହେଲେ କି କି ବିଷୟ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ
3: କିଛି ନାହିଁ ଟଲି ପକେଇବୁ ପାଗ ଧରିକିରି
2: ତଳି ବୋଲେ ଏବେ ହାଇବ୍ରିଡ୍ ତଳି ଅଛି ଦେଶୀ ରକମ ତଳି ଅଛି
3: ଦେଶୀ ଏବେ ଛାଡ଼ିଦେଲୁ ସବୁ
2: ହାଇବ୍ରିଡ୍ ହେଲେ ତଳି ଆଣିଲ ତା ପଛେ
3: ଟଳି ଆଣିଲେ ଟଳି ପକେଇବୁ ଟଳି ରୋପାରି ଯାଇଛି 21-22 ଦିନ ରୋପୁ ଟଳି ରୋପିକରି 10-12 ଦିନ ହେଇଗଲେ 10 ଦିନ
2: ବିହନ ଯେଉଁ ଆଣିଛ କି ନାଇଁ ଆଗ ହାଇବ୍ରିଡ୍ ବିହନ କିଣିକିରି ଆଣିଲ ଆଣିଲା ପରେ ତାକୁ ବିଶୋଧନ କରିକିରି ଇଏ କରୁଛ କି
3: ବିଶୋଧନ କରାଗ ନାହିଁ ସେମାନେ କରିବ ଏଇଟା
2: ଆଗରୁ ବିଶୋଧନ ହେଇକି
3: 10 ଗ୍ରାମ ଲଗାଇଛି ତାକୁ ଘାରି ବାନ୍ଧିଦେବୁ ଘାରି ବାନ୍ଧିକିରି ପକାଇଦେବୁ ପକେଇକିରି ଉପରେ ଖତ ବି ଦେବୁ ଖତ ବି ଡାବି ଦେବୁ ଆର୍ ତାର ଆର୍ ଡାଲ ଡାବୁ ଡାଲ ଡାବିକିରି 2 ରାତି ଗଲା ବାହାରେ ଡାଲୁ ଗାଡ଼ିଦେବୁ ଡାଲୁ ଗାଡ଼ିଲେ ଛୋଟ ଛୋଟ ହେଇଛି 2 ରାତି କି 3 ରାତି କି ହେଲେ ଡେଙ୍ଗିଯିବ ସେ ଢୁଲି ଯେଉଁ ଗତ ଲଡ଼ାକୁ ଦେବ ନାହିଁ ଭଙ୍ଗିଯିବ
2: କି କି ସାର ଦେବାକୁ ପଡୁଛି
3: ଲଡ଼ା ବେଲା ଗୋଟେ ଗୋଟେ ଡିପି ଦେଉଛେ ଆରି ପାଣି ଦେଇକିରି ରଖି ନେଉଛେ ଆରି
2: ଆଉ ପରେ ଆର୍ ଦେବାକୁ ପଡୁଛି କି
3: ଆରି ପରେ

0: 10 ଦିନ ଗଲେ କୁଶବୁ, 10-12 ଦିନ କୁଶିଦେଲେ ଆହୁରି ଗୋଟେ 5-6 ଦିନ 3-4 ଦିନ ଛାଡ଼ିଦେବୁ, ଛାଡ଼ିଦେଲେ ଆହୁରି ଡିବି ବୁନ୍ଦ ଛାଡ଼ିକରି ଖଣ୍ଡ ଖଣ୍ଡେ ବେରନେ ଦେବୁ, ଦିଗରେ ପାଣି ଦେବୁ, ପାଣି ଦେଇକରି ଆହୁରି ଗୋଟେ 3 ପାଣି ଟକାଇ ଦେବୁ, ଆହୁରି କୋଡ଼ବୁ, କୋଡ଼ିକରି ଆହୁରି ଭଲ ବୁନ୍ଦ ଉସିଆରି ଯାଇଛି, 3 ପାଣି 15 ଦିନ ପଳେଇଛି, ଗୋଟେ ଟିକେ ଡେଙ୍ଗିଛି, ଗୋଟେ କୋଡ଼କା ମାରିବୁ, ଆହୁରି କୋଡ଼ିକରି ଆହୁରି ଗୋଟେ ମାଡ଼ ପାଣି ଦେବୁ, ଆହୁରି ଗୋଟେ ମାଡ଼ କରିବୁ, ଦୁଇ ହୁଡ଼ା କରିବୁ, ଆହୁରି
1: ବୋଲେ ଏବେ ଲଗାଇବାଠୁ ଧରିକିରି ଅମଳ ହେଲା ଭିତରେ କେତେଥର ତମେ ସାର ଦେଉଛ?
0: ସାର ଦେବାଟା ପ୍ରଥମ ମାଡ଼ ଗୋଟେ ମାଡ଼ ଦେଇଦେଉଛେ, ଆହୁରି ଦ୍ୱିତୀୟ ମାଡ଼ ଦେଉଛେ, ଆହୁରି ଯଦି ନାଇଁ ହେଲା ବୋଲେ ଆହୁରି ଉର୍ଲିକରୁ ସାର ଗୋଟେ ମାଡ଼ ଦେଉଛନ୍ତି, 3 ମାଡ଼ ଦେଉଛ,
1: ଦରକାର ହେଲା ବୋଲି 3 ମାଡ଼ ନାଇଁ ବୋଲି 2 ମାଡ଼ରେ
0: 2 ମାଡ଼ରେ ହେଇଯାଇଛି।
1: ଆମର ଶୀତ ଦିନରେ ଯେତିକି ପନିପରିବା ଭଲ ହବ, ବର୍ଷା ଦିନରେ ସେତେ ହେଇପାରିବ ନାହିଁ, ଏବେ ବର୍ଷା ଦିନ କି ତମେ ପନିପରିବା ନେଇଛ?
0: ଏବେ ବାଇଗଣ ନେଉଛେ, ମରିଚ ନେଲୁଛେ, ସେଦିନ ବର୍ଷା କୁଣ୍ଡା ବି ନେଲୁଛେ, ଏକା ଆମର ଜୟଯୁଗ ଚାଷ
1: ହେଲେ ବର୍ଷା ପାଇଁ ବୋଲି କି ବ୍ୟବସ୍ଥା କରିଛ? ଖାଲ ଜମିରେ ତ ହବ ନାହିଁ, ଡିପ୍ ଜମି କରିବାର ଅଛି, ବେଡ୍ କରିବାକୁ ପଡ଼ିବ, ନାଇଁ
0: ପାଣି ଗୋଟେ ଟୋପା ଜମାଇ ଦେବୁନି ଆମେ ଡାଇରେକ୍ଟ ସାର, ଏବେ ଇବାଡ଼େ ଆଜ୍ଞା ଗୋଟେ ଫୁଟ ଛାଡ଼ିଦେବୁ, ଆଜ୍ଞା ଗୋଟେ ଫୁଟ ଛାଡ଼ିକି ଆଜି ଗୋଟେ ଫୁଟ ଡିପ୍ ମାରିବୁ, ମଝିରେ ସାର ଝିକରି ବୁଲାବୁଲି କରିବୁ।
1: ଏବେ ବାବୁ କୁହାହଉଛି ଯେ ରାସାୟନିକ ସାର, ରାସାୟନିକ ଔଷଧମାନଙ୍କୁ ଟିକେ କମ୍ ବ୍ୟବହାର କରିକି ଜୈବିକ ସାର ମାନେ ଅଧିକ ଦେବା ପାଇଁ କୁହାହଉଛି।
0: କବେ ସିନା ଏଟା ନାଇଁ ଦେବାର ଆଜ୍ଞା, ଆମେ ଡିଏପି ପଟାସ ୟୁରିଆ ଏଇଟା ୟୁଜ୍ କରୁଛୁ ଆମେ ବେଶୀ, ଇଜ୍ ଦ ମେନ୍ ଖତ।
1: ହଉ ଧନ୍ୟବାଦ ଭାଇ।
2: ହେଲା କି
3: ହଇ ବଢିଆ କହିଛନ୍ତି, ସେ ଧାନ କମ କରିଛନ୍ତି ମାତ୍ର ପନିପରିବା ଚାଷ ଯୋଉ ପ୍ରକାର କରିଛନ୍ତି ଖୁସି ଲାଗିଲା।
2: ଦେଖ ଆଜିକାଲି ଆମେ ଧାନ ଅପ୍ରବଳ ପଚେଇ ସାରିଲୁଣି, ଆହୁରି ଅପ୍ରବଳ ଆମର ପାଖରେ ମହଜୁଦ ହେଇକି ଅଛି ମିଶା, ଏବେ ହଉଛି ପନିପରିବା ଯୋଉ ଚାଷୀ ଭାଇ ମାନେ ଟିକେ କରୁଛନ୍ତି କି ଅନ୍ୟାନ୍ୟ ଫସଲ ଚାଷ କରୁଛନ୍ତି ବୋଲେ ଜବର ଲାଭ ପାଉଛନ୍ତି, ମାତ୍ର କରି ଜାଣବାର ଅଛି ନାଇଁ କି, ସମାନ ଟାଇମରେ ଆମେ କରବାର ଅଛି, ସମାନ ରକ୍ଷଣାବେକ୍ଷଣ କରବାର ଅଛି, ଆହୁରି ତାର ସାର ଯେତିକି ଦେବା କଥା ସେଟା ଦେବାର ଅଛି, ମାଟି ପରୀକ୍ଷା କରିକିରି ଚାଷ କରବାର ଅଛି, ଏମିତି ବିଭିନ୍ନ ଉପାୟ ଯାକ ଅଛି ନାଇଁ କି, ତାକୁ ଧରିକିନା ଯିଏ ଚାଷବାସ କଲା ବୋଇଲେ
3: ସେ ଭଲରେ ପଡିଲା।
2: ହେଲେ କିସ ବୋଲୁଛ
3: ସାର, ଏମିତି ତ କଥାବାର୍ତ୍ତା ହଉଥିବା, ଆମର ବି ଇଆଡେ ବର୍ଷା ଆସିଲାଣି, ହେଲେ ଉଠିବା
2: ହଇ ଉଠିବା ଯେ ଆସିଲାଣି ଏକା ଯେ, ତମେ ଛତା ଆଣିଛ କି ନାଇଁ?
3: ନାଇଁ ଛତା ଆଣିଛି।
2: ବର୍ଷା ଦିନ ଦେଖ ଯୁବାଟ ଯିବ ଛତା ନହେଲେ ସେ ରେନକୋଟ ପରାଟା କୋଉଟା ମିଶାର ଧରିକିରି ଏକା ବାହାରବ। ମାତ୍ର ଆର ଗୋଟେ କଥା, ଏଇ ଯୋଉ ସତର୍କବାଣୀ ବାରମ୍ବାର କୁହାହଉଛି ବିଜୁଳି ଘଡ଼ଘଡ଼ି କଥା, ସେଟା ସବୁବେଳେ ଧ୍ୟାନ ରଖିନି ଏକା ଯିବ, ଯୁବାଟ ବାହାରିଲେ ମିଶାର ଦେଖିବ ଯଦି ସେମିତି କିଛି ସୂଚନା ରହିଛି ଯେ ନାଇଁ ବିଜୁଳି ଘଡ଼ଘଡ଼ି ହେବାର ଅଛି ସମ୍ଭାବନା ବୋଇଲେ
3: ଆମେ ସଜାଗ ହେଇଯିବାର,
2: ନିରାପଦ ସ୍ଥାନକୁ ଆମେ ପଳେଇବାର ଅଛି ହେଲା। ହେଲେ ଆଉ କଥାବାର୍ତ୍ତା ହେବା ନାହିଁ, ସମୟ ହେଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।

ଶୁଣୁଥିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ଅରୁଣ କୁମାର ସିଂ ଏବଂ ସୁପ୍ରଭା ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8 ବାଜିବାକୁ ଯାଉଛି। ଶୁଣନ୍ତୁ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଓଡ଼ିଆରେ ଆଲୋଚନା। କୋରାପୁଟର ଶୈବପୀଠ ଗୁପ୍ତେଶ୍ୱର ଏବଂ ଦର୍ଶନୀୟ ସ୍ଥାନ ଭୀମଖୋଜ, ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି, ପଢ଼ି ଶୁଣାଉଛନ୍ତି ପରେଶ କୁମାର ରଥ।
1: ଶ୍ରାବଣ ମାସ ଭାରତୀୟ ପରମ୍ପରାରେ ଏହା ଅନ୍ୟ ଏକ ଧାର୍ମିକ ମାସ। ଶ୍ରାବଣ ମାସ ଆସିଲେ ଶିବଭକ୍ତ ଓ ମହାଦେବ ଉପାସକମାନେ ତତ୍ପର ହୋଇଯାଆନ୍ତି। ମହାଦେବଙ୍କ ପୂଜା ଅର୍ଚ୍ଚନା ପାଇଁ ବିଶେଷ ଭାବରେ ପୂଜା କରାଯାଏ ମହାଦେବଙ୍କୁ ବିଭିନ୍ନ ପ୍ରକାର ଅଭିଷେକ, ରୁଦ୍ରାଭିଷେକ ଓ ଜଳାଭିଷେକ। ଆଜିର କୋରାପୁଟ ଅତୀତର ରାମାୟଣ ବର୍ଣ୍ଣିତ ଦଣ୍ଡକାରଣ୍ୟ ଏବଂ ମହାଭାରତ ବର୍ଣ୍ଣିତ ଅଟାବିକ ରାଜ୍ୟର ଅଂଶବିଶେଷ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ କୋରାପୁଟ ଥିଲା ବିଜାଗାପାତମ ଜିଲ୍ଲାର ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ଅଞ୍ଚଳ। ରାଜ୍ୟ ଥିଲା ନନ୍ଦପୁର ଜୟପୁର। ନନ୍ଦପୁରରୁ ରାଜଧାନୀ ସ୍ଥାନାନ୍ତରିତ ହୋଇ ଜୟପୁରକୁ ରାଜଧାନୀ କରାଗଲା। ଶିଳାବଂଶୀ ନରପତିମାନଙ୍କ ପରେ ସୂର୍ଯ୍ୟବଂଶୀୟ ନରପତିମାନେ 508 ବର୍ଷ ଧରି 1443 ମସିହାଠାରୁ 1951 ମସିହା ପର୍ଯ୍ୟନ୍ତ ନନ୍ଦପୁର ଓ ଜୟପୁର ରାଜ୍ୟକୁ ଶାସନ କରିଥିଲେ। ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଜୈନ, ବୌଦ୍ଧ, ଶୈବ, ଶାକ୍ତ ଓ ଶ୍ରୀଜଗନ୍ନାଥଙ୍କ ଧର୍ମ ପୂଜା ପରମ୍ପରା ହୋଇଆସିଛି। ସୂର୍ଯ୍ୟବଂଶୀୟ ରାଜା ବୀରବିକ୍ରମ ଏହି ଅଞ୍ଚଳକୁ 1648 ମସିହା ପରେ ଶାସନ ଆରମ୍ଭ କରିଥିଲେ। 1669 ମସିହା ପର୍ଯ୍ୟନ୍ତ ସେ ଶାସନ କରିଥିଲେ ଏବଂ ବୀରବିକ୍ରମଦେବ ଶାସକଙ୍କ ସମୟରେ ହିଁ ଗୁପ୍ତେଶ୍ୱର ପୀଠ ଲୋକଲୋଚନକୁ ଆସିଥିଲା। ଜୟପୁର ରାଜ୍ୟର ପ୍ରମୁଖ ପର୍ବପର୍ବାଣୀ ମଧ୍ୟରେ ରଥଯାତ୍ରା, ଦୋଳ ପୂର୍ଣ୍ଣିମା, ହୋଲି, ଦଶହରା ଏବଂ ଗୁପ୍ତେଶ୍ୱର ପୀଠର ମହାଶିବରାତ୍ରି ଅନ୍ୟତମ। କେବଳ ଆଦିବାସୀ ବର୍ଗ ହିଁ ଏଠାର ମୂଳ ଅଧିବାସୀ। ଓଡ଼ିଶା ରାଜ୍ୟରେ ବହୁଚର୍ଚ୍ଚିତ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରୁ ଅଧିକାଂଶ କୋରାପୁଟ ଅଞ୍ଚଳରେ ହିଁ ବସବାସ କରନ୍ତି। ପ୍ରକୃତି କୋଳରେ ବଞ୍ଚି ରହି ଏମାନେ ନିଜ ସଭ୍ୟତା, ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଉଜ୍ଜୀବିତ କରି ରଖିଛନ୍ତି ଏବଂ ବିଭିନ୍ନ ପୂଜା ପର୍ବପର୍ବାଣୀରେ ନିଜ ସ୍ୱତନ୍ତ୍ର ନିଆରା ପରମ୍ପରା ଅବଲମ୍ବନ କରନ୍ତି। 1700 ଶତାବ୍ଦୀରେ ଜଣେ ବ୍ୟାଧ ଶିକାର ସମୟରେ ଗୁପ୍ତେଶ୍ୱର ପୀଠର ସନ୍ଧାନ ପାଇ ସେ ସମୟରେ ରାମଗିରି ଥାନାଦାରଙ୍କୁ ଜଣାଇଥିଲା। ସେ ସମୟରେ ଥାନାଦାର ଗଡ଼ିଏ ପାତ୍ର ଏହା ଜାଣିବା ପରେ ଜୟପୁର ରାଜା ବୀରବିକ୍ରମଦେବଙ୍କ ନିକଟକୁ ସୂଚନା ଦେଇଥିଲେ ଏବଂ ମହାରାଜା ମହାଦେବଙ୍କୁ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ କରି ଗୁପ୍ତେଶ୍ୱର ମନ୍ଦିରର ଅଧିଷ୍ଠିତ କରାଇଥିଲେ। ରାଜଶାସନ ଲୋପ ପରେ ପବିତ୍ର ଗୁପ୍ତେଶ୍ୱର ପୀଠ ଦେବତର ବିଭାଗ ଅଧୀନସ୍ଥ। ଜୟପୁର ରାଜବଂଶର ଶେଷ ରାଜା ମହାରାଜା ବିକ୍ରମଦେବ ବର୍ମାଙ୍କ ସମୟରେ ଏ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥାରେ ଉନ୍ନତିର ପରିଲକ୍ଷିତ ହୁଏ। ବିକ୍ରମଦେବ ବର୍ମାଙ୍କ ସମୟରେ ବିଭିନ୍ନ ପ୍ରମୁଖ ମନ୍ଦିରଗୁଡ଼ିକର ପରିଚାଳନା ଓ ତଦାରଖର ପରିବର୍ତ୍ତନ ଆସିଥିଲା ଏବଂ ରାଜଶାସନ ପରଠାରୁ ଦେବତର ବିଭାଗ ଏହିସବୁ ମନ୍ଦିରଗୁଡ଼ିକର ତତ୍ତ୍ୱାବଧାନ ଓ ତଦାରଖ କରୁଛନ୍ତି। ଶ୍ରୀ ଗୁପ୍ତେଶ୍ୱର ପୀଠକୁ ନେଇ ଅନେକ ପୌରାଣିକ ଆଲୋଚନା ରହିଛି। ଶିବ ପୁରାଣରେ ମହାଦେବଙ୍କ ଗୁପ୍ତ ଅବସ୍ଥାନକୁ ନେଇ ବିଶେଷ ଲେଖା ଅଛି। ବିଜ୍ଞ ଓ ପଣ୍ଡିତମାନେ ଏ ବିଷୟରେ କହନ୍ତି, ଥରେ ଦେବଦେବ ମହାଦେବ ଓ ଶନିଦେବଙ୍କ ମଧ୍ୟରେ ତର୍କ ବିତର୍କ ହେଲା। ଶନିଦେବ ମହାଦେବଙ୍କୁ କହିଲେ ଯେ ମୋ ଦୃଷ୍ଟି ଓ ଦଶାରୁ କେହି ବି ମୁକ୍ତି ପାଇପାରିବେ ନାହିଁ। ଏହାର ପ୍ରତ୍ୟୁତ୍ତରରେ ମହାଦେବ ସ୍ପଷ୍ଟ କଲେ ଯେ ମୋ ଉପରେ କାହାର ପ୍ରଭାବ କେବେ ପଡ଼ିପାରିବ ନାହିଁ। ଶନିଦେବ କହିଲେ, ଆଗାମୀ 3 ଦିନ ତୁମକୁ ମୋ ଦଶା ଭୋଗ କରିବାକୁ ପଡ଼ିବ। ମହାଦେବ ଆଗାମୀ 3 ଦିନ ଗୁପ୍ତରେ ଅବସ୍ଥାନ କରିବାକୁ ସ୍ଥିର କଲେ। ସେ ନିଜକୁ ଜଙ୍ଗଲ, ବରଫ ପାହାଡ଼, ପର୍ବତ ଗୁମ୍ଫା ଓ ସମୁଦ୍ର ଗର୍ଭ ତଳେ ରଖିବାକୁ ସ୍ଥିର କଲେ। ହରହର ମହାଦେବଙ୍କ ଭକ୍ତମାନେ ସ୍ୱୟଂ ବିଷ୍ଣୁଦେବ ମଧ୍ୟ ମହାଦେବଙ୍କୁ ଦର୍ଶନ ପାଇପାରିଲେ ନାହିଁ। ପ୍ରଥମ 2 ରାତ୍ରି ପରେ ତୃତୀୟ ରାତ୍ରି ମହାଦେବଙ୍କ ପାଇଁ ବହୁତ ଅସହ୍ୟ ହେଲା। ଏହି ଅସହ୍ୟ ଅବସ୍ଥାରେ ତୃତୀୟ ରାତ୍ରି ହେଲା ମହାଶିବରାତ୍ରି। ରାତ୍ରର ଶେଷ ପ୍ରହରରେ ମହାଦେବଙ୍କୁ ସୂଚନା ଆସିଲା, ଭଗବାନ ବିଷ୍ଣୁ ଶ୍ରୀହରି ମହାଦେବଙ୍କୁ ସାକ୍ଷାତ କଲେ। ଏହି ତିଥି ହରିହର ଭେଟ ଭାବେ ପୂଜାର୍ଚ୍ଚିତ। ଯେତେବେଳେ ମହାଦେବ ଶନିଙ୍କୁ ସାକ୍ଷାତ କରି ଜଣାଇଲେ ଯେ ତାଙ୍କୁ 3 ଦିନ ଶନି ଦଶା କରିପାରିଲେ ନାହିଁ, ସେ ସମୟରେ ଶନିଦେବ ମୂର୍ଖୀଭାଷୀ ପ୍ରତ୍ୟୁତ୍ତର ଦେଲେ ଯେ ଶନି ଦଶା ନହେଲେ କେଉଁ କାରଣରୁ ଦେବଦେବ ମହାଦେବ ଭୋକ ଉପାସରେ 3 ଦିନ ଭକ୍ତଙ୍କଠାରୁ ଦୂରରେ ଗୁମ୍ଫା ମଧ୍ୟରେ ସମୟ ଅତିବାହିତ କଲେ।

ଏଠାକୁ ଯାତ୍ରା କରିବା ପାଇଁ ପୂର୍ବେ ମୁଖ୍ୟ ରାସ୍ତା ଥିଲା ବଡ଼ଦୁଆର। ରାମଗିରିର ଘଞ୍ଚା ଜଙ୍ଗଲ ମଧ୍ୟରେ ପ୍ରବେଶ କରିବା ପାଇଁ ଏହି ପଥ ଦୁଇ ପାହାଡ଼ ସନ୍ଧି ମଧ୍ୟରେ ଅବସ୍ଥିତ। ଜଙ୍ଗଲ ମଧ୍ୟକୁ ପ୍ରବେଶ ଓ ଜଙ୍ଗଲର ଏହା ହିଁ ଏକମାତ୍ର ବାହ୍ୟ ପଥ। ବଡ଼ଦୁଆର ପରେ ଡାଲଖାଇ ଦେବୀଙ୍କ ଆସ୍ଥାନ। ଏଠାରେ ଦେବୀଙ୍କୁ ଗଛ ଡାଳଟିଏ ସମର୍ପଣ କରି ଭକ୍ତ ଓ ଗୁପ୍ତେଶ୍ୱର ଯାତ୍ରୀମାନେ ମଙ୍ଗଳ ମାନସିଥାନ୍ତି। କେବଳ ଶଗଡ଼ ହିଁ ଥିଲା ସେ ସମୟର ଏକମାତ୍ର ଯାନବାହନ। କୋଟପାଡ଼ରୁ ରାମଗିରି ଆସିବା ପାଇଁ ଘୋଡ଼ାଘାଟ ଓ ହଳଦୀକୁଣ୍ଡ ଗ୍ରାମେ ଦେଇ ରାମଗିରିଠାରେ ପହଞ୍ଚୁଥିଲେ ଭକ୍ତଗଣ। ବ୍ରିଟିଶ ଶାସନ କାଳରେ ଗୋରାସାହେବମାନେ ଲୋକଙ୍କ ଦ୍ୱାରା ବୁହା ହୋଇ ଏହି ଅଞ୍ଚଳ ଯାତାୟତ କରିବା ବେଳେ ଏ ଅଞ୍ଚଳରେ ଏକ ଯାତ୍ରୀ ନିବାସକୁ ମଙ୍ଗଳାବାଡ଼ କୁହାଯାଏ। ସେ ଏବେ ବି ନିରବଚ୍ଛିନ୍ନ ଭାବରେ ଏଠି ମଙ୍ଗଳା ମାଝିଗୁଡ଼ା ଭାବରେ ପରିଚିତ ରହିଛି। ଗୁପ୍ତେଶ୍ୱରକୁ ପଡ଼ୋଶୀ ବସ୍ତର ରାଜ୍ୟରେ ଶ୍ରୀ ଗୁପ୍ତେଶ୍ୱର ପୀଠକୁ ଗୁପ୍ତକେଦାର ନାମରେ ପ୍ରସିଦ୍ଧି ଲାଭ କରିଛି। ବସ୍ତରରୁ ଗୁପ୍ତେଶ୍ୱର ପୀଠକୁ ଆସିବା ପାଇଁ ସୁର୍ଲି ଦେଇ ଗୁଲମି ଗ୍ରାମ ପକ୍ଷରୁ ମୁର୍ତ୍ତାହାଣ୍ଡି ଖୋସରାଖଡ଼ ଡୁମାପେଢ଼ି ପରେ ସିଧାସଳଖ ହଳଖଞ୍ଜି ଦେଇ ଗୁପ୍ତେଶ୍ୱର ପୀଠରେ ପହଞ୍ଚିପାରନ୍ତି। ବର୍ତ୍ତମାନ ଗୁପ୍ତେଶ୍ୱର ପୀଠକୁ ସବୁଦିନିଆ ଯାତାୟତ ରାସ୍ତା ନିର୍ମାଣ ହୋଇସାରିଛି। ବିଗତ 25 ବର୍ଷ ପୂର୍ବେ ଅଗ୍ରସର ଯୁବ ମଞ୍ଚ ତରଫରୁ ଏଠାକୁ ବୋଲବମ୍ ଯାତ୍ରା ଆରମ୍ଭ ହୋଇଥିଲା। ଶିବଭକ୍ତମାନଙ୍କର ଜଳାଭିଷେକ, ଶିବଲିଙ୍ଗରେ ଜଳଦାନ, ମହୁଦାନ ଆଉ ଦୁଗ୍ଧଦାନ, ଏହାକୁ ଜଳାଭିଷେକ କୁହାଯାଏ। ମାତ୍ର କଳସୀ ମାଠିରେ ପାଣି ନାହିଁ, ତାକୁ ଶିବଲିଙ୍ଗରେ ଅର୍ପଣ କରିଥାନ୍ତି। ବୋଲବମ୍ ଭାବରେ ଏହା ପରିଚିତ। ଧୀରେ ଧୀରେ ଗୁପ୍ତେଶ୍ୱର ପୀଠ ପ୍ରସିଦ୍ଧି ଲାଭ କରୁଛି। କଥିତ ଅଛି, ଭଗବାନ ପ୍ରଭୁ ଶ୍ରୀରାମଚନ୍ଦ୍ର ଲଙ୍କା ଯାତ୍ରା ସମୟରେ ଗୁପ୍ତରେ ମହାଦେବଙ୍କୁ ପୂଜା କରିଥିଲେ ଏବଂ ରାମଗିରି ଅଞ୍ଚଳରେ ଅବସ୍ଥାନ କରିଥିଲେ। ସେଥିପାଇଁ ରାମଗିରି ନାମରେ ଏହି ସ୍ଥାନ ନାମିତ। ରାମଗିରିଠାରୁ 16 କିଲୋମିଟର ପରେ ପବିତ୍ର ଗୁପ୍ତେଶ୍ୱର ପୀଠ। ଗୁପ୍ତେଶ୍ୱର ପୀଠରୁ ଦୁର୍ଗମ ଆଉ ଏକ ପୀଠ ଅଛି, ଯାହାକୁ ଆଦିବାସୀ ଭାଷାରେ ବାଦଲିପାର କହନ୍ତି। ବାଦଲିପାର ଘଞ୍ଚ ଜଙ୍ଗଲ ମଧ୍ୟରେ 3ଟି ନଦୀ ଅତିବାହିତ କରିବା ପରେ ପଡ଼େ। ଏହି ଦୁର୍ଗମ ଘଞ୍ଚ ଜଙ୍ଗଲ ପାହାଡ଼ ପର୍ବତକରେ ରାସ୍ତା ଦେଇ ଏହି ପୀଠକୁ ଲୋକ ପହଞ୍ଚି ପୂଜା କରନ୍ତି। ଏହି ପୀଠ ଧବଳେଶ୍ୱର ନାମରେ ପ୍ରସିଦ୍ଧ। ବିଭିନ୍ନ ସ୍ଥାନରେ ଏହାକୁ ଯୋଗେଶ୍ୱର ଓ ପାତାଳେଶ୍ୱର ବି କହନ୍ତି। ଦୁର୍ଗମ ଅଞ୍ଚଳରେ ଜନଜାତି ହିଁ ବନବାସୀ ହିଁ ଏଠାରେ ପୂଜା କରନ୍ତି। ଗୁପ୍ତେଶ୍ୱର ପୀଠରେ ମଧ୍ୟ କାମଧେନୁ, ପାରାଭାଡ଼ି, ସ୍ୱର୍ଗଦ୍ୱାର ରହିଛି ବୋଲି ବିଶ୍ୱାସ ଅଛି। କାମଧେନୁ ସ୍ତନରୁ ଯେଉଁ ଜଳ ନିର୍ଗତ ହୁଏ ତାକୁ ହାତରେ ଲାଭ କଲେ ଯେଉଁମାନଙ୍କର କନ୍ୟା ପୁତ୍ର ସନ୍ତାନ ନ ହୁଏ ସେମାନଙ୍କୁ ହୁଏ ବୋଲି ବିଶ୍ୱାସ ରହିଛି। ଜୟପୁର ସହରରୁ 21 କିଲୋମିଟର ଦେଇ ବୈପାରୀଗୁଡ଼ା ଏବଂ ସେଠାରୁ 22 କିଲୋମିଟର ରାମଗିରି ଯାତ୍ରା କରିବା ପରେ ରାମଗିରିରୁ ପୁଣି ଗୁପ୍ତେଶ୍ୱର 16 କିଲୋମିଟର, ସେଠୁ ଆପଣ ବଦଲିପାର ଯିବା ପାଇଁ 22 କିଲୋମିଟର ଯାତ୍ରା କରିବାକୁ ପଡ଼େ। ଦୁର୍ଗମ ଅଞ୍ଚଳ ଶ୍ରୀ ଗୁପ୍ତେଶ୍ୱର ପୀଠରୁ ବହିଯାଇଛି ସାବରୀ ନଦୀ। ସାବରୀ ନଦୀର ଅପର ପାର୍ଶ୍ୱରେ ପଡ଼ୋଶୀ ବସ୍ତର ରାଜ୍ୟ। ବସ୍ତରରୁ ଗୁପ୍ତେଶ୍ୱର ପୀଠକୁ ଆସିବା ପାଇଁ ଯାତ୍ରୀମାନେ ସୁର୍ଲି ଦେଇ ଗୁଲମି ଗ୍ରାମ ପାଖରୁ ମୁର୍ତ୍ତାହାଣ୍ଡି ଓ ଖସରା ଖଡ଼କ ଡୁମାଯୋଡ଼ି ଏବଂ ସିଧାସଳଖ ହଳଦୀକୁଣ୍ଡ ଦେଇ ଗୁପ୍ତେଶ୍ୱର ପୀଠରେ ପହଞ୍ଚିଥାନ୍ତି। ବଡ଼ଦୁଆର ମୁଖ୍ୟ ରାସ୍ତାରୁ କାନ୍ଦୁଲିବେଡ଼ା ଦେଇ ରାମଗିରି ଛକ ପ୍ରାୟ 7 କିଲୋମିଟର ହୁଏ। ବଡ଼ଦୁଆରଠାରୁ ଜଙ୍ଗଲ ରାସ୍ତାରେ ଦୁରୁ ଆଦିବାସୀ ସମ୍ପ୍ରଦାୟଙ୍କ ମୁଖ୍ୟ ହଳଦୀକୁଣ୍ଡ ଗ୍ରାମ ବସତି। କେବଳ ରାଜ୍ୟରେ ନୁହେଁ, ରାଜ୍ୟ ବାହାରୁ ଅନେକ ଭକ୍ତ ଏଠାରେ ପହଞ୍ଚି କେବଳ ଗୁପ୍ତେଶ୍ୱର ପୀଠ ଦର୍ଶନ ନୁହେଁ, ଏ ଅଞ୍ଚଳର ଜନଜାତି ସଂସ୍କୃତି ପରମ୍ପରାକୁ ନେଇ ଗବେଷଣା ଜାରି ରଖନ୍ତି। ଏହି ରାଜ୍ୟରେ ବହୁ ସଂଖ୍ୟକ ଆଦିବାସୀ ଜନଜାତି ବସ କରୁଥିବା ବେଳେ ସେମାନେ ପ୍ରକୃତି କଳରେ ନିଜକୁ ହଜାଇ ସଭ୍ୟତା ଓ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ଓଡ଼ିଶାର ଭୂସ୍ୱର୍ଗ କହିଲେ କୋରାପୁଟକୁ ବୁଝାଇଥାଏ ଏବଂ ଏଠାରେ ବସବାସ କରୁଥିବା ଆଦିବାସୀ ଜନଜାତିମାନେ ହିଁ ନିଜ ପାରମ୍ପରିକ କୃଷି ପ୍ରଣାଳୀରେ ପ୍ରାକୃତିକ ସବୁଜିମା, ମୃତ୍ତିକା, ଜଙ୍ଗଲ ସଂରକ୍ଷଣ ଓ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା କରି ଆସିଛନ୍ତି। କୋରାପୁଟ ଅଞ୍ଚଳ ପୌରାଣିକ ରାମାୟଣ ବର୍ଣ୍ଣିତ ଦଣ୍ଡକାରଣ୍ୟ ରାଜ୍ୟର ଅଂଶବିଶେଷ। ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜ ଭାଇ ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ସହ 14 ବର୍ଷ ବନବାସ ଏହି ଅଞ୍ଚଳରେ କଟାଇଥିବା କଥିତ ଅଛି ଏବଂ ଏହାର ପ୍ରମାଣ ସ୍ୱରୂପ ଚିତ୍ରକୂଟ, ରାମଗିରି ଇତ୍ୟାଦି ସ୍ଥାନ ଦଣ୍ଡାୟମାନ। ଏହି ଅଞ୍ଚଳ ରାମାୟଣ ବର୍ଣ୍ଣିତ ଦଣ୍ଡକାରଣ୍ୟ ଓ ମହାଭାରତ ବର୍ଣ୍ଣିତ ଅଟବିକା ରାଜ୍ୟର ଅଂଶବିଶେଷ। ଏହାର ପ୍ରମାଣ ସ୍ୱରୂପ ଅନେକ ସ୍ଥାନରେ ପ୍ରଭୁ ଶ୍ରୀରାମ, ଭାଇ ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ସହ ବନବାସ କଟାଇଥିବା ପ୍ରାମାଣିକ ଚିତ୍ର ସହିତ ପଞ୍ଚୁପାଣ୍ଡବଙ୍କ ବଳବାନ ଭାଇ ଭୀମଙ୍କ ସ୍ମୃତିର ପ୍ରାମାଣିକ ଚିହ୍ନ ସବୁ ଦେଖିବାକୁ ମିଳେ। ରାମାୟଣ ଓ ମହାଭାରତ ଆଲୋଚନାର ଚିହ୍ନ ସ୍ୱରୂପ ଏଠି ରାମଗିରି, ବାଲିମେଳା ଏବଂ ଦଣ୍ଡକାରଣ୍ୟ ଅଞ୍ଚଳରେ ଚିତ୍ରକୂଟ, ସୀତାକୁଣ୍ଡ ଇତ୍ୟାଦି ଅବସ୍ଥିତି ପୁରାଣ ବର୍ଣ୍ଣନାର ଜୀବନ୍ତ ପ୍ରମାଣ ଦିଏ। ଏଭଳି ଏକ ଅଞ୍ଚଳ ରହିଛି ଭୀମା ଖୋଜ। ଭୀମା ପଞ୍ଚୁପାଣ୍ଡବଙ୍କ ଭାଇ ଭୀମଙ୍କୁ ଆଦିବାସୀ ଭାଷାରେ କହନ୍ତି ଭୀମା। ଖୋଜର ଅର୍ଥ ହେଉଛି ପାଦଚିହ୍ନ। ଭୀମଙ୍କ ପାଦଚିହ୍ନର ଅବସ୍ଥିତି ଦେଖିବାକୁ ମିଳେ କୋରାପୁଟ ଜିଲ୍ଲାର ଜୟପୁର ନିକଟରେ। ଜୟପୁର ସବ୍ ଡିଭିଜନ ଅନ୍ତର୍ଗତ ବୈପାରୀଗୁଡ଼ା ବ୍ଲକ ଅଧୀନରେ ଥିବା ଦଶମନ୍ତପୁର ଗ୍ରାମ ଅଞ୍ଚଳରେ ପାହାଡ଼ ବେଷ୍ଟନୀ ମଧ୍ୟରେ ମହାଭାରତ ବର୍ଣ୍ଣିତ ପଞ୍ଚୁପାଣ୍ଡବଙ୍କ ବନବାସର କିଛି କାଳ ଅବସ୍ଥାନ କରିଥିବା ପୁରୁଣା ଲୋକ କହନ୍ତି। ବୈପାରୀଗୁଡ଼ାଠାରୁ ମାଲକାନଗିରି ରାସ୍ତାରେ 8 କିଲୋମିଟର

0: ଗତି କରିବା ପରେ ଟାଙ୍ଗନିଗୁଡ଼ା ଛକଠାରୁ ବାମ ପାର୍ଶ୍ୱରେ ସାତକମି ପୁଣି ଥରେ ଯାତ୍ରା କରିବାକୁ ପଡ଼େ। ଦଶମନ୍ତପୁର ଗ୍ରାମ ନିକଟରେ ପଡ଼େ ମୂଷାଡଙ୍ଗର। ମୂଷାଡଙ୍ଗର ମଧ୍ୟରେ ପାହାଡ଼ ଜଙ୍ଗଲ ଦେଇ ପ୍ରାୟ 1 କିଲୋମିଟର ଦୁର୍ଗମ ରାସ୍ତା ଅତିକ୍ରମ କରି ଜଙ୍ଗଲ ମଧ୍ୟରେ ପାହାଡ଼ ଅବତରଣ କଲେ ପାର୍ଶ୍ୱରେ ଏକ ସରୁ ଝରଣା ଗତି କରୁଥିବା ଦେଖାଯାଏ। ଏହି ଝରଣା ତଳକୁ ପ୍ରଥମ ପର୍ଯ୍ୟାୟରେ ଏକ ଝଲା ଓ ଦ୍ୱିତୀୟ ପର୍ଯ୍ୟାୟରେ ଏକ କ୍ଷୁଦ୍ର ଜଳପ୍ରପାତ ସୃଷ୍ଟି କରିଥିବା ଦେଖିବାକୁ ମିଳେ। ଏହି ଜଳକୁ ବିରାଟ ବିରାଟ ପଥର ଦେଇ ବନ୍ଧ ବାନ୍ଧି ରଖିଥିଲେ ପାଣ୍ଡବ ଭାଇ ଶ୍ରୀଭୀମ ବୋଲି ସ୍ଥାନୀୟ ଆଦିବାସୀଙ୍କ ବିଶ୍ୱାସ। ପ୍ରମାଣ ସ୍ୱରୂପ ଏଠାରେ ଶ୍ରୀଭୀମଙ୍କ ପାଦଚିହ୍ନ ପ୍ରସ୍ତର ଉପରେ ଦେଖିବାକୁ ମିଳେ। ଏହାକୁ ସ୍ଥାନୀୟ ଭାଷାରେ ଭୀମଖୋଜ କହନ୍ତି। ପଥର ବେଷ୍ଟନୀ ଦେଇ ବନ୍ଧ ବାନ୍ଧିବା ପରେ ସୃଷ୍ଟି ହୋଇଥିବା ଜଳଭଣ୍ଡାରକୁ ସାରୁକୁଣ୍ଡ ଏବଂ କ୍ଷୁଦ୍ର ଜଳପ୍ରପାତ ଓ ଜଳବନ୍ଧକୁ ଜାକ୍ ଝଲା ଭାବେ ଲୋକେ ନାମିତ କରିଛନ୍ତି। ଏହି ଭୀମାଖୋଜ ଆବିଷ୍କୃତ ହେବା ପରେ ଏହା ଏକ ପର୍ଯ୍ୟଟନସ୍ଥଳୀ ଓ ପିକନିକ୍ ସ୍ଥଳୀ ରୂପେ ପରିଣତ ହୋଇଛି। କୋରାପୁଟ ଜିଲ୍ଲାର ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥଳୀ ଲୋକଲୋଚନକୁ ଆସିପାରି ନାହିଁ। ପ୍ରତିବର୍ଷ ଶେଷ ଆଡ଼କୁ ଡିସେମ୍ବର ମାସ ସମୟରେ ଓ ନୂଆବର୍ଷ ଆରମ୍ଭ ସମୟରେ ପିକନିକ୍ କରିବା ପାଇଁ ଆଲୋଚନା ହେଲେ ନୂଆ ନୂଆ ସ୍ଥାନ ଆବିଷ୍କାର ହୁଏ। ଏଣୁ ପ୍ରତିବର୍ଷ ନୂଆ ନୂଆ ସ୍ଥାନ ଲୋକଲୋଚନକୁ ଆସିଯାଏ। ନିକଟ ଅତୀତରେ ଭୀମାଖୋଜ ଏକ ପିକନିକ୍ ସ୍ଥଳୀ ରୂପେ ଲୋକଲୋଚନକୁ ଆସିଯାଇଛି। ଭୀମାଖୋଜ ଅଞ୍ଚଳ ପାହାଡ଼ ବେଷ୍ଟନୀ ମଧ୍ୟରେ ଅବସ୍ଥିତ ଏବଂ ଏହାର ସବୁଜ ସୁନ୍ଦର ବନାନୀ ତଥା ଉପତ୍ୟକା ମଧ୍ୟରେ ସ୍ଥାନୀୟ ସରଳ ଓ ନିଷ୍କପଟ ଆଦିବାସୀଙ୍କ ବସତି ଓ କୁଳୁକୁଳୁ ଶବ୍ଦରେ ଜଙ୍ଗଲ ପାହାଡ଼ ଉପତ୍ୟକା ଦେଇ ଗତି କରୁଥିବା ଝରଣା ସାଙ୍ଗକୁ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ରାବ ଅଞ୍ଚଳକୁ ଚଳଚଞ୍ଚଳ କରିଦିଏ। ଭୀମାଖୋଜକୁ ଏକ ପିକନିକ୍ ସ୍ଥଳୀ ରୂପେ ସ୍ଥାନୀୟ ଲୋକ ଗ୍ରହଣ କରିବା ପରେ ଧୀରେ ଧୀରେ ଏ ଅଞ୍ଚଳରେ ଏହା ପ୍ରସାର ଲାଭ କଲା ଏବଂ ପଡ଼ୋଶୀ ରାଜ୍ୟ ଏହାକୁ ଜଳ ଯୋଜନା ମଧ୍ୟରେ ସାମିଲ କରିବା ପାଇଁ ନିଜ ଦୃଷ୍ଟି ପକାଇବା ପରେ ଏହି ଅଞ୍ଚଳର ଲୋକ ଏହାର ସୌନ୍ଦର୍ଯ୍ୟକୁ ରକ୍ଷା କରିବା ପାଇଁ ଆଗେଇ ଆସିଲେ। କୋରାପୁଟ ଜିଲ୍ଲାର ଅନେକ ବିରଳ ସ୍ଥାନ ନଡ଼ିଆବାଡ଼, ବାଘ୍ରା, ମହୁଲଭଟା ଇତ୍ୟାଦି ସରକାରଙ୍କ ଉନ୍ନୟନ ଯୋଜନା ଓ ଜଳବିଦ୍ୟୁତ ଯୋଜନା ମଧ୍ୟରେ ଲୀନ ହୋଇଯାଇଛି। ଭୀମାଖୋଜ ଭଳି ପୌରାଣିକ ଓ ଐତିହାସିକ ପୀଠ ଗୌରବ ରଖିଥିବା ସ୍ଥଳୀକୁ ସରକାରଙ୍କ ଉନ୍ନୟନ ଯୋଜନାରେ ସାମିଲ ନ କରି ଏହାକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବା ସହିତ ଏହାର ଜାଗ୍ରତ ସୁରକ୍ଷା ତଥା ରକ୍ଷଣାବେକ୍ଷଣ କଲେ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ସାମାଜିକ ବିକାଶ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ଦାବି କରନ୍ତି।
1: ଶୁଣିଲେ ଓଡ଼ିଆରେ ଆଲୋଚନା କୋରାପୁଟ ଶୈବପୀଠ ଗୁପ୍ତେଶ୍ୱର ଏବଂ ଦର୍ଶନୀୟ ସ୍ଥାନ ଭୀମଖୋଜ ଉପସ୍ଥାପନା କଲେ ଡକ୍ଟର ପରେଶ କୁମାର ରଥ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସାରଙ୍ଗୀ ବାଦନ ପରିବେଷଣ କରୁଛନ୍ତି ଉସ୍ତାଦ ସାବ୍ରି ଖାନ। ରାଗ ପୁରେୟା କଲ୍ୟାଣ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ସାରଙ୍ଗୀ ବାଦନ, ପରିବେଷଣ କଲେ ଉସ୍ତାଦ ସାବ୍ରି ଖାନ୍। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ

ଶିବପ୍ରସାଦ ଲାମ୍ତା ପ୍ରଯୋଜନା କରିଛନ୍ତି ଉଦୟ ଶଙ୍କର ଜାନି ଏବଂ ସହଯୋଗିତା କରିଛନ୍ତି ରଞ୍ଜନ କୁମାର ବେହେରା। ତେବେ ଶୁଣିବା ନାଟକ ଜାଗ୍ରତ ରାଷ୍ଟ୍ର।

0: ଶଙ୍କର ବାବୁ, ଏଇ ଏଇ ଦେଖନ୍ତୁ, ସେ ଯୋଉ ପିଲାଟି, ସେଇ ପିଲାଟି ହଉଛି ଆମର ସନ୍ତୋଷ।
1: ବା, ଖୁବ୍ ସୁନ୍ଦର ପିଲାଟିଏ। ଆଉ ଦେଖନ୍ତୁ, ସେଇ ଯୋଉ ପାଳି ଧରୁଛନ୍ତି, ସେମାନଙ୍କ ଭିତରେ ଯୋଉ ଝିଅଟା ଡେଙ୍ଗି, ସେଇଟା ମୋ ନାତୁଣୀ ରଜନୀ।
2: ଖବରଦାର, କେହି ଆଗକୁ ଆସ ନାହିଁ।

0: ନହେଲେ ସମସ୍ତଙ୍କୁ ଜଣ ଜଣ କରି ଗୁଳି କରି ଦିଆଯିବ।
1: ଯାଅ ଯାଅ ରେ ଦେଶଦ୍ରୋହୀ ଗଣ, ଇଂରେଜ ମାନଙ୍କ ଖୋସାମତକାରୀ ଗଣ।
0: ଖବରଦାର, ଆଗକୁ ଆସ ନା।
1: ତମେ ତମେ ଆମ ପଟକାଇବ ସ୍ୱାଧୀନତା ସୈନ୍ୟମାନଙ୍କୁ? ଦେଖିବା
2: ମାନେ। ପୁଣି ଥରେ ନୂଆ ଖବର ନେଇ ଆସିଗଲି। ଲାହୋରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଲାଠିଚାର୍ଜ ଏବଂ ଗୁଳି ବର୍ଷଣ, ଅନେକ ଛାତ୍ର ଆଘାତପ୍ରାପ୍ତ। ଦେଶର ଅନେକ ନେତା ଏହି ବର୍ବରଚିତ ନାରକୀୟ ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। 1930ରେ ଭାରତର ପ୍ରତି କୋଣରେ ଇଂରେଜମାନଙ୍କ ବିରୁଦ୍ଧରେ ଯେଉଁ ନୂଆ ସ୍ୱର ଉତ୍ତୋଳନ ହେଲା, ଯେଉଁ ପୂର୍ଣ୍ଣ ସ୍ୱରାଜର ଘୋଷଣା କରାଗଲା, ତାହା ଶୁଣି ଇଂରେଜ ଶାସକ ମହଲରେ ହଇଚଇ ଖେଳିଗଲା।
3: ହଁ ହଁ, ମନେ ପଡ଼ୁଛି, ଠିକ ମନେ ପଡ଼ୁଛି ରମାଶଙ୍କର ବାବୁ। ପିଲାବେଳ ସେ କେତୋଟି ଦିନ ସ୍ୱାଧୀନତା ସଂଗ୍ରାମ ଜୋରସୋରରେ ଚାଲିଥାଏ, ଗାଁକୁ ଗାଁ, ସାହିକୁ ସାହି ମିଟିଂ ହେଉଥାଏ। ସେଦିନ ଆମ ସାହିରେ ମିଟିଂ ଚାଲିଥାଏ, ମହାତ୍ମା ଗାନ୍ଧୀ, ଅବୁଲ କଲାମ ଆଜାଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆସିଥାନ୍ତି, ଆଉ ତା ଛଡ଼ା ଆହୁରି ଅନେକ ନେତା ମଧ୍ୟ ଆସିଥାନ୍ତି।
4: ମୁଁ ସେତେବେଳେ ବହୁତ ଛୋଟ ଥିଲି, ଯେଉଁଠି ସ୍ୱାଧୀନତା ସଂଗ୍ରାମ ପାଇଁ କିଛି ମିଟିଂ ହେଉଥିଲା ସେଠି ଆମେ ବି ଯାଇ ପଛଧାଡ଼ି ଠିଆ ହେଇ ପଡ଼ୁଥିଲୁ।
3: ହଁ, ମୋର ବି ସେମିତି ମନେ ପଡ଼ୁଛି।
5: ମୋ ପୁଅ ଅମର କୋଉଠି ଅଛି ଦେଖିଛ? ଆରେ ବାପା, ଅମର ଅମର ଅମର
2: କାହାକୁ ଖୋଜୁଛ ଝିଅ?
5: ମୋ ପୁଅ ଅମରକୁ ଖୋଜୁଛି ଏ ଗହଳି ଭିତରେ।
2: ପିଲାଟା ଦେଖିବ କେମିତି, କେତେ ଉଚ୍ଚ?
5: ଛୋଟ ପିଲାଟା ତ, 15 ବର୍ଷ ହବ, ତାକୁ ଟିକେ ଦେଖନ୍ତୁ ଆଜ୍ଞା।
2: ଆଚ୍ଛା ଆଚ୍ଛା, ସେ କଣ ଦେହରେ ହଳଦିଆ ରଙ୍ଗର ସାର୍ଟ ଲଗେଇଛି କି?
5: ହଁ ହଁ, ସେ
2: ସେ ତ ସବୁ ଆଗରେ ତ୍ରିରଙ୍ଗା ପତାକା ଧରି ଠିଆ ହୋଇଛି।
5: ହଳଦିଆ ଜାମା ତ? ହଁ ହଁ, ସେହି ମୋ ପୁଅ ଅମର ଦୟାଲ। କାଇଁ କୋଉଠି ଅଛି ଆଜ୍ଞା?
2: ଜଲ୍ଦି ଜଲ୍ଦି, ଯେ ଯେମିତି ପାରୁଛ ଲୁଚି ଯାଅ। ସେ ଏଇ ନୂଆ ବା ଗ୍ୟାସ ମଧ୍ୟ ଛଡା ହେଲାଣି ନା କଣ? ଆରେ ଭାଇ ଟିକେ ଶୁଣ, କଣ ହେଇଛି ଘଟଣା? ଏଇ ଶୁଣ, କଣ ହେଇଛି କୁହ।
6: ସଭାକୁ ସୁଭାଷ ବୋଷ ଆସିଥିଲେ, ଆଉ ଅନେକ ନେତା ବି। ସୁଭାଷ ବୋଷ ଭାଷଣ ଦେଉଥାନ୍ତି, ସେ କହୁ କହୁ କହିଦେଲେ ଇଂରେଜ ମାନେ ହୋସ୍କୁ ଆସ, ଯେମିତି ସେତିକି କହିଛନ୍ତି ଇଂରେଜ ପୋଲିସ ମାନେ ହୋସ୍କୁ ଆସିଗଲେ, ସାଙ୍ଗେ ସାଙ୍ଗେ ଲାଠି ଚାର୍ଜ କଲେ, ଲୁହା ବୁହା ଗ୍ୟାସ ଛାଡ଼ିଲେ, ଘୋଡ଼ା ଦୌଡ଼ାଇଲେ, ତଥାପି ଲୋକ ମଧ୍ୟ ହଟିଲେ ନାହିଁ। ଏ ସମୟରେ ନେତାମାନେ ସଭାରେ ଶାନ୍ତି ଫେରି ଆଣୁଥିବା ବେଳେ ଆଖି ବୁଜା ଗୁଳି ବର୍ଷଣ ହେଲା। ଏ ମୁଁ ଚାଲି ଚାଚା ଯାନ, ମୁଁ ଚାଲି
5: କିନ୍ତୁ
0: ଯାଅ, ସମସ୍ତେ ବିଭିନ୍ନ ଗଳି ଭିତରେ ଲୁଚି ଯାଅ। ଅମର ତୁ ଘରକୁ ଚାଲି ଯା, ସେଠି ତୋ ମା ଠିଆ ହେଇ ତୋତେ ଖୋଜୁଛି।
7: ସେ ଗୁଣ୍ଡା ମାନେ ଯୋଉମାନେ ଏବେ ଶାନ୍ତି ଭଙ୍ଗ କରୁଥିଲେ କେଉଁ ଆଡ଼େ ଗଲେ ସେମାନେ? ଜାଣିଛୁ, ମୁଁ ଏ ସହରର ଥାନା ବାବୁ, ମୋ କଣ୍ଠସ୍ୱର ଶୁଣିଲେ ଲୋକମାନଙ୍କର ପିଳେଇ ପାଣି ହେଇଯାଏ। କହ, ଏବେ ପତାକା ଧରି ସେ ଯୋଉ ଗୁଣ୍ଡା ଗୁଡାକ ଇଟିଥିଲେ କେଉଁ ଆଡ଼େ ଗଲେ ସେମାନେ?
5: ଠିକ
7: ଅଛି, କୁଆଡ଼େ ଯିବେ ସେମାନେ? କେତେବେଳେ ଯାଇ ଲୁଚିବେ ଏଠି?

0: ରମାଶଙ୍କର ଭାଇ, ସ୍ୱାଧୀନତା ପାଇଁ ଆମେ ଏମିତି କଷ୍ଟ ସହିଥିଲୁ।
1: ଆରେ ଆରେ, ଷ୍ଟେଜ୍କୁ ଦେଖନ୍ତୁ, ଆପଣ ତ ନିଜେ ନିଜ ଚିନ୍ତାରେ ବୁଡ଼ି ଯାଇଥିଲେ। ଆରେ ଦେଖନ୍ତୁ ନା, ସେଠି ସବୁ କ'ଣ ହଉଛି।
2: ଦର୍ଶକ ବନ୍ଧୁଗଣ, ଇଂରେଜ ମାନଙ୍କ ସହ ଘଟି ଯାଇଥିବା ଏମିତି ଅନେକ ଘଟଣା ଭିତରେ ଗୋଟିଏ ଥିଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ଅନେକ ଲୋକ ମରିଗଲେ ସିନା, କିନ୍ତୁ ସେହି ଘଟଣା ଇଂରେଜ ସରକାରଙ୍କ ମେରୁଦଣ୍ଡ ଦୋହଲାଇ ଦେବାରେ ଥିଲା ମୁଖ୍ୟ ଘଟଣା। ଧୀରେ ଧୀରେ ଭାରତୀୟମାନେ ଆହୁରି ଏକଜୁଟ ହେବାରେ ଲାଗିଲେ। ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ଆହୁରି ଅଧିକ ଘନୀଭୂତ ହେଲା। ଶେଷରେ ବାଧ୍ୟ ହୋଇ ଇଂରେଜମାନଙ୍କୁ ଭାରତ ଛାଡ଼ିଦେବାକୁ ପଡ଼ିଲା।

0: ତାପରେ ଆରମ୍ଭ ହେଲା ନବନିର୍ମାଣର ଯୁଗ। ଆମ ଦେଶରେ ଥିବା ବିଭିନ୍ନ ଗଡ଼ଜାତର ସମିଶ୍ରଣ ହୋଇ ବିଶାଳ ଭାରତ ସୃଷ୍ଟି ହେଲା। ଏବେ ଆସନ୍ତୁ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ପରିବେଷିତ ଅନ୍ୟାନ୍ୟ ଦୃଶ୍ୟ ଦେଖିବା।
1: ଗୋଟାଏ ଲମ୍ବା ସଂଘର୍ଷ ପରେ ଆଜି ଆମେ ସ୍ୱାଧୀନତା ପାଇଛେ।
2: ଆମେ ଏ ସ୍ୱାଧୀନତାକୁ ସହର୍ଷରେ ସ୍ୱାଗତ କରିବା।
1: ନା ରଜନୀ, ସ୍ୱାଧୀନତା ତ ମିଳିଗଲା, ହେଲେ ଭାରତ ଯେଉଁଥିପାଇଁ ବିଖଣ୍ଡିତ ହେଲା ତାର ଦୁଃଖ ଆଜି ସମସ୍ତଙ୍କ ଭିତରେ।
2: ହଁ, ଏସବୁ ଶୁଣିଲେ ସତରେ ହୃଦୟଟା କମ୍ପି ଉଠେ।
1: ଏମିତି ଏକ ସ୍ୱାଧୀନତା ପାଇଁ କଣ ଆମର ପୂର୍ବପୁରୁଷମାନେ ବଳିଦାନ ଦେଇଥିଲେ? ଦେଖ ଦେଖ ରଜନୀ, କିଏ ଆସିଛି ବୋଧ ହୁଏ।
2: ଦେଖୁଛି। ଆରେ ଅହମ୍ମଦ ଭାଇ, ଆସନ୍ତୁ ଆସନ୍ତୁ।
3: ବଡ଼ ଅସୁବିଧା ହେଇଗଲା, ବଡ଼ ଅସୁବିଧା ହେଇଗଲା ରଜନୀ ଭଉଣୀ, ଆମ ସାହିରେ ଦଙ୍ଗା ହେଇଗଲା।
1: କଣ କହିଲ, ଦଙ୍ଗା? କେମିତି ହେଲା?
3: ମୁଁ ସକାଳୁ ପ୍ରଭାତ ପରିକ୍ରମା ନିମନ୍ତେ ବ୍ୟସ୍ତ ଥିଲି, ହଠାତ୍ ଖବରକାଗଜବାଲା ପହଞ୍ଚି କହିବାକୁ ଲାଗିଲା ଯେ ପୁରୁଣା ବସ୍ତିରେ ଲୋକଙ୍କ ଭିତରେ ହାଣକାଟ ଆରମ୍ଭ ହେଇଯାଇଛି। ମୁଁ ତ ଆଶ୍ଚର୍ଯ୍ୟ ହେଇଗଲି।
1: ବହୁତ ଅସୁବିଧା ହେଇଗଲା ଅହମ୍ମଦ ଭାଇ।
2: ହେ ଦେଖ, ଏଆଡ଼କୁ କିଏ ସବୁ ଆସୁଛନ୍ତି? ଆରେ ହେ ତ ଶିବୁ ଭାଇ, ଡେଭିଡସନ, ସୌରି ରାଜନ ଓ ମଞ୍ଜୁଲତା।
4: ସନ୍ତୋଷ, ଅହମ୍ମଦ, ଆପଣମାନେ ସମସ୍ତେ ଏଠି? ସିଆଡ଼େ ସାଇଡ଼େ ନିଆଁ ଲାଗିଗଲାଣି।
5: ସେ ନିଆଁ ସ୍ୱାଧୀନତା ପାଇବା ଆଗରୁ ମଧ୍ୟ ଲାଗିଥିଲା।
4: ନା ନା, ମୋତେ ଏସବୁ କୌଣସି ଖରାପ ଲୋକଙ୍କର କାମ ଭଳି ଜଣାପଡ଼ୁଛି। ସେମାନେ ଚାହାନ୍ତି ଯେ ଲୋକମାନେ କିପରି ଉତ୍କ୍ଷିପ୍ତ ହୁଅନ୍ତୁ, ଆମେ ସେମାନଙ୍କର ଏ ଚାଲକୁ ସଫଳ ହେବା ପାଇଁ ଦେବା ନାହିଁ।
6: ହଁ ଭାଇମାନେ, ଏଥିପାଇଁ ଆମ ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ପଡ଼ିବ। ସମସ୍ତେ ସାହିର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ।
2: ପ୍ରଥମେ ମୋ ସାହିକୁ ଚାଲନ୍ତୁ, ମୁଁ ମା ସେଠି କଣ କରୁଥିବି କେଜାଣି। ଆମ ଘର ଚାରିପଟେ ତ ଖାଲି ମୁସଲମାନ ମାନଙ୍କ ଘର।
6: ଓହୋ ମଞ୍ଜୁଲତା, ବର୍ତ୍ତମାନ ସ୍ୱାର୍ଥ କଥା ଛାଡ଼, ଫାଲତୁ କଥାରେ ମୁଣ୍ଡ ନ ଖେଳି ବରଂ ଆମେ ଲୋକମାନଙ୍କୁ ବୁଝାଇବା, ସେମାନେ ଯେମିତି ଗୁଜବରେ ବିଶ୍ୱାସ ନ କରନ୍ତୁ।
7: ସନ୍ତୋଷ ଭାଇ,
6: ହଁ
7: ତମେ ଠିକ କହିଛ, ଚାଲ ଚାଲ ସମସ୍ତେ ମିଳିମିଶି କାମ କରିବା।
6: ହଁ ହଁ,
2: ଭାଇମାନେ ମୋ ସାହି ଆସିଗଲା, ଏଇ ତ ମୋ ଘର।
8: ଆସି ଝିଅ ଆ।
2: ଆରେ କାଦର ଚାଚା, ମୋର ମା।
8: କିଛି ବ୍ୟସ୍ତ ହେବା ଦରକାର ନାହିଁ ମା, ମୁଁ ତାଙ୍କୁ ମୋ ଘରକୁ ନେଇ ଆସିଛି। ଦଙ୍ଗାରେ ମିଶିଥିବା କେତେଜଣ ଲୋକ ଆସିଥିଲେ, ପଚାରୁଥିଲେ ଏଇଠି କେହି ହିନ୍ଦୁ ଅଛି କି। ମୁଁ କହିଲି ମୁଁ ଅଛି, ସେମାନେ କହିଲେ ଆରେ ତୁଟା ତ ମୁସଲମାନ। ତାପରେ ସେମାନେ ଚାଲିଗଲେ।
2: ସେମାନେ ତମକୁ ତୁ କହିଲେ?
8: ଆରେ ମଞ୍ଜୁ, ସେମାନେ ହେଉଛନ୍ତି ଗୁଣ୍ଡା, ବ୍ୟବହାର ଭାଷା ସାଙ୍ଗରେ ସେମାନଙ୍କର ମତଲବ କିଛି ଥାଏ କି।
9: ଚାଚା, ଆମେ ତିନି ଜଣ ଆଘାତପ୍ରାପ୍ତ ଲୋକଙ୍କୁ ପାଇଛୁ, ଏଠୁ ସେମାନଙ୍କୁ ଡାକ୍ତରଖାନା ପଠାଇବା ପାଇଁ ଗାଡ଼ିର ବ୍ୟବସ୍ଥା ହେଇପାରିବ?
8: ଆଚ୍ଛା ଆସନ୍ତୁ ମୋ ସାଙ୍ଗରେ ତାହେଲେ। ଏଇ ଆମ ସାହିରେ ସୁଜଲାନଙ୍କ ଘର, ସବୁ ଯଦି ଠିକ୍ଠାକ୍ ଅଛି ତାହେଲେ ଆମେ ତାଙ୍କ ଗାଡ଼ି ନେଇଯିବା।
9: ହଁ ହଁ, ଚାଲନ୍ତୁ ଚାଲନ୍ତୁ ଚାଲନ୍ତୁ ସମସ୍ତେ ଚାଲନ୍ତୁ ଚାଲନ୍ତୁ।
5: ଆରେ ଭାଇ ଅମର ଦାୟ, ମୋ ସାଥିରେ ବି ଠିକ ଏମିତି ଘଟଣା ଘଟିଥିଲା।
10: ହଁ, ମୋର ବି ମନେ ପଡ଼ୁଛି, ଆମ ସାହିରେ ମଧ୍ୟ ସେତେବେଳେ ଦଙ୍ଗା ହେଇଥିଲା। ସେତେବେଳେ ଆମ ପରିବାରକୁ ଗୋଟେ ମୁସଲମାନ ପରିବାର ଆଶ୍ରୟ ଦେଇଥିଲେ।
5: ମୋତେ ତ ଗୋଟାଏ କଥା ମନେ ପଡ଼ିଲେ ଏବେ ବି ଦେହଟା ଶିହରେ ଉଠେ, ସେଇ ଯେଉଁ କେତେଟା ଦିନ, ଆରେ ବାପ, ଆଖିରେ ନିଦ ମୋଟେ ନାହିଁ। କିନ୍ତୁ ଏସବୁ ଭିତରେ ନସିବନ ଚାଚି ଆମକୁ ସାହା ହେଇଛନ୍ତି, ବିପଦ ବେଳେ ଆମକୁ ଭରସା ଦେଇଛନ୍ତି।
11: ଆପଣମାନେ ନାଟକ ଦେଖୁଛନ୍ତି ନା ଗପ କରୁଛନ୍ତି? ସେଆଡ଼ୁ ଟିକେ ଦେଖନ୍ତୁ।
0: ଦର୍ଶକ ଭାଇ ଓ ଭଉଣୀଗଣ, ଏବେ ଆମେ ପାଳନ କରିଥିବା ସ୍ୱାଧୀନତା ଦିବସର ଦୃଶ୍ୟ ଦେଖିବା। ଆଉ ଦେଖିବା କାଦର ମିଆଁଙ୍କ କଥା।
12: ଜେଜେ ଜେଜେ, ମୁଁ ଏ କଣ ଶୁଣୁଛି, ପୁରା ଟ୍ରେନର ଲୋକମାନଙ୍କୁ କାଟି ଦିଆଗଲା ବୋଲି କଣ ମୁଁ ରେଡିଓରୁ ଶୁଣିଲି?
8: ଓହୋ ନାତୁଣୀ, ସେଭଳିଆ କଥା ବରଂ ନ ଶୁଣିବା ଭଲ।
12: କିନ୍ତୁ ମୋର

0: ମମି, ସେମାନେ ତ ଏଯାଏ ସେ ନୂଆ ଦେଶରୁ ଫେରିଲେନି।
1: ଆଜିକାଲି ଟ୍ରେନ୍ ବନ୍ଦ ଅଛି ମା, ସେଇଥିପାଇଁ ସେମାନେ ଫେରି ନାହାନ୍ତି। ସେମାନେ ତ ବାହାଘର ଯୋଗ ଦେବା ପାଇଁ ସେ ଦେଶକୁ ଯାଇଥିଲେ, କିନ୍ତୁ କିଏ ଜାଣିଥିଲା ଏ ଭିତରେ ଦେଶ ଭାଗ ଭାଗ ହେଇଯିବ ବୋଲି। ଏବେ ରାସ୍ତାରେ କୋଉଠି ହୁଏତ ଅଟକି ଯାଇଥିବେ।
0: କିନ୍ତୁ ଜେଜେ, ଆମ ଲୋକମାନଙ୍କ ଉପରେ ବହୁତ ଅତ୍ୟାଚାର ହେଇଯାଇଛି।
1: ଆରେ ତୁ କଣ ପାଗଳ ହେଇଗଲୁ ନା କଣ? ଏସବୁ ଖବର ତୁ ବିଶ୍ୱାସ କରନା।
0: ତାହେଲେ ଏସବୁ କଣ ମିଛ?
1: ଯିଏ ପ୍ରକୃତ ଭଗବାନଙ୍କ ସନ୍ତାନ, ଯିଏ ଆଲ୍ଲାଙ୍କର ସନ୍ତାନ, ସିଏ ଏସବୁ କରେ ନାହିଁ ମା। ଆଜି ଆମେ ଗୋଟିଏ ଅନ୍ଧବିଶ୍ୱାସରେ ମାତିଛେ। ଏଠି ଆମେ ସମସ୍ତେ ସମାନ, ସବୁ ଧର୍ମର ଗୋଟାଏ ନୀତି, ପୁଣ୍ୟର ଉତ୍ଥାନ, ପାପର ବିନାଶ।
0: କିନ୍ତୁ ଆମ ଉପରେ ଯେଉଁମାନେ ଅତ୍ୟାଚାର କରିଛନ୍ତି,
1: ଏସବୁ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କର କାର୍ଯ୍ୟ ମା।
0: ନା ନା, ଆପଣ ମତେ ବୁଝେଇବା ପାଇଁ ଚେଷ୍ଟା କରୁଛନ୍ତି, ମୁଁ ଏହାର ପ୍ରତିଶୋଧ ନେବାକୁ ଚାହେଁ।
1: ଓ, ତୋ ମନର ଭାବନା ଏମିତି ତାହେଲେ? ନା ନେ ଏ ଛୁରୀ ନେ, ଭିତରେ ମଞ୍ଜୁଲତାର ମା ବସିଛି, ଚଲେଇ ଦେ ଛୁରୀ, ତୋର ଇଚ୍ଛା ପୂରଣ ହେଇଯିବ।
0: କଣ କହିଲ, ମୁଁ ମଞ୍ଜୁଲତାର ମାଙ୍କୁ ମାରିବି? ନା ନା, ଅମି ଆଜି ନଥିବା ବେଳେ ସେ ମତେ ମା ଭଳି ସ୍ନେହ ଦେଇଛନ୍ତି। ସେ ତ ଆମ ଧର୍ମର କିଛି କ୍ଷତି କରିନାହାନ୍ତି, ସେ ତ ମସଜିଦ ପାଖ ଦେଇ ଗଲାବେଳେ ମଧ୍ୟ ମୁଣ୍ଡ ନୁହାନ୍ତି।
1: ତୋ ଜେଜେମା ସେମିତି ମନ୍ଦିର ଗୁରୁଦ୍ୱାର ସାମ୍ନା ଦେଇ ଗଲାବେଳେ ଭକ୍ତିରେ ମୁଣ୍ଡ ନୁହାଇ ଚାଲି ଯାଆନ୍ତି ମା।
0: ଓ ଜେଜେ, ତମେ ମୋର ଆଖି ଖୋଲିଦେଲ, ଆଜି ମୁଁ ବୁଝିପାରୁଛି ଆମେ ସମସ୍ତେ ମଣିଷ, ଆମ ସମସ୍ତଙ୍କ ଠାକୁର ସେହି ଜଣେ, ଆମେ ସମସ୍ତେ ଗୋଟିଏ ଧର୍ମର ମଣିଷ। ଅଥଚ ଆଜି ଆମେ ସେସବୁକୁ ବୁଝି ନ ପାରି ଆମ ଆମ ଭିତରେ ଖାଲିଟାରେ ବାଣ୍ଟି ହେଇଯାଉଛେ। ଓ ଜେଜେ, ଆପଣ ସତରେ କେତେ ଭଲ।
2: ତମ ଆଖିରେ ଲୁହ କାହିଁକି ରାମ ଶଙ୍କର?
3: ଆଉ ତମ ଆଖିରେ ବି ପୋଛି ପୋଛି ତ ରୁମାଲ ଓଦା ହେଇଗଲାଣି।
2: ହଁ, ଏ ପିଲାମାନେ ନାଟକ କରି ମୋର ଆଖି ଖୋଲିଦେଲେ।
3: ଆଜି ପର୍ଯ୍ୟନ୍ତ ମୁଁ ଅନ୍ଧାର ଭିତରେ ଥିଲି, ମୁଁ ଭାବୁଥିଲି ବାହାରର ଲୋକମାନେ ସତେ କେଡ଼େ ଖରାପ, ହେଲେ ଆଜି ଏ କଥା ବୁଝିବା ପରେ କବିରଙ୍କ ଉକ୍ତି ମନେ ପଡ଼ୁଛି, ପାପ ଆଉ କୋଉଠି ଲୁଚି ନାହିଁ, ପାପ ଲୁଚିକି ଆମରି ଭିତରେ।
2: ସ୍ୱାଧୀନତା ପୂର୍ବରୁ ଏ ପିଲାମାନେ ହୁଏତ ଜନ୍ମ ନେଇଥିଲେ, ଏତେ ସବୁ ଘଟଣାକୁ ଏଡ଼ାଇ ଦେଇଯାଇପାରିଥାନ୍ତା।
3: ଏମାନେ ସବୁ ଆମ ଦେଶର ଜାଗ୍ରତ ସନ୍ତାନ, ଏମାନଙ୍କ ପାଇଁ ଆମ ଦେଶ ଆଜି ବଳିଷ୍ଠ, ଆମର ଗଣତନ୍ତ୍ର ଏମାନଙ୍କ ପାଇଁ ସୁଦୃଢ଼।
2: ଭାଇ, ମୁଁ ତ ଭାବୁଛି ଏଭଳି ସଦ୍ଭାବନା, ମୈତ୍ରୀ, ପରୋପକାର ଚିନ୍ତାଧାରା ଥିବା ଯୋଗୁଁ ହିଁ ଆମ ଦେଶ ମହାନ ହେଇପାରିଛି ଆଉ ଆମେ ସବୁ ଏକାଠି ରହିପାରିଛେ।
3: ମନେ ପକାନ୍ତୁ, ସ୍ୱାଧୀନତା ପରେ ପରେ ଆମ ଦେଶରେ ଯେଉଁ ଭାବନା ସୃଷ୍ଟି ହୋଇଥିଲା, ଯେଉଁ ବିଦ୍ୱେଷ ଦେଖାଯାଇଥିଲା, ସେସବୁ ଆମେ ଅତି ସହଜରେ ଅତିକ୍ରମ କରିଯାଇଥିଲୁ।
2: ଦେଖ ଦେଖ, ଷ୍ଟେଜରେ ଆଉ ଗୋଟେ କିଛି ପରିବର୍ତ୍ତନ ହଉଛି ନା?
4: ଓହୋ, ଆଜ୍ଞା, ମାନେ ଆପଣ ମଝିରେ ମଝିରେ କାହିଁକି ଆଜ୍ଞା କଥା ହଉଛନ୍ତି?
2: କଣ କରିବା ବାପା, ଏ ବୟସଟା ପୁରା ସେମିତି।
3: ଏ ବୟସରୁ ଗୋଟାଏ କଥା ମନେ ପଡ଼ିଲା ଆମର ବାବୁ, ଯେତେବେଳେ ସୀମାନ୍ତରେ ଯୁଦ୍ଧ ଆରମ୍ଭ ହେଇଗଲା, ଜନହାନି ହେଲା, ସେତେବେଳେ ମୋ ସ୍ତ୍ରୀ ତାର ସବୁ ଗହଣା ଜାତୀୟ ରକ୍ଷା ପାଣ୍ଠିକୁ ଦାନ କରିଦେଇଥିଲା।
2: ତାହା ହିଁ ଆମ ଦେଶର ଏକତାର ଗୋଟେ ଜ୍ୱଳନ୍ତ ଉଦାହରଣ। ଆଉ ମୁଁ ସେତେବେଳକୁ ସରକାରୀ କାମରେ ନଗରକୁ ହେଲେ ଥାଏ, ସେଠି ମୁଁ ଦେଖିଥିଲି ଗୋଟେ ଭିକାରୁଣୀ ଜାତୀୟ ରକ୍ଷା ପାଣ୍ଠିକୁ ତାର ସାରା ଜୀବନର ଆୟ ହସି ହସି ଦାନ କରିଦେଇଥିଲା।
3: ଏମିତି କେତେ ଏକାଠି ମନୋଭାବର ଦୃଷ୍ଟାନ୍ତ ଆମର ଭିତରେ ରହିଛି।
2: ତମର ମନେ ଅଛି ନା, ଅନେକ ବର୍ଷ ତଳେ ଆମ ଦେଶ ପାଇଁ ବିଦେଶରୁ ଗହମ ଅଣାଯାଇଥିଲା, ଆଉ ସେତେବେଳେ ଆମ ଦେଶର ଗହମ କମ୍ ଉତ୍ପାଦିତ ହେଉଥାଏ, ଆଉ ଏମିତି ସମୟରେ ବିଦେଶର ଗହମ ଖାଇ ଆମ ଦେଶର ଅନେକ ପିଲା ଛୁଆ ଅସୁସ୍ଥ ହେଇଗଲେ।
3: ମୁଁ ଶୁଣିଥିଲି।
2: କଣ ସେ ଦିନ ଥିଲା, କିନ୍ତୁ ଦେଖ ତାପରଠାରୁ ଆମ ଦେଶର ଚାଷୀମାନେ ସବୁଜ ବିପ୍ଳବ ଦ୍ୱାରା ଚମତ୍କାର ସୃଷ୍ଟି କରିଦେଲେ, ଆଉ ତାପରେ ବ୍ୟାଙ୍କମାନଙ୍କର ଜାତୀୟକରଣ ଆରମ୍ଭ ହେଲା, ଗାଁର କୃଷକମାନଙ୍କ ପାଖରେ ପଇସା ରହିଲା, ଆଉ ଅଭାବ ବେଳେ ପଇସା ପାଇପାରିଲା, ଚାଷ ବି ହେଲା।
4: ଓହୋ ଆଜ୍ଞା, ମାନେ ଦୟାକରି ଟିକେ ତୁରି ରହିବେ କି? ସିଆଡ଼େ ଟିକେ ଦେଖନ୍ତୁ ଆଜ୍ଞା,
5: ଆସନ୍ତୁ, ଆମେ ସମସ୍ତେ ଏକତାବଦ୍ଧ ହେବା, ଆମେ ସମସ୍ତେ ସମସ୍ତରରେ ଆମ ଦେଶର ଏକତା ଶାନ୍ତି ପାଇଁ ପ୍ରାର୍ଥନା କରିବା।
4: ଏ କଣ ହଉଛି?
6: ନା ନା, ଆମେ ମାନିବୁ ନାହିଁ, ଆପଣମାନେ ଆମ ଉପରେ ଜବରଦସ୍ତି କରିପାରିବେନି। ଆମ ପଡ଼ୋଶୀ ଦେଶ ନିଜ ଭାଷା ଅନ୍ୟ ଉପରେ ଲଦି ଦେବାକୁ ଚାହିଁଥିଲା, ଫଳାଫଳ କଣ ହେଲା, ଆଉ ଗୋଟିଏ ରାଷ୍ଟ୍ର ତିଆରି ହେଇଗଲା।
5: ଭାଇ ସୌରୀ ରାଜନ, ରାଗୁଛ କାହିଁକି?

0: ଆମ ଦେଶର ଉଦାହରଣ ସମ୍ପୂର୍ଣ୍ଣ ଅଲଗା।
1: କେମିତି ଅଲଗା ଅହମ୍ମଦ ଭାଇ?
0: ଆରେ ଡେଭିଡସନ୍ ଭାଇ, ଆମ ଦେଶରେ ଅନେକ ଭାଷା ଥିଲେ ବି ସବୁ ଭାଷା ଭିତରେ ଗୋଟିଏ ନିଗୁଡ଼ ସମ୍ପର୍କ ରହିଛି, କେହି କାହାରିଠାରୁ ଅଲଗା ନୁହେଁ।
2: ଆମ ଦେଶରେ ଯେତେ ଭାଷା ଥିଲେ ବି ସବୁ ଗୋଟିଏ ପରିବାରର ସଦସ୍ୟ ଭଳି।
0: ଆପଣ ଠିକ୍ କହିଛନ୍ତି, ଆଉ ସବୁଠାରୁ ଆଶ୍ଚର୍ଯ୍ୟ ହେଲା ଦକ୍ଷିଣ ଓ ଉତ୍ତର ଭାରତର ଭାଷାମାନଙ୍କ ଭିତରେ ଏକତା।
2: ଏକତା କି ପ୍ରକାର ଏକତା
0: ଭାଇ? ଆପଣଙ୍କ ସ୍ୱରବର୍ଣ୍ଣ କ'ଣ ଅଲଗା?
2: ତାହା ତ ଠିକ,
1: ତାହା ହିଁ ଏକତା।
0: ହେଇ ସନ୍ତୋଷ ବି ଆସିଗଲା, ତାର ମତାମତ ପଚାରିବା।
3: ହଁ କ'ଣ ହେଲା? ମୋର ମତାମତ? ଆରେ ଭାଇ, ଯାହା ସମସ୍ତଙ୍କର ମତାମତ, ମୋର ବି ତ ସେଇ ମତାମତ।
1: ଦେଖିଲ ସୌରୀ ରାଜନ ଭାଇ, ଏହା ହେଉଛି ଭାରତର ଗଣତନ୍ତ୍ରର ଶକ୍ତି। ଏହା ସ୍ୱ ବା ସ୍ୱାର୍ଥକୁ ପରିତ୍ୟାଗ କରି ସମୂହ ଭାବନାରେ ବିଶ୍ୱାସ କରେ।
0: ସାର୍, ଯାହା ସେ ଆଚ୍ଛା ହିନ୍ଦୁ ସୀତା ହମାରା।
3: ଆରେ ଭାଇ, ସମସ୍ତେ ଜାଣିଛ ନା ନାହିଁ, ଏସିଆର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆମ ଦେଶରେ ଅନୁଷ୍ଠିତ ହୋଇଯାଇଛି,
1: ଆଉ ଆମେ ତାକୁ ଖୁବ୍ ଗର୍ବର ସହ ପାଳନ କରିଛୁ ଏବଂ ସଫଳତା ମଧ୍ୟ ପାଇଛୁ।
0: ଖେଳ ବା କ୍ରୀଡ଼ା ମଧ୍ୟ ଆମ ଭିତରେ ଭେଦଭାବ ଭୁଲାଇ ଆମକୁ ଏକାଠି କରାଏ।
4: ଆମ ଦେଶରେ କେତେ ଝିଅ ଯୌତୁକର ଅଭିଶାପରୁ କେତେ କଷ୍ଟରେ ଜୀବନ ନିର୍ବାହ କରିଛନ୍ତି।
3: ବାସ୍ତବିକ ଯୌତୁକ ଆମ ସମସ୍ତଙ୍କ ପାଇଁ ଏକ ଅଭିଶାପ।
1: ହଁ, ଏଭଳି ଏକ କୁପ୍ରଥାକୁ ବନ୍ଦ କରିବା ଦରକାର।
0: ହଁ ହଁ, ବନ୍ଦ କରିବା ଦରକାର,
4: ଏଥିପାଇଁ ଆମମାନଙ୍କର ଦାୟିତ୍ୱ ମଧ୍ୟ ରହିଛି।
2: ସେଥିପାଇଁ ଚାଲ ଆମେ ଶପଥ ନେବା।
5: ଆମେ ଆମ ଭିତରର ସମସ୍ତ ଭେଦଭାବ ଭୁଲି ଏକାଠି ରହିବା, ଦେଶର ଉନ୍ନତି ପାଇଁ କାମ କରିବା।
6: ବାଃ, ପିଲାମାନେ କେତେ ବଡ଼ କଥା ନ କହିଲେ।
7: ହଁ, ସମସ୍ତଙ୍କର ଯଦି ଏଇଭଳି ମନୋଭାବ ଥାନ୍ତା
6: ଆମ ଦେଶ ସୁନା ପାଲଟି ଯାଇଥାନ୍ତା।
7: ତଥାପି ଆମେ ଆଶା ରଖିବା। ଏଇ ଦେଖୁନ ଆମ ପିଲାମାନେ ଏବେ ସବୁ କ'ଣ କହିଗଲେ।
6: ତା ସତ କଥା, ଆମେ ହତୋତ୍ସାହ ହେବା ଦରକାର ନାହିଁ, ଆମକୁ ଆଶା ରଖିବାକୁ ପଡ଼ିବ ଯେ ନାନା ବାଧା ବିଘ୍ନ ସତ୍ତ୍ୱେ ଆମେ ଏକାଠି ରହିବା।
8: ଆଜ୍ଞା, ପୁଣି ଥରେ ଆସିଗଲି, ଏଥର ଆଉ ନୁହେଁ, ଏଇ ଶେଷ ଥର ପାଇଁ ଆସିଲି। ସବୁ ତ ଦେଖିଲେ, ସବୁ ତ ଶୁଣିଲେ, ଏବେ ଆମେ ଆଉ ଗୋଟେ ନୂଆ ବର୍ଷରେ ନୂଆ ଯୁଗରେ ପ୍ରବେଶ କରିବା ପାଇଁ ଯାଉଛେ। ଏଭଳି ଏକ ପରିବର୍ତ୍ତନ ଭିତରେ ଆସନ୍ତୁ, ଆପଣମାନେ, ମୁଁ, ଆମେ ସମସ୍ତେ ଦେଶ ପାଇଁ ଏକାଠି ଲାଗି ପଡ଼ିବା, ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ କାନ୍ଧକୁ କାନ୍ଧ ମିଳାଇ କାମ କରିବା, ତାହେଲେ ଆମେ ଏକ ଜାଗ୍ରତ ରାଷ୍ଟ୍ର ତିଆରି କରିପାରିବା। ତାହେଲେ ରହୁଛି ଆଜ୍ଞା, ନମସ୍କାର।
5: ନମସ୍କାର।

ଶୁଣୁଥିଲେ ନାଟକ ଜାଗ୍ରତ ରାଷ୍ଟ୍ର, ରଚନା କରିଥିଲେ ଡକ୍ଟର ଗଙ୍ଗାପ୍ରସାଦ ବିମଲ, ବେତାର ରୂପାନ୍ତର କରିଥିଲେ ଶିବପ୍ରସାଦ ଲାମ୍ତା, ପ୍ରଯୋଜନା କରିଥିଲେ ଉଦୟଶଙ୍କର ଜାନି ଏବଂ ସହଯୋଗିତା କରିଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାସଙ୍କ କଣ୍ଠରେ ଗୀତଟିଏ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅକ୍ଷୟ ମହାନ୍ତି।

0: ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଅଗଷ୍ଟ ମାସ 11 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ମଧ୍ୟରେ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। ଫୋନ୍ କରିବା ପାଇଁ ନମ୍ବରଟି ଆଉଥରେ କହି ରଖୁଛୁ 06854230690। କାର୍ଯ୍ୟକ୍ରମ ସମ୍ପର୍କିତ ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଆନ୍ ମିଲୋ ସଜନା କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।
1: अच्छा तो हम चलते हैं।

ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଅଗଷ୍ଟ ମାସ 12 ତାରିଖ ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଖାନଦାନ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ଆଶା ଭୋସ୍ଲେ। ରାଜେନ୍ଦ୍ର କ୍ରିଶନଙ୍କ ଗୀତ, ସଙ୍ଗୀତ ରବି।

ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ରାଜକୁମାର କଥାଚିତ୍ରରୁ ଶୁଣିବା ବର୍ତ୍ତମାନ ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର। ଗୀତ ରଚନା କରିଛନ୍ତି ହସରା ଜୟପୁରୀ, ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଜୟକିଶନ।

ଶୁଣୁଥିଲେ ପ୍ରଫେସର କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀମାନେ ଥିଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଏହି ଗୀତକୁ ରଚନା କରିଥିଲେ ହସରତ ଜୟପୁରୀ, ସଙ୍ଗୀତରେ ସଜାଇଥିଲେ ଶଙ୍କର ଜୟକିଶନ। ବର୍ତ୍ତମାନ ଶୁଣିବା ଧର୍ମାତ୍ମା କଥାଚିତ୍ରରୁ ଗୀତଟିଏ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ମୁକେଶ ଏବଂ କଞ୍ଚନ। ଗୀତ ରଚନା କରିଛନ୍ତି ଇନ୍ଦିବର, ସଙ୍ଗୀତରେ ସଜାଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଆ ପାଏ ବାହାର ଆଇ। ଏହି କଥାଚିତ୍ରରୁ ଗୀତଟିଏ କଣ୍ଠଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମାଚାର। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: national pride and a spirit of unity. The movement, which will continue till 17th of this month, coincides with the 150th anniversary of national song Vande Mataram this year, making the occasion even more heart-stirring for every patriot. Prime Minister Narendra Modi has urged citizens to participate enthusiastically in the movement and renew their collective resolve to contribute towards building a Viksit Bharat. 47 people were killed and dozens of buildings collapsed in cities across western Colombia today after a powerful 7.4 magnitude earthquake struck. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ଆମ ଚଳିତ ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ ଜାଣିନେବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବେହେରା, ସାଧନା ଦାସ, ଭିକାରୀଚରଣ ବଳ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ସୁଧା ମିଶ୍ର। ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ 6:45। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ହେମଲତା ହନ୍ତାଳ ଏବଂ ସାଥୀ। ସକାଳର ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ ମଲ୍ଲାର କାର୍ଯ୍ୟକ୍ରମ 7:25। ଏଥିରେ ଗାଁ କାହାଣୀରେ ଶୁଣିବେ କୋରାପୁଟ ଜିଲ୍ଲା ଗରୁଡ଼ଗୁଡ଼ା ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ସମାଜ ପାଇଁ ସମାଜ ସେବକଙ୍କ ଭୂମିକା। ସୁରଲହରୀ ଶୁଣିବେ 6:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସସ୍ମିତା ମହାନ୍ତି। ସୁଗମ ସଙ୍ଗୀତ ଶୁଣିବେ 6:45। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବାବୁଲ ସୁପ୍ରିୟ ଏବଂ ନିବେଦିତା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଏବଂ ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ନିଜର ସୁରକ୍ଷା ପାଇଁ ସଚେତନ ରହିବା କେମିତି, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ଶୁଣିବେ ସାଇବର ଠକେଇରୁ ଦୂରେଇ ରହିବା କେମିତି, ଏ ସମ୍ପର୍କରେ ଅନ୍ୟ ଏକ ସାକ୍ଷାତକାର। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ